अत्यन्ततम् विनाशम् अव्ययस्यास्य न कश्चित्

କମଳାସୀ ବିମଳାସୀ ମାତା ପରମେଶ୍ୱରୀ ବିଦ୍ୟା ବୁଦ୍ଧି ସମୃଦ୍ଧି ସବୁକିଛି ସି ଯେଉଁ ନାମରେ ଡାକିଲେ ବି ମାତା କରୁଣାମୟୀ ହେଇ ଭକ୍ତ ଉପରେ କୃପା ଢାଳୁଥାଏ। ସେ ମା ମମତାମୟୀ କୃପାମୟୀ ବିମଳା କମଳା ସାରଳା ମଙ୍ଗଳା ଦୁର୍ଗା ସବୁ ନାମରେ ସେ କରୁଣାମୟୀ ମା। ପରବର୍ତ୍ତୀ ଶିଳ୍ପୀ ରାଧାକୃଷ୍ଣ ଭଞ୍ଜ ଶିଳ୍ପୀ ଗାଇଛନ୍ତି ପୁରାତନ ରଚନା।

ଶ୍ରୀମନ୍ଦିର ଉପରେ ଫରଫର ଉଡ଼ୁଥାଏ ପତିତ ପବନ ବାନା। ପତିତମାନଙ୍କୁ ଉଦ୍ଧାର କରିବାର ଦାୟିତ୍ୱ ସେହି କଳା ଠାକୁରଙ୍କର। ସେ ବିପଦ ଆପଦରେ ସାହା ହୁଅନ୍ତି, ସେ ଦୁଃଖ ଦୂର କରିଦିଅନ୍ତି, ସେ ଜଗତଜନଙ୍କର ପିତା ହେଇ ଭରସା ପ୍ରଦାନ କରୁଥାନ୍ତି। ସେହି କଳା ଠାକୁର ପତିତ ପବନ ବାନା ଉଡ଼ି ପତିତଜନଙ୍କୁ ଏମିତି ଉଦ୍ଧାର କରୁଥାନ୍ତୁ। ପରବର୍ତ୍ତୀ ଶିଳ୍ପୀ ଶର୍ମିଳା ସାମନ୍ତରା। ଶିଳ୍ପୀ ଗାଇଛନ୍ତି ସାଲବେଗଙ୍କ ରଚନା।

ଗତି ସ୍ଥିତି ପ୍ରଗତିର କାରକ କାରଣ ସିଏ। ତାଙ୍କରି ଇଚ୍ଛାରେ ସୃଷ୍ଟି ଚାଲିଛି, ସେ ସୃଷ୍ଟିକର ଅଟନ୍ତି। ଇଚ୍ଛା ନାହିଁ ତ ଗଛରୁ ହଲେ ନାହିଁ ପତ୍ରଟିଏ ବି। ତାଙ୍କରି ଇଚ୍ଛାରେ ପଙ୍ଗୁ ଲଙ୍ଘି ପାରେଗିରି, ତାଙ୍କରି ଇଚ୍ଛାରେ ପାଷାଣ ପାଲଟି ଯାଏ ପାଣି, ତାଙ୍କରି ଇଚ୍ଛାରେ ଖରା ବର୍ଷା ଶୀତ ପବନ ବହୁଛି। ଇଚ୍ଛାମୟଙ୍କର ଇଚ୍ଛା ପୂର୍ଣ୍ଣ ହେଉଥାଉ, ସଚରାଚରଙ୍କ ଉପରେ ତାଙ୍କରି କୃପା ଦୃଷ୍ଟି ସବୁକାଳେ ଥାଉ। ପରବର୍ତ୍ତୀ ଶିଳ୍ପୀ ସୁବୀର କୁମାର ଦାସ। ଶିଳ୍ପୀ ଗାଇଛନ୍ତି ସ୍ନେହଲତା ମହାନ୍ତିଙ୍କ ରଚନା।

ଜଗତ ସ୍ରଷ୍ଟାଙ୍କ ଚରଣ ତଳେ ନିଜକୁ ସମର୍ପି ଦେଇ ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ସୁହାସିନୀ ମୁଲଗାଓଙ୍କର, ରାଧାକୃଷ୍ଣ ଭଞ୍ଜ, ଶର୍ମିଳା ସାମନ୍ତରାୟ ଏବଂ ସୁବୀର କୁମାର ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 92ତମ ଭାଗ।

0: ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 92ତମ ଭାଗ ଶୁଣିଲେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା, ରଚନା ଏବଂ ଉପସ୍ଥାପନା ନରେନ୍ଦ୍ରନାଥ ପଟ୍ଟନାୟକ।
1: ଆମେ ସମସ୍ତେ ଏକଥା ବୁଝୁ ଯେ ସୁଖ ବାଣ୍ଟିଲେ ବଢ଼େ ଏବଂ ଦୁଃଖ ବାଣ୍ଟିଲେ କମେ। ଦୁଃଖକୁ ବୋଝ ବୋଲି ବି କୁହାଯାଉଥାଏ। ଏଣୁ ବୋଝକୁ ଏକୁଟିଆ ବୋହିବା ତୁଳନାରେ ବନ୍ଧୁଙ୍କ ସହ ଭାଗ କରିଦେଇପାରିଲେ ସେ ଭାର ଲାଘବ ହୁଏ। ଏହି ମର୍ମରେ ସମଗ୍ର ବିଶ୍ୱ ଯଦି ଗୋଟିଏ କଷ୍ଟକୁ ଭାଗ କରିପକାଏ ତେବେ କଷ୍ଟ ଆଉ କଷ୍ଟ ହୋଇ ରହିବ ନାହିଁ। ଗୋଟିଏ ସୁଖକୁ ସମଗ୍ର ବିଶ୍ୱ ଯଦି ଭୋଗ କରେ ତେବେ ସେ ସୁଖ ଅନ୍ତହୀନ ହୋଇପାରିବ। ଗୋଟିଏ ସଙ୍କୁଚିତ ଭାବ ନେଇ ଆମେ ନିଜ ଭିତରେ ନିଜେ ଦୁଃଖକୁ ନେଇ ଆଉଟି ହେବା ଅପେକ୍ଷା ତାକୁ ଜଣେ ସହୃଦୟ ବନ୍ଧୁ ନିକଟରେ ଖୋଲି କହିଦେବା ଅର୍ଥ ନିଜକୁ ହାଲୁକା ମନେ କରିବା। ମଣିଷ ମଣିଷ ଭିତରେ ଭାବର ବିନିମୟ ବାସ୍ତବରେ ଏଭଳି ଦୁଃଖ କଷ୍ଟକୁ ଲାଘବ କରିବା ପାଇଁ ହିଁ ଉଦ୍ଦିଷ୍ଟ। ତେବେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ ବୋଲି ବିଚାର କରି ଆମ ନିଜକୁ ଆମେ ଗୋଟିଏ ଗୋଷ୍ଠୀଠାରୁ ଭିନ୍ନ କରିଦେବା ଆମକୁ ହିଁ ନିଃସଙ୍ଗ ଜୀବନ ଆଡ଼କୁ ଟାଣି ନେଉଥାଏ। ଏହା ମୋର, ତାହା ତାର, ଏଭଳି ଭେଦଭାବ ଆମକୁ ସ୍ୱାର୍ଥପରତ କରିଦିଏ, ପ୍ରକାରାନ୍ତରେ ଆମକୁ ଏକୁଟିଆ ବି କରିଦିଏ। ଆମେ ଯେତେ ସମ୍ପତ୍ତି ସଂଗ୍ରହ କଲେ ବି ତାହା ଅର୍ଥହୀନ ହୋଇପଡ଼େ ଯେତେବେଳେ ଆମେ ନିଃସଙ୍ଗ ହୋଇଯାଉ। ତେବେ ସମାଜରେ ଅନ୍ୟ ସଭିଙ୍କୁ ନିଜର ବୋଲି ବିଚାର କରିବା ପାଇଁ ଆମକୁ ଯଥେଷ୍ଟ ଉଦାର ହେବାକୁ ହୁଏ। ବିଭିନ୍ନ କଥାକୁ ମୋର ମୋର କହି ଆମେ ଯେଉଁ ସ୍ୱାର୍ଥପରତା କରୁ ତାହା ଆମକୁ ଆମ ନିଜ ସ୍ୱଭାବଠାରୁ ଦୂର କରିବା ଆରମ୍ଭ କରେ। ଆମେ ସମଗ୍ର ବିଶ୍ୱକୁ ନିଜର କରିବାର ପ୍ରବୃତ୍ତିରୁ ଦୂରେଇ ଯାଇ ନିଜ ପାଇଁ ଏକ ସଂକୀର୍ଣ୍ଣ ପୃଥିବୀ ଗଢ଼ୁ ଏବଂ ଶେଷରେ ଏମିତି ହୁଏ ସମୟ ଆସେ ଯେତେବେଳେ ଆମ ପୃଥିବୀରେ ଆମେ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଉ। ମଣିଷ ଯେଉଁ ଉପାଦାନରେ ଗଢ଼ା ସେ କଦାପି ଏକୁଟିଆ ରହିବା ସହଜ ନୁହେଁ। ପରିବାର, ସମାଜ, ଜଗତ ଏମିତି ତାର ବିସ୍ତୃତି ହିଁ ତାର ପ୍ରକୃତିଦତ୍ତ ଲକ୍ଷଣ। ତେବେ କେଉଁ ଏକ ସଂକୀର୍ଣ୍ଣ ସ୍ୱାର୍ଥ ତାକୁ ବାରମ୍ବାର ସଙ୍କୁଚିତ କରିଦେଉଥାଏ। ବିଶ୍ୱକୁ ଭଗବାନଙ୍କ ଅବଦାନ ଏବଂ ସେହି ବିଶ୍ୱରେ ସେ କେବଳ ଏକ ନଗଣ୍ୟ ଅସ୍ତିତ୍ୱ ବୋଲି ବିଚାର କଲେ ହିଁ କ୍ରମଶଃ ସେ ଏକ ଉଦାରତା ଅନୁଭବ କରିବାରେ ସମର୍ଥ ହୁଏ। ବ୍ୟଷ୍ଟିରେ ନୁହେଁ, ବରଂ ସମଷ୍ଟିରେ ହିଁ ତାର ଜୀବନ ପୁଷ୍ଟ ହୋଇପାରେ ବୋଲି ଏକ ବିଚାର ତାକୁ ସାମାଜିକତା ଶିଖାଇପାରେ। ଆମ ଶାସ୍ତ୍ର କହେ, ଅୟମ୍ ନିଜ ପରୋବେତି ଗଣନା ଲଘୁଚେ ତେସାମ ଉଦାର ଚରିତା ନାମତୁ ବସୁଧୈବ କୁଟୁମ୍ବକମ୍। କାହାକୁ ମୋର ନିଜର ଏବଂ ଅନ୍ୟ କାହାକୁ ମୋର ପର ବୋଲି ଏକ ସଂକୀର୍ଣ୍ଣତାକୁ ପରିତ୍ୟାଗ କରି ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ବିଚାର କରିପାରିଲେ ଜୀବନ ଯେଉଁ ଆତ୍ମୀୟତାରେ ଭରିଯାଏ ସେହି ଆତ୍ମୀୟ ଭାବ ଆମ ଜୀବନକୁ ବାସ୍ତବରେ ସାର୍ଥକ କରିବାର କ୍ଷମତା ବହନ କରେ। ମୁଁ ଯେବେ ମୁଁ ନିଜ ପାଇଁ ନୁହେଁ, ମୁଁ କିଏ? ମୁଁ ଯେବେ କେବଳ ମୋ ପାଇଁ, ତ ମୁଁ କ'ଣ? ଏଇ ମୁହୂର୍ତ୍ତରେ ଯେବେ ମୁଁ ମୋ ଅନ୍ତରର ଡାକ ନ ଶୁଣେ ତ କେବେ ଶୁଣିବି? ମୋ ନିଜ ପାଇଁ, ଏଣୁ ମୋତେ ହିଁ କିଛି କରିବାକୁ ହୁଏ। କିନ୍ତୁ ମୁଁ ନିଜଠାରେ ସୀମିତ ହୋଇଗଲେ ମୋ ଜୀବନ ପଶୁତୁଲ୍ୟ ଜୀବନ ପାଲଟିଯାଏ। ମୋତେ ଅନ୍ୟ ଅନେକଙ୍କ ପାଇଁ ବି କିଛି କରିବାକୁ ହେବ ଏବଂ ଯାହା କିଛି ବି କରିବାକୁ ହେବ ତାକୁ ଏଇ ମୁହୂର୍ତ୍ତରେ କରିବାକୁ ହେବ। ବେଳ କାଳକୁ ଅପେକ୍ଷା କରି

ମୋ ଅନ୍ତରର ଆବେଦନକୁ ଏଡ଼ାଇଯିବା ବାସ୍ତବରେ ଏକ ପ୍ରବଞ୍ଚନା ହିଁ ହେବ। ଆମ ଅନ୍ତରର ସ୍ୱାଭାବିକ ଆବେଦନ ଅଚିରେ କ୍ରିୟମାଣ ହେଉ, ଆମ ଦେଇ ଭଗବତୀ ଇଚ୍ଛା ଫଳବତୀ ହେଉ, ମଣିଷ ଜନ୍ମ ସାର୍ଥକ ହେଉ।

0: ସୁଣିଲେ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କଲେ ନରେନ୍ଦ୍ରନାଥ ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଗହମ ଭାରତର ଏକ ପ୍ରମୁଖ ଖାଦ୍ୟଶସ୍ୟ ଏବଂ ଧାନ ପରେ ଦ୍ୱିତୀୟ ସର୍ବାଧିକ ଚାଷ କରାଯାଉଥିବା ଫସଲ। ଗହମରେ ଶର୍କରା, ପ୍ରୋଟିନ୍, ଭିଟାମିନ୍ ବି, ଫାଇବର ଓ ବିଭିନ୍ନ ଖଣିଜ ଲବଣ ରହିଥାଏ। ଏହାରୁ ଅଟା, ମଇଦା, ସୁଜି, ପାଉରୁଟି, ବିସ୍କୁଟ, ନୁଡଲ୍ସ, ପାସ୍ତା ଇତ୍ୟାଦି ପ୍ରସ୍ତୁତ କରାଯାଏ। ଓଡ଼ିଶାର କଳାହାଣ୍ଡି, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ନୂଆପଡ଼ା ଆଦି ଜିଲ୍ଲାରେ ଗହମ ଚାଷ ଅଧିକ ପରିମାଣରେ କରାଯାଏ। ଗହମ ଏକ ରବି ଫସଲ। ଏହା ଥଣ୍ଡା ଜଳବାୟୁରେ ଭଲ ବଢ଼େ। 15-25 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଏହା ପାଇଁ ଉପଯୁକ୍ତ ଅଟେ। ଅତ୍ୟଧିକ ବର୍ଷା ଓ ପାଣି ଜମି ରହିବା ଗହମ ଚାଷ ପାଇଁ କ୍ଷତିକାରକ। ଦରସା ଓ ଏଣ୍ଟେଲ ଦରସା ମାଟି ଗହମ ଚାଷ ପାଇଁ ସର୍ବୋତ୍ତମ। ମାଟିର ପିଏଚ୍ 6.0-7.5 ମଧ୍ୟରେ ରହିଲେ ଭଲ ଅମଳ ମଧ୍ୟ ମିଳେ। ପାଣି ନିଷ୍କାସନ ବ୍ୟବସ୍ଥା ଭଲ ଥିବା ଜମି ବାଛିବା ଉଚିତ। ତେବେ ଏଥିପାଇଁ ଜମିକୁ 2-3 ଥର ଚାଷ କରି ମାଟିକୁ ଭଲ ଭାବେ ଗୁଣ୍ଡ କରାଯାଏ। ଶେଷ ଚାଷ ସମୟରେ ପଚା ଗୋବର ଖତ କିମ୍ବା କମ୍ପୋଷ୍ଟ ମିଶାଇ ଜମିକୁ ସମତଳ କରାଯାଏ। ଉନ୍ନତମାନର ଓ ରୋଗମୁକ୍ତ ବିହନ ବ୍ୟବହାର କରିବା ଉଚିତ। ସାଧାରଣତଃ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ବିହନ ବୁଣାଯାଏ। 1 ହେକ୍ଟର ଜମି ପାଇଁ ପ୍ରାୟ 100-125 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ଜୈବ ସାର ସହିତ ନାଇଟ୍ରୋଜେନ୍, ଫସ୍ଫରସ୍, ପଟାସ୍ ସାର ମୃତ୍ତିକା ପରୀକ୍ଷା ଅନୁଯାୟୀ ପ୍ରୟୋଗ କରିବା ଉଚିତ। ଠିକ୍ ସମୟରେ ସାର ଦେଲେ ଅଧିକ ଅମଳ ମିଳେ। ତେବେ ଗହମ ଚାଷରେ 3-5 ଥର ଜଳସେଚନ ଆବଶ୍ୟକ। ଫୁଲ ଆସିବା ଓ ଦାନା ଭରିବା ସମୟରେ ଜଳସେଚନ କଲେ ଭଲ ଅମଳ ହୋଇଥାଏ। ବିହନ ବୁଣାର 20-30 ଦିନ ପରେ ତୃଣ ସଫା କରିବା ଆବଶ୍ୟକ, ନହେଲେ ତୃଣନାଶକ ବ୍ୟବହାର ମଧ୍ୟ କରାଯାଇପାରିବ। ଗହମରେ ରଷ୍ଟ ରୋଗ, ସ୍ପଟ ରୋଗ, ମୂଳ ପଚାରକ ଏବଂ ଜୀବପୋକର ଆକ୍ରମଣ ଦେଖାଯାଏ। ଉନ୍ନତ ବିହନ ବ୍ୟବହାର, ଫସଲ ପର୍ଯ୍ୟାୟକ୍ରମ ପାଳନ ଓ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ପ୍ରୟୋଗ କଲେ ଏହାକୁ ନିୟନ୍ତ୍ରଣ କରାଯାଇପାରେ। ଗହମ 110-130 ଦିନ ମଧ୍ୟରେ ପାଚିଯାଏ। ଫସଲ ପାଚିଗଲେ ଏହାକୁ କାଟି ମାଡ଼ କରାଯାଏ। ଦାନାକୁ ଭଲ ଭାବେ ଶୁଖାଇ ଶୁଖିଲା ସ୍ଥାନରେ ସଂରକ୍ଷଣ କରାଯାଏ। ତେବେ ଗହମରୁ ଅନେକ ସାର ଦ୍ରବ୍ୟ ପ୍ରସ୍ତୁତ ହୋଇଥାଏ, ଯେମିତିକି ଅଟା, ମଇଦା, ସୁଜି, ପାଉରୁଟି, ବିସ୍କୁଟ, କେକ୍, ନୁଡଲ୍ସ, ପାସ୍ତା, ପିଜା ବେସ୍, ରୁଟି, ପରଠା, ପୁରୀ, ଦଲିଆ ଇତ୍ୟାଦି। ଗହମର ଖୁବ୍ ସାରା ଉପକାରିତା ମଧ୍ୟ ରହିଛି, ଯେମିତିକି ଶକ୍ତିର ଏକ ପ୍ରମୁଖ ଉତ୍ସ, ପ୍ରୋଟିନ୍ ଓ ଫାଇବରର ସମୃଦ୍ଧ, ବିଭିନ୍ନ ଖାଦ୍ୟ ଶିଳ୍ପର କଞ୍ଚାମାଲ ଭାବରେ ବ୍ୟବହୃତ ହୁଏ, କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ମଧ୍ୟ ହୁଏ, ପଶୁ ଖାଦ୍ୟ ଭାବରେ ମଧ୍ୟ ବ୍ୟବହୃତ। ଗହମ ଏକ ପୌଷ୍ଟିକ ଏବଂ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଫସଲ। ବୈଜ୍ଞାନିକ ପଦ୍ଧତିରେ ଗହମ ଚାଷ କଲେ ଅଧିକ ଅମଳ ଓ ଅଧିକ ଲାଭ ମିଳେ। ତେଣୁ କୃଷକମାନେ ଉନ୍ନତ ବିହନ, ସନ୍ତୁଳିତ ସାର ପ୍ରୟୋଗ ଓ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ଅନୁସରଣ କରି ଗହମ ଚାଷକୁ ସଫଳ କରିବା ଉଚିତ। ତେବେ ଆମ ଓଡ଼ିଶା ବାହାରେ ଗହମର ଚାହିଦା ଖୁବ୍ ଅଧିକ, କାରଣ ବାହାରେ ସେମାନେ ଭାତ ବଦଳରେ ରୁଟିକୁ ଅଧିକା ପରିମାଣରେ ଖାଆନ୍ତି।
0: ଗହମ ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ଉପସ୍ଥାପନା କଲେ ମୋନାଲିସା ପଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି।

0: 103.6 MHz ଯୋଗେ। ଆପଣ ମୋବାଇଲ ଫୋନର ନ୍ୟୁଜ୍ ଅନ୍ ଏଆଇଆର ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ।
1: ବାହାଘର ସମୟର ଗୀତ। ଏହି ବାହାଘର ସମୟରେ ଉଭୟ ଧାଙ୍ଗଡ଼ା ଏବଂ ଧାଙ୍ଗଡ଼ି ଖୁସିରେ ଗୀତ ଗାଇ ନାଚନ୍ତି। ପରିବେଷଣ କରୁଛନ୍ତି ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ରାଇଘର ବ୍ଲକର କୁସୁମପୁର ଗ୍ରାମର ଜଗନ୍ନାଥ ଗଣ୍ଡ ଏବଂ ସାଥୀ।

ବର୍ଷା ନହେଲେ ଭଲ ଫସଲ ହେବ ନାହିଁ। ତେଣୁ ବର୍ଷା ଆରମ୍ଭ ହେବା ପୂର୍ବରୁ ଗଣ୍ଡ ଭାଇ ଭଉଣୀମାନେ ଭଲ ବର୍ଷା ଏବଂ ଭଲ ଫସଲ ହେବା ପାଇଁ ଭୀମା ଦେବତାଙ୍କୁ ପୂଜା କରନ୍ତି। ଆଉ ସେ ସମୟରେ ସେମାନେ ଏହି ଗୀତଟିକୁ ଗାଇଥାନ୍ତି। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ।

ଆଜି ଏଥିରେ ଶୁଣିଲେ ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କଲେ ଜଗନ୍ନାଥ ଗଣ୍ଡ ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କଲେ ସୁଜାତା ଆଚାରୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତର ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ते पुरुषाणां पञ्चपञ्चाशत् किलोग्राम भारवर्गे प्रागुपान्त्यचक्रे मुआले म्वेंगो इत्येनं पराजित्य न्यूनातिन्यूनं कांस्यपदकं सुनिश्चितवान्। अनेन असौ उपान्त्यचक्रे प्रविष्टवान् इति वार्ताः।
1: ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ସକାଳ 7:25ରେ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ବିବିଧା। ଏଥିରେ ଶୁଣିବେ ଏମ୍ବିବିଏସ୍ କ୍ୟାରିୟରରେ 6 ସ୍ୱର୍ଣ୍ଣପଦକ ହାସଲ କରି ବର୍ତ୍ତମାନ ଏମ୍ସ ପାଟନାରେ ଶିଶୁ ବିଭାଗରେ ମାଷ୍ଟର୍ସ କରୁଥିବା ଜୟପୁରର ଇସିକା ସାହୁଙ୍କ ସହ ସାକ୍ଷାତକାର। ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30ରେ। ଶିଳ୍ପୀମାନେ ହେଲେ ବେଣୁଧର ସୁବୁଦ୍ଧି ଏବଂ ବୀଣାପାଣି ପୁରୋହିତ। ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 8:45ରେ। ଶିଳ୍ପୀମାନେ ହେଲେ ଇରା ମହାନ୍ତି, ଉଦିତ ନାରାୟଣ ଏବଂ ଶୈଳଭମା। ଗୀତିଧାରା କାର୍ଯ୍ୟକ୍ରମ ଶୁଣିବେ ସକାଳ 9:00ରେ। ସପ୍ତଧାରା କାର୍ଯ୍ୟକ୍ରମ ଶୁଣିବେ ସକାଳ 9:30ରେ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ। ଦିନ 12:00ରେ, ଦିନ 2:15ରେ, ସନ୍ଧ୍ୟା 6:10ରେ ଏବଂ ରାତି 10:30ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ। ଲୋକଗୀତର କାର୍ଯ୍ୟକ୍ରମ ଶୁଣିବେ ଦିନ 11:00ରେ। ଦିନ 11:30ରେ ପ୍ରଚାର କରିବୁ ତଥ୍ୟ ସମ୍ବଳିତ ରୂପକ ଜିଜ୍ଞାସା, ରଚନା ଏବଂ ପ୍ରଯୋଜନା ଲକ୍ଷ୍ମୀଧର ସାହୁ, ବର୍ଣ୍ଣନା ଅମିତ ଦାସ ଏବଂ ଉଦୟ ଶଙ୍କର ଜାନୀ। ସୌରାଭାଷାର କାର୍ଯ୍ୟକ୍ରମ ତାରଭା ଶୁଣିବେ ଦିନ 12:30ରେ। ଦିନ 12:50ରେ ଶୁଣିବେ ଭକ୍ତିଗୀତ। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05ରେ। ଶିଳ୍ପୀମାନେ ହେଲେ ଶଙ୍କର ମହାଦେବନ, ଜୁବିନ ନୌଟିଆଲ ଏବଂ ପାୟଲ ଦେବ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ପ୍ରଚାରିତ ହେବ ଦିନ 1:20ରେ। ଏଥିରେ ଶୁଣିବେ ଗୁରୁ ପୂର୍ଣ୍ଣିମା ସମ୍ପର୍କରେ, ପରେ ସାକ୍ଷାତକାର ରହିଛି ସୁଖୀ ପରିବାର ଗଠନରେ ନାରୀର ଭୂମିକା ସମ୍ପର୍କରେ ଏବଂ ପରେ ଜାଣିବେ ବର୍ଷା ଋତୁରେ ପରିବେଶ ସ୍ୱଚ୍ଛତା କେତେ ଜରୁରୀ ସମ୍ପର୍କରେ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00ରେ। ଏଥିରେ ଶୁଣିବେ ସାକ୍ଷାତକାର ବନ୍ୟପ୍ରାଣୀ ସୁରକ୍ଷା ଓ ପରିବେଶ ସନ୍ତୁଳନ ସମ୍ପର୍କରେ। ପରେ ଶୁଣିବେ ନାଟକ ସବୁ ମାୟାରେ ବାୟା। ହ୍ୟାଲୋ ଶ୍ରଦ୍ଧା ଲେଖିବା ଗୀତ ପ୍ରଚାର କରିବୁ ଅପରାହ୍ନ 5:30ରେ। ଉଜ୍ଜଳା ଆମ ଦେଶ ସନ୍ଧ୍ୟା 6:30ରେ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ। ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଜାଣିବେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30ରେ। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ଜାଣିବେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ସମ୍ପର୍କରେ। ବିଚିତ୍ରା କାର୍ଯ୍ୟକ୍ରମ ଶୁଣିବେ ରାତି 9:30ରେ। ସଂସଦରେ ପ୍ରଶ୍ନକାଳୀର ରେକର୍ଡିଂ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00ରେ। ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି 8:15ରେ। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର, ନିହାରିକା ସାହୁ। ଗୀତ ରଚନା ରଣଜିତ କୁମାର ଦାସ। ସଙ୍ଗୀତ ପରିଚାଳନା ସୁକୁମାର ସୁନା। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଲୋକସଭାରେ ଆଜି ମଧ୍ୟ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ଜାରି ରହିବ। 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଗତକାଲି ଗୃହରେ ଏହି ବିଲ୍ ଉପରେ ଆଲୋଚନା କାଳରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ନୂତନ ବିଲ୍ରେ ଥିବା ଆଇନଗତ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ଜାତୀୟ ଜଳମାର୍ଗ 5ରେ ଆସନ୍ତା 2032 ମସିହା ସୁଦ୍ଧା ତାଳଚେରରୁ ପାରାଦୀପ ଓ ଧାମରାକୁ ଜଳପଥ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଲୋକସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ 332 କିଲୋମିଟର ଜଳମାର୍ଗ ରହିଛି। ସରକାରୀ ମଞ୍ଜୁରୀ ମିଳିବା ପରେ ଏହା କାର୍ଯ୍ୟ ଆରମ୍ଭ ହେବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ରହିଛି। ଆଜି ଅପରାହ୍ନ ସୁଦ୍ଧା ଏହା ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ସର୍ବାଧିକ 246.6 ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 8ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖପଦାଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ସକାଳ 6ଟାରେ ଜଳସ୍ତର 20.32 ମିଟର ରହିଥିବା ବେଳେ ଏଠାରେ ବିପଦ ସଂକେତ ହେଉଛି 8.33 ମିଟର। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମନ୍ତ୍ରୀ ବନ୍ୟା ସ୍ଥିତିର ସମୀକ୍ଷା କରି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାସହ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଏନ୍ଡିଆର୍ଏଫ୍ ଏବଂ ଓଡ୍ରାଫ୍ ଟିମ୍ ମୁତୟନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ବାସଗୃହ ଏବଂ ଚାଷଜମି ନିମନ୍ତେ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ବନ୍ୟା ପ୍ରଭାବିତ 3ଟି ଜିଲ୍ଲାରେ ପରିସ୍ଥିତିର ମୁକାବିଲା ପାଇଁ ସରକାର 3 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ସୁପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ରାଷ୍ଟ୍ରପତି ଆସନ୍ତା 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। 4 ତାରିଖରେ ଭୁବନେଶ୍ୱର ରେଳ ଷ୍ଟେସନ୍ରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁର ଗସ୍ତ କରିବେ ଏବଂ 5 ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଫେରିବେ। ରାଷ୍ଟ୍ରପତିଙ୍କ ରେଳଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବା ସହ ତ୍ରୁଟିଶୂନ୍ୟ ପରିଚାଳନା ଉପରେ ଶ୍ରୀମତୀ ଗର୍ଗ କହିଛନ୍ତି। ଜାତୀୟ ମାନବାଧିକାର ଆୟୋଗଙ୍କ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଦେବେନ୍ଦ୍ର ସିଂ ଧାପୁଲା କଟକ ଗସ୍ତରେ ଆସି ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଗରିମା ଯୋଜନାର କାର୍ଯ୍ୟାନ୍ୱୟନ, ବ୍ୟକ୍ତିଗତ ସୁରକ୍ଷା ସାମଗ୍ରୀର ବ୍ୟବହାର ଏବଂ ଯାନ୍ତ୍ରିକ ସଫେଇ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ମାଲକାନଗିରି ଜିଲ୍ଲାରେ ଉପସଚିବ ଜିତେନ୍ଦ୍ର କୁମାର ପାତ୍ର ଭୋଟର ତାଲିକା ସ୍ୱତନ୍ତ୍ର ସଂଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ଉଦ୍ୟୋଗ ବିଭାଗର କମିଶନର ମହମ୍ମଦ ସାଦିକ ଆଲାମ ଏସ୍ଆଇଆର୍ କାର୍ଯ୍ୟର ତଦାରଖ କରିଛନ୍ତି। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ମହିଳା ସୁରକ୍ଷା ସଶକ୍ତିକରଣ ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ, ସାହସ ଓ ସମ୍ମାନର ସହ ସମାଜରେ ଆଗକୁ ବଢ଼ିବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଓଡ଼ିଶା କୋଷାଗ୍ରନ୍ଥର ପରମ୍ପରା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଅସୀମା ସାହୁଙ୍କ ସମେତ ବହୁ ସାହିତ୍ୟିକ ଯୋଗଦେଇ ବିବିଧ ଭାଷାଭିତ୍ତିକ କୋଷାଗ୍ରନ୍ଥ ପ୍ରଣୟନ କରାଗଲେ ଭାଷା କ୍ଷେତ୍ର ଆହୁରି ସୁଦୃଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 11ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଘ୍ରମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ

0: ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସ୍ଥାନୀୟ ଜନଜାତୀୟ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ରାଜ୍ୟରେ ବାଘ ବଂଶ ବୃଦ୍ଧି କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାରୋତ୍ତୋଳନ 69 କେଜି ବର୍ଗରେ ଭାରତର ହରଜିନ୍ଦର କୌର ରୌପ୍ୟ ପଦକ ଜିତିଛନ୍ତି। ସେହିଭଳି ଭେଲୁରି ଅଜୟ ବାବୁ 79 କେଜି ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ମହିଳା ବକ୍ସିଂ ପ୍ରତିଯୋଗିତାର 55 କେଜି ବର୍ଗରେ ପ୍ରୀତି ପାୱାର ଓ ପ୍ରିୟା ଘଙ୍ଗା ସେମିଫାଇନାଲରେ ପ୍ରବେଶ କରି ଗୋଟିଏ ପଦକ ସୁନିଶ୍ଚିତ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା କୈଶୋରରେ ଆତ୍ମହତ୍ୟା ପ୍ରବଣତା। ଆଲୋଚକ ଡାକ୍ତର ଅଶ୍ରୁମୋଚନ ସାହୁ।
2: ବର୍ତ୍ତମାନ ଆମ ଦେଶରେ କିଶୋର ଓ ଯୁବପିଢ଼ିଙ୍କ ମଧ୍ୟରେ ଛୋଟ ଛୋଟ କଥାକୁ ନେଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ଏକ ସାଧାରଣ ଘଟଣାରେ ପରିଣତ ହେବାକୁ ଲାଗିଲାଣି। ଇଣ୍ଡିଆନ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋଙ୍କ ଅନୁଯାୟୀ 200-300 କିଶୋର ଓ ଯୁବଗୋଷ୍ଠୀ ଦୈନିକ ଆତ୍ମହତ୍ୟା କରୁଛନ୍ତି। ବିଗତ ଦିନ ଓ ବର୍ତ୍ତମାନ ସମୟର ପରିସଂଖ୍ୟାନକୁ ହିସାବ ନେଲେ ଏହି ସଂଖ୍ୟା କ୍ରମାନ୍ୱୟରେ ବୃଦ୍ଧି ପାଇ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରିଛି। ଆହୁରି ଆଶ୍ଚର୍ଯ୍ୟ କଥା ଯେ 15-30 ବର୍ଷ କିଶୋର ଓ ଯୁବପିଢ଼ି ମଧ୍ୟରେ ଆତ୍ମହତ୍ୟା ଜନିତ ମୃତ୍ୟୁରେ ଭାରତ ଅଗ୍ରଣୀ। ବର୍ତ୍ତମାନ ଆମ ଦେଶରେ ଶିକ୍ଷିତମାନଙ୍କ ସଂଖ୍ୟା ଯେତେ ବଢ଼ି ଚାଲିଛି, ଆତ୍ମହତ୍ୟା ଜନିତ ମୃତ୍ୟୁର ହାର ମଧ୍ୟ ସେହି ପରିମାଣରେ ବଢ଼ି ବଢ଼ି ଚାଲିଛି। ଶିକ୍ଷିତ ଯୁବପିଢ଼ିଙ୍କ ମଧ୍ୟରେ ଏହା ଏକ ମୁଖ୍ୟ ସମସ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଡିଜିଟାଲ ଯୁଗରେ ଯୁବପିଢ଼ି ମଧ୍ୟରେ ମୋବାଇଲ ଓ ଇଣ୍ଟରନେଟ୍ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ଏହାଦ୍ୱାରା ସେମାନେ ଗୋଟିଏ ଅବାସ୍ତବ ଓ ଅପ୍ରାକୃତିକ ଦୁନିଆରେ ବ୍ୟସ୍ତ ରହୁଛନ୍ତି, ଯାହାଫଳରେ ସେମାନେ ମାନସିକ ଭାରସାମ୍ୟ ହରାଇ ବସୁଛନ୍ତି। ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ମାନସିକ ରୋଗ। ଅଜ୍ଞତା ଓ ସଚେତନତା ଅଭାବରୁ ଯୁବପିଢ଼ି ମାନସିକ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଜାଣିପାରନ୍ତି ନାହିଁ। ଆତ୍ମହତ୍ୟା ପ୍ରବଣତାକୁ ବୃଦ୍ଧି କରୁଥିବା କିଛି ମୁଖ୍ୟ ମାନସିକ ରୋଗ ଓ ସେଗୁଡ଼ିକର ପ୍ରମୁଖ ଲକ୍ଷଣଗୁଡ଼ିକ ହେଉଛି ବିଷାଦ ରୋଗ ବା ଡିପ୍ରେସନ୍। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ମନ ଖରାପ ଲାଗିବା, କିଛି କରିବା ପାଇଁ ଇଚ୍ଛା ନହେବା, କ୍ଷୁଧା ଓ ନିଦ୍ରା ନହେବା, ନିଶା ସେବନ ପ୍ରତି ଆକର୍ଷିତ ହେବା, ସ୍ମରଣ ଶକ୍ତି କମିଯିବା, ଚିଡ଼ଚିଡ଼ ହେବା, ବାରମ୍ବାର ଗୋଟିଏ ଚିତ୍ର ବା କଥା ମନକୁ ଆସିବା। ଆଉ ଗୋଟିଏ ରୋଗ ହେଲା ଉତ୍କଣ୍ଠା ରୋଗ ବା ଆଙ୍ଗଜାଇଟି ଡିଜର୍ଡର୍। ଏହି ରୋଗର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା ଛୋଟ ଛୋଟ କଥାରେ ବ୍ୟସ୍ତ ବ୍ୟବହୃତ ହେବା, ହଠାତ୍ ଅଣନିଶ୍ୱାସ ହୋଇପଡ଼ିବା, ଛାତି ଧଡ଼ଧଡ଼ ହୋଇ ମରିଯିବାର ଭୟ ହେବା, ଅହେତୁକ ଭୟ ଲାଗିବା ଇତ୍ୟାଦି। ପୁଣି ସିଜୋଫ୍ରେନିଆ, ଏହା ଏକ ଗୁରୁତର ମାନସିକ ରୋଗ। ସବୁ କଥାରେ ସନ୍ଦେହ କରିବା, ଚରିତ୍ର ଉପରେ ସନ୍ଦେହ ଜାତ ହେବା, ମନେ ମନେ କଥା ହେବା, ଶୂନ୍ୟରୁ କଥା ଶୁଣିବା, ଗୁମସୁମ ହୋଇ ବସି ରହିବା, ହଠାତ୍ ରାଗିଯିବା, ଅବାନ୍ତର ଯୁକ୍ତି କରିବା ଆଦି ଲକ୍ଷଣ ସିଜୋଫ୍ରେନିଆ ରୋଗରେ ପୀଡ଼ିତଙ୍କଠାରେ ଦେଖାଯାଏ। ଆଉ ଗୋଟିଏ ରୋଗ ହେଲା ଉନ୍ମାଦ ରୋଗ ବା ମାନିଆ। ଏହାର ଲକ୍ଷଣଗୁଡ଼ିକ ହେଲା ଅତି ଫୁର୍ତ୍ତି ହେବା, ବେଶୀ କଥା ହେବା, ନିଜକୁ ବହୁତ ବଡ଼ ବୋଲି ଭାବିବା, ଅଯଥା ଗଣ୍ଡଗୋଳ କରିବା, ଅଧିକ ଯୁକ୍ତିତର୍କ କରିବା ଓ କଥା କଥାରେ ନିଜକୁ ଆଘାତ କରିବା। ମନେ ରଖନ୍ତୁ, ଆତ୍ମହତ୍ୟା ଧମକକୁ ସାଧାରଣ ଧମକ ଭାବେ ଉପେକ୍ଷା କରିବା ଅନୁଚିତ। ଆମେ ମନେ ରଖିବା ଆବଶ୍ୟକ ଯେ ଏହା ବ୍ୟକ୍ତିର ସାହାଯ୍ୟ ପାଇଁ ଏକ ବ୍ୟାକୁଳ ନିବେଦନ। ବହୁ ସମୟରେ ଏପରି ବ୍ୟକ୍ତିମାନେ ବିଭିନ୍ନ ବ୍ୟକ୍ତିଗତ କାରଣରୁ ନିଜ ସମସ୍ୟା ଅନ୍ୟମାନଙ୍କ ଆଗରେ ସାମାଜିକ ଅପଯଶ ଭୟରେ ପ୍ରକାଶ କରିପାରନ୍ତି ନାହିଁ। ସେ ସମୟରେ ସେମାନଙ୍କ ହାବଭାବରୁ ରୋଗର ଲକ୍ଷଣ ଚିହ୍ନଟ କରିବା ଦରକାର ଏବଂ ସବୁ ସମସ୍ୟାର ବିକଳ୍ପ ସମାଧାନ ରହିଛି ବୋଲି ତାଙ୍କୁ ଜଣାଇବା ଉଚିତ। ଏ କ୍ଷେତ୍ରରେ ରୋଗୀର ପରିବାରର ସଦସ୍ୟ ଏବଂ ସାଙ୍ଗସାଥିମାନଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଆତ୍ମହତ୍ୟା ସମ୍ବନ୍ଧରେ ସାଧାରଣରେ ଅନେକ ଭ୍ରମଧାରଣା ରହିଛି। ଅନେକ ଭାବନ୍ତି ଆତ୍ମହତ୍ୟା କରିବା ପୂର୍ବରୁ ବ୍ୟକ୍ତି କୌଣସି ପୂର୍ବ ସୂଚନା ଦିଏ ନାହିଁ। ଏହା ଭୁଲ। ପ୍ରକୃତରେ ଶତକଡ଼ା 90% ଲୋକ ଆତ୍ମହତ୍ୟା ପୂର୍ବରୁ କିଛି ନା କିଛି ସୂଚନା ଛାଡ଼ି ଯାଇଥାନ୍ତି। ନିଜ ଆତ୍ମୀୟ ଅବା ବିଶ୍ୱାସଯୋଗ୍ୟ ବନ୍ଧୁଙ୍କ ପାଖରେ ନିଜ ମାନସିକ ଚାପ ବିଷୟରେ ପ୍ରକାଶ କରିଥାନ୍ତି। କେତେକ ନିଜ ଉପାର୍ଜିତ ଅର୍ଥକୁ ଅପ୍ରତ୍ୟାଶିତ ଭାବେ ଦାନ କରିବା ଆରମ୍ଭ କରିଦେଇଥାନ୍ତି। ବାରମ୍ବାର ଧମକ ଦେଉଥିବା ବ୍ୟକ୍ତି କେବେ ଆତ୍ମହତ୍ୟା କରନ୍ତି ନାହିଁ ବୋଲି ଯେଉଁ ଧାରଣା ଅଛି ସେସବୁ କ୍ଷେତ୍ରରେ ଠିକ୍ ନୁହେଁ। ଭୁଲ କାରଣରୁ ଶତକଡ଼ା 40-50% ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା ଲୋକେ ବାସ୍ତବରେ ଆତ୍ମହତ୍ୟା କରିବାର ଦୃଷ୍ଟାନ୍ତ ରହିଛି। ଆତ୍ମହତ୍ୟା ପ୍ରବଣତାର ପ୍ରତିକାର କ୍ଷେତ୍ରରେ ସହାୟକ ସଂସ୍ଥାଗୁଡ଼ିକର କାର୍ଯ୍ୟ ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଆରମ୍ଭ ହୋଇଥିବା ଜୀବନ କୌଶଳ ଶିକ୍ଷା ନିଶ୍ଚିତ ରୂପେ ସହାୟକ। ତେବେ ସବୁ ପରିସ୍ଥିତିରେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ସମୀଚୀନ। ଆମେ ସମସ୍ତେ ମନେ ରଖିବା ଉଚିତ ଯେ ଦୁଃଖ ଯେତେ ବି ଅଧିକା ହେଉନା କାହିଁକି ସର୍ବଦା କ୍ଷଣସ୍ଥାୟୀ, ସବୁ ସମସ୍ୟାର ସମାଧାନ ରହିଛି। ଆତ୍ମହତ୍ୟା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ ନାହିଁ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା କୈଶୋରରେ ଆତ୍ମହତ୍ୟା ପ୍ରବଣ।

0: ଆଲୋଚକେ ଥିଲେ ଡାକ୍ତର ଅଶ୍ରୁମୋଚନ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ଲୋକସଭାରେ ଆଜି ମଧ୍ୟ ଜାରି ରହିବ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ସରକାରୀ ସଚିବସ୍ତରୀୟ ବୈଠକରେ ନାଗରିକ କୈନ୍ଦ୍ରିକ ନୀତି ଆଧାରିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ବାଣିଜ୍ୟିକ ଜାହାଜଗୁଡ଼ିକରେ ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ସମୀକ୍ଷା କଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ଆସାମ ବନ୍ୟାରେ 75କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବର୍ଗ 10,000 meter ଦୌଡ଼ରେ ରୌପ୍ୟ ପଦକ ହାସଲ କଲେ ଗୁଲବୀର ସିଂ। ଲୋକସଭାରେ ଆଜି ମଧ୍ୟ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ହେବ। 2024 ଆଇନକୁ ସଂଶୋଧନ ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଗତକାଲି ଗୃହରେ ଏହି ବିଲ୍ ଉପରେ ଆଲୋଚନା କାଳରେ କାର୍ମିକ ସାଧାରଣ ଅଭିଯୋଗ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଥିଲେ ଏହି ନୂତନ ବିଲ୍ ଦେଶର ଛାତ୍ର ଏବଂ ଯୁବବର୍ଗଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁବବର୍ଗଙ୍କ ଭବିଷ୍ୟତ ସହିତ ସାଲିସ ନ କରିବାର ସଂକଳ୍ପକୁ ଏହି ବିଲ୍ ପ୍ରତିପାଦନ କରୁଛି। ଡକ୍ଟର ସିଂ କହିଛନ୍ତି ପ୍ରଶ୍ନପତ୍ର ଘଟଣାକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଇନଗତ ଢାଞ୍ଚାକୁ ଅଧିକ କଠୋର କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି। ଏହାଦ୍ୱାରା ପରୀକ୍ଷାଗୁଡ଼ିକର ବିଶ୍ୱସନୀୟତା ବୃଦ୍ଧି ପାଇବ। ଏହି ବିଲ୍ରେ 10 ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ, 10 କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ଜବତ ଭଳି କଠୋର ଦଣ୍ଡ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ମାମଲାର ଶୀଘ୍ର ସମାଧାନ ଲକ୍ଷ୍ୟରେ ପ୍ରତ୍ୟେକ ଦିନ ବିଚାର ପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବେ। ପୁଲିସ୍ ଷ୍ଟେସନ୍ରେ ସୂଚନା ପଞ୍ଜିକୃତ ହେବା ତାରିଖରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ସମାପ୍ତ କରିବା ପାଇଁ ଏହି ବିଲ୍ରେ ସମୟସୀମା ଧାର୍ଯ୍ୟ କରାଯାଇଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଉପରେ ବିଲ୍ରେ ପ୍ରସ୍ତାବ ରହିଛି। ଆଲୋଚନାରେ କଂଗ୍ରେସର ଗୌରବ ଗୋଗୋଇ, ପ୍ରିୟଙ୍କା ଗାନ୍ଧି ଭଦ୍ରା, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ବିଜେପିର ବାଂଶୁରୀ ସ୍ୱରାଜ, ତେଜସ୍ୱୀ ସୂର୍ଯ୍ୟ, ଏଆଇଟିସିର ଅଭିଷେକ ବାନାର୍ଜୀ, ଟିଡିପିର ଲାବୁ ଶ୍ରୀକୃଷ୍ଣ ଦେବରାୟାଲୁ, ଶିବସେନାର ଡକ୍ଟର ଶ୍ରୀକାନ୍ତ ସିନ୍ଧେ, ଡିଏମ୍କେର ଦୟାନିଧି ମାରନ, ଏନ୍ସିପି ସପାର ସୁପ୍ରିୟା ସୁଲେଙ୍କ ସମେତ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିଥିଲେ। ଗତକାଲି ଆଲୋଚନା ଅସମ୍ପୂର୍ଣ୍ଣ ରହିଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ଆଜି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବୀ ରଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ସଚିବସ୍ତରୀୟ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ, ବାଣିଜ୍ୟ ଏବଂ ଶିଳ୍ପ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଆଦି ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଭବିଷ୍ୟତ କାର୍ଯ୍ୟସୂଚୀ ନେଇ ଶ୍ରୀ ମୋଦି ସମୀକ୍ଷା କରିଛନ୍ତି। ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ଏଥିପାଇଁ ମିଳିତ ଦଳ ଗଠନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ନାଗରିକ କୈନ୍ଦ୍ରିକ ଶାସନର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ନିଷ୍ପତ୍ତି ଲୋକକଲ୍ୟାଣ ନୀତି ଆଧାରରେ ଗ୍ରହଣ କରାଯିବା ଉଚିତ। ଏଥିସହ ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରର ନିବେଶକ ତଥା ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ବିକାଶ ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଘରୋଇ ଦକ୍ଷତା ନିର୍ମାଣକୁ ସମାନ ପ୍ରାଥମିକତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବୈଠକରେ କ୍ୟାବିନେଟ୍ ସଚିବ, ପ୍ରମୁଖ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ବିଭାଗର ସଚିବ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ସନ୍ଥ ଶିରୋମଣି ଗୁରୁ ରବିଦାସ ମହାରାଜଙ୍କ 650ତମ ଜନ୍ମବାର୍ଷିକୀ ଆଜି ପାଳନ କରାଯାଉଛି। ଏହି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁରୁ ପୂର୍ଣ୍ଣିମା ସହିତ ଦେଶବ୍ୟାପୀ ଶ୍ରୀ ଗୁରୁ ରବିଦାସ ମହାରାଜ ସମ୍ପ୍ରସ୍ତ ସଂକଳ୍ପ ଅଭିଯାନ ଆରମ୍ଭ କରାଯିବ। ବାରାଣସୀର ଶିର ଗୋବର୍ଦ୍ଧନପୁରସ୍ଥିତ ସନ୍ଥ ରବିଦାସଙ୍କ ଜନ୍ମସ୍ଥାନରେ ଏହି ଅଭିଯାନର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଧ୍ୟାରେ ସେହି ସ୍ଥାନ ପରିଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି।

ସନ୍ଥ ରବିଦାସଙ୍କ ପବିତ୍ର ଜନ୍ମସ୍ଥାନରୁ 131 ମାଟି କଳସ ଉତ୍ତରପ୍ରଦେଶ ଏବଂ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ। ଏଥିରେ ପ୍ରାୟ 25,000 ଅଂଶଗ୍ରହଣକାରୀଙ୍କୁ ନେଇ ଏକ ସମ୍ରସ୍ତ ସଂକଳ୍ପ ସଭାର ଆୟୋଜନ କରାଯାଉଛି। ପ୍ରଶ୍ନପତ୍ର ପ୍ରଘଟ ନେଇ ଅନୁଷ୍ଠିତ ପ୍ରତିବାଦରେ ଅଂଶଗ୍ରହଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପୂର୍ବରୁ ଅପରାଧିକ ରେକର୍ଡ ଥିବା ପ୍ରତିବାଦକାରୀଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଏ ସଂକ୍ରାନ୍ତ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପଭି ଗ୍ରହଣ କରିଛନ୍ତି। ପଶ୍ଚିମବଙ୍ଗରେ ଏ ସଂକ୍ରାନ୍ତ ପ୍ରତିବାଦରେ ଜଡ଼ିତ 16 ଜଣଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇଛି। ବାଣିଜ୍ୟିକ ଜାହାଜଗୁଡ଼ିକରେ କାର୍ଯ୍ୟ କରୁଥିବା ଭାରତୀୟ ନାବିକଙ୍କ ସୁରକ୍ଷା ଏବଂ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକ ଉପରେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସମୀକ୍ଷା କରିଛନ୍ତି। ସାମ୍ପ୍ରତିକ ବିଶ୍ୱ ଜାହାଜ ଚଳାଚଳ କ୍ଷେତ୍ରରେ ବୃଦ୍ଧି ପାଉଥିବା ଆହ୍ୱାନକୁ ଦୃଷ୍ଟିରେ ରଖି ଶ୍ରୀ ସୋନୱାଲ ଏହି ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ରହିଥିବା ସୁରକ୍ଷା ପରିସ୍ଥିତି, ସାମୁଦ୍ରିକ ବିକାଶ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ନାବିକଙ୍କୁ ସହାୟତା ପଦକ୍ଷେପଗୁଡ଼ିକ ଉପରେ ଶ୍ରୀ ସୋନୱାଲଙ୍କୁ ବୈଠକରେ ସୂଚନା ପ୍ରଦାନ କରାଯାଇଛି। ପରସ୍କର ମଧ୍ୟରେ ସମନ୍ୱୟ ବଜାୟ ରଖି ନାବିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଶ୍ରୀ ସୋନୱାଲ ପରାମର୍ଶ ଦେଇଛନ୍ତି। ନାବିକଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି ବୋଲି ବୈଠକରେ ସୋନୱାଲ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଜାହାଜ ଚଳାଚଳ ନିର୍ଦ୍ଦେଶାଳୟର ପ୍ରତିନିଧି ଏବଂ ଓମାନ, ସାଉଦି ଆରବ, ଇରାନ, ରୁଷ, ୟୁକ୍ରେନ୍ ସମେତ ବିଭିନ୍ନ ଦେଶର କାର୍ଯ୍ୟରତ ଭାରତୀୟ ମିଶନଗୁଡ଼ିକର ମୁଖ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ନାବିକଙ୍କ ଅଭିଯୋଗ ଏବଂ ସହାୟତା ପ୍ରଦାନ ବ୍ୟବସ୍ଥାରେ ଗ୍ରହଣ କରାଯାଉଥିବା ପଦକ୍ଷେପ, ସୂଚନା ଆଦାନ ପ୍ରଦାନ, ଅଭିଯୋଗ ସମାଧାନ ଏବଂ ହେଲ୍ପଲାଇନ୍ ନମ୍ଘର ମାଧ୍ୟମରେ ଅହରାତ୍ର ସେବା ପ୍ରଦାନ କରାଯାଉଛି ବୋଲି ଜାହାଜ ଚଳାଚଳ ନିର୍ଦ୍ଦେଶାଳୟ ଜେନେରାଲ ବୈଠକରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ନାବିକ ଯୋଗାଣକାରୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ବିମ୍କୋ ଆଇସିଏସ୍ ନାବିକ ମାନବ ସମ୍ଭଳ ରିପୋର୍ଟ 2026 ଅନୁଯାୟୀ ବିଶ୍ୱ ଜାହାଜ ଶିଳ୍ପ କ୍ଷେତ୍ରରେ ଭାରତର ମାନବ ସମ୍ଭଳ 12.16% ରହିଛି। ବିଶ୍ୱ ଜାହାଜ ଶିଳ୍ପ କ୍ଷେତ୍ରରେ ପ୍ରାୟ 3,11,936 ଭାରତୀୟ ସାମୁଦ୍ରିକ ବୃତ୍ତିଧାରୀ କାର୍ଯ୍ୟ କରୁଛନ୍ତି। ସାମୁଦ୍ରିକ କ୍ଷେତ୍ର ଇତିହାସରେ ଭାରତର ଏହା ବ୍ୟାପକ ପରିବର୍ତ୍ତନକୁ ପ୍ରତିପାଦନ କରୁଛି। ଆସାମ ବନ୍ୟାରେ ମୃତ୍ୟୁ ସଂଖ୍ୟା 75 ବୃଦ୍ଧି ପାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେବଳ ଶିବସାଗର ଜିଲ୍ଲାରେ ଗତକାଲି ଆଉ 7 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉପର ଆସାମର ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବନ୍ୟା ପ୍ରଭାବିତ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ୍ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ପୁନଃ କାର୍ଯ୍ୟକ୍ଷମ ହୋଇଛି। ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 4,00,000 ଏବଂ ଅତିରିକ୍ତ 5,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବାସଗୃହ, ପଶୁପାଳନ, ମହ୍ୟଚାଷ ଏବଂ ଫସଲ କ୍ଷୟକ୍ଷତିର ଆକଳନ ଆସନ୍ତା 3 ତାରିଖରୁ ଆରମ୍ଭ ହେବ। ଏହି ରିପୋର୍ଟ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନ ସେନାର କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗତ 2 ଦିନ ମଧ୍ୟରେ 30 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ମିଳିତ ଆୱାମୀ କାର୍ଯ୍ୟକମିଟି ଦେଇଥିବା ସୂଚନା ଅନୁଯାୟୀ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନ ସେନା ଗୁଳିମାଡ଼ କରିବାରୁ ସୋମବାର ଦିନ 25 ଏବଂ ଗତକାଲି ଆଉ 5 ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ବହୁଦିନ ଧରି ସେଠାରେ ପ୍ରତିବାଦ ଜାରି ରହିଥିବା କମିଟି ସୂଚନା ଦେଇଛି। ଏପରିକି ସେଠାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯିବା ସହ ଯୋଗାଯୋଗ ବ୍ୟବସ୍ଥାରେ ପାକିସ୍ତାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରତିବନ୍ଧକ ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପାକିସ୍ତାନ ସେନାର ଏଭଳି ବର୍ବରତାପୂର୍ଣ୍ଣ କାର୍ଯ୍ୟ ଉପରେ ଏକ ସ୍ୱାଧୀନ ଏବଂ ସ୍ୱଚ୍ଛ ତଦନ୍ତ ପାଇଁ ଆହ୍ୱାନ କରାଯାଇଛି। ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ କାର୍ଯ୍ୟକ୍ଷମ କରିବା ଏବଂ ଗଣମାଧ୍ୟମ ସ୍ୱାଧୀନ ପର୍ଯ୍ୟବେକ୍ଷକଙ୍କୁ ସେଠାକୁ ପ୍ରବେଶ କରିବାକୁ ଅନୁମତି ଦେବାକୁ ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ ପକ୍ଷରୁ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପୁରୁଷ ବର୍ଗ 10,000 ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତର ଗୁଲବରୀ ସିଂ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ ଦୌଡ଼କୁଦ ଖେଳାଳି ହୋଇଛନ୍ତି। ମହିଳା 69 କିଲୋ ଭାରୋତ୍ତୋଳନ ବର୍ଗରେ ରାଜେନ୍ଦର କୌର ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଭାରତର ପଦକ ତାଲିକା 12କୁ ବୃଦ୍ଧି ପାଇଛି। ଏଥିରେ 2ଟି ସ୍ୱର୍ଣ୍ଣ, 7ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଲୋକସଭାରେ ଆଜି ମଧ୍ୟ ଜାରି ରହିବ ସାର୍ବଜନୀନ ପରୀକ୍ଷା, ଅସାଧୁ ଉପାୟ ନିବା

0: ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ସରକାରୀ ସଚିବସ୍ତରୀୟ ବୈଠକରେ ନାଗରିକ କୈନ୍ଦ୍ରିକ ନୀତି ଆଧାରିତ ନିଷ୍ପତ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ ବାଣିଜ୍ୟିକ ଜାହାଜଗୁଡ଼ିକରେ ଭାରତୀୟ ନାବିକଙ୍କ ସୁରକ୍ଷା ଓ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକର ସମୀକ୍ଷା କଲେ ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଆସାମ ବନ୍ୟାରେ 75କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପୁରୁଷ ବର୍ଗ 10,000 ମିଟର ଦୌଡ଼ରେ ରୌପ୍ୟ ପଦକ ହାସଲ କଲେ ଗୁରବୀର ସିଂ ସମ୍ବାଦ ଶେଷ ହେଲା।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ବିବିଧା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା। ଶୁଣିବା କାର୍ଯ୍ୟକ୍ରମ ବିବିଧା।

0: ଜୀବନର ବିଶାଳ ଆକାଶରେ ଅନେକ ତାରା ଦେଖାଯାଆନ୍ତି, କିନ୍ତୁ ମନର ଅନ୍ଧକାରକୁ ଆଲୋକିତ କରୁଥିବା ତାରା ହେଉଛି ପ୍ରକୃତ ବନ୍ଧୁଟିଏ, ଯିଏ ନିରବତାକୁ ବୁଝେ, ଆଖିରେ ଲୁହକୁ ପଢ଼ିପାରେ ଏବଂ ବିନା ସ୍ୱାର୍ଥରେ ସାଥିରେ ରୁହେ।
1: ଜୀବନର ଯାତ୍ରାରେ ଜଣେ ଭଲ ସାଥିଟିଏ ଥିଲେ ରାସ୍ତା କେବେ ଲମ୍ବା ଲାଗେ ନାହିଁ, ପ୍ରତିଟି କଷ୍ଟ ଅଧା ହୋଇଯାଏ, ପ୍ରତିଟି ଖୁସି ଦ୍ୱିଗୁଣ ହୋଇଥାଏ।
0: ସାଥୀ କେବଳ ଗୋଟିଏ ନାମ ନୁହେଁ, ସେ ହେଉଛି ବିଶ୍ୱାସର ଆଉ ଏକ ନାମ।
1: ସମୟ ବଦଳିପାରେ, ପରିସ୍ଥିତି ବଦଳିପାରେ, କିନ୍ତୁ ପ୍ରକୃତ ସାଥିର ସ୍ନେହ ଏବଂ ଆପଣାପଣ କେବେ ବଦଳନି।
0: ଜୀବନଯାତ୍ରାରେ ଏମିତି ଜଣେ ସାଥୀ ଥିଲେ ପଥ ଯେତେ କଠିନ ହେଲେ ବି ସବୁକିଛି ସହଜ ଲାଗେ, ଠିକ ଯେମିତି ଆପଣମାନଙ୍କ ପାଇଁ ବିବିଧର ଯାତ୍ରାଟି ବି ଖୁସି ଦେଇପାରୁଛି। ଏହି ଯାତ୍ରାରେ ଚାଲନ୍ତୁ ଆଗକୁ ବଢ଼ିବା, ସେଥିପାଇଁ ଆସି ପହଞ୍ଚି ଯାଇଛୁ ଆମେ ଦୁହେଁ।
1: ମୁଁ ରଞ୍ଜନ,
0: ମୁଁ ସସ୍ମିତା। ନମସ୍କାର।

0: ପ୍ରତ୍ୟେକ ସଫଳ ମଣିଷ ପଛରେ ଲୁଚି ରହିଥାଏ ଅନେକ ନିଦ୍ରାହୀନ ରାତି, ଅସଂଖ୍ୟ ପୁସ୍ତକର ପୃଷ୍ଠା, ପରିଶ୍ରମର ଅନେକ ଅଧ୍ୟାୟ।
1: ପ୍ରତିଟି ସ୍ୱପ୍ନ ଆଖିରେ ଜନ୍ମ ନିଏ, ସେହି ସ୍ୱପ୍ନକୁ ବାସ୍ତବରେ ରୂପ ଦେବା ପାଇଁ ଲାଗେ ଅଦମ୍ୟ ସାହସ ଏବଂ ଅକ୍ଳାନ୍ତ ପରିଶ୍ରମ।
0: ଯେତେବେଳେ ସ୍ୱପ୍ନ ସହ ପରିଶ୍ରମ ଓ ସେବାଭାବ ମିଶିଯାଏ, ସେତେବେଳେ ଜନ୍ମ ନିଏ ଜଣେ ପ୍ରକୃତ ଡାକ୍ତର।
1: ଧଳା କୋଟ କେବଳ ଗୋଟିଏ ପୋଷାକ ନୁହେଁ, ଏହା ଦାୟିତ୍ୱ, ସେବା, କରୁଣା ଏବଂ ବିଶ୍ୱାସର ପ୍ରତୀକ।
0: ଏହା ପଛରେ ରହିଥାଏ ଅନେକ ବର୍ଷର ପରିଶ୍ରମ ଓ ମଣିଷର ଜୀବନ ବଞ୍ଚାଇବାର ଏକ ପବିତ୍ର ସଂକଳ୍ପ।
1: ଆମର ଆଜିର ଅତିଥି ଇଶିକା ସାହୁ, ଯିଏକି ନିଜର MBBS କ୍ୟାରିୟରରେ 6 ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏବଂ ବର୍ତ୍ତମାନ ସେ ଏମ୍ସ ପାଟନାରେ ଶିଶୁରୋଗ ବିଭାଗରେ ମାଷ୍ଟର୍ସ କରୁଛନ୍ତି। ତାଙ୍କ ସହିତ କଥାବାର୍ତ୍ତା କରିଛନ୍ତି ସସ୍ମିତା ପାଣିଗ୍ରାହୀ।
2: ଇଶିକା ଭଉଣୀ, ସ୍ୱାଗତ କରୁଛି ଆପଣଙ୍କୁ ଆଜିର ବିବିଧା କାର୍ଯ୍ୟକ୍ରମକୁ।
3: ନମସ୍କାର, ଧନ୍ୟବାଦ।
2: ତେବେ ଇଶିକା ଭଉଣୀ, ପ୍ରଥମତଃ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
3: ଧନ୍ୟବାଦ।
2: ପ୍ରଥମେ ଆପଣଙ୍କ ବିଷୟରେ ଜାଣିବାକୁ ଚାହୁଁଛୁ, ଆପଣଙ୍କ ଘର କେଉଁଠି ଏବଂ ଆପଣଙ୍କ ଘର ପରିବାର ବିଷୟରେ ଜାଣିବାକୁ ଚାହୁଁଛୁ।
3: ମୋ ନାଁ ଡକ୍ଟର ଇଶିକା, ଆଉ ମୁଁ

0: ରାଜନଗର ସହିତ ବିକ୍ରମନଗର ଯୋଉ ଲାଲ ସାହି ଅଛି ସେଇଠି ମୋ ଘର।
1: ଘରେ କିଏ କିଏ ଅଛନ୍ତି?
0: ଜେଜେବାପା ଜେଜେମା ଅଛନ୍ତି। ଜେଜେବାପାଙ୍କର ଆମର ରାଜନଗରରେ ଯୋଗୀ ହୋଟେଲ ବୋଲି ବହୁତ ଆଗରୁ ଆମର ମାନେ ଜେଜେବାପାଙ୍କର ହୋଟେଲ ଅଛି। ଆଉ ମୋ ଜେଜେବାପା ଜେଜେମା ମୋ ବାପା ମା ମୋ ଚାଚୁ ଆଉ ଆଉ ଘରେ ମୋ ପିଉସୀ ନାନୀ ମୋ ସାନ ଭାଇ ଭଉଣୀ।
1: ତେବେ ଇଶିକା ଭଉଣୀ, ଯେମିତି କହିଲେ ଆପଣ ଆପଣ ହେବେ ଜଣେ ଡକ୍ଟର।
0: ଆଜ୍ଞା।
1: ତେବେ ପିଲାଦିନର ସ୍ୱପ୍ନ କଣ ଥିଲା?
0: ପିଲାଦିନରୁ ତ ପ୍ରଥମେ ତ ମୁଁ କିଛି ଏତେ ଭାବି ନଥିଲି ପ୍ରଥମତେ, ବାକି ଯେତେବେଳେ ମୁଁ

0: ଦେଲେ କିମ୍ବା କାହାଠୁ ପାଇଲେ?
1: ମୋ ବାପା ଯିଏ ଅଛନ୍ତି ସେ ହେଉଛନ୍ତି ମାନେ ସେ ଜେନେଟିକ୍ସ ରେ PhD କରିଛନ୍ତି। ମାନେ ମୋ ବାପା ମତେ ଯେତେବେଳେ 10th ରୁ 9th 10th ରୁ ସେ ମତେ ବାୟୋଲୋଜି ପଢେଇବା ଆରମ୍ଭ କରିଥିଲେ। ଆଉ ସେ ପଏଣ୍ଟ ରୁ ମତେ ବାୟୋଲୋଜି ରେ ବହୁତ ଇଣ୍ଟରେଷ୍ଟ ଆସିଥିଲା। ଆଉ +2 ରେ ବି ସେ ମତେ ବାୟୋଲୋଜି ପଢେଇଛନ୍ତି। ଆଉ ମତେ ସେ ଲାଇନ ରେ ପାଠ ପଢିବାକୁ ମୋ ବାପାଙ୍କଠୁ ଇଚ୍ଛା ଆସିଥିଲା।

0: ପଢାପଢି କେମିତି ଥିଲା?
1: ପବ୍ଲିକ ସ୍କୁଲ ଜୟପୁର ସୂର୍ଯ୍ୟ ମହଲରେ ଅଛି, ସେଇଠୁ ମୁଁ ମୋର 10ମ ପାସ୍ କରିଛି ଆଇସିଏସ୍ଇ ରେ। ଆଉ ତାପରେ ମୁଁ ମୋର +2 କରିଛି ବିକ୍ରମ ଦେବ ଅଟୋନମସ୍ କଲେଜ। ଆଉ ମତେ ମୋର ଜର୍ଣ୍ଣିରେ ଥ୍ରୁ ଆଉଟ୍ ମୋର ପିଉସୀ ନାନୀ ବହୁତ ଗାଇଡ୍ କରିଛନ୍ତି, ପୁଷ୍ପାଞ୍ଜଳି ସାହୁ। କାହିଁକି ମତେ ସବୁ ମୋ ଘର ଲୋକ ସମସ୍ତେ ସେ ପଏଣ୍ଟରେ ମତେ ବହୁତ ସପୋର୍ଟ କରିଛନ୍ତି। ମୁଁ ଏତିକି କଲା ପରେ ମୁଁ +2 ପାସ୍ ହେଲା ପରେ ବିକ୍ରମ ଦେବ କଲେଜରୁ ମୁଁ ନିଟ୍ ଏକ୍ସାମ୍ ଦେଇଥିଲି। ଆଉ ନିଟ୍ ପରେ ନିଟ୍ ରେ ପାଇକି ମୁଁ ମେଡିକାଲ ଲାଇନ୍ ରେ ଆସିଥିଲି।

0: ନିଟ୍ ଏକ୍ସାମ ପାଇଁ ପଢାପଢି କରିବା ସମୟରେ କେତେ ବର୍ଷ ପଢାପଢି କରିଥିଲେ, ମାନେ କିଛି ବର୍ଷ ଷ୍ଟପ୍ କରିକି ପାଠ ପଢାପଢି ପ୍ରିପାରେସନ କରିଥିଲେ ନା କେମିତି କରିଥିଲେ?
1: ମୋର ଯେତେବେଳେ ପ୍ଲସ ଟୁ ସରିଲା, ମୁଁ ସେଇ ଟାଇମରେ ମୋର ପ୍ଲସ ଟୁ ମୋର ମାନେ ଆପଣଙ୍କ ଯେତେବେଳେ ଓଡିଶାରେ ଯେତିକି 90% ମାନେ 40 ଜଣ ପିଲା ରଖିଥିଲେ ସାଇନ୍ସରେ, ସାଇରେ ମୋର 90% ଥିଲା, ସେ ମୁଁ 40 ଜଣଙ୍କ ମଧ୍ୟରେ ଥିଲି, ବିକ୍ରମ ଦେବରୁ ଜଣେ। ଆଉ ତାପରେ ମୁଁ ବର୍ଷେ ଡ୍ରପ୍ ନେଇଥିଲି ଆଉ ମୁଁ ଘରେ ହିଁ ପାଠ ପଢାପଢି କରିଛି ମେଡିକାଲ ପାଇଁ।
0: ଆପଣ କହିଲେ ଆପଣ ଘରେ ରହିକି ନିଟ୍ ପାଇଁ କ୍ୱାଲିଫାଇ କରିସାରିଥିଲେ, ତ କେମିତି ଥିଲା ଷ୍ଟ୍ରାଟେଜି, କଣ ଥିଲା ଆପଣଙ୍କର ଷ୍ଟ୍ରାଟେଜି, କଣ ଥିଲା, କଣ ଆପଣଙ୍କର ଷ୍ଟ୍ରଙ୍ଗ ପଏଣ୍ଟ ଥିଲା ଯେଉଁଥିରେ କି ଆପଣ ବିନା କୋଚିଂରେ ଘରେ ରହିକି ଆପଣ ପାଇଗଲେ?
1: ମୁଁ ଯେମିତି ଆପଣଙ୍କୁ ପ୍ରଥମେ କହିଲି କି ମତେ ବାୟୋଲୋଜି ପଢିବାକୁ ବହୁତ ଇଚ୍ଛା ଥିଲା, ସେଇଟା ହିଁ ମୋର ଷ୍ଟ୍ରଙ୍ଗ ପଏଣ୍ଟ ଥିଲା କି ମୁଁ ଯୋଉଟା ପଢୁଥିଲି ସେଇଟା ମତେ ଇଚ୍ଛା ଥିଲା, ମତେ ପଢିବାକୁ ଇଚ୍ଛା ହଉଥିଲା, ମତେ ନୂଆ ନୂଆ ଜିନିଷ ଶିଖିବାକୁ ଇଚ୍ଛା ହଉଥିଲା। ଆଉ ମୋର ଯୋଉ ଇଚ୍ଛା ଥିଲା କି ଆଗକୁ ଏ ବିଷୟରେ ମତେ ଶିଖିବାର ଅଛି, ସେଇଟା ମତେ ବହୁତ ପ୍ରୋତ୍ସାହନ କରିଥିଲା କି ବର୍ଷେ ରହିକି ମୁଁ ଯେମିତି ହେଲେ ମେଡିକାଲ ଲାଇନରେ ଯିବି। ତ ଘରେ ରହିକି ଆମ ଘରେ ମତେ ବହୁତ ସପୋର୍ଟ କରିଥିଲେ ସେ ଟାଇମରେ, ଆଉ ମୁଁ ବିନା ମାନେ କୁଆଡେ ନ ଯାଇକିରି ସେଇ ଇଚ୍ଛା ଯୋଗୁଁ ମୁଁ ମୋର ନିଜେ ବହି କାଢିକିରି ନିଜେ ପୁରୁଣା ପେପର ଯାକ ସଲ୍ଭ କରିକିରି ବର୍ଷ ଭିତରେ ସେଇଟା ପାଇଥିଲି।

0: ସ୍କୁଲରେ ଯେତେବେଳେ ଆପଣ ପଢାପଢି କରୁଥିଲେ ସେତେବେଳେ ପାଇଁ ଆପଣଙ୍କ ପାଇଁ କଠିନ ସମୟ କଣ ଥିଲା ବା କୋଉଥିରେ ଆପଣଙ୍କୁ ପ୍ରୋବ୍ଲେମ ହଉଥିଲା?
1: ମାନେ ମୁଁ ଯେତେବେଳେ ଘରେ ରହୁଥିଲି ତ ମୁଁ ବାହାର ଆଉ କାହା ସହିତ କଣ୍ଟାକ୍ଟରେ ନଥିଲି। ତ ମୋର ଯେତେବେଳେ ପ୍ଲସ ଟୁ ପରେ ପ୍ଲସ ଟୁ ରେ ସାଙ୍ଗମାନେ ସବୁ କି ଯୋଉମାନେ ବ୍ୟାଚମେଟ୍ ଥିଲେ ସମସ୍ତେ ଅଲଗା ଏରିଆକୁ ପଳେଇଲେ, ଅଲଗା ଲାଇନ ଧରିଦେଲେ। ତ ସେମାନେ ବହୁତ ଜଣ କୋଟା ପଳେଇଲେ, ବହୁତ ଜଣ ଚାକିରି କରିକି ପଳେଇଲେ, ବହୁତ ଜଣ ଗ୍ରାଜୁଏସନ କଲେ। ମୁଁ ସେଇ ଟାଇମରେ ଯେହେତୁ ମୋର କାହା ସହିତ କଣ୍ଟାକ୍ଟ ନଥିଲା, ବେଳେ ବେଳେ ମତେ ଏକଲା ଲାଗିବାର ଘରେ। ତ ମାନେ ପଢିବାର କେବେ କେବେ ମାନେ ଇଚ୍ଛା ପଳେଇବାର ମଝିରେ, ବାକି ସେତେବେଳେ ସେଇ ମୁହୂର୍ତ୍ତ ଯାକରେ ମୁଁ ମୋର ପରିବାର ସହାୟତା ଖୋଜିବାର, ଆଉ ଯେହେତୁ ସେଇଟା ଥିଲା ମୁଁ ସେ କଠିନ ସମୟ ଯାକକୁ ମାନେ ସେଇଟାକୁ ପାର କରିକି ଆଗକୁ ଆସିପାରିଛି।

0: ଜଣେ ଡକ୍ଟର ହେବାର ମିନିଂ ଟା କଣ ଆପଣଙ୍କ ପାଇଁ?
1: ମୋ ପାଇଁ ତ ଡକ୍ଟର ହବାର ମିନିଂ ହଉଛି ଲୋକଙ୍କର ସେବା କରିବା, ଏଇଟା ତ ସମସ୍ତେ କୁହନ୍ତି ଆଉ ସେଇଟା ହିଁ ସତ। ହସ୍ପିଟାଲ ହଉଛି ମୋ କର୍ମକ୍ଷେତ୍ର, ଆଉ ମୋ ସାମ୍ନାରେ ଯିଏ ବି ଆସିଲେ, ଯିଏ ବି ରୋଗୀ ଯୋଉ ପ୍ରକାର ରୋଗ ଧରିକି ଆସିଲେ, ମୋର କର୍ତ୍ତବ୍ୟ ହଉଛି ତାର ଯେମିତି ସେ ଚିକିତ୍ସା ହେଇକି ସେ ଭଲ ହେଇକି ଘରକୁ ଯାଆନ୍ତୁ। ରିସେଣ୍ଟଲି ଏବେ ମୁଁ ପୋଷ୍ଟ ଗ୍ରାଜୁଏସନ୍ ର ଏକ୍ସାମ୍ ଦେଲି, ତ ଆମର ଯେମିତି ଆପଣଙ୍କ 5 ବର୍ଷ 5.5 ଇୟର୍ସ ର MBBS ଥାଏ, ତାପରେ ଯୋଉ ଅଲଗା ଅଲଗା ଲାଇନ ଥାଏ ଯେମିତିକି ପିଡିଆଟ୍ରିକ୍ସ ହେଇଗଲା, ସର୍ଜରୀ, ଯୋଉ ଏମିତି ଅଲଗା ଅଲଗା ଲାଇନ୍ସ ରେ ଡକ୍ଟର୍ସ ମାନେ ଦେଖନ୍ତି, ସେଇଟା ପାଇଁ ଆଉ ଗୋଟେ ପରୀକ୍ଷା ଦେବାକୁ ହୁଏ। ତ ସେ ପରୀକ୍ଷାରେ ମୁଁ ଏବେ ପାସ୍ ହେଇକି ମୁଁ ପିଡିଆଟ୍ରିକ୍ସ ନେଇଛି ଏଜ୍ ଏ ପୋଷ୍ଟ ଗ୍ରାଜୁଏସନ୍।

0: ହେବନି। ଜଣେ ଭଲ ଡାକ୍ତର ହେବା ପାଇଁ ତାଙ୍କ ପାଖରେ କଣ ଭଲ ଗୁଣ ରହିବା ଉଚିତ?
1: ମୋଷ୍ଟ ହଉଛି ସହାନୁଭୂତି ରହିବା ଦରକାର। ସହାନୁଭୂତି ସହିତ ମାନେ ସାମ୍ନା ଲୋକର କଷ୍ଟ ବୁଝିପାରିବାର ମାନେ କ୍ଷମତା ରହିବା ଦରକାର। ଯଦି ନିଜର କାମ ସହିତ ଆପଣ ସାମ୍ନା ଲୋକର କଷ୍ଟ ବି ବୁଝିପାରୁଛନ୍ତି ଆଉ ତାକୁ ସହାନୁଭୂତି ଯଦି ଆପଣ ଦେଇପାରୁଛନ୍ତି ତ ତା ରୋଗ ଆହୁରି ଜଲ୍ଦି ଭଲ ହେଇଯାଏ।
0: ଫାର୍ଷ୍ଟ ଟାଇମ୍ ଯେତେବେଳେ ଆପଣ କୌଣସି ପେସେଣ୍ଟ ବା ରୋଗୀକୁ ଚିକିତ୍ସା କରିବା ବେଳେ ସେତେବେଳେ କେମିତି ଅନୁଭବ ହେଇଥିଲା?
1: ମୁଁ ଯେତେବେଳେ ଫାର୍ଷ୍ଟ ଟାଇମ୍ ମୋର ଯେତେବେଳେ ଏଇଠି ପୋଷ୍ଟିଂ ହେଇଥିଲା ମାନେ ଫାର୍ଷ୍ଟ ମୁଁ ବର୍ଷେ ଯୋଉ କାମ କରିଥିଲି MBBS ପରେ, ତ ସେଇ ଟାଇମ୍ରେ ମୋର ଫାର୍ଷ୍ଟ ମୁଁ ଆପଣଙ୍କ ଲେବର ରୁମ୍ରେ ପୋଷ୍ଟିଂ ହେଇଥିଲା ଆଉ ମୋର ଫାର୍ଷ୍ଟ ଡ୍ୟୁଟି ଥିଲା ପିଲା ଜନ୍ମ କରିବାଟା। ମାନେ ଫାର୍ଷ୍ଟ ଯେବେ ମୋର ସେଇଟା ହିଁ ପ୍ରଥମ ଅନୁଭବ ମାନେ ଏଜ୍ ଅ ଡକ୍ଟର ଫାର୍ଷ୍ଟ ଅନୁଭବ ସେଇଟା ହିଁ ଥିଲା, ସେଇଠୁ ହିଁ ଆରମ୍ଭ ହେଇଛି। ତ ମୁଁ ଯେତେବେଳେ ଗୋଟେ ମାନେ ମାଙ୍କୁ ବହୁତ କଷ୍ଟ ହଉଥିଲା, ସେ ଚିତ୍କାର କରୁଥିଲେ ଆଉ ମୁଁ ତାଙ୍କ ଯେତେବେଳେ ପିଲା ଗୋଟେ ଜନ୍ମ କରିଥିଲି ସେ ହଠାତ୍ ସେ ଚିତ୍କାର ସେ କଷ୍ଟ ତାଙ୍କର କୁଆଡେ ଉଡିଗଲା। ସେ ତାଙ୍କର ସେ ପିଲାକୁ ଦେଖିକି ଯୋଉ ପ୍ରକାର ଖୁସି ହେଇଥିଲେ ସେଇଟା ମତେ ବହୁତ ଖୁସି ଅନୁଭବ ହେଇଥିଲା କି ମାନେ କେତେ ଖୁସିର ଜିନିଷ ଆମେ ଜଣକୁ ଦେଇପାରୁଛୁ ଏଜ୍ ଅ ଡକ୍ଟର। ତ ତାଙ୍କର ତାଙ୍କର ପରିବାର ଲୋକର ସେମାନଙ୍କର ଖୁସି ଯେତେବେଳେ ସେମାନେ ପ୍ରଥମ ଥର ପାଇଁ ତାଙ୍କ ପିଲାକୁ ଦେଖିଥିଲେ ଆଉ ସେମାନେ ଆମକୁ ଯୋଉ ପ୍ରକାର ଧନ୍ୟବାଦ ଜଣେଇଥିଲେ ସେଇଟା ମୋ ପାଇଁ ପ୍ରଥମ ଅନୁଭବ ବହୁତ ଭଲ ଥିଲା।
0: ଆପଣଙ୍କ ମତରେ ଆମ ସମାଜରେ ସ୍ୱାସ୍ଥ୍ୟ ସଚେତନତା ପାଇଁ ଆଉ କଣ ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି କି?
1: ଏବେ ବହୁତ ପ୍ରକାର ଡେଭଲପମେଣ୍ଟ

0: ଅଲରେଡି ହେଇଛି, ହେଲେ ବି ବହୁତ ଜଣ ଲୋକ ଜାଣିପାରୁନାହାନ୍ତି କି ସେମାନଙ୍କୁ କଣ କୋଉ ସୁବିଧା ମିଳିପାରିବ ଗଭର୍ଣ୍ଣମେଣ୍ଟ ତରଫରୁ। ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଫ୍ରି ଚିକିତ୍ସା, ମାନେ ଫ୍ରିର ଔଷଧ, ଆପଣ ଏଡମିଟ୍ ହେଲେ ବି କିଛି ପଇସା ନେଉନାହାନ୍ତି, ସେ ସବୁ ଆପଣଙ୍କୁ ଯୋଗାଯୋଗ କରାହଉଛି ଗଭର୍ଣ୍ଣମେଣ୍ଟ ତରଫରୁ। ବହୁତ ଜଣ ଏବେ ଜାଣିଲେଣି, ହେଲେ ବି ବହୁତ ଜଣ ଅଛନ୍ତି ଯୋଉମାନେ ସେ ବିଷୟରେ ନ ଜାଣିକି ଆଗ ନିଜର ମାନେ ବହୁତ ଡିଲେ କରିଦିଅନ୍ତି, ମାନେ ବହୁତ ଡେରିରେ ଆସନ୍ତି। ତ ସେଇଟା ଯଦି ସେମାନେ ନ କରିକି ପ୍ରଥମରୁ ହିଁ ଯଦି କିଛି ଅସୁବିଧା ହଉଛି, ସେଇଟା ଯଦି ସେମାନେ ଡକ୍ଟର ମାନଙ୍କ ପାଖକୁ ଆଗ ଆସନ୍ତେ, ତ ଆହୁରି ବହୁତ କଷ୍ଟରୁ ସେମାନେ ମୁକ୍ତି ପାଇଯାନ୍ତେ। ତ ସେଇଟା ଯଦି ସେ ଆୱାରନେସ ଟା ଯଦି ଲୋକମାନଙ୍କ ଭିତରେ ଆହୁରି ବଢିବ, ତ ଧୀରେ ଧୀରେ ଆମର ଯେତିକି ରୋଗ ଅଛି କି କଷ୍ଟ ଅଛି କି ଯେତିକି ବି ଡେଥ ହଉଛି, ସେ ସବୁ ବି କମିପାରିବ।
1: ମେଡିକାଲ ପାଠ ପଢିବା ପାଇଁ ସମସ୍ତେ କୁହନ୍ତି ଏତେ ବର୍ଷ ଆମେ ଆଉ ପଢିପାରିବୁନି, କାରଣ ଆଜିକାଲି ୟୁଥ ମାନଙ୍କ ପାଖରେ ଆଉ ସେତିକି ଧୈର୍ଯ୍ୟ ନଥାଏ କି ପେସେନ୍ସ ନଥାଏ କି ଆମେ ଆହୁରି ଏତେ ବର୍ଷ ପାଠ ପଢିବୁ। ବହୁତ ଜଲ୍ଦି କେମିତି ଆମର ପାଠ ସରିବ, ଆମେ କେମିତି ଗୋଟେ ଭଲ ଚାକିରି କରିକି ଆମେ ରୋଜଗାର କରିବୁ, ତ ସେଇ କ୍ଷେତ୍ରରେ ମେଡିକାଲ ପାଠଟା ଟିକେ ବହୁତ ବର୍ଷର ବ୍ୟବଧାନ ହେଇଯାଏ। ତ ମେଡିକାଲ ପାଠଟା ଯେତିକି କଠିନ ବୋଲି କୁହାଯାଏ, ବାସ୍ତବରେ କଣ ସେତିକି କଠିନ ଆପଣଙ୍କ ପାଇଁ ଲାଗିଥିଲା?
0: ପ୍ରଥମେ ତ ମାନେ ବହୁତ ଏମିତି ପଏଣ୍ଟ ଆସିଛି ଯୋଉଠି ମତେ କଠିନ ଲାଗିଛି, ବାକି ମୁଁ ମୋର ଗୋଟେ ଜିନିଷରେ ଦୃଢ ବିଶ୍ୱାସ ଥିଲା କି ଯଦି ମତେ ଏଇଟାରେ ଇଣ୍ଟରେଷ୍ଟ ଅଛି ଆଉ ମତେ ଭଲ ଲାଗୁଛି ଏ ପାଠ ପଢିବାରେ, ତ ମତେ କୌଣସି ବି କଠିନ ଜିନିଷକୁ ମୁଁ ଆରାମସେ ଆପଣେଇ ପାରିବି। ସେଇଟା ସତ କଥା କି ଆମର ପାଠ ବହୁତ ଲମ୍ବା ଚାଲେ, ଆମେ ନିଜର MBBS ହିଁ 5.5 ଇୟର୍ସ ର କରୁ, ଆଉ ପୋଷ୍ଟ ଗ୍ରାଜୁଏସନ ରେ ଯଦି ଜଣେ ସ୍ପେଶିଆଲିଟି କରୁଛି ସେଇଟା ପୁଣି ଆହୁରି 3 ବର୍ଷର ହେଇଯାଏ, କେବେ 3 ବର୍ଷର କେବେ 6 ବର୍ଷର। ତ ଅଲଟିମେଟଲି ଆପଣଙ୍କୁ ଡକ୍ଟର ହେଇକି ବାହାରିଲା ବେଳକୁ ବହୁତ ମାନେ 10 ବର୍ଷ ଖଣ୍ଡେ ଲାଗିଯାଏ ଏ ବିଷୟରେ। ବାକି ଯଦି ଆପଣଙ୍କ ମନରେ ସେଇଟା ଅଛି କି ମୁଁ ଆଗକୁ ଯାଇକିରି ସେବା କରିବି କି ମତେ ଏ ଫିଲ୍ଡରେ ଇଣ୍ଟରେଷ୍ଟ ଅଛି, ମତେ ଆଗକୁ ଯାଇକିରି ଏ ଜିନିଷ କଲେ ମତେ ମନ ସନ୍ତୁଷ୍ଟି ମିଳିବ, ତ ସେ ମଝି ମଝିରେ ଯୋଉ କଷ୍ଟ ଆସେ ସେଇଟାକୁ ବି ଆପଣ ଅତିକ୍ରମ କରିପାରିବେ। ତ ମତେ ବି ମଝି ମଝିରେ ସେମିତି ଫିଲ୍ ହେଇଛି କି ମାନେ ଆପଣଙ୍କର ମାନେ କଷ୍ଟ ହେଇଯାଉଛି କି ଆଉ ବହୁତ ପଢିବାକୁ ପଡୁଛି କି ଅନ୍ୟମାନେ ବହୁତ ଆଗକୁ ଚାଲିଗଲେଣି, ବାକି ଯେତେବେଳେ ଲଙ୍ଗ ଟର୍ମ ଗୋଲ୍କୁ ଦେଖନ୍ତି, ଲଙ୍ଗ ଟର୍ମ ଗୋଲ୍ରେ ମାନେ ମେଡିକାଲ ଫିଲ୍ଡରୁ ଅଧିକ ରିୱାର୍ଡିଂ ମୋତେ

0: ପଢା ସମୟରେ ଆପଣଙ୍କ ପାଇଁ ସବୁଠାରୁ ଚ୍ୟାଲେଞ୍ଜିଂ ବିଷୟଟା କଣ ଥିଲା?
1: ତ ଆମର ତ ମେଡିକାଲରେ 19ଟା ସବଜେକ୍ଟ ଥାଏ 5 ବର୍ଷରେ। ତ ଯେତେବେଳେ ମୁଁ ଫାର୍ଷ୍ଟ ଇୟର ରେ ଯାଇଥିଲି, ତ ଫାର୍ଷ୍ଟ ଇୟର ରେ ଗଲା ବେଳକୁ ମୁଁ ଫାର୍ଷ୍ଟ ଇୟର ରେ ଯେତେବେଳେ ମୋର 3ଟା ସବଜେକ୍ଟ ଥିଲା ସେ ବିଷୟରେ ପଢିଲା ବେଳକୁ ମତେ ସେଇଟା ଚ୍ୟାଲେଞ୍ଜିଂ ଲାଗିଥିଲା। ବାକି ଯେତେବେଳେ ତା ପରେ ପରେ ଗଲି ସେଟାକୁ ଆପ୍ଲାଏ କରିକି ତାପରେ ସବୁ ମାନେ ସୁରୁଖୁରୁରେ ହେଇଗଲା।
0: ଥିଓରି ଓ ପ୍ରାକ୍ଟିକାଲ ମଧ୍ୟରେ ଥିଓରି ବି ଆପଣ କରୁଥିବେ, ପ୍ରାକ୍ଟିକାଲ ମଧ୍ୟ କରୁଥିବେ, ସେ ଭିତରେ କେଉଁଠି ଆପଣଙ୍କ ପାଇଁ କଠିନ ଥିଲା?
1: ଥିଓରି ପଢିବାଟା କଷ୍ଟ, ବିକଜ ପ୍ରାକ୍ଟିକାଲ ରେ ତ ଇଣ୍ଟରେଷ୍ଟ ଆସିଯାଏ। ଆପଣ ଗୋଟେ ଜିନିଷ ଦେଖୁଛନ୍ତି ଆଉ କରୁଛନ୍ତି, ଆପଣଙ୍କ ହାତରେ ହଉଛି କି ଶୁଣୁଛନ୍ତି କି ଇଣ୍ଟରାକ୍ଟ କରୁଛନ୍ତି, ସେଇଟା ଇଜି ହେଇଯାଏ ଆଉ ମନେ ରଖିବାକୁ ସେଇଟା ବି ସୁବିଧା ହୁଏ। କିନ୍ତୁ ବହି ପଢିକି ଥିଓରି ମନେ ରଖିବାଟା ଟିକେ କଷ୍ଟ ହୁଏ।

0: ପ୍ରାକ୍ଟିକାଲ ଠୁ ଇଣ୍ଟର୍ଣ୍ଣସିପ ସମୟରେ କିଛି ସ୍ମରଣୀୟ ମୁହୂର୍ତ୍ତ ମେମୋରେବଲ୍ ମୁମେଣ୍ଟ ଆପଣଙ୍କର?
1: ଏମିତି ତ ମାନେ ମୁଁ ଆପଣଙ୍କୁ ଯାହା ଲେବର ରୁମ୍ କଥା କହିଲି ସେଇଟା ତ ମୋ ପାଇଁ ସବୁଠୁ ବଡ ଜିନିଷ ଥିଲା। ଆଉ ତା ଛଡା ଆମେ ଯେତେବେଳେ ପିଡିଆଟ୍ରିକ୍ସ ରେ ପୋଷ୍ଟିଂ ଥିଲୁ ଶିଶୁ ବିଭାଗରେ, ସେତେବେଳେ ବି ଯୋଉ ସାନ ଛୁଆମାନେ ଆସନ୍ତି ସେମାନେ କିଛି କହିପାରନ୍ତି ନାହିଁ କି ଜାଣିପାରନ୍ତି ନାହିଁ, ସେମାନେ କୋଉଠି ତାଙ୍କୁ କଷ୍ଟ ହଉଛି, କୋଉ ପ୍ରକାର କଷ୍ଟ ହଉଛି, କଣ ହେଇଛି ସେମାନେ କିଛି ଜାଣିପାରନ୍ତି ନାହିଁ, ସେମାନେ ସେ କାନ୍ଦନ୍ତି। ତ ସେଇଟାକୁ ଜାଣିକିରି ଯେତେବେଳେ ଆମେ ନୂଆ ନୂଆ ଶିଖିଲୁ କି କେମିତି ସେମାନଙ୍କର ମାନେ ବ୍ରେନ୍ ଲେଭେଲକୁ ଯାଇକି ତାଙ୍କୁ କୋଉଠି କଷ୍ଟ ହଉଛି କେମିତି ସେଟା ଠିକ କରିବୁ, ତ ସେ ପଏଣ୍ଟଟା ଯେତେବେଳେ ଆମେ ଶିଖିଲୁ ସେଇଟା ମୋ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଥିଲା।

0: ଏହା ଛଡା ଯେତେବେଳେ ଆପଣ ଜଣଙ୍କ ରୋଗୀକୁ ଠିକ କରି ଯାଆନ୍ତି, ତ ଥରେ ସେମିତି ଗୋଟେ ଗାଁରୁ ମାନେ 2 ଜଣ ପେସେଣ୍ଟ ଆସିଥିଲେ, ଗୋଟେ ବାପା ତାଙ୍କ ଝିଅକୁ ଧରିକି ଆସିଥିଲେ, ଆଉ ତାଙ୍କ ଝିଅଙ୍କ ଆଙ୍ଗୁଠିରେ ମାନେ ଆପଣ ଆର୍ଥରାଇଟିସ ଯଦି କିଏ ଜାଣୁଥିବେ ତ ଆର୍ଥରାଇଟିସ ହେଇଯାଇଥିଲା, ତ ଏମିତି 20-22 ବର୍ଷର ଝିଅ ତାଙ୍କୁ ଆର୍ଥରାଇଟିସ ହେଇଯାଇଛି ଆଙ୍ଗୁଠିରେ, ସେମାନେ ଜାଣିପାରି ନାହାନ୍ତି କି କେମିତି ହେଲା କଣ ହେଲା, ସେ ଆଗକୁ ବହୁତ ପ୍ରୋଗ୍ରେସ କରିଯାଇଛି, ତ ସେ ଯେତେବେଳେ ସେମିତି ଧରିକି ଆସିଥିଲେ ଆମେ ତାଙ୍କୁ ଯେତେବେଳେ ଲେଖିଥିଲୁ ଔଷଧ ଲେଖିଥିଲୁ, ତ ସେ ଔଷଧ ବି ବୁଝିପାରୁନଥିଲେ କି କୋଉ ଔଷଧ କେତେବେଳେ ଖାଇବେ, ତ ସେ ବାରମ୍ବାର ସେ ଡିସପେନ୍ସରିରୁ ଯାଇକି ଔଷଧ ଆଣୁଥିଲେ, ଆହୁରି କୋଉଟା ଭୁଲ ହେଲେ ଆହୁରି ଯାଇକି ଆଣୁଥିଲେ, ତ ଏମିତି ସେ 2-3 ଥର ଡିସପେନ୍ସରିକୁ ଯାଇକି ଔଷଧ ଆଣିଛନ୍ତି, ଆଉ ସେଇଟା ଯେତେବେଳେ ଆମେ ଅନ୍ତିମ ତାଙ୍କୁ ବୁଝେଇଥିଲୁ କି ଏମିତି ଖାଇବେ ଆଉ ମାସକୁ ମାସକୁ ଆସିକି ଆମକୁ ଦେଖେଇବେ, ଆମକୁ ଏତେ କୃତଜ୍ଞତା ଜଣେଇଲେ ଯେ ଆମେ ହିଁ ଗଦଗଦ ହେଇଗଲୁ କି ମାନେ କେତେ ଆମ ତରଫରୁ ଆମେ କେତେ ସହାୟତା କରିପାରୁଛୁ।
1: ଯେମିତି ଆପଣ କହିଲେ ଯେ ଆପଣ କାହାର ସେବା କରୁଥିଲେ ତ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ, ଧନ୍ୟବାଦ ଜଣେଇବେ, କିନ୍ତୁ ମେଡିକାଲ ଫିଲ୍ଡରେ ବେଳେବେଳେ ଏମିତି କିଛି ଅଘଟଣ ମଧ୍ୟ ହେଇଯାଏ ଯେଉଁଥିରେ କି ନିନ୍ଦା ବି କରାଯାଏ, ତ ସେ ସମୟରେ ନିଜର ମାନସିକ ଚାପକୁ କେମିତି ରଖିବା ଦରକାର?
0: ତ ସେ ସମୟରେ ଏମିତି ବହୁତ ଇନ୍ସିଡେଣ୍ଟ ଏବେ ବି ବହୁତ ବାହାରକୁ ଆସୁଛି, ତ ସେ ସମୟରେ ଆପଣ ଯେତେ ମାନେ ମୋ ହିସାବରେ ସେ ପେସେଣ୍ଟ ଲୋକ ସେମାନଙ୍କର କଷ୍ଟ ବି ବୁଝିବାର ଅଛି କି ସେମାନଙ୍କର ବି ନିଜ ଲୋକ ଜଣକୁ ହରେଇଛନ୍ତି, ତ ତାଙ୍କର ବି ଇମୋସନ୍ସ ବହୁତ ହାଇ ଥାଏ, ତ ସେ ଟାଇମରେ ଆପଣ ଯେତେ ମାନେ ଟିକେ ଡିଷ୍ଟାନ୍ସ ରହିବେ ଆଉ ତାଙ୍କୁ ବୁଝେଇବାକୁ ଚେଷ୍ଟା କରିବେ, ଏସବୁ ଜିନିଷ ବେଳେ ବେଳେ କଥାବାର୍ତ୍ତାରେ ଠିକ ହେଇଯାଏ, ମାନେ ହିଂସା ନ ଆଣିକି ନିଜର ଇଗୋକୁ ନ ନେଇକି ଯଦି ଆମେ ସାମ୍ନା ଲୋକର କଣ୍ଡିସନ ବୁଝିବା ଏଣ୍ଡ ସାମ୍ନା ଲୋକ ଆମର ବି ପରିସ୍ଥିତି ବୁଝିବ ଆଉ କଥାବାର୍ତ୍ତା ହବ, ତ ବହୁତ ଜିନିଷ ସେ ଅଣ୍ଡାରେ କଣ୍ଟ୍ରୋଲ ହେଇପାରିବ।
1: ବହୁତ ବଢିଆ କଥା କହିଲେ। ମେଡିକାଲ ଛାତ୍ର ବା ଛାତ୍ରୀ ହୁଅନ୍ତୁ, ସେମାନଙ୍କ ପାଇଁ ଶୃଙ୍ଖଳା କେତେ ଜରୁରୀ?
0: ଶୃଙ୍ଖଳା ତ ବହୁତ ଜରୁରୀ, ଆଉ ମାନେ ଆପଣଙ୍କର ପାଠ ପଢା ସହିତ କଠିନ ପରିଶ୍ରମ ସହିତ ଇଚ୍ଛା ସହିତ ବାକି ଯାହା ବି ରହୁଛି ତା ଭିତରେ ଶୃଙ୍ଖଳା ନଥିଲେ ଆପଣ ଆଗକୁ ବଢିପାରିବେନି, ସମାନ ଟାଇମରେ ସବୁ ଜିନିଷ କରିବାଟା, ନିଜକୁ ମାନେ ବିଚଳିତ ନ ହବାଟା, ସେ ସବୁ ଜିନିଷ ପାଇଁ ମାନେ କଠିନ ପରିଶ୍ରମ ସହିତ ଶୃଙ୍ଖଳିତ ରହିବା ବି ଅତି ଆବଶ୍ୟକ।
1: ନିଜର ଡେଲି ରୁଟିନ ଟା କେମିତି ରହୁଛି? ଘରେ କେତେ ସମୟ ବିତାଉଛନ୍ତି, ବାହାରେ ଆପଣଙ୍କର ଜବ୍ରେ ଆପଣ କେତିକି ସମୟ ବିତାଉଛନ୍ତି, ନିଜକୁ ଫ୍ରି ରଖିବା ପାଇଁ, ନିଜକୁ ଟିକେ ମାଇଣ୍ଡ ଫ୍ରେଶ କରିବା ପାଇଁ କଣ କରନ୍ତି?
0: ମୁଁ ତ ଏବେ ପିଡିଆଟ୍ରିକ୍ସ ରେସିଡେଣ୍ଟ ଅଛି ଏମ୍ସ ପାଟନାରେ, ତ ଏ ମଝିରେ ଆମର ତ ବହୁତ ଡ୍ୟୁଟି ଆୱାର୍ସ ରୁହେ, ହେଲେ ବି ମଝିରେ ବେଳେ ବେଳେ କେବେ

0: ମାନେ ଟାଇମ ମିଳେ ନିଜ ସହିତ ସ୍ପେଣ୍ଡ କରିବାକୁ, ତ ସେତେବେଳେ ମୁଁ ପେଣ୍ଟିଂ କରେ ୟା ଫିର ଆପଣଙ୍କ ସକାଳୁ ସକାଳୁ ଭୋର ସକାଳୁ କେବେ କେବେ ଗୀତ ଶୁଣିକି ବାହାରେ ବୁଲିଲେ ବି ମାଇଣ୍ଡ ଫ୍ରେଶ ହୁଏ।
1: ଭବିଷ୍ୟତରେ ଆଉ କଣ କରିବାର ଯୋଜନା ରହିଛି ଆପଣଙ୍କର?
0: ଏବେ ତ ମୋର 3 ବର୍ଷର ପାଠ ଅଛି, ତାପରେ 3 ବର୍ଷ ସେ ମାନେ ହେଲା ପରେ ପାଠ ପ୍ଲସ ଜବ ସେଟା ସରିଲା ପରେ ମୁଁ ଆଗକୁ ଆସିକି ମାନେ ମାନେ ଓଡ଼ିଶାରେ ସେବା କରିବି, କୋରାପୁଟକୁ ଆସିବି ବୋଲି ଭାବିଛି। ମାନେ ନର୍ମାଲ ପିଡିଆଟ୍ରିକସିଆନ ହେଇପାରିବି ୟା ଫିର ପିଡିଆଟ୍ରିକ୍ସ ରେ ମୁଁ ଯଦି ସୁପର ସ୍ପେଶାଲାଇଜେସନ କିଛି କରିବି, ତ ସେଇଟା ଏବେକୁ ତ ଏତେ ଡିଟେଲ ରେ କି ମାନେ ଆପଣଙ୍କର ଡିଟରମାଇଣ୍ଡ କିଛି ଭାବିନି, କିନ୍ତୁ ଏଇ ସବୁ ମୋ ମନରେ ଅଛି।
1: କେବେ ଏମିତି କିଛି ଘଟଣା ଆପଣଙ୍କ ସହିତ ଘଟିଛି ଯାହା ଦେଖିକି ଆପଣଙ୍କ ମନକୁ ବିଚଳିତ ହେଇଯାଇଛି?
0: ମୋର ଯେତେବେଳେ ମେଡିସିନ ପୋଷ୍ଟିଂ ଚାଲିଥିଲା ସେତେବେଳେ ଗୋଟେ 20-22 ବର୍ଷର ଗୋଟେ ଯୁବକ ସେ ତାଙ୍କର ନ୍ୟୁମୋନିଆ ନେଇକି ଆସିଥିଲେ ଏଣ୍ଡ ସେ ବହୁତ ୟଙ୍ଗ ଥିଲେ, ତାଙ୍କ ଭିତରେ ମାନେ ସେ ବହୁତ ୟଙ୍ଗ ଥିଲେ ଆଉ ତାଙ୍କୁ କୋଉଠୁ ଗୋଟେ ନ୍ୟୁମୋନିଆ ହେଇଯାଇଥିଲା ଆଉ ସେ ନ୍ୟୁମୋନିଆଟା ଧୀରେ ଧୀରେ ବହୁତ ସ୍ପିଡ ରେ ପ୍ରୋଗ୍ରେସ କରିଗଲା, ଆପଣଙ୍କୁ ବହୁତ ଏଣ୍ଡ ଷ୍ଟେଜ ଯାଏ ପଳେଇଲା। ତ ସେତେବେଳେ ଯେତେବେଳେ ତାଙ୍କର ଚାରିଆଡେ ତାଙ୍କର ଘର ଲୋକ ତାଙ୍କର ଆଖପାଖ ଯେତେ ଲୋକ ଥିଲେ ପାଖାପାଖି ଗାଁରୁ ବି କେତେ ଲୋକ ଆସିକି ସେଇଠି ଠିଆ ହେଇଛନ୍ତି ତାଙ୍କୁ ଜଗିକିରି, ଆଉ ହଠାତ୍ ସେ ଆମେ ତାଙ୍କ ଟ୍ରିଟମେଣ୍ଟ କରୁଛୁ ଆଉ ତାଙ୍କେ ହଠାତ୍ ସେ ତାଙ୍କର ସେନ୍ସ ପଳେଇଲା ଆଉ ତାଙ୍କର ମାନେ ପଲ୍ସ ପଳେଇଲା। ତ ହଠାତ୍ ସେ ଯେତେବେଳେ ତାଙ୍କର ଡେଥ୍ ହେଲା ତ ଆମେ ସବୁ ସେଇଠି CPR ଦବାର ଆରମ୍ଭ କଲୁ, ଯେ ଆପଣଙ୍କୁ ବଞ୍ଚିବା ପାଇଁ ଯୋଉ ଲାଷ୍ଟ କ୍ଷଣରେ ବଞ୍ଚିବା ପାଇଁ ଯୋଉ କରାହୁଏ ସେସବୁ କରୁଛୁ। ତ ସେତେବେଳେ କଣ କରିବୁ ମୁଣ୍ଡରେ ଆସୁନେ, ଆମେ ବାସ୍ CPR ଦେଇ ଚାଲିଛୁ। ଆଉ ଯେତେବେଳେ ଆମେ ଅଲ୍ଟିମେଟଲି ଡେଥ୍ ଆନାଉନ୍ସ କଲୁ ତ ପାଖାପାଖି 20 ଜଣ ଥିଲେ ତାଙ୍କ ଚାରିଆଡେ ଏଣ୍ଡ ସବୁ କାନ୍ଦିବା ଆରମ୍ଭ କଲେ, ସବୁଙ୍କୁ କଷ୍ଟ ହେଲା ଆଉ ସେଇଟା ଦେଖିକି ମୋ ମନ ବହୁତ ବିଚଳିତ ହେଇଥିଲା।
1: ଜୀବନରେ ଏମିତି ଘଟଣା ତ ଆହୁରି ବୋଧହୁଏ ଅନେକ ଆସିପାରିବ, ଆମେ ଭଗବାନଙ୍କୁ ଆଶା କରୁଛୁ ଯେ ଏମିତି ଘଟଣା କାହା ଜୀବନରେ ନ ଆସୁ। ଆପଣମାନେ ବି ଚାହିଁବେ କି ସମସ୍ତଙ୍କ ଜୀବନକୁ ଆପଣ କେମିତି ବଞ୍ଚେଇ ପାରିବେ?

0: ତେବେ ଶେଷରେ ପଚାରିବାକୁ ଚାହେଁ ବିଶିକା ଭଉଣୀ, ଯେଉଁମାନେ ସମସ୍ତେ ନିଟ୍ ପାଇଁ ପ୍ରିପେୟାର କରୁଛନ୍ତି ବା ମେଡିକାଲ ଲାଇନ ଆସିବାକୁ ଚାହୁଁଛନ୍ତି ଆଜିକାଲିର ୟୁଥ ମାନଙ୍କୁ, ଆପଣ କଣ ମେସେଜ ଦେବାକୁ ଚାହିଁବେ?
1: ମୋ ହିସାବରେ କି ପ୍ରେସର ନବା କଥା ନାହିଁ। ମୋ ଟାଇମରେ ବି ମୁଁ ବହୁତ ଜଣଙ୍କୁ ଦେଖୁଛି ଏ ଫିଲ୍ଡ ରୁ ଆସିବାକୁ ବହୁତ ଚାପ ତଳେ ଥାନ୍ତି, ସେମାନେ ବହୁତ ପ୍ରେସର ନିଅନ୍ତି ଆଉ ସେ ପ୍ରେସର କେବେ କେବେ ଲାଷ୍ଟକୁ ରିଜଲ୍ଟ ନ ଦେଲେ ସେମାନେ ଭାଙ୍ଗି ଯାଆନ୍ତି। ତ ସେ ଭାଙ୍ଗି ଗଲେ ସେଇଟା ଆଗକୁ ଯାଇକି ବହୁତ କଷ୍ଟ ହୁଏ। ତ ଆପଣ ଏଇଟାକୁ ପ୍ରେସର ହିସାବରେ ନିଅନ୍ତୁ ନାହିଁ, ଯେଉଁମାନଙ୍କର ପ୍ୟାସନ ଅଛି କି ଆମକୁ ଏଇଟା କରିବାର ଅଛି, ତ ଆପଣ ଖୁସି ମନରେ ପଢ଼ନ୍ତୁ ୱିଥାଉଟ୍ ଏନି ପ୍ରେସର। ତ ଆପଣ ସେ ଫିଲ୍ଡରେ ଯେହେତୁ ଆପଣ ଖୁସି ମନରେ ପଢୁଥିବେ ୱିଥାଉଟ୍ ଏନି ବର୍ଡନ, ତ ଆପଣଙ୍କୁ ପଢ଼ିବାରେ ବି ଭଲ ଲାଗିବ ଆଉ ରିଜଲ୍ଟ ବି ଭଲ ହବ। ବାକି କିନ୍ତୁ ଯଦି ରିଜଲ୍ଟଟା ଆପଣଙ୍କ ଇଚ୍ଛାରେ ଆସୁନାହିଁ ତ ସେଇଟାକୁ ଧରିକି ଭାଙ୍ଗି ପଡ଼ିବାଟା ବି ଠିକ ନୁହଁ। ତ ସେଇଟାକୁ ଏତେ ପ୍ରେସର ନିଅନ୍ତୁ ନାହିଁ କି ଅଲ୍ଟିମେଟଲି ଆପଣ ଭାଙ୍ଗିଯିବେ ଯଦି ଆପଣଙ୍କ ରିଜଲ୍ଟ ଆପଣଙ୍କ ପରେ ଆସିଲାନି।
0: ବହୁତ ବଢିଆ ଲାଗିଲା ଆଜି ଆପଣଙ୍କ ସହିତ କଥା ହେଇକି, ଆପଣ କିଛି ସମୟ ଆମକୁ ଦେଲେ ଆମ ସହିତ କଥା ହେଲେ, ସେଥିପାଇଁ ଆମ ଆକାଶବାଣୀ ଜୟପୁର ପରିବାର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
2: ଆଜିର ଆମର ବିବିଧାରେ ଅତିଥି ଥିଲେ ଇଶିକା ସାହୁ, ଯିଏକି ନିଜର MBBS କ୍ୟାରିୟରରେ 6 ସ୍ୱର୍ଣ୍ଣ ପଦକ ଜିତି ବର୍ତ୍ତମାନ ଏମ୍ସ ପାଟନାରେ ଶିଶୁରୋଗ ବିଭାଗରେ ମାଷ୍ଟର୍ସ କରୁଛନ୍ତି। ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ସସ୍ମିତା ପାଣିଗ୍ରାହୀ।
3: ଆପଣମାନଙ୍କୁ ଯଦି ଆଜିର କାର୍ଯ୍ୟକ୍ରମ ଭଲ ଲାଗିଛି ତାହେଲେ ଆପଣମାନେ 9438268568 ଏହି ନମ୍ବରରେ ଆପଣ ଆପଣଙ୍କର ମତାମତ SMS କିମ୍ବା WhatsApp ଜରିଆରେ ଆମ ପାଖକୁ ପଠାଇ ପାରିବେ। ଆଜିର ବିବିଧ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ,
2: ମୁଁ ରଞ୍ଜନ,
3: ମୁଁ ସସ୍ମିତା। ନମସ୍କାର।

ଆତ୍ମବିଶ୍ୱାସକୁ ସାଥି କରି ନିଜର ଦୃଢ଼ ସଂକଳ୍ପକୁ ସାକାର କରିପାରିଥିବା ଜୟପୁରର ଝିଅ ଏମ୍ବିବିଏସ୍ରେ କ୍ୟାରିୟରରେ 6 ସ୍ୱର୍ଣ୍ଣପଦକ ହାସଲ କରି ବର୍ତ୍ତମାନ ସମୟରେ ଏମ୍ସ ପାଟନାରେ ଶିଶୁ ବିଭାଗରେ ମାଷ୍ଟର୍ସ କରୁଥିବା ଡକ୍ଟର ଏସିକା ସାହୁ ବିବିଧ କାର୍ଯ୍ୟକ୍ରମରେ କହୁଥିଲେ ତାଙ୍କ ସଫଳ ଯାତ୍ରାର କଥା। ସେ ପ୍ରେରଣା, ସେ ଉଦାହରଣଟିଏ ଆମ ଅଞ୍ଚଳର ଅନ୍ୟ ଯୁବ ପ୍ରତିଭାମାନଙ୍କ ପାଇଁ। ସେ ଆହୁରି ସଫଳତା ସାଉଣ୍ଟୁଥାନ୍ତୁ ଏତିକି କାମନା। ଆଜି ପାଇଁ ବିବିଧା ଏତିକି। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସସ୍ମିତା ପାଣିଗ୍ରାହୀ ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ମହିଳାମାନଙ୍କ ପାଇଁ ଆମର କାର୍ଯ୍ୟକ୍ରମ ଘର ଓ ଘରଣୀ ପ୍ରଚାରିତ ହେବ ଦିନ 1:20। ଏଥିରେ ଶୁଣିବେ ଗୁରୁପୂର୍ଣ୍ଣିମା ସମ୍ପର୍କରେ ଏବଂ ସାକ୍ଷାତକାରରେ ରହିଛି ସୁଖୀ ପରିବାର ଗଠନରେ ନାରୀର ଭୂମିକା ଏବଂ ପରେ ଶୁଣିବେ ବର୍ଷା ଋତୁରେ ପରିବେଶ ସ୍ୱଚ୍ଛତା କେତେ ଜରୁରୀ ଏ ସମ୍ପର୍କରେ। ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବ ଆଜି ଅପରାହ୍ନ 5:00। ଏଥିରେ ଶୁଣିବେ ସାକ୍ଷାତକାର ବନ୍ୟପ୍ରାଣୀ ସୁରକ୍ଷା ଓ ପରିବେଶ ସନ୍ତୁଳନ ସମ୍ପର୍କରେ। ପରେ ଶୁଣିବେ ନାଟକ ସବୁ ମାୟାରେ ବାୟା। ହ୍ୟାଲୋ ଶ୍ରଦ୍ଧା ଲାଗିବା ଗୀତ ପ୍ରଚାର କରିବ ଅପରାହ୍ନ 5:30। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ଜାଣିବେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ସମ୍ପର୍କରେ। ସଂସଦ ସମୀକ୍ଷା ରିଲେକୁ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ସଂସଦରେ ପ୍ରଶ୍ନକାଳୀନ ରେକର୍ଡିଂ ରିଲେକୁ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 10:00। ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା ପ୍ରଚାର କରିବ ରାତି 8:15। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ ନିହାରିକା ସାହୁ। ଗୀତ ରଚନା ରଣଜିତ କୁମାର ଦାସ। ସଙ୍ଗୀତ ପରିଚାଳନା ସୁକୁମାର ସୋନା। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ଶୁଣିବେ ବଂଶୀବାଦନ ଶିଳ୍ପୀ ହରିପ୍ରସାଦ ଚୌରାସିଆ। ଶିଳ୍ପୀ ପରିବେଷଣ କରିବେ ରାଗ ହଂସଧ୍ୱନି। ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଜାଣିବେ ରିଲେକରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ପ୍ରଭାତ ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
3: घर खर्च के पैसे दो हस्बैंड जी,
4: ये राशन के 15,000, सब्जियों के 2,000
3: और लाइट बिल के
4: अब 0 रुपए कैसे दूं?
3: ओहो भूल ही गई थी, अब तो सोलर पैनल लग गए हैं ना, तो जो 4,000 बचे हैं उससे शॉपिंग हो जाए।
4: पक्का।

ପ୍ରେମଚାନ୍ଦ ପଣ୍ଡାଙ୍କ ଅନ୍ୟ ଏକ ରଚନାକୁ ନେଇ ଶିଳ୍ପୀ ଥିଲେ ବୀଣାପାଣି ପୁରୋହିତ। ଏଥର ଶିଳ୍ପୀମାନେ ହେଲେ ବେଣୁଧର ସୁବୁଧି ଏବଂ ବୀଣାପାଣି ପୁରୋହିତ। ଗୀତିକାର ପ୍ରେମଚାନ୍ଦ ପଟ୍ଟନାୟକ।

0: ଆଧୁନିକ ଗୀତର କାର୍ଯ୍ୟକ୍ରମ ସ୍ୱରଲହରୀ ଶୁଣିଲେ। ଆଜି ପାଇଁ ଶିଳ୍ପୀମାନେ ଥିଲେ ବେଣୁଧର ସୁବୁଦ୍ଧି ଏବଂ ବୀଣାପାଣି ପୁରୋହିତ। ଗୀତଗୁଡ଼ିକୁ ରଚନା କରିଥିଲେ ପ୍ରେମଚାନ୍ଦ ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି

0: କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଇରା ମହାନ୍ତି, ଗୀତିକାର ଗଣେଶ୍ୱର ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ରା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।

0: ଶିଳ୍ପୀଥିଲେ ଉଦିତ ନାରାୟଣ। ଗଣେଶ୍ୱର ମହାପାତ୍ରଙ୍କ ଗୀତକୁ ସଙ୍ଗୀତରେ ସଜେଇଥିଲେ ସରୋଜ ନନ୍ଦା। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
5: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
4: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
5: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
4: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
5: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଶୈଳଭମା, ଯତୀନ୍ଦ୍ର ପ୍ରଧାନଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ପଙ୍କଜ ଜାଲ୍।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଇରା ମହାନ୍ତି, ଉଦିତ ନାରାୟଣ ଏବଂ ଶୈଳଭମା। ଗୀତଗୁଡ଼ିକୁ ରଚନା କରିଥିଲେ ଗଣେଶ୍ୱର ମହାପାତ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର ଏବଂ

ରଜନନ୍ଦା ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ସାଜନ ଚଲେ ସସୁରାଲ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କସୁର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦୀମ ଶ୍ରବଣ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ବାଦଶାହା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଅଭିଜିତ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ଅନ୍ନୁ ମଲ୍ଲିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ମୈନେ ପ୍ୟାର କ୍ୟୁଁ କିୟା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେସମିଆ।

ବର୍ଷାତ୍ ଚଳଚ୍ଚିତ୍ରର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ପୂର୍ବାହ୍ନ 10:05, ଦିନ 12ଟାରେ, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8080306927 ଏବଂ 9449400

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଲୋଫର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସାନ ଏବଂ ତପୁ ମିଶ୍ର, ବାପୁ ଗୋସ୍ୱାମୀଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍ଲି ରଥ।

ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଜବରଦସ୍ତ ପ୍ରେମିକ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ନିଜାମଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର।

ପ୍ରେମ ରୋଗୀ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ କୁମାର ବାପି ଏବଂ ତପ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ପ୍ରଶାନ୍ତ ପାଢ଼ୀ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଇଡିଏଟ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ସୌରିନ ଭଟ୍ଟ, ନିର୍ମଳ ନାୟକଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଗୁଡ୍ଲି ରଥ।

କାର୍ଯ୍ୟକ୍ରମର ଶେଷ ଗୀତରେ ଶୁଣିବା ଗୋଲାପି ଗୋଲାପି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ବିନୋଦ ରାଠୋର ଏବଂ ନିବେଦିତା, ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ।

ଗୁରୁ ସବୁକାଳେ ପୂଜ୍ୟ, ଗୁରୁ ସବୁକାଳେ ନମସ୍ୟ, ଗୁରୁ ସବୁକାଳେ ପଥ ପ୍ରଦର୍ଶକ। ଆଜିର ଏହି ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ।

0: ଲଗାନ୍ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ଜାଭେଦ ଆକ୍ତରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଏ ଆର୍ ରେହମାନ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଅଙ୍କୁଶ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ପୁଷ୍ପା ଏବଂ ସୁଷମା ଶ୍ରେଷ୍ଠ, ଅଭିଳାଷଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶକ କୁଲଦୀପ ସିଂ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ମଜରୁ ସୁଲତାନପୁରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଏଆର୍ ରେହମାନ୍। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ସନ୍ଥ ଜ୍ଞାନେଶ୍ୱର ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ମୁକେଶ, ଭରତ ବ୍ୟାସଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଆପଣମାନଙ୍କୁ ପୁଣି ଥରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଏଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା

0: ଖର୍ଚ୍ଚ ପ୍ରାୟ 2,00,000 କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ କରନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ପାଲା। ବିଷୟ ରହିଛି ଶ୍ରୀକୃଷ୍ଣ ନାରଦଙ୍କୁ ମାୟା ପ୍ରଦର୍ଶନ। ପରିବେଷଣ କରିଛନ୍ତି ଭଗବାନ ପଣ୍ଡା ଏବଂ ସାଥୀ। ଶୁଣିବା ପାଲା ଶ୍ରୀକୃଷ୍ଣ ନାରଦଙ୍କୁ ମାୟା ପ୍ରଦର୍ଶନ।

0: ଦେବର୍ଷି ନାରଦ ମନ ଯାନରେ ଆରୋହଣ କରି ଯାଇ ନାରଦ ଦ୍ୱାରକାପୁରରେ ପହଞ୍ଚି ଗଲେ। ଯେତେବେଳେ ପହଞ୍ଚି ଯାଇଛନ୍ତି ଦେଖୁଛନ୍ତି କଣ
1: ଦେଖିଲେ
0: ଆଜ୍ଞା ସଭା କରିବ ସି

0: କରନ୍ତି।
1: ଦେଖିଲେ ଦ୍ୱାରକାପୁରରେ ଶ୍ରୀକୃଷ୍ଣ ଯାଦବ ମାନଙ୍କୁ ନେଇ ବାହା କରି ବସିଛନ୍ତି, ଏବଂ ସ୍ୱର୍ଗପୁରରେ ଇନ୍ଦ୍ରଙ୍କ ସଭାରେ ଉର୍ବଶୀ ରମ୍ଭା ନୃତ୍ୟ ଗୀତ କଲା ପରି ସେମାନେ ଯାଦବ ନାରୀମାନେ ମଧ୍ୟ ସେଠାରେ ନୃତ୍ୟ ଗୀତରେ ରତ ଅଛନ୍ତି। ଆଜ୍ଞା ହରିଙ୍କୁ ଦେ।

0: ଦେଖି ଦେବର୍ଷି ନାରଦ ତାଙ୍କର ବିଣା ଝଙ୍କାର କରି ସେ ମଧ୍ୟ ହରିନାମ ଉଚ୍ଚାରଣ କରି ନାଚିବାକୁ ଆରମ୍ଭ କଲେ। ଚିନ୍ତା କରୁଛନ୍ତି କଣ
1: ଚିନ୍ତା କଲେ
0: ନାରଦ ବିଚାର।

ଦେଖନ୍ତୁ ଆଜ୍ଞା, ନାରଦ ଏଣେ ମନ ମଧ୍ୟରେ ବିଚାର କରୁଛନ୍ତି, ହେ ପ୍ରଭୁ, ସମସ୍ତେ ତୁମକୁ ମାୟାଧର ବୋଲି କହୁଛନ୍ତି, ଆପଣଙ୍କୁ କି ପ୍ରକାର ମାୟା ଜଣା ଅଛି ତାହା ମୁଁ ଜାଣିବା ପାଇଁ ଏ ସ୍ଥାନକୁ ଆସିଛି। ଯେତେବେଳେ ଏଇ କଥା ନାରଦ

0: ଆମେ ପୁରୁଷ କୃଷ୍ଣ ନାରଦଙ୍କର ଅନ୍ତର କଥା ଜାଣିପାରିଲେ ମନେ ମନେ କହିଲେ ହଉ
1: ହଉ
0: ତୁମେ ଆସିଛ ମୋର ମାୟା ଜାଣିବା ପାଇଁ ମାୟାଧର କୃଷ୍ଣ ତାଙ୍କର ଅନ୍ତର ଭିତରେ କହୁଛନ୍ତି ହଉ ତାହେଲେ ଆଉ କିଛି ସମୟ
1: ଅପେକ୍ଷା କର।
0: ଏହି ସମୟରେ ସୂର୍ଯ୍ୟ ଅସ୍ତାଚୟରେ ପହଞ୍ଚିଗଲେ। ସନ୍ଧ୍ୟାର ଆଗମନ ଦେଖି ସଭା ଶେଷ କରି ସମସ୍ତେ ବିଦାୟ ନେଲେ। ହସି ଋଷିକେଶ ଚଳିଲେ ସର୍ବେ ନେଲେ ମେଲାଣି ସିନ୍ଧୁତିରେ ଗଲେ ସ୍ନାନ ଅର୍ଥେ।

0: ମଣି
1: ଆଜ୍ଞା, ସେଇ ସମୟରେ ସଭା ସ୍ଥଗିତ ରଖି ସମସ୍ତେ ନିଜ ନିଜ ସ୍ଥାନକୁ ବିଦାୟ ନେଲେ। ନାରଦ କଣ କରିଛନ୍ତି,
0: କଣ କଲେ?
1: ଏଇ ସମୟରେ ଦେବର୍ଷି ନାରଦ ଆନିକ ସ୍ନା, ଏଇ ସମୟରେ ଦେବର୍ଷି ନାରଦ ଆନିକ ସ୍ନା।

ଦେଖନ୍ ତୁମର ମାନନ୍ଦ ଭାବୁକର ଦେବର୍ଷି ନାରଦ ଆନ୍ମିକ ସ୍ନାନ କରିବା ପାଇଁ ସିନ୍ଧୁ କୂଳରେ ପହଞ୍ଚି ଯେତେବେଳେ ବୁଡ଼ନ୍ତି ସ୍ନାନ କରିବା ପାଇଁ ଜୟରେ ବୁଡ଼ନ୍ତି ଦେବର୍ଷି ନାରଦଙ୍କ ମାୟାଧର କୃଷ୍ଣଙ୍କର ସେଇଠି ମାୟା ରଚନା କଲେ ଏ ସମୟରେ ସନ୍ଧ୍ୟା ହେଇଯାଇଛି। ଦିନ ଅଭିନୟ ଅବସାନ ହେଲା ସନ୍ଧ୍ୟା ଜବ।

0: ସନ୍ଧ୍ୟା ହେଇଯାଉଛି, ଦେବର୍ଷି ନାରଦ ସ୍ନାନ ପାଇଁ ଜଳରେ ବୁଡ଼ିଛନ୍ତି
1: ବୁଡ଼ିଛନ୍ତି
0: ଯେତେବେଳେ ସେ ଜଳରେ ବୁଡ଼ିଛନ୍ତି ଏହି ସମୟରେ ମାୟାଧର କୃଷ୍ଣ ତାଙ୍କର ମାୟା ରଚନା କଲେ, ସ୍ନାନ ସାରିବାକୁ ଦେବର୍ଷି।

0: ଏହି ସମୟରେ ଶ୍ରୀକୃଷ୍ଣଙ୍କ ମାୟାରେ ଦେବର୍ଷୀ ନାରଦ ସେ ଜଳ ମଧ୍ୟରେ 15,000 ଯୋଜନ ପର୍ଯ୍ୟନ୍ତ ଭାସିଗଲେ। ଶ୍ରୀକୃଷ୍ଣ ମାୟାରେ ସେ ସ୍ଥାନେ କେହି ନ ଯାଏ ଜଣେ ବିନାଶ ଉପକରଣ ରହିଛନ୍ତି ସେ ସ୍ଥାନେ କମଣ୍ଡଳୁ ବେଦପଥି ସବୁ ସିନ୍ଧୁ କୂଳରେ ରଖା ହେଇଛି। ବର୍ଷ 1500 ଯୋଜନ ପର୍ଯ୍ୟନ୍ତ ଭାସିଗଲେ
1: ଚାଲିଗଲେ ଲାଗିଲେ କେଉଁଠି
0: ଶ୍ରୀକୃଷ୍ଣଙ୍କ ମାୟାରେ ସେ ସ୍ଥାନକୁ ଚାଲିଗଲେ। ଉତ୍ତର କୋଣରେ କୁଶ ଶ୍ରବାଜେ।

0: ଦେଖିଲୁ ଆଜ୍ଞା ପ୍ରଭାତ ହୋଇଯିବାରୁ ଚନ୍ଦ୍ର ଅସ୍ତ ହେବାରୁ ପକ୍ଷୀ ମାନେ ଦଳ ଦଳ ହୋଇ କାନ୍ଦିବାକୁ ଲାଗିଲେ। ଦୁଇଜଣ ଯେ ବ୍ରାହ୍ମଣ ମାନେ ଦନ୍ତ ମଞ୍ଜନ କରି ସ୍ନାନ ଶେଷ କରି ପିତୃପୁରୁଷଙ୍କୁ ଜଳ ଦାନ କଲେ। ଏସବୁ ହେଇଛି କଣ
1: ହେଲା?
0: ଯାଉଛନ୍ତି ମୁନି ବାଟରେ ଦେଖିଲେ ଆସୁଅଛି।

0: ମୋର ମାନନୀୟ ଉତ୍କଳ ବିଦ୍ୱାନ ମଣ୍ଡଳୀ ଦେବର୍ଷି ନାରଦ ସେ ନଗରର ଶୋଭା ଦେଖି ଦେଖି ଚାଲିଛନ୍ତି, ପ୍ରଭାତ ହେଇଯାଇଛି। ଏକ ସମୟରେ ଚଣ୍ଡାଳୁଣୀ ଯୁବତୀ ପାଖରେ ପାଚିଆ ଓ ହାତରେ ପହଁରା ଧରି ଦାଣ୍ଡ ପରିଷ୍କାର କରୁଛି। ତାକୁ ଦେଖି ନାରଦ ତା ଉପରେ ଆକୃଷ୍ଟ ହେଲେ। ଏହି ସମୟରେ ମାୟାଧର କୃଷ୍ଣ କାମଦେବ କନ୍ଦର୍ପକୁ ଆଦେଶ ଦେଲେ, କନ୍ଦର୍ପ ତୁମେ ଏତିକି ବେଳେ ଦେବର୍ଷି ନାରଦଙ୍କୁ ତୁମର ପଞ୍ଚସ୍ୱର ପ୍ରୟୋଗ କର। ପ୍ରଭୁଙ୍କ ଆଦେଶରେ କାମଦେବ ତାଙ୍କର ପାଞ୍ଚ କୋଟି ସ୍ୱର ପ୍ରୟୋଗ କରିଦେଲେ। ଆଜ୍ଞା, ସେ ପାଞ୍ଚ କୋଟି ସ୍ୱର କିଏ କିଏ? ଅରବିନ୍ଦ ମସକଞ୍ଚ ଅଚ୍ୟୁତ ଚନବ ମଲ୍ଲିକା ପଞ୍ଚତେ ପଞ୍ଚବାତଞ୍ଚ ସାଇକା। ଆଜ୍ଞା, ଏ ପାଞ୍ଚଟି ସ୍ୱର ହଉଛନ୍ତି କନ୍ଦର୍ପଙ୍କର। ଇଏ ମାୟାଧର କୃଷ୍ଣଙ୍କ ଠାରୁ ଆଦେଶ ପାଇ କାମଦେବ କନ୍ଦର୍ପ ପାଞ୍ଚଟି ଯାଙ୍କ ସ୍ୱର ନାରଦଙ୍କ ପାଇଁ
1: ପ୍ରୟୋଗ କଲେ,
0: କରିଦେଲେ। ନାରଦଙ୍କୁ ପାଞ୍ଚଟି ସ୍ୱର କାହିଁ ମାରିଲେ? ସମସ୍ତଙ୍କୁ କନ୍ଦର୍ପ ପାଞ୍ଚଟି ସ୍ୱର ମାରନ୍ତି
1: ନାହିଁ,
0: ମାରନ୍ତି। ଦୁଃଖୀ ମେ ଏକ ସୁଖୀ ଦ୍ୱୟମ୍ ଅଶିକେ ଋତୁ ଅର୍ଦ୍ଧକମ୍ ବିଦ୍ୟାର୍ଥୀ ଚତୁରଶୈବ ମୁନିନାଙ୍କ ପଞ୍ଚସାୟକା। ଆଜ୍ଞା, କାମଦେବ କନ୍ଦର୍ପ ଦୁଃଖୀ ମେକ ଦୁଃଖୀ ଲୋକମାନଙ୍କୁ ଗୋଟିଏ ସ୍ୱର ମାରନ୍ତି, ଯେ ସୁଖୀ ତାଙ୍କୁ ଯୋଡ଼ିଏ ସ୍ୱର ମାରନ୍ତି, ଋତୁ ଅର୍ଦ୍ଧକମ୍ ଯେ ରସିକ ତାକୁ ଋତୁ ହେଲେ ଛଅ, ଅଧା ହେଲା ତିନି, ତିନୋଟି ସ୍ୱର ମାରନ୍ତି। ବିଦ୍ୟାର୍ଥୀ ଚତୁରଶୈବ ଯେ ବିଦ୍ୟାର୍ଥୀ ଯେ ପଣ୍ଡିତ ତାଙ୍କୁ ଚାରୋଟି ସ୍ୱର ମାରନ୍ତି, ପଞ୍ଚସାୟକା ଋଷିମୁନି ମାନଙ୍କୁ ପାଞ୍ଚଟି ସ୍ୱର ମାରନ୍ତି। ବାଟରେ ଭେଟିଣ ଝଟରେ ନାରଦ ରଟନ୍ତି କୁଟି।

0: ବାଟରେ ଚଣ୍ଡାଳୀଙ୍କୁ ଦେଖି କହିଲେ, ରେ ସୁନ୍ଦରୀ, ମାର ସର ମତେ ବାରମ୍ବାର ପୀଡା ଦେଉଛି,
1: କିନ୍ତୁ
0: ମତେ ନିରାଶ ନ କରି ତା ଦାଉରୁ ମତେ ରକ୍ଷା କର। ଲକ୍ଷ୍ୟ ଦିଅନ୍ତୁ ଆଜ୍ଞା, ଈଶ୍ୱର ଶ୍ରୀକୃଷ୍ଣଙ୍କର ତ ମାୟା ତାଙ୍କୁ ଘାରିଛି, ତେଣୁ ସେ ମାୟା ବଳରେ ସେ ନିଜକୁ ନିଜେ ମଧ୍ୟ ଚିହ୍ନି ପାରୁନାହାନ୍ତି। ଚଣ୍ଡାଳୁଣୀ ଏ କଥା ଶୁଣି କହିଲା, ହେ ଋଷି, ମୁଁ ହେଉଛି ଜଣେ ଚଣ୍ଡାଳୁଣୀ
1: ଚଣ୍ଡାଳୁଣୀ
0: ଜାତି, ତେଣୁ ମୁଁ ଆପଣଙ୍କ କଥାରେ କଥାକୁ ରକ୍ଷା କରିପାରିବି
2: ନାହିଁ।
0: ଚଣ୍ଡାଳୁଣୀ ଠାରୁ ଏ କଥା ଶୁଣି ନାରଦ କହିଲେ, ରେ ସୁନ୍ଦର।

ତାଙ୍କର ମାୟା ତ ତାଙ୍କୁ ଘାରିଛି, ତେଣୁ ତାଙ୍କର ମାୟାକୁ ବୁଝି ନ ପାରି କୌଣସି ତେଣୁ ସେ ଜ୍ଞାନ ହରାୟ ହୋଇଛନ୍ତି। ଚନ୍ଦାୟୁଣୀ ଠାରୁ ମାର୍ଜନୀ ନେଇ ନିଜେ ସେ ରାସ୍ତା ପରିଷ୍କାର କରିବାକୁ ଲାଗିଲେ ଏବଂ ତା ସାଙ୍ଗରେ ଯାଇ ତାଙ୍କ ଠାରେ ତାଙ୍କ ଘରେ ପହଞ୍ଚିଲେ। ଆଜ୍ଞା ଦେଖିଲେ ତାପସ ଚଣ୍ଡାଳୁଣୀ ଦ୍ୱାରେ ମଦ୍ୟପାତ୍ର ମାନ ଅଛି, ଚାଳରୁ ଚାଳକୁ ରଜୁ ଛନ୍ଦା ହୋଇ ଗୋମାଂସ ମାନ ଶୁଖୁଛି। ତଥାପି ତାଙ୍କର ନ ଫେରିଲା ଜ୍ଞାନ।

0: ରାଜା ଲକ୍ଷ୍ୟ ଦିଅନ୍ତୁ, ଶ୍ରୀକୃଷ୍ଣଙ୍କ ମାୟାରେ ମୋହିତ ହୋଇଥିବାରୁ ତାଙ୍କର ଆଉ ପୂର୍ବ ଜ୍ଞାନ
1: ଫେରୁନାହିଁ।
0: ଚଣ୍ଡାଳୁଣୀର ଘରେ ଯାଇ ପହଞ୍ଚିଲେ,
1: ପହଞ୍ଚିଲା
0: ବେଳ ଠାରୁ ସେ ଭାବୁଛନ୍ତି ଘର ମୋର ଏବଂ ସ୍ତ୍ରୀ ମୋର। ଏଇ କଥା ଭାବି ବହୁତ ଦିନ ଚଣ୍ଡାଳୁଣୀର ଘରେ ରହିଗଲେ। ଏହିପରି କିଛି ଦିନ ରହିଲା ପରେ ହେଇଛି କଣ ହେଲାଣି, କଣ ଚଣ୍ଡାଳୁଣୀ ଠାରୁ ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ, ଏହିପରି ସାତ କୋଟି ପୁତ୍ର ଜାତ ହେଲେ। ନାରଦଙ୍କୁ ଆହୁରି ମାୟା ଲାଗିଗଲା। ସେ ସବୁବେଳେ ଭାବୁଥାନ୍ତି ଏ ପୁଅ ମୋର, ଏ ଘର ମୋର, ସ୍ତ୍ରୀ ମୋର। ନାରଦ ଏହିପରି ମାୟାରେ ଜଡିତ ହୋଇ ଚଣ୍ଡାଳୁଣୀର ଘରେ ରହିଛନ୍ତି। ଏଣେ ହେଲାଣି କଣ, ଏଣେ ସୁରପୁରେ ପଡ଼େ ଚହଳ କାହିଁ ଗଲେ ନାରଦ, ଦେଖିବୁ ନାହୁଁ ଆମ୍ଭେ ଏ କଥା ଶୁଣିବା ପରେ ଚହଳ ପଡିଗଲା ସ୍ୱର୍ଗପୁରରେ। ଆଜି ଯାଏ ନାରଦ କୁଆଡେ ଗଲେ, ଗୋଟି ଗୋଟିକେ ସମସ୍ତ ଦେବତା ମାନଙ୍କୁ ପଚରାଗଲା, କିନ୍ତୁ ସମସ୍ତ ଦେବତା ମାନେ କହିଲେ ଆମେ କେହି ଦେଖିନାହୁଁ। ତେଣୁ କୁଶକେତୁ ସମସ୍ତ ଦେବତା ମାନଙ୍କୁ ନେଇ ଯାଇ ଦ୍ୱାରକାପୁରରେ ଶ୍ରୀକୃଷ୍ଣଙ୍କ ପାଖରେ
1: ପହଞ୍ଚିଗଲେ।
0: କୃଷ୍ଣଙ୍କୁ ନାରଦଙ୍କ କଥା ପଚାରନ୍ତେ, କୃଷ୍ଣ ମଧ୍ୟ କହିଲେ ହଉ ଦେବଗଣ, ନାରଦ କେଉଁଠି ଅଛନ୍ତି ମୁଁ ବି ତାହା ଜାଣିନାହିଁ,
1: ଜାଣିନାହିଁ
0: ନ ଜାଣେ କେଉଁଠି ନାରଦ ଛନ୍ତି ଅଚିନ୍ତା ହୋଇ ଯାଅ ନିଜ
2: ସ୍ଥାନକୁ, ମୋର ଧାରଣା ନାହିଁ, ଧାରଣା ନାହିଁ ଓ ମାନସ, ମୋର ଧାରଣା ନାହିଁ, ଧାରଣା ନାହିଁ ଓ ମାନସ, ମୋର ଧାରଣା ନାହିଁ।
0: ଶ୍ରୀକୃଷ୍ଣଙ୍କ ଠାରୁ ଏକଥା ଶୁଣି ସମସ୍ତ ଦେବଗଣ କହିଲେ,
1: କଣ କହିଲେ,
0: ମାୟାଧର ଆପଣଙ୍କ ନାଁ ହେଉଛି ମାୟାଧର,
1: ମାୟାଧର
0: ତେଣୁ ଆମ୍ଭ ଠାରେ ଆଉ ମାୟା ନ କରି କୁହନ୍ତୁ ନାରଦ କେଉଁଠି ଅଛନ୍ତି। ଲକ୍ଷ୍ୟ ଦିଅନ୍ତୁ ଆଜ୍ଞା, ନାରଦଙ୍କ ସନ୍ଧାନ ନ ପାଇ ଶ୍ରୀକୃଷ୍ଣଙ୍କ ପାଖରେ ସମସ୍ତ ଦେବତା ମାନେ ବସି ପ୍ରାର୍ଥନା କଲେ।
1: ପ୍ରାର୍ଥନା କଲେ କଣ?

0: ଦେଖିଲେ ସମସ୍ତେ କହିଲେ ହେ ପ୍ରଭୁ
1: ପ୍ରଭୁ,
0: ଆଉ ଆମ୍ଭ ଠାରେ କପଟ ନ କରି କୁହନ୍ତୁ ନାରଦ କେଉଁଠାରେ
1: ଅଛନ୍ତି।
0: ଆମେ ସମସ୍ତ ଦେବତା ମାନେ ଯାଇ ସମୁଦ୍ରରେ ପ୍ରାଣ ବିସର୍ଜନ କରିବୁ
1: କରିବୁ।
0: ଦେବତା ମାନଙ୍କ ପ୍ରାର୍ଥନାରେ ଶ୍ରୀକୃଷ୍ଣଙ୍କ ଅନ୍ତରରେ ଜାତ ହେଲା।
1: ହଉ
0: ତୁମେ ମାନେ ଯାଅ, ଦେଖୁଛି ନାରଦ କେମିତି
1: କେଉଁଠାରେ ଅଛନ୍ତି ମୁଁ ଦେଖୁଛି। ଏ ସମୟ ହେଲା କଣ
0: ଏତେ ବି

0: ପିଲା ଲକ୍ଷ୍ୟ ଦିଅନ୍ତୁ ଶ୍ରୀକୃଷ୍ଣ ଦେବତା ମାନଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଭାରତଙ୍କ ଠାରେ ଯେଉଁ ମାୟା ଫାସଟି ବନ୍ଧନ କରିଥିଲେ ତାକୁ ସେ ଖୋଲିଦେଲେ
1: ଏଇ ସମୟରେ ହେଇଛି
0: କଣ ଏମନ୍ତେ ଶପଥ ପୁତ୍ର।

ଲକ୍ଷ୍ୟ ଜନ୍ତୁ ଆଜ୍ଞା କଣ୍ଡାଳୁଣୀ ଠାରୁ ଯେଉଁ ସାତ କୋଟି ପୁତ୍ର ଦାତ ହୋଇଥିଲେ ଗୋଟି ଗୋଟି କରି ସମସ୍ତେ ସେମାନେ ଜମାଳୟକୁ ଗମନ କଲେ। ଋତୁରେ ଦେବର୍ଷି ନାରଦଙ୍କର ମନରେ ବହୁତ ଦୁଃଖ ଆସିଲା ଏବଂ ଦୁଃଖ ମନରେ ପୁତ୍ର ମାନଙ୍କର ଅନ୍ତରିଷ୍ଟି କ୍ରିୟା ଶେଷ କଲେ। ଏପରି କିଛି ଦିନ ଯାଇଛି ଆଜ୍ଞା ନାରଦଙ୍କ ଠାରୁ ସେ ମାୟା ଡୋରଟି ତ ଖୋଲା ହୋଇଯାଇଛି। ଏସବୁ ହେଲା କଣ ଆଜ୍ଞା ମନେ ପଡିଲା ତାଙ୍କ ପୂର୍ବ

0: ନାରଦଙ୍କର ପୂର୍ବ କଥା ମନେ ପଡିଗଲା। କହିଲେ ହେ ପ୍ରଭୁ,
1: ପ୍ରଭୁ
0: ମୁଁ ନ ଜାଣି ଯେଉଁ ଅପରାଧ ଆପଣଙ୍କ ପାଖରେ
1: କରିଛି
0: ସେଥିପାଇଁ ଆପଣ ମୋତେ କ୍ଷମା ଦିଅନ୍ତୁ। ଈଶ୍ୱର ହେଲା କଣ ଆଜ୍ଞା ମନରେ ପଡିଲା ଦେବାର୍ଚ୍ଚନ ବିଧି ସିନ୍ଧୁ ତୀରେ ଗଲେ ମୁନି ସ୍ନାନ କାଳରେ ବୁଡ଼ିଲେ ଜଳରେ ପ୍ରଭୁ ତା ପାରିଲେ ଜାଣି ନାରଦଙ୍କର ଦେବାର୍ଚ୍ଚନ କଥା ମନେ ପଡନ୍ତେ ଯାଇ ସିନ୍ଧୁ ସିନ୍ଧୁରେ ସ୍ନାନ ପାଇଁ ସେ ବୁଡ଼ିଛନ୍ତି। ଆଜ୍ଞା ଲକ୍ଷ୍ୟ ଦିଅନ୍ତୁ ମୋର ମାନନୀୟ ଭାବୁକ ବୁର୍ଗ, ଯେମିତି ବୁଡ଼େଇ ବୁଡ଼େଇ ମାୟାରେ ବୁଡ଼େଇକିରି ଯେମିତି ନେଇକିରି ଯାଇଥିଲେ ନାରଦଙ୍କୁ ଭସେଇକି, ସେଇ ଅନୁସାରେ ତାଙ୍କୁ ପୁଣି ମାୟାରେ ଜଡ଼ାଇକିରି ପୁଣି ତାଙ୍କୁ ଭସେଇ ଭସେଇ ଆଣିଲେ
1: ଫେରେଇ ଆଣିଲେ
0: କାମଦେବ କନ୍ଦର୍ପଙ୍କୁ ଭଲ ଲାଗିଲା।
1: ତାପରେ
0: ଲକ୍ଷ୍ୟ ଦିଅନ୍ତୁ ମାୟାରେ ଜଳାଇ ଜଳରେ ବୁଡ଼ାଇ ଆଣି

0: ଦେଖେଇଲନ୍ତୁ ଏଣେ କୃଷ୍ଣତମ ନାରଦଙ୍କ ଠାରୁ ମାୟା ଭାଷଟିକୁ ଖୋଲି ଦେଇଛନ୍ତି, ତେଣୁ ତାଙ୍କର ଦେବାର୍ଚ୍ଚନ କଥା ମନେ ପଡ଼ନ୍ତେ ମୁନି ସମୁଦ୍ରରେ ଯାଇ ପହଞ୍ଚିଲେ।
1: କଣ ଦେଖିଲେ?
0: ସ୍ନାନ କରିବା ସମୟରେ ଯେମିତି ଜଳରେ ବୁବୁଡ଼ାଇ ତାଙ୍କୁ ନେଇଥିଲେ, ବୁଡ଼େଇ ଆଣି ତାଙ୍କୁ ପୂର୍ବ ସ୍ଥାନରେ ପହଞ୍ଚାଇ ଦେଲେ। ନାରଦ ଜଳ ମଧ୍ୟରୁ ଆସି ଦେଖିଲେ ତାଙ୍କର ବୀଣା ଗଜପତି ମଣ୍ଡଳୁ ଅକ୍ଷୁର୍ଣ୍ଣ ଭାବରେ ରହିଛି,
1: ସମ୍ପୂର୍ଣ୍ଣ ରହିଛି।
0: ଯନ୍ତ୍ର ମାନ ଧରି ଦ୍ୱାରକା ଠାକୁରଙ୍କ ପାଖରେ ପହଞ୍ଚିଗଲେ।
1: ପହଞ୍ଚିଗଲେ
0: ନାରଦ ପ୍ରଣାମ କଲେ ଶ୍ରୀ ପଦ୍ମ।

ପ୍ରଚାର କଲୁ ଲୋକଗୀତ କ୍ରମରେ ପାଲା, ପରିବେଷଣ କଲେ ଭଗବାନ ପଣ୍ଡା ଏବଂ ସାଥୀମାନେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ତଥ୍ୟ ସମ୍ବଳିତ ରୂପକ ଜିଜ୍ଞାସା। ରଚନା ଏବଂ ପ୍ରଯୋଜନା କରିଛନ୍ତି ଲକ୍ଷ୍ମୀଧର ସାହୁ। ଉପସ୍ଥାପନା କରିଛନ୍ତି ଉଦୟ ଶଙ୍କର ଜାନି ଏବଂ ଅମିତା ଦାସ।

0: ବୁଝିଲେ, ବୈଜ୍ଞାନିକମାନେ କହନ୍ତି
1: କହନ୍ତି ଜଣେ ବ୍ୟକ୍ତି ତାର ଜୀବନକାଳ ମଧ୍ୟରେ ନିଜ ମସ୍ତିଷ୍କର ମାତ୍ର ଏକ ଚତୁର୍ଥାଂଶ କାର୍ଯ୍ୟରେ ଲଗାଇଥାଏ।
0: ତା ମାନେ ଆମର ଅବହେଳା ଯୋଗୁଁ ହିଁ ମସ୍ତିଷ୍କକୁ ଆମେ ସମ୍ପୂର୍ଣ୍ଣ ରୂପେ ବିନିଯୋଗ କରିପାରୁନୁ।
1: ପ୍ରବାଦ ଅଛି, ଆନ୍ ଆଇଡିଲ୍ ମାଇଣ୍ଡ ଇଜ୍ ଏ ଡେଭିଲ୍ସ ୱର୍କସପ୍, ମାନେ ନିଜ ମସ୍ତିଷ୍କକୁ ଉପଯୁକ୍ତ ମାର୍ଗରେ ବ୍ୟବହାର ନ କଲେ ମୁଣ୍ଡ ଭିତରେ ଭୂତ କାରଖାନା ସୃଷ୍ଟି ହୁଏ।
0: ଜୀବ ଜଗତରେ ମଣିଷ ହେଉଛି ସବୁଠାରୁ ବୁଦ୍ଧିଆ ପ୍ରାଣୀ।
1: ନିଶ୍ଚୟ, ନିଜକୁ ସୁରକ୍ଷା କରିବା ତଥା ଅନ୍ୟକୁ ନିଜ ଆୟତ୍ତରେ ଆଣିବା ପାଇଁ ଯେଉଁ କୌଶଳ ଦରକାର ସେସବୁ ବୁଦ୍ଧି ଓ ଜ୍ଞାନରୁ ମିଳିଥାଏ।
0: ଆଉ ଏହି ବୁଦ୍ଧି ଓ ଜ୍ଞାନର ମୂଳ ଆଧାର ହେଲା ଆମର ମସ୍ତିଷ୍କ।
1: ହଁ, ବୈଜ୍ଞାନିକମାନଙ୍କ ମତରେ ଶିଶୁଟିଏ ଜନ୍ମ ହେବା ପରଠାରୁ ନିଜ ମସ୍ତିଷ୍କକୁ କାମରେ ଲଗାଏ। ତାହାକୁ 8 ବର୍ଷ ହେବା ପର୍ଯ୍ୟନ୍ତ ମସ୍ତିଷ୍କର ଯେଉଁ ବିକାଶ ଘଟେ ସେହି ବିକାଶର ଧାରା ଭବିଷ୍ୟତରେ ତାହାକୁ ଉଚ୍ଚତର ଚିନ୍ତା ଓ ଚେତନା ଆଡ଼କୁ ନେଇଯାଏ।
0: କିନ୍ତୁ ଆମର ଜ୍ଞାନର ବିକାଶ ନିମନ୍ତେ ଯେଉଁ ପ୍ରୟାସ କରିବା କଥା, ସାଧନା କରିବା କଥା, ତାହା କ'ଣ ପ୍ରକୃତରେ ଆମେ କରିପାରୁଛୁ?
1: ଠିକ୍ କଥା। କୌଣସି ବିଷୟରେ ଜାଣିବା ପାଇଁ ମନରେ ଯେଉଁ ଆଗ୍ରହ, ତାହା ହିଁ ବୁଦ୍ଧିର ବିକାଶରେ ସହାୟକ ହୁଏ।
0: କିନ୍ତୁ ଆମ ଭିତରେ ଯେଉଁ ଆଳସ୍ୟ ବସା ବାନ୍ଧି ରହିଛି, ସେ ହିଁ ଆମର ପରମ ଶତ୍ରୁ।
1: ଜଣେ ମହାନ ପଣ୍ଡିତ ଭର୍ତ୍ତୃହରି କହିଥିଲେ, ଆଳସ୍ୟ ହିଁ ମନୁଷ୍ୟାଣଂ ଶରୀରସ୍ଥ ମହାନ ରିପୁ ନାସ୍ତୁଦ୍ୟମ ସମ ବନ୍ଧୁ କୁର୍ବାଣ ନାବସିଦତି, ମାନେ ମନୁଷ୍ୟ ଶରୀର ଭିତରେ ଥିବା ଆଳସ୍ୟ ହିଁ ପରମ ଶତ୍ରୁ ଏବଂ ଉଦ୍ୟମ ହିଁ ସର୍ବୋତ୍ତମ ବନ୍ଧୁ, ଯାହାକୁ କାର୍ଯ୍ୟରେ ଲଗାଇଲେ ମନୁଷ୍ୟ ଅବସନ୍ନ ହୁଏ ନାହିଁ।
0: ହଁ, ପ୍ରକୃତରେ ଉଦ୍ୟମ କରିବା ଦ୍ୱାରା କୌଣସି କାର୍ଯ୍ୟ ଅସଫଳ ହୁଏ ନାହିଁ, କିନ୍ତୁ ଏଥିପାଇଁ ମନରେ ଆଗ୍ରହ ଥିବା ଦରକାର।
2: ନା କଣ ଭାଇ,
3: ସୁନ୍ଦରଲାଲ ଭତ୍ର
2: ଏ ଗାଁ ନା କଣ କଲେ ଶିଖପାଲି ନା କଣ
3: ଶିଖପାଲି?
2: ହଁ, ଶିଖପାଲି। ତମେ ଭତ୍ରା ଲୋକ, ଏଠି ତ ବେଶୀରେ କୟା ଲୋକ ରହନ୍ତି ମାଲକାନଗିରି ଅଞ୍ଚଳରେ, ତମେ କେମିତି ଏଠି ଆସିଗଲ?
3: ସେ କାମ ନ ମିଳିବା ବାପ ବଙ୍ଗାଲି ଆସିବା ପହିଲା ଧରି ପଲାଇ ହେଲା।
2: ହେଲେ କେତେ ବର୍ଷ ହେଲା ଅଛୁ ଏଠି?
3: ଯଦି ମୋର ବାପ ଆସିକି ତ 40-50 ବର୍ଷ ହେଲା, ଆମର ପିଲାର ଇଏ ରହିଲା ଆଉ 30 ବର୍ଷ ଟିକେ ସେମିତି ରହିଲା ବେଳେ ବାପା ଆଣିଲା ବୋଲି ଏଠି କୁଲିବୁ ଟିକେ ଦୁଇ ଭାଇ ରହିଗଲୁ।
2: ଏବେ ତମକୁ କେତେ ବୟସ ହେଲା?
3: ମୋର 48 ବର୍ଷ ହେଲା।
2: ତାହେଲେ ଖାଲି କୁଲି ଭୂତିରେ ବଞ୍ଚୁ?
3: ହଁ, ଖାଲି କୁଲି ଭୂତି, ପାଠ ପଢାଇଲେ ନାହିଁ, ପଢି ପାରିଲୁ ନାହିଁ।
2: ନାଇଁ ଯେ ପିଲାବେଳେ ଏତିକି ଛୋଟ ବୟସରେ?
3: ହଁ, କୁଲି ଭୂତି କରି
2: କୁଲି। ନାଇଁ, ତମ ପାଠ ପଢିବାକୁ ସେତେବେଳେ ମନ ଥିଲା କି?
3: ଥିଲା, ବାପ ନଥିଲେ ଘର ନ ରହିଲା, ଇଠି ବୁଲି ସେଠି ବୁଲି କୁଲି କାମ କରି ଖାଇଥିଲୁ।
2: ଆଚ୍ଛା, ଏ ଗାଁରେ ପାଠ ପଢାଉଛନ୍ତି ନା? ଆମେ ଶୁଣିଲୁ ଯେ ଯେଉଁମାନେ ପାଠ ସାଠ କିଛି ଜାଣିନାହାନ୍ତି ତାଙ୍କୁ ପାଠ ପଢାଉଛନ୍ତି ବୋଲି ଆମେ ଶୁଣିଲୁ, ତମେ ଜାଣିଛ ସେ ବିଷୟରେ କିଛି?
3: ଆମେ ତ ପଢୁଛି, ମୁଁ ପଢୁଛି।
2: ହଁ,
3: ମୁଁ ପଢୁଛି, ପିଲାମାନେ ବି ପଢାଇଲେନି ସଞ୍ଜବେଲା।
2: ହେଲେ ତମ କାମରୁ ଯାଇକରି ଆସିକିରି ପାଠ ପଢୁଛ?
3: ହଁ, କାମରେ ଯାଇକରି ବେଲ ବସିବା ବେଲା କେତେ ଟାଇମ୍ ବୈଠିବ, ସେତେବେଲେ ସନ୍ଧ୍ୟା ହେଲା ବୋଲେ ପିଲାମାନଙ୍କୁ ସବୁ ବୁଢା ବୁଢ଼ୀ ସମସ୍ତେ ପିଲାମାନେ ପଢାଇଲେ।
2: ତମର ବୟସରେ କେତେ ଲୋକ ପୁରା ପଢୁଥିବେ?
3: ଆଚ ତେବେ ଏମିତି ଲୋକ ଭେଣ୍ଡିଆ ପିଲାମାନେ ବି ଆଉ ବୁଢା ମାନ ଆଚ ତେବେ କୁଆଡ଼େ ମହଲ ବେଟବା କାଇ ଖୋଜିବାକୁ ଗଲେ
2: ମାତ୍ର ସଞ୍ଜବେଳୁ ସବୁ ଆସୁଛନ୍ତି।
3: ଆଚ୍ଛା,
2: ଏ ବୟସରେ ପାଠ ପଢିବାର କି ଲୋଡ଼ା ଥିଲା
3: ବୁଝିବ? ଗିନ୍ତି କରିକି ନ ଜାଣି ହିସାବ ନା, ଆମେ ତ ସବୁ ଲୋକ ହିସାବ କରିକି ଇଏ କରିବେ ବୋଲିକରି ଆମର ତ ବୟସ ଆମର ନ ପଢାଇଲି, ଆମେ ପଢି ପାରିଲୁ ନାହିଁ। ଏବେ ଆମେ ପଢିଲେ ଆମ ପିଲା ଜିଲ୍ଲା ବି ଏମିତି ପଢି ପଢି
2: ତମ ପିଲା ବି ପଢାଇ ପାରିବ?
3: ପଢାଇ ପାରିବ, ଟିକେ ବୁଦ୍ଧି ବି ଶିଖିବ।
2: ଆମର ପିଲା ଥିଲା କେତେଟା?
3: ମୋର ପିଲା ଗୋଟେ
2: ପୁଅ।
3: ପୁଅ
2: ସେ ପାଠ ପଢୁଛି କି ନାହିଁ?
3: ପଢିଛି।

0: ପଢିଛି ନା ପଢୁଛି ଏବେ
1: ପଢୁଥିଲା ତ ମୁଁ ବି ତ ପଢେଇ ପାରିଲି ନାହିଁ ଆଧା ସାତ କ୍ଲାସ କି ପାଞ୍ଚ କ୍ଲାସ ପିଲା ଛାଡ଼ିକରି
0: ସେ କଣ କରୁଛି
1: କୁଲି
0: ଏତେ ସ୍କୁଲ ଅଛି ପିଲାମାନେ ସବୁ ପାଠ ପଢୁଛନ୍ତି ତାଙ୍କୁ ତ ଖାଇବା ପିଇବା ସବୁ ଦଉଛନ୍ତି ସରକାର ତମ ପୁଅଟା କାହିଁକି ଛଡେଇ ଦେଲ ପାଞ୍ଚ କ୍ଲାସ
1: ନାଇଁ ଆମେ ଛଡାଉ ନାହିଁ ପିଲା ନିଜେ ଛାଡ଼ିଲା
0: ପିଲା ନିଜେ ଛାଡ଼ିଲା ବେଲେ ସେଟା କାର ଦୋଷ ସେଟା ବାପା ମାର ଦୋଷ
1: ଆମର ଦୋଷ ହେଲା
0: ପାଠ ପଢିବାକୁ ଇଚ୍ଛା କରିବ କି ତାକୁ ଟିକେ ବାପା ମା ଟିକେ ତାବଡ଼େଇକି ଡରେଇ ହରେଇକି ତାକୁ ଆଣିକି ସ୍କୁଲରେ ଛାଡ଼ିଦେଲେ ତା ସେଟା ତମର ଭୁଲ ନା ପିଲାର ଭୁଲ କହିଲ
1: ଆମର ଭୁଲ
0: ହେଲେ ତମ ପିଲା ଏବେ ଯୋଉ ରାତିରେ ପାଠ ପଢାଉଛନ୍ତି ତମର ପିଲା ଆସୁଛି ସିଟ୍ ପଢିବା
1: ପଢାଉଛି ଆମର ପିଲା ପଢାଉଛି ବୁଢା ବୁଢ଼ୀକୁ
0: ତମ ପିଲା ପଢାଉଛି ସେ ପାଞ୍ଚ ଛଅ କ୍ଲାସ ପାଠ ପଢୁଛି
1: ଛଅ କ୍ଲାସ
0: ପଢିଛି ଆଚ୍ଛା ସିଏ ବି ପଢାଉଛି
1: ପଢାଉଛି
0: ହେଲେ ସିଏ ଯେତେବେଳେ ପଢାଉଛି ତମେ ମିଶା ପାଠ ପଢୁଛ ନାଇଁ କି
1: ଆଚ୍ଛା
0: ଏହାଦ୍ୱାରା କିଛି ଉପକାର ହବ ବୋଲି ଭାବୁଛ
1: ଉପକାର ହେଲେ ଟିକେ ପାଠ ପଢିଲେ ପିଲାମାନେ ବି ଏମିତି ଶିଖିବ ପୁଅ କାଜରେ ଗୁହାରି ଆଣିଦେଲେ ଆଉ ସେ ବି ଏମିତି ଶିଖାଇବ ପଢାଇବ
0: ତମର ବୁହାରି ଆସିନି କି
1: ନାଇଁ
0: ବିବାହ କରେନ ପୁଅକୁ
1: ନାଇଁ
0: କେତେ ବର୍ଷ ହେଲା ତା
1: ଅଠର ବର୍ଷ ଏବେ ଆଉ ଚାରି ବର୍ଷ ପାଞ୍ଚ ବର୍ଷ ଗଲେ ପାଚି କରିବ
0: ହେଲେ ତମର ଶିବାଠୁ ଗୋଟେ ଝିଅ ଗୋଟେ ଆଣି ବାହା କରିବ ହେଲେ କେମିତି ଝିଅଟା ବିବାହ କରିବ ପାଠ ପଢିବାଟା ଗୋଟେ ଆଣିବ କି ନହେଲେ ଏମିତି କୁଲିବୃତ୍ତି କରିବା ପଠେଇ ଗୋଟେ
1: ମିଳିଲେ ତ ପଢିଲ ଝିଅ ମିଳିଲେ ମିଳିଲା ତାର କର୍ମରେ ନ ମିଳିଲେ
0: କିଛି ପଚାରିଲା ବିବାହ ହେବା କଥା
1: ପିଲା ନାଇଁ ମନା କରୁଛି
0: କଣ ପାଇଁ
1: ନାଇଁ ଲୋକ ହସିବେ ଆଉ ଉମର ହଏ ନାଇଁ ବୋଲିକରି କହୁଛି
0: ବୟସ ହେଇ ନାଇଁ
1: ହଉ ଆରେ ଆମେ ଆଣିବୁ ନାଇଁ
0: ଆଚ୍ଛା ତାର ବୟସ ହବ ସେ ଟିକେ ଯୋଗ୍ୟ ହେଇଗଲେ ଯାଇକି ଆଣିବ କଣ କହୁଛ
1: ହଉ ସେମିତି
0: ଆଚ୍ଛା ତମର ବୁଢ଼ୀ ଅଛନ୍ତି
1: ଅଛି ବୁଢ଼ୀ
0: ବୁଢ଼ୀ ପାଠ ପଢୁଛି କି ନାଇଁ
1: ବୁଢ଼ୀ ଟିକେ ଦେଖିବି ପାରୁ ନାଇଁ ଦେହ ଟିକେ ପଢୁଛି ଶିଖୁଛି
0: ସିଏ ବି ଶିଖୁଛି
1: ଆମର ଘର ଲଗେ ପଢାଇଲାନି
0: ତମ ଘରେ ପଢାଉଛନ୍ତି କି
1: ଆମର ଘରେ ଏତେ ଦୂର ପଢାଇଲେନି ତୀର୍ଥସ୍ଥାନ ବେଲା ପଢୁଛୁ କୁମାର ସାହିରେ
2: କଥାରେ ଅଛି ମନର ମୂଳେ ଏ ଜଗତ ଗୋଟିଏ ବିଷୟ ଜାଣିବା ଶିଖିବା ପାଇଁ ଯଦି ମନରେ ଆଗ୍ରହ ସୃଷ୍ଟି ହୁଏ ତାହେଲେ ନିଜକୁ ସେଇ ଦିଗରେ ଆଗେଇ ନେବା ପାଇଁ ବିଶେଷ କିଛି କଷ୍ଟ ହେବନି
3: ଏହି ଆଗ୍ରହ ନେଇ ହିଁ ଆଦିମ ମଣିଷ କାଠକୁ କାଠ ଘଷି ଆବିଷ୍କାର କରିଥିଲା ଅଗ୍ନି
2: ଏଇ ଯୋଉ ବଂଶୀର ସ୍ୱରଟି ଶୁଣୁଛନ୍ତି ତାହା ବି ଦିନେ ବାଉଁଶ ବଣରୁ ଆବିଷ୍କୃତ ହୋଇଛି
3: ହଁ ବାଉଁଶ ଦେହରେ ଭଅଁର ଯୋଉ ଛୋଟ ଛୋଟ ରନ୍ଧ୍ର ସୃଷ୍ଟି କରିଥିଲା ସେହି ରନ୍ଧ୍ର ଦେଇ ପବନ ପଶିବାରେ ଯୋଉ ଧ୍ୱନିର ସୃଷ୍ଟି ହେଲା ତାହା ପ୍ରତି ଆକୃଷ୍ଟ ହୋଇ ମଣିଷ ତିଆରି କଲା ବଂଶୀ
2: ସତରେ ଯୋଉଦିନ ମଣିଷ ପ୍ରଥମ କରି ବଇଁଶୀ ବଜେଇଥିବ ତା ମନରେ କି ଆନନ୍ଦ ଜାତ ହେଇନଥିବ କହିଲେ
3: କେବଳ ବଇଁଶୀ ନୁହଁ ଏମିତି ଅନେକ ଜିନିଷ ସେଦିନର ମଣିଷ ଆବିଷ୍କାର କରିଥିଲା ଯାହାକି ଆଜି ମଧ୍ୟ ଆମେ ବ୍ୟବହାର କରୁଛୁ
2: କେବଳ ତଫାତ୍ ଏତିକି ଯେ ସେ ସମୟର ରୁଚି ଓ ସୌନ୍ଦର୍ଯ୍ୟବୋଧ ଆଉ ଆଜିର ରୁଚି ଓ ସୌନ୍ଦର୍ଯ୍ୟବୋଧରେ କିଛିର ତାରତମ୍ୟ ଆସିଯାଇଛି
3: ତା ମାନେ ଆମେ କିଛି ନୂଆ ବିଷୟ ଜାଣିବାକୁ ଶିଖିବାକୁ ତିଆରି କରିବାକୁ ଆଗ୍ରହ ପ୍ରକାଶ କରୁଛୁ
2: ଆଉ ଯୋଉ ସବୁ ଜିନିଷ ଆମେ ତିଆରି କରୁଛୁ ତା ଭିତରେ ମଣିଷ ବି ତିଆରି କରୁଛୁ
0: ନବରଙ୍ଗପୁର ବାଟରୁ ଆସିଛ କି ଆସି କେତେ ବର୍ଷ ହେଲା
4: କେତେ
0: ବର୍ଷ ହେଲା ତମର ବାପା ମା ମିଶା କହି ପାରିବନି
4: ମା ବାପା ମିଶା କହତ ନାଇଁ ଆର ଜାଣୁ ନାଇଁ ମା ବାପା ସେମିତି ମୋର ଆମେ ସେମିତି ମା ବାପା ତ ଆମେ ତ ପିଲାବେଳେ ପାଠ ସାଠ ପଢାରିଲ ତ କୋନଟା ହିସାବ କି କୋନଟା ଜାଣୁ ବାବୁ
0: ତମର ଗାଁରେ ସ୍କୁଲ ଥିଲା ତମର ପିଲାବେଳେ
4: ଥିଲା ତ
0: ତମେ ସେତେବେଳେ ଟିକେ ବାପା ମାଆଙ୍କୁ କାନ୍ଦିକିରି ଡରେଇଲ ନାଇଁ ମୁଁ ପାଠ ପଢିବି
4: ଡରାଇଲୁ ନାଇଁ ତ ଏବେ ତ ସେମିତି ମାଇଣ୍ଡ ଆରେ ପିଲାବେଳେ ସାର ମାଇଣ୍ଡ ରେ ସେତ
0: ତମର ମାଇଣ୍ଡ ବି ସେତେବେଳେ ନଥିଲା
4: ନଥିଲା ତ ସେ ପାଇଁ ସେମିତି ଅବସ୍ଥା ହେଲୁ
0: ଏବେ ତମେ ଯେତେବେଳେ ଟଙ୍କା ଧରିକି ବଜାର ଯାଉଛ ଦଶ ଟଙ୍କା ଦଉଛ ତାକୁ ତିନି ଟଙ୍କାର ସାମାନ କିଣିଲେ ସେ ସାତ ଟଙ୍କା ଦଉଛି ସେଟା ମିଶା ଗଣି ପାରୁଛ କି ନାଇଁ
4: ସେଟା ମିଶା ହିସାବ ତ ନାଇଁ ଜାଣୁ ବାବୁ କାଟ କରିବୁ
0: ବୋଲେ ସେ ଦୋକାନ ଯୋଉଟା ଯେତେ ପଇସା ଦେଲେ ସେତିକି ଧରି ପଳେଇ ଆସୁ
4: ଯେତିକି ପଇସା ଦେଲେ ସେତିକି ଧରି କରି ଆସୁ
0: ଆସୁ ଅଛି କି ନାଇଁ
4: ନାଇଁ
0: ଆହୁରି ଖାଲି କୁଲିବୁତି ଏକା
4: କୁଲିବୁତି ଏକା
0: ହେଲେ କୁଲିବୁତିରେ ସେ କଣ୍ଟ୍ରାକ୍ଟର କି ନହେଲେ କେଉଁ ବାବୁ ମିଶା ଯେତିକି ଡାବୁ ଦେଲେ ସେତିକି ଧରି ଆସିବାର ଗଣମାନ ନାଇଁ ନାଇଁ
4: ନାଇଁ ଗଣା ଗଣି ନାଇଁ ସେମିତି ଆସ ଧରି ଆସିବା
0: ହଁ ହେଲେ ନୋଟ୍ ମିଶା ଚିହ୍ନି ପାରୁଛ କି ନାଇଁ କୋଡ଼ିଏ ଟଙ୍କା କୋଉଟା ଦଶ ଟଙ୍କା କୋଉଟା ପାଞ୍ଚ ଟଙ୍କା

0: ସେବନ ଯେତିକି ସବୁ କରିଦେବ ସେତିକି ଆଖ ବାବୁ
1: ସେମାନେ ଏଇଟା ପଚିଶ ଟଙ୍କା ବୋଲି କହିଦେଲେ ସେଟା ଧରି ପଳେଇ ଆସୁଛ
0: ସେତିକି
1: ହେଲେ କିସ କରିବାର ଅଛି ଏବେ ହେଲେ ତମେ ଏବେ ଟଙ୍କା ଗୁଣିବାର ଅଛି କି ନହେଲେ ଆହୁରି କିସ ଟିକେ ଲେଖା ଚୁକା ଜାଣିବାର ଅଛି ବୋଲେ କିସ କରିଲେ ତମେ ସେଟା ଜାଣିବ
0: ସେଟା ତ ବାବୁ ଏବେ ପଢାପଢି କରିଲେ ତ କଣ୍ଡେ କଣ୍ଟେ ହେଲେ ଜ୍ଞାନ କଣ୍ଡେ କି ମାଇଣ୍ଡ କଣ୍ଡେ କାଇସି
1: ହଁ ସେଟା ମୁଁ ବୋଲୁଛି ହେଲେ ତମେ କିଛି ପଢାପଢି ଏବେ ଏଠି ଗାଁରେ କିଛି ପାଠ ପାଠ ପଢାଉଛନ୍ତି ପରା
0: ହଁ ଏ ଦିଦି ତ ପଢାଇଲାନି
1: ପଢାଉଛନ୍ତି ବୋଲେ ତମେ ପଢିବାକୁ ଆସୁନ
0: ପଢିବାକୁ ଗଲୁନି ବାବୁ
1: ତମେ ପାଠ କେତେବେଳେ ପଢୁଛ
0: ସମାନ ଛଅଟା ସେ ଯାଇକରି ନଅଟା ବେଳେ ଛୁଟି ଦେଲାନି
1: ଓ ତିନି ଘଣ୍ଟା ପଢୁଛ କିସ କିସ ପଢାଉଛନ୍ତି ସେଠି
0: ଏ ପଢୁ ବାବୁ ପନ୍ଦର ଦିନ ଭିତରେ ବାବୁ ହେଲେ କେମିତି ପଢବ ହେଲେ କେମିତି ପଢବ କହ ବୋଲେ କେମିତି କହିବ ହେଲେ ମାଇଣ୍ଡ ଗୋଟେ ରହିଛି କି ଏବେ ପିଲାମାନେ ସାନ ସାନ ପିଲାମାନେ ଯଦି ପଢିଲାନି ସେ ପିଲାମାନେ ସିନା କହିଦେବା ହେଲେ ଆମେ ତ କହିପାରିବୁ ନାହିଁ ବୁଢା ବୁଢ଼ୀ ଲୋକ ହଠାତ୍ ମାଇଣ୍ଡ ଆସୁ ବୋଲି ନାଇଁ ଶିଖି ବାବୁ
1: ନାଇଁ
0: ଏବେ ହଠାତ୍ ତ ବୁଢା ବୁଢ଼ୀ ଲୋକ ତ ଏଇଟା ସେଟା କି ଇଟା ବୋଲି କହିପାରିବୁ ନାହିଁ ତ ହେଲେ ପନ୍ଦର ଦିନ ଭିତରେ ବାବୁ ବୁଢା ବୁଢ଼ୀ ଲୋକ ଶିଖି ବୋଲେ ହଠାତ୍ ଶିଖିପାରିବୁ କି
1: ନାଇଁ ହେଲେ କେତେ ମାସ ଲାଗିବ ତମକୁ ଶିଖିବାକୁ ବୋଲି ଭାବୁଛ
0: ଶିଖିବା କାରି ଯେତିକି ମାଷ୍ଟର ମାନେ ଯେ ପଢାଇବା ମାଷ୍ଟର ମାନେ ଯେତିକି ପଢାଇବା ଅଛି ସେତିକି ଦିନ ଶିଖାଇଲେ ଶିଖିବୁ ଯଦି ଆମର ମାଇଣ୍ଡ ରହିଲେ ଶିଖିବୁ ଯଦି ମାଇଣ୍ଡ ଭୁଲ ହେଲେ ନାଇଁ ପଢି ପାରିବୁ ଆର ଖାଇ କରିବ
1: ନାଇଁ ତମେ ଯଦି ଆଗ୍ରହ କରିବ ବୋଲି ପଢି ପାରିବ ନା ଇଚ୍ଛା କରିବ ବୋଲି ପଢି ପାରିବ କି ନାଇଁ ଜାଣିବା ଗୋଟେ ଜାଣିବା ବିଷୟ ଶିଖିବା ବିଷୟ ଯଦି ତମେ ଚାହିଁବ ପଢି ପାରିବ ନା ନାଇଁ
0: ଶିଖାଇଲେ ଶିଖିବୁ ବାବୁ
2: ଏଇ ମନଟା ବି ଏମିତି ଗୋଟେ ଜିନିଷ ଏହାକୁ ବାନ୍ଧି ରଖିବା ବଡ କାଠିକର ପାଠ ଲଗାମ ଛଡ଼ା ଘୋଡ଼ା ଭଳି ଏପଟ ସେପଟ ଧାଉଁଥାଏ ଯଦି ଥରେ ସେ ଅମଣିଆ ହେଇଗଲା ତାକୁ ବାଟକୁ ଆଣିବା ବଡ ମୁସ୍କିଲ
3: ସତ କଥା ଏଇ ମନ ଆମକୁ ଏମିତି କାଉଳା ବଳା କରିପକାଏ ଯେ ଆମ ଜାଣତରେ ବା ଅଜାଣତରେ ଅନେକ ସମୟରେ ଭୁଲ ଭଟକା ହେଇଯାଏ ଆଉ ଏଇଥିପାଇଁ ପରିବେଶ ବା ପରିସ୍ଥିତିକୁ ଦାୟୀ କରାଯାଇପାରେ କିମ୍ବା ଆପଣଙ୍କର ଅହିତକୁ ନିର୍ଣ୍ଣୟ ଯୋଗୁଁ ମଧ୍ୟ ହୋଇପାରେ
2: ତଥାପି ଯେତେବେଳେ ନିଜର ତ୍ରୁଟିକୁ ହୃଦୟଙ୍ଗମ କରାଯାଏ ସେତେବେଳେ ସମାଧାନ ରାସ୍ତା ମଧ୍ୟ ଆପେ ଆପେ ଖୋଲିଯାଏ
4: ଏଇଟି ମାଟିଆ
1: ଏଇ ଯୋଉ ପାଠରେ ତମେ ପଢୁଛ ଏବେ କେତେ ଦିନ ହେଲା ଶିଖିଲଣି କେତେ ତାରିଖ
4: ସପ୍ତାହଟେ ହେଲା
1: ତମ ନାଁ କଣ
4: ମନୋରଞ୍ଜନ ବାଲା
1: ମନୋରଞ୍ଜନ
4: ବାଲା
1: ବାଲା ଆଚ୍ଛା ତମ ଘରଟା ହୋଇଛି ଏମ୍ଭି
4: ଷୋହଳ
1: ଆଚ୍ଛା ତମେ ତମକୁ କେତେ ବୟସ ହେଇଥିବ ତମେ ଛୋଟ ବୟସ ପାଠ ପଢିଲନି
4: ଚାଷବାସ କାମ କରିଥିଲି
1: ହେଲା ଚାଷବାସ କାମ କଣ ବାପା ହେରିକା କରୁନଥିଲେ କି
4: ସାର୍ ବାପା ବୁଢ ଥିଲା ସେ ବୁଢ ଥିଲା ବାପା
1: ତମେ ଗୋଟେ ଏକ ପୁଅ କି ଘରକୁ
4: ନାଇଁ ସାର୍
1: ଚାରିଜଣ ତମେ ଘରକୁ ପଢ଼
4: ନାଇଁ ସେ ସାନ
1: ସାନ ତାହେଲେ ତମ ବଡ ଭାଇ ମାନେ ଚାଷ କାମ କରୁନାହାନ୍ତି
4: ସେ କରୁଛି ସେ ପାରୁନି ସାର୍
1: କାଇଁ
4: ସେ ସବୁ ସାର୍ ସବୁ ସେ ଭାଗ ଭାଗ ହେଇଗଲା
1: ତମ ଭାଗରେ କେତେ ଜଣ ପଡ଼ିଲା
4: ସାର୍ ମୋ ଭାଗରେ ତିନି ଜଣ ଥିଲା ସେ ବାପା ମରିଗଲା ମା ଅଛି
1: ଜମି କାମ କେତେ ବୟସରେ ଆରମ୍ଭ କଲା
4: ଦଶ ବର୍ଷରେ
1: ତାହେଲେ ତମେ ତ ପାଞ୍ଚ ବର୍ଷରୁ ସ୍କୁଲକୁ ଯାଇପାରନ୍ତ ପାଞ୍ଚ ବର୍ଷ ଦଶ ବର୍ଷ ଯାଇ ଚତୁର୍ଥ ପଞ୍ଚମ ଶ୍ରେଣୀ ଯାଇ ପାଠ ପଢିପାରନ୍ତ ତାମାନେ ତମର ଆଗ୍ରହ ନଥିଲା
4: ଥିଲା
1: ତ କାହିଁ ପଢ଼ିଲନି
4: ଆଗରୁ
1: ତମର ଅକ୍ଷର ପରିଚୟ ଥିଲା କି ଓଡ଼ିଆ ଅକ୍ଷର ପରିଚୟ ଥିଲା ଥିଲା ତ ସେଥିପାଇଁ ତମେ ହଠାତ୍
4: ଭୁଲି
1: ଯାଇଥିଲ ଏବେ ଫେର ଅକ୍ଷର ନୂଆରେ ଚିହ୍ନୁଛ ଆଚ୍ଛା ତାହେଲେ ଭାଇ ତମର ପାଠ ପଢିବା ପ୍ରତି ଯୋଉ ଆଗ୍ରହଟା ଏମିତି ରହିବ ନା କେବଳ ଏଇ ସ୍କୁଲଟା ଯେତେ ଚାଲିଥିବ ଆଚ୍ଛା ତାହେଲେ ତମ ଲକ୍ଷ୍ୟ କଣ ଅଛି କହିଲ ପାଠ ପଢିବା
4: ପାଇଁ
1: ଆଚ୍ଛା କେତେ ଯାଏ ପଢିବ
4: ମେଟ୍ରିକ ପଢିବ
1: ଅନ୍ତତଃ ମେଟ୍ରିକ ଯାଏ ପଢିବ ତମେ ମେଟ୍ରିକ ଯାଏ ପଢିବା ପାଇଁ ତମକୁ କଣ ଦରକାର କୁହ
4: ସାହାଯ୍ୟ
1: କଣ ସାହାଯ୍ୟ

0: ସୁପ୍ରଭାତ।
1: ପଢ଼ିବାକୁ କିଭଳି ସାହାଯ୍ୟ ଦରକାର?
0: ସେମିତି ମୁଁ ମାଷ୍ଟର ମାଷ୍ଟର ସାର୍ ପଢ଼ାଇବି।
1: ମାଷ୍ଟର ପଢ଼ାଇଲେ ତମେ ପଢ଼ିବ? ଆଚ୍ଛା, ତମର ଏଇଠି ଗୋଟେ ସ୍କୁଲ ଅଛି? ମାଷ୍ଟର ତମକୁ ଏଇ ସ୍କୁଲରେ ପାଠ ପଢ଼ାଉଛନ୍ତି, ଧର ତମକୁ ଲାଜ ଲାଗିଲା ଛୋଟ ପିଲାଙ୍କ ସାଙ୍ଗେ ବସି ପଢ଼ିବାକୁ, ତ ମାଷ୍ଟରଙ୍କ ଘରକୁ ଗଲେ ସେ ପଢ଼ାଇବେ ନା ନାଇଁ?
0: ସେ ପଢ଼ାଇବେ।
1: ପଢ଼ାଇବେ? ଆଚ୍ଛା, ଏଇଟା ଗୋଟେ ଅସୁବିଧା ଦୂର ହେଇଗଲା ଯେ ତୁମେ କୌଣସି ଗୋଟେ ମାଷ୍ଟରଙ୍କ ଘରକୁ ଯାଇକି ରାତିରେ ପଢ଼ିପାରିବ। ଆଚ୍ଛା, ହେଲା। ଆଉ କ'ଣ ଅସୁବିଧା? ଆଉ କିଛି ଅସୁବିଧା
0: ନାହିଁ।
1: ତମ ନିଜର ଜମି ଅଛି, ତମେ ନିଜେ ଚାଷବାସ କରୁଛ, ପଇସା ପତ୍ର ବି ଥିବ ତମ ପାଖରେ, ଅସୁବିଧା କିଛି ନାହିଁ। ଆଉ ତମର କେତେ ଜଣ ଭଲ ଭଲ ସାଙ୍ଗ ଅଛନ୍ତି? ସାଙ୍ଗ ଅଛନ୍ତି? କେମିତିକା ସାଙ୍ଗ? ସବୁ
0: ଭଲ ସାଙ୍ଗ।
1: ରାସ୍ତାରେ ବୁଲିବା ସାଙ୍ଗ ନା ନହେଲେ କିଛି
0: ପଢିବା ସାଙ୍ଗ?
1: ତାଙ୍କୁ ପଚାରୁଛ କେବେ ତମ ପାଠପଢା ବିଷୟରେ? ସେମାନେ କଣ କହୁଛନ୍ତି? ତମକୁ ସାହାଯ୍ୟ କରିବ?
0: କଣ କହୁଛନ୍ତି? ତୁ ପର ମୁଁ ସାହାଯ୍ୟ କରିବି।
2: ଭାବର ଆଦାନ ପ୍ରଦାନ ହେଲା ଭାଷା। ଆମ ଦେଶରେ ବହୁ ଜାତି, ବହୁ ଭାଷା, ଅନେକ ସମ୍ପ୍ରଦାୟ, କିନ୍ତୁ ଯିଏ ଯେଉଁ ରାଜ୍ୟରେ ରହିଲା ସେ ସେହି ରାଜ୍ୟର ଭାଷା ସଂସ୍କୃତି ସହିତ ନିଜକୁ ମିଶାଇ ପାରିଲେ ଜୀବନଧାରା ସୁସଂଗଠିତ ହୁଏ, ପରସ୍ପର ମଧ୍ୟରେ ସ୍ନେହ ସୌହାର୍ଦ୍ଦ୍ୟ ବଢ଼େ ଆଉ ସହାବସ୍ଥାନ ଶୃଙ୍ଖଳିତ ହୁଏ।
1: ତମେ ଯେତେବେଳେ ଛୋଟ ଛୁଆ ଥିଲ ସେତେବେଳେ କିଛି ପାଠ ପଢ଼ିଥିଲ? ସପ୍ତମ ପାସ
3: କରିଛି।
1: ତିନିଟା ଭାଷା ଜାଣିଯିବ, ବଙ୍ଗାଳୀ, ହିନ୍ଦୀ, ଓଡ଼ିଆ। ଆଚ୍ଛା, ଓଡ଼ିଆ ପଢ଼ିବା ଭଲ ଲାଗୁଛି ନା? ଆଚ୍ଛା, ଓଡ଼ିଆ ଭାଷା, ଓଡ଼ିଆ ଭାଷା ଯୋଉ ଶବ୍ଦ ଗୁଡା ରହିଛି ସେଗୁଡା ତମେ ବୁଝିପାରୁଛ, ଜାଣିପାରୁଛ, ଲେଖିପାରୁଛ?
3: ଲେଖିପାରୁଛି ଅଳ୍ପ ଅଳ୍ପ ଯେ, ପଢ଼ତେ ପାରି ଭଲ, ଲିଖତେ ଏକ ଅସୁବିଧା, ଆର ବୋଲତେ ପାରିନି ଭଲ ପଢ଼ିବା।
1: ଆଚ୍ଛା, ଯଦି ତମେ ପଢିବ ଆସ୍ତେ ଆସ୍ତେ ଶିଖିବ, କହିବାର ବି ଶିଖିପାରିବ? ମୁଁ ଯାହା କହୁଛି ତମେ ବୁଝିପାରୁଛ ନୁହଁ କି? କେବଳ
3: କହିପାରୁନି।
1: ଯଦି ବହି ପଢିକି ଉଚ୍ଚାରଣ କରାଯାଏ ତାହେଲେ ତମେ ଶିଖି ଯାଇପାରିବ? ଏଇ ବହିଟା ପଢିକି ମତେ ଶୁଣେଇଲେ କଣ ଲେଖା ହେଇଛି?
3: ଆମର ମା, ଆମର
1: ଏଇଟା କଣ? ଓଡ଼ିଆ ଭାଷା ବିଷୟରେ ତୁମେ ଯଦି ଅଧିକ ଜାଣିବା ଉଚିତ ତାହେଲେ ନିଶ୍ଚୟ ପଢିବାକୁ ନୁହେଁ କି? ଏଇ ଉଦ୍ଦେଶ୍ୟ ନେଇକି ପଢୁଛ ନା କଣ?
3: ନା,
1: କଣ ଉଦ୍ଦେଶ୍ୟ? କଣ ଏଇ ପାଠ ପଢିବାର
3: ଉଦ୍ଦେଶ୍ୟ? ଘରେ ଯଦି କୋନ କାଜ ଦରକାର ହୁଏ ଶିଖେଇଲେ ସେଇଟା ଶିଖେଇତେ ପାରବୁ, ଛୋଟ ବାଚ୍ଚା କାଛ ଥାକଲେ ତାକେ ଶିଖେଇତେ ପାରବୁ, ହିସାବ ଟିସାବ ଉଡ଼ିଏ ଥାକଲେ ସେଇଟା ବୋଲତେ ପାରବୁ, ଆର ପାରାବର୍ଷୀ ଯଦି କାହାର କୋନ ଅସୁବିଧା ହଏ ସେଇଟା କମ କରିବୁ।
1: ପିଲାମାନେ ଯୋଉମାନେ ଅଛନ୍ତି ଏବେ, ଝିଅମାନେ କଲେଜରେ ପଢୁଛନ୍ତି, ସ୍କୁଲରେ ପଢୁଛନ୍ତି, ସେମାନେ ଓଡ଼ିଆ ପଢିକି
3: ଓଡ଼ିଆ ପଢୁଛି?
4: ପ୍ରବଚନଟି ଅଛି, ଛତୁ ଉଠା କାଠ, ନିଶ ଉଠା ପାଠ, ମାନେ କାଠରେ ଛତୁ ଫୁଟିଗଲେ ତାହା କୌଣସି କାମରେ ଆସେ ନାହିଁ, ଆଉ ବୟସ ହୋଇଗଲା ପରେ ପାଠ ପଢିଲେ ତାହା କୌଣସି ଦିଗରୁ ସାହାଯ୍ୟ କରେନି।
2: କିନ୍ତୁ ସମୟର ପରିବର୍ତ୍ତନ ସହିତ ଏହି ପ୍ରବଚନଟି ମଧ୍ୟ ଯୁକ୍ତିଯୁକ୍ତ ହୋଇପାରିନି। ବିଦ୍ୟା ହେଉଛି ଜ୍ଞାନର ଏକ ଅସରନ୍ତି ଭଣ୍ଡାର, ଆଉ ଜ୍ଞାନ ଅର୍ଜନ ପାଇଁ ବୟସର କୌଣସି ସୀମା ନାହିଁ।
4: ପ୍ରକୃତରେ କହିବାକୁ ଗଲେ ଆମେ ସବୁ ଦେଖୁଛୁ, ଜାଣୁଛୁ, କିନ୍ତୁ ହୃଦୟଙ୍ଗମ କରିପାରୁନୁ। ଏହାରି ଫଳରେ ଭୁଲ ପରେ ଭୁଲ କରିଯାଉଛୁ। ଏହି ବିଷୟରେ ଜୀବନରେ ବହୁତ କିଛି ଅନୁଭୂତି ହୋଇଥିଲେ ମଧ୍ୟ ଆମ ମନରେ ଅନୁଶୋଚନା ଆସିନି।
2: ଏହାର କାରଣ ହେଲା ସମୟ ଓ ପରିସ୍ଥିତିକୁ ଆମେ ବିଶେଷ ଗୁରୁତ୍ୱ ଦେଉନା। ଯଦି ଭବିଷ୍ୟତ ପ୍ରତି ଟିକେ ଚିନ୍ତା କରାଯାଆନ୍ତା ତାହେଲେ ନିଜକୁ ସୁଧାରିବାକୁ ବେଶୀ ସମୟ ଲାଗନ୍ତାନି।
4: ଅପାଠୁଆ ହେବା ଦ୍ୱାରା ପାଠର ମୂଲ୍ୟ ତ ଆମେ ବୁଝିପାରିଲେନି, ଅନ୍ତତଃ ଆମର ଆଗାମୀ ବଂଶଧରମାନଙ୍କ ପାଇଁ ଏହାର ଯେପରି ପୁନରାବୃତ୍ତି ନ ହୁଏ।
1: ତମେ ତ ବୁଢା ହେଇଗଲଣି, କେତେ ବୟସ ହବ
5: ତମକୁ?
1: ବୟସ ହେଲାଣି ଜଣା ପଡୁଛି। ହଉ, ତମେ କଣ କୁମାର ମାନେ ଖାଲି ହାଣ୍ଡି ଫାଣ୍ଡି କରୁଛ ନା?
5: ମାଲକାନଗିରିରେ
1: ଘର?
5: ନା,
1: ଆଜିକାଲି ଯୁଗରେ ହାଣ୍ଡି ବିକ୍ରି କଣ ହଉଛି କି?
5: ଟିକେ ଟିକେ
1: ହଉଛି। କୋଠି ନେଇକି ବିକୁଛ?
5: ପଟରେ ହାଟରେ ନଉଛୁ। ଆହୁରି ଗ୍ରାମ ମାନେ ଟିକେ, ଗାଁ ଗାଁ ଟିକେ ଭୁଲେଇକିରି ଧାନ ମାନେ ଟିକେ ନେଇକିରି ଚଳୁଛୁ।
1: ତମେ ହାଣ୍ଡି ଦେଲେ ସେମାନେ ଧାନ ମାଣ୍ଡିଆ ଦଉଛନ୍ତି ନା ପଇସା ଦଉଛନ୍ତି?
5: ନାଇଁ, ଧାନ ଦେବେ ଆଜ୍ଞା, ପଇସା।

0: ଗୋଟେ ହାଣ୍ଡି ବିକିଲେ କେତେ ଧାନ ମିଳୁଛି?
1: ମିଳୁଛି ଆଜ୍ଞା, ଗୋଟେ 4 କେଜି ମିଳୁଛି।
0: ତମ ଘରେ କେତେ ଲୋକ ଅଛନ୍ତି?
1: 4 ଜଣ ଅଛନ୍ତି।
0: ତମର ପିଲା ଛୁଆ ମିଶେଇକିରି?
1: ହଁ।
0: କେତେ ପୁଅ ଝିଅ? କେତେଟା
1: ପୁଅ? ଦୁଇଟା
0: ଆଉ ବୁଢା ବୁଢ଼ୀ ଦୁଇ ଜଣ।
1: ହଁ,
0: 4 ଜଣ।
1: ହଁ,
0: ପୁଅ ଦୁଇଟା ଯାକ ପାଠ ପଢୁଛନ୍ତି ନା ଚାଷବାସ କରୁଛନ୍ତି?
1: ନାଇଁ, ପାଠ ପଢୁଛନ୍ତି ଆଜ୍ଞା। ଏଇ ସାଇଡ଼ ଅଛି। ଏଇ ସାଇଡ଼ ଗୋଟେ, ଏଇ ସାଇଡ଼ ଗୋଟେ ଅଛି।
0: କ'ଣ ସ୍କୁଲ ଅଛି?
1: ହଁ, ସ୍କୁଲରେ ଅଛି।
0: କେଉଁ ସ୍କୁଲରେ?
1: ଏ ସ୍କୁଲରେ ଆସି ଯେ ଆସୁନାହିଁ।
0: ଓ, ଆସୁନାହିଁ?
1: ଆସୁନାହିଁ।
0: ଓ, ତମକୁ ବଡ଼ ଶ୍ରଦ୍ଧା ଲାଗୁଥିବ ପିଲାଟା ନ ଆସୁ ପାଠ ପଢୁ ନ ପଢୁ ବୋଲିକି?
1: କେଉଁଟା ଆଜ୍ଞା ଶ୍ରଦ୍ଧା ଆଜ୍ଞା, ଜଣେ ପିଲା ତ କହିଲେ ସାର୍ ଆସୁନାହାନ୍ତି।
0: ନାଇଁ, ତମକୁ ଶ୍ରଦ୍ଧା ଲାଗୁଥିବ ନା ନ ପଢ଼ିଲେ ଭଲ ହେଲା ବୋଲିକି?
1: କେଉଁଟା ଆଜ୍ଞା ଭଲ ହେବ ଆଜ୍ଞା?
0: ଆଉ
1: ଟିକେ ପାଠ ପଢ଼ିଲେ ନାଁଟା ସନ୍ତ ଘର ଅଛି ତ, ଆରେ ଖାଲି ଭୁଲୁ ଭୁଲୁ ଥିଲେ ହେଇଥିବ କି?
0: ଆରେ ସେ ବୁଲୁଛି, ତାକୁ ଟିକେ ଧମକା ଧମକି କରି ଆଣି ସ୍କୁଲରେ ଛାଡ଼ୁନ।
1: ଛାଡ଼ୁ ଆଜ୍ଞା, ଶାନ୍ତି ପିଲା ସାଙ୍ଗେ, ସାଙ୍ଗସାଥି ପିଲା ସାଙ୍ଗେ ଛାଡ଼ୁ।
0: କେତେ ଦିନ ହେଲା ସେ ଆସୁନାହିଁ ସ୍କୁଲ?
1: ହେଲା ଆଜ୍ଞା, କେତେ ଦିନ ହେଲା?
0: ଗଲା ବର୍ଷ ପଢ଼ୁଥିଲା?
1: ହଁ, ଗଲା ବର୍ଷ ଟିକେ ଟିକେ ପଢୁଥିଲା।
0: ହଁ, କ'ଣ ପଢୁଥିଲା? କେଉଁ ଶ୍ରେଣୀ ପଢୁଥିଲା?
1: ଓ ଆ ପଢୁଥିଲା ଆଜ୍ଞା।
0: ଓ ଆ ପଢୁଥିଲା? ହେଲେ ତମ ପୁଅଟା ମୂର୍ଖ ହେଲେ ତମକୁ ଭଲ ଲାଗିବ ବୋଲିଆ?
1: କେଉଁଟା ଆଜ୍ଞା ମୂର୍ଖ ହେଲେ ଭଲ ଲାଗିବ? ଆଉ ବାପା ମାନିବ ନାହିଁ?
0: ବାପା ମାନିବ ନାହିଁ? କେଡ଼େ ବଡ଼ ପିଲାଟା, ତମଠୁ ବଡ଼ କି ସିଏ?
1: ଆଜ୍ଞା, ଛୋଟ ପିଲା।
0: ଛୋଟ ପିଲା ତ? ଆଉ ଛୋଟ ପିଲା ତମ କଥା ମାନୁନି ବୋଲି ତମେ ଆଉ କି ବାପା ହେ? କିସ କଲେ ହବ କହିଲ ମତେ? ପିଲାଟା କେମିତି କଲେ ପାଠ ପଢିବ?
1: କେମିତି କଲେ ହବ ଆଜ୍ଞା? ତାକୁ ଟିକେ ଶାନ୍ତି ପିଲା ସାଙ୍ଗେ ପଠେଇବାର ଅଛି। ସାଙ୍ଗ ସାଥି ପିଲା ସାଙ୍ଗେ
0: ଭଲ, ଯୋଉ ପିଲାମାନେ ଭଲ ପାଠ ପଢୁଛନ୍ତି ତା ସାଙ୍ଗରେ ପଠେଇବାକୁ ପଡ଼ିବ। ଏକ, ଆଉ ସେ ଯଦି ସେମିତି କଲା ନାହିଁ ତାହେଲେ କେମିତି କରିବା?
1: ତାକୁ ସାଙ୍ଗେ ଧରିକି ଆଣିବାକୁ ପଡ଼ିବ।
0: ସାଙ୍ଗେ ଧରିକି ଆଣିବାକୁ ପଡ଼ିବ? ହଁ, ଠିକ କଥା। ଆଉ ତମକୁ ଲୁଚି ବୁଲିବ ଯଦି?
1: ତାକୁ ଖୋଜିବାର ଅଛି ଆଜ୍ଞା।
0: ହଁ, ଖୋଜିକି ତାକୁ ଧରିକି ଆଣିବାର
1: ଆଣିବାର ଅଛି।
0: ହେଲେ ଏଇଟା କିଏ କରିବ?
1: ବାପା କରିବ।
0: ତାହେଲେ ତମେ ତ ବାପା, ତମେ ତ କରୁନ?
1: ମୁଁ ତ ଆଜ୍ଞା ଧାଇ ପାରିବି ନାହିଁ, ଛୋଟ ଲୋକ ଆର କେମିତି।
0: ତମେ କାଇଁ ଛୋଟା ହେଇଗଲ? କେମିତି ଛୋଟା ହେଇଗଲ?
1: କିସ କରିବ ଆଜ୍ଞା, ମୋର କର୍ମ ଭାଗ୍ୟ
0: ନାହିଁ। ଛୋଟା ହେଲେ ଗୋଟେ ଦୁର୍ଘଟଣା କି ଛୋଟା ହେଇଗଲ କି ନହେଲେ କେମିତି କି ଛୋଟା ହେଇଗଲ?
1: ପିଲାବେଳେ ସାପ ମାରିଲ।
0: ଓ, ସାପ ମାରିଦେଇଥିଲା? ତାପରେ କେମିତି କଲ ଭଲ ହେଲ? କେମିତି?
1: ଔଷଧ ଦ୍ୱାରା।
0: ତମ ବଡ଼ ପୁଅ କ'ଣ କରୁଛ?
1: ସେ ବଡ଼ ପୁଅ ଆଜ୍ଞା ବେଶୀ ବଡ଼ ହେଇନାହିଁ, 7-8 ବର୍ଷ ହେଇଛି।
0: ଆଚ୍ଛା, 7-8 ବର୍ଷ ପିଲା। ତା ତଳକୁ ଆଉ ଗୋଟେ ପୁଅ, ସେ କେତେ ବର୍ଷ?
1: ସେ 5 ବର୍ଷ ହେଇଛି।
0: 5 ବର୍ଷ ତାକୁ ଆଣିକି ସ୍କୁଲରେ ଛାଡ଼ୁଛ କି?
1: ନାହିଁ।
0: 5 ବର୍ଷ ହେଇଗଲା ସ୍କୁଲରେ ପିଲାମାନେ 5 ବର୍ଷ ଭିତରେ ପାଠ ପଢିବା କଥା?
1: ପଢିବା କଥା।
0: ଆଜି କ'ଣ କରିବ ତାକୁ? ଆଉ
1: ଆଣିବାର ପଡ଼ିବ ଆଜ୍ଞା।
0: କେବେକୁ ଆଣିବ?
1: ଆଣିବା ସାଥି ପିଲା ସାଙ୍ଗେ ସଙ୍ଗ କରିକି।
0: ତମେ ମାଟି ହାଣ୍ଡି ଗଡ଼ୁଛ କି ନାହିଁ?
1: ଗଡ଼ୁଛି।
0: ଗଡ଼ୁଛ? ମାଟି ହାଣ୍ଡି ଗୋଡ଼ୁ ଗୋଡ଼ୁ ସେଟା ହାଣ୍ଡି ହେଇଯାଉଛି କି?
1: କେଉଁଠି ଆଜ୍ଞା, ତାକୁ ବାଡ଼ାଇବାର ଅଛି, ତାକୁ ପିଟେଇବାର ଅଛି, କେତେ ପ୍ରକାର ଜିନିଷ କଲେ ସେ ହାଣ୍ଡିଟା ହଉଛି?
0: ହାଣ୍ଡି ତାକୁ ପୋଡ଼ାଇବାର ଅଛି,
1: ପୋଡ଼ାଇବାର ଅଛି, ତାକୁ ମାନନ ଲଗାଇବାର ଅଛି, ତାପରେ ସିନା ହଉଛି।
0: ହଁ, ସେମିତି ପିଲା ମିଶା, ପିଲା ମିଶା ମାଟି ହାଣ୍ଡି କଞ୍ଚା ହାଣ୍ଡି ନା? ଆଉ
1: ହଁ, କଞ୍ଚା ହାଣ୍ଡି
0: ନାଇଁ କି? ତାକୁ କେତେ ଜାଗ୍ରତ କଲେ ସେ ଗୋଟେ ମଣିଷ ହବ,
1: ମଣିଷ ହବ।
0: ତମେ ଯେମିତି ହାଣ୍ଡି ଗଡ଼ୁଛ ଜାଣିପାରୁନ କି? ତମର କଞ୍ଚା ହାଣ୍ଡିଟା ପୋଡ଼ିକି ପୋଡ଼େଇକିରି ବଜାରରେ ବିକିବାକୁ କେତେ କଷ୍ଟ, ସେମିତି ପିଲା ଗୋଟେ କଞ୍ଚା ସେଟା ହାଣ୍ଡି ପେଟା ନା?
1: ହଁ,
0: ତାକୁ ତମେ ଆଣିକି ଛାଡ଼ିବାର ଅଛି ନା ସ୍କୁଲରେ?
1: ଛାଡ଼ୁ ଆଜ୍ଞା।
0: ଆଚ୍ଛା, ସ୍କୁଲରେ କ'ଣ ସୁବିଧା ଅଛି ତମେ ଦେଖିଛ ନା ଏଠି?
1: ଅଛି ଆଜ୍ଞା, ସବୁ ସୁବିଧା ଅଛି।
0: କ'ଣ ସୁବିଧା ଅଛି କହିଲ?
1: ଖାଇବାକୁ ଦେଉଛନ୍ତି, ମାସ୍କ ତମେ ପାଠ ପଢ଼ୁଛନ୍ତି, ସବୁ ଖେଳାଉଛନ୍ତି, ସବୁ ସୁବିଧା ଅଛି।
0: ତମେ ସୁବିଧା ଦେଖୁଛ, ମାଷ୍ଟର ମାନେ ପାଠ ପଢ଼ାଉଛନ୍ତି ଦେଖୁଛ, ହେଲେ ବି ସେ ତମର ପିଲାକୁ ଛାଡ଼ିବାକୁ ତମକୁ ଶ୍ରଦ୍ଧା ନାହିଁ?
1: ଜଣେ ପିଲା ହଉଛି ଆଜ୍ଞା, ଶାନ୍ତି ପିଲା ତ ଯାଉ ନାହିଁ, ଜଣେ ପିଲା ଆସିବାକୁ ସେ
0: ନାହିଁ। ଏଠି ରହିବାର ସୁବିଧା ଅଛି?
1: ଅଛି ତ ଆଜ୍ଞା।
0: ଏଟା କ'ଣ ଏଠି ଛାଡ଼ିଦେଉନ?
1: ଛାଡ଼ିଦେବ।
0: ହେଲେ ତମେ ପାଠ ପଢୁଛ
1: ନା ଆଜ୍ଞା?
0: ଏବେ ଏଇଠି ଗୋଟେ ତ ରାତିରେ ପାଠ ପଢ଼ାଉଛନ୍ତି ଗୋଟା?
1: ହଁ, ପଢୁଛି ଆଜ୍ଞା।
0: ହେଲେ ତମର ବି ପାଠ ପଢିବା ଟିକେ ଆଗ୍ରହ ହେଲାଣି ଏବେ?
1: ହଁ ଆଜ୍ଞା।
0: ଆଉ ତମେ ପାଠ ପଢୁଛ ଗୋଟେ ତମ ପୁଅ ମିଶା ସାଙ୍ଗରେ ଆଣି ସେଠି ବସଉନ?
1: ବସୁଛି ଆଜ୍ଞା।
0: ବସୁଛି? ସେ ଶିଖୁଛି?
1: ହଁ, ଟିକେ ଶିଖିଛି।
0: କିଏ ବଡ଼ ପୁଅ?
1: ବଡ଼ଟା ବି, ଛୋଟଟା ବି।
0: ଆଚ୍ଛା, ତାହେଲେ ସେମାନେ ମନରେ ଟିକେ ଟିକେ ଜାଣିବାର ଆଗ୍ରହ ହବ
1: ନାଇଁ?
0: ତମେ ତ ପଢୁଛ ବୋଲୁଛ ଭାଇ, ଏଇଠି ଗୋଟେ ପୁସ୍ତକ ଅଛି କାଇଁ? ହଁ, ଏ ପୁସ୍ତକର ଗୋଟେ ଅକ୍ଷର ମତେ କହିଲ କିସ୍ଟା? ଏଇଟା ମାନେ ଏଇ ତଳରୁ
1: ମାଟି
0: ଉପରଟା
1: ଉପରଟା ଇଟା ମାଟି ମିଟି ମିଟି ଟମ ଟମ।
2: ସ୍ୱାମୀ ବିବେକାନନ୍ଦ କହିଥିଲେ,
3: ଦେଶର ଅଗଣିତ ଜନସାଧାରଣଙ୍କୁ ଉପେକ୍ଷା କରି ଯଦି କେବଳ ମୁଷ୍ଟିମେୟ ଲୋକ ଶିକ୍ଷିତ ହୁଅନ୍ତି ତାହା ଦେଶର କୌଣସି ହିତରେ ଲାଗିବନି। ଯଦି ଦେଶକୁ ଆଗେଇ ନେବାକୁ ଚାହୁଁ ସମସ୍ତେ ଶିକ୍ଷିତ ହେବା ଦରକାର।
4: ସ୍ୱାମୀଜୀ ଯାହା କହିଛନ୍ତି ଆମେ ହୃଦୟଙ୍ଗମ କରିବା କଥା। ଆମେ ଯଦି ପାଠ ପଢ଼ିଛୁ

0: ପାଖ ପଡ଼ିଶାରେ ରହୁଥିବା ଭାଇ ଭଉଣୀମାନଙ୍କୁ କିଛି ଯଦି ଶିକ୍ଷା ଦେଇପାରିବା ତାହେଲେ ସେତୁବନ୍ଧ ବାନ୍ଧିବାରେ ଗୁଣ୍ଡୁଚି ମୂଷାର ଅବଦାନ ଭଳି ହୋଇପାରିବ।
1: ଭଉଣୀ ତମ ନାଁ କଣ?
2: ସୁଭାରାଣୀ ସରକାର।
1: ଏଇ ଯୋଉ ଗାଁଟି ଏଇଟା ଶିଖିପଲି ନା?
2: ହଁ।
1: ତମେ ଏଠି କେତେ ବର୍ଷ ହେଲା ରହିଲଣି?
2: ଗୋଟେ ବର୍ଷ ଦୁଇ ମାସ ହେଲା।
1: ଆଗରୁ କୋଉଠି ଥିଲା?
2: ସତର ନମ୍ବର ଗାଁ।
1: ସତର ନମ୍ବର ଏଠୁ କେତେ ଦୂର?
2: ଗୋଟେ କିଲୋମିଟର।
1: କିଲୋମିଟର ମାନେ ଚାଲିକି ଆସିପାରୁଥିବ?
2: ଆଚ୍ଛା,
1: ଏଇଠି କଣ ପାଇଁ ଆସୁଛ? ଏଠି
2: ଅଙ୍ଗନବାଡ଼ି କର୍ମୀ ହିସାବରେ କାମ କରିବା ଆସୁଛି, ଆଉ ଏଇ ବୁଢା ବୁଢ଼ୀ ମାନଙ୍କର ପାଠ ପଢ଼ାଇବା ପାଇଁ ତିନି ମାସର ସ୍ୱେଚ୍ଛାସେବୀ ହିସାବରେ।
1: ତମେ ବଙ୍ଗାଳୀ ଝିଅ ବୋଧେ? ତମେ ଓଡ଼ିଆ କେମିତି ଜାଣିଲ?
2: ଆମେ ଓଡ଼ିଆ ସାନବେଳୁ ବାପା ମା ସ୍କୁଲରେ ପଠାଇଲେ ଓଡ଼ିଆ ପାଠ ପଢ଼ିଲୁ।
1: ଆଚ୍ଛା, କେତେ କେତେ କ୍ଲାସ ଯାଏଁ ପାଠ ପଢ଼ିଛୁ?
2: ମାଟ୍ରିକ ଫେଲ୍ ହେଇଛି, ପରୀକ୍ଷା ଦେବି।
1: ତମେ ଅଙ୍ଗନବାଡ଼ିରେ କାମ କରୁଛ, ତା ଛଡ଼ା ବୁଢା ବୁଢ଼ୀଙ୍କୁ ପାଠ ପଢ଼ଉଛ, ଆଉ ତମ ନିଜ ପାଠରେ କେତେବେଳେ ପଢ଼ୁଛ?
2: ରାତିରୁ ଜଗିକି।
1: କେତେ ସମୟ ଯାଏଁ ପଢ଼ୁଛ ରାତିରେ?
2: ତିନି ଘଣ୍ଟା ପର୍ଯ୍ୟନ୍ତ ପଢ଼ୁଛି।
1: ତିନି ଘଣ୍ଟା? ଏଇଠୁ କେତେବେଳେ ଯାଉଛ ଘରକୁ?
2: ରାତି ସାଢ଼େ ଆଠଟାରେ।
1: ସାଢ଼େ ଆଠଟାରେ ଫେର ରାତି ବାରଟା ଗୋଟେ ଯାଏଁ ପଢ଼ୁଛ? କାମ ତ ସେ ଛୋଟ ପିଲାଙ୍କୁ ଖାଇବା ପିଇବା ଦେବା, ଆଉ
2: ଖାଇବା ପିଇବା ଗାଁରେ ବୁଲିକି ସେ ଗାଁର ସମସ୍ତଙ୍କର ପିଲାମାନଙ୍କର କ'ଣ ରୋଗ ହେଲା ସଫା ସୁତୁରା ବିଷୟରେ, ଆଉ କୟାମାନେ ତ ସବୁ ବୁଝିବେନି, ସେମାନଙ୍କର ପିଲା ଛୁଆର ଯତ୍ନ ନେବାର ଏସବୁ ବହୁତ ଗୁଡ଼ାକ କାମ ଅଛନ୍ତି। ଛଅଟା ଆମ ICDSରେ ଛଅଟା ସେବା ଅଛନ୍ତି, ସେହି ବିଷୟରେ ମାଆମାନଙ୍କୁ ବୁଝାଇବାର, ଗାଁର ଲୋକମାନଙ୍କୁ ବୁଝାଇବାର।
1: ଆଚ୍ଛା, ଏଇ ଯେଉଁ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝାଉଛ କିମ୍ବା ଅନ୍ୟାନ୍ୟ ବିଷୟରେ ବୁଝାଉଛ, ଆଉ ବିଶେଷ କରି ଏବେ କୋୟା ଯେଉଁମାନେ ଅଛନ୍ତି କୋୟା ଜାତିର ଲୋକ, ସେମାନେ କିଛି ବୁଝୁଛନ୍ତି?
2: ହଁ, ଏବେ ପ୍ରାୟ ଅଧିକାଂଶ ବୁଝୁଛନ୍ତି। ଦୁଇଟା ଛୁଆ ହେଲେ ମଧ୍ୟ ଅପରେସନ୍ ହେଇଗଲେ, କେତେ ଜଣ ଅଛନ୍ତି, ତାପରେ ସଫା ସୁତୁରା ବିଷୟରେ ପିଲାମାନଙ୍କୁ ସ୍କୁଲରେ ପଠାଇବା ପାଇଁ ସେମାନେ ଟିକେ ଆଗ୍ରହ କରୁଛନ୍ତି। ମୁଁ ଶିଖପାଲିର ପ୍ରାୟ ଅଧିକାଂଶ,
1: ଏଇଟା ତ ଅଙ୍ଗନବାଡ଼ି କର୍ମୀଙ୍କ କଥା କହିଲେ, ଆଉ ଏ ଯୋଉ ବୁଢା ବୁଢ଼ୀ ମାନଙ୍କୁ ପାଠ ପଢ଼ଉଛି ବୋଲୁଛ, ସେଟା କେତେବେଳେ? ସେଟା
2: ତମେ କିଛି ଶିଖିପାରିବ, ତମକୁ ଯଦି କିଏ ଠକାଇବ ସେଟା ତମେ ଜାଣିପାରିବ, ଦଶ ଟଙ୍କା ଦେଲେ ତମେ ସେଟାକୁ ଯଦି କହିବ ପଚାଶ ଟଙ୍କା, ତମେ ସେଟାରୁ ପ୍ରତ୍ୟୁତ୍ତର ଦେଇପାରିବ ଯେ ନାଇଁ ଏଟା ଦଶ ଟଙ୍କା ବୋଲିକି, ଏମିତି ସବୁ ବୁଝିପାରିବେ ଜାଣିପାରିବେ। ସେଥିପାଇଁ ଆମେ ଟିକେ ଯେଉଁମାନେ ନ ବୁଝିବେ ସେମାନଙ୍କୁ ବୁଝାଇକରି ଆଣୁଛୁ।
1: ଆଚ୍ଛା, ତାହେଲେ କେତେ ଜଣ ପଢ଼ୁଛନ୍ତି ଏବେ ସେଠି?
2: ମୋ ପାଖରେ ଆସୁଛନ୍ତି ନଅ ବର୍ଷରୁ ଆରମ୍ଭ କରିକି ପଇଁଚାଳିଶ ବର୍ଷ ପର୍ଯ୍ୟନ୍ତ ପଚିଶ ଜଣ।
1: ପଚିଶ ଜଣ ଗାଁ ଜାଗାରେ? ପଚିଶ ଜଣ ମାତ୍ର?
2: ନାଇଁ, ମୋ ପାଖରେ ଜଣ।
1: ତମ ଜଣ ପାଖକୁ ଆସୁଛନ୍ତି? ଆଚ୍ଛା, ଆଉ ଏମିତି କେତେଟା କେନ୍ଦ୍ର ଅଛି ଏଠି ଶିକ୍ଷା ଦେବା ପାଇଁ?
2: ଅଠରଟା ଅଛନ୍ତି, ଆହୁରି ଦୁଇଟା ବଢିଛେ, ସେ ଦୁଇଟାରୁ ଗୋଟେ ମତେ ଦେଲେ ହେଲେ ମୋର ଦୁଇଟା ହେଇଛି।
1: ଆଚ୍ଛା, ଦୁଇଟା ଯାକ କେନ୍ଦ୍ରରେ ପଚିଶ ଜଣ ଅଛି, ଆଉ ଅନ୍ୟାନ୍ୟ କେନ୍ଦ୍ର କଥା ତମେ କିଛି ହିସାବ ରଖିନ?
2: ଅଛି, କାହାର କାହାର ଅଛି ତେର ଜଣ, କାହାର ଚଉଦ ଜଣ, କାହାର ପନ୍ଦର ଜଣ।
1: ହେଲେ ଏଇ ସଂଖ୍ୟାଟା ବଢିବ ବୋଲି ଭାବୁଛ ନା ଏତିକିରେ ରହିଯିବ?
2: ବଢିବ।
1: କେମିତି?
2: ଏମାନେ ଯଦି ଆମ ପାଖରେ ଯେ ପଚିଶ ଜଣ ଆସୁଛନ୍ତି, ସେମାନେ ଯଦି କିଛି ଜାଣିବେ ସେମିତି ଦେଖି ଦେଖି, ଆଉ ସେ ଆଉ ଯେଉଁମାନେ ନ ଜାଣିବେ ସେମାନେ ମଧ୍ୟ କହିବେ ନାଇଁ ଏମାନେ ଶିଖିଲେ ଆମେ ମଧ୍ୟ ଗଲେ ଶିଖିବି, ସେମିତି ଆଗ୍ରହ ହେଇକରି ଆସିବେ।
0: ଆମେ ଚାହୁଁ ଦେଶର ପ୍ରଗତି,
3: ଦେଶକୁ ଉନ୍ନତ କରିବାକୁ ହେଲେ ଜ୍ଞାନର ବିକାଶ ହେବା ଉଚିତ,
0: ଆଉ ଶିକ୍ଷା ହେଉଛି ଅଜ୍ଞାନକୁ ବିନାଶ କରିବା ପାଇଁ ଏକ ଜାଜୁଲ୍ୟମାନ ଅଗ୍ନିଶିଖା।
3: ଆସନ୍ତୁ ଆମେ ସମସ୍ତେ ମିଶି ଜ୍ଞାନର ବିକାଶ କରିବା,
0: ସମସ୍ତେ ପାଠ ପଢ଼ିବା, ମଣିଷ ହେବା।

ଶୁଣୁଥିଲେ ପ୍ରାମାଣିକ ରୂପକ ଜିଜ୍ଞାସା, ରଚନା ଏବଂ ପ୍ରଯୋଜନା କଲେ ଲକ୍ଷ୍ମୀଧର ସାହୁ, ଉପସ୍ଥାପନା କଲେ

ମୁକେଶଙ୍କୁ ଶୁଣୁଛନ୍ତି ଆପ୍ରୁ ଚଳଚ୍ଚିତ୍ରରୁ। ଗୀତ ରଚନା କରିଛନ୍ତି ଜି ଏଲ୍ ରାୱଲ, ସଙ୍ଗୀତ ସୋନି କାଓମି।

ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଆମନେ ସାମ୍ନେ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି। ସଙ୍ଗୀତରେ ସଜେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ, ଗୀତିକାର ଆନନ୍ଦ ବକ୍ସି।

ଗୀତଟି ଶୁଣୁଛନ୍ତି ଅସଲି ନକଲି ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର। ଗୀତିକାର ଶୈଳେନ୍ଦ୍ର। ସଙ୍ଗୀତରେ ସଜେଇଛନ୍ତି ଶଙ୍କର ଜୟକିଶନ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ

0: ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ୍ ସୁପର ଗ୍ରେଟ୍ ସିମେଣ୍ଟ ଅଲ୍ଟିମେଟ୍ ଚଏସ୍ ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ ଦେବା ପାଇଁ ଚେଟିନାଡ୍ ସିମେଣ୍ଟ।
2: ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଆଖେ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର। ଗୀତିକାର ସାହିର, ସଙ୍ଗୀତରେ ସଜେଇଛନ୍ତି ରବି

ମହମ୍ମଦ ରଫିଙ୍କୁ ଶୁଣୁଥିଲେ ଅଭିଳାଷ ଚଳଚ୍ଚିତ୍ରରୁ। ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ସମୟ ଦିନ 12:30। ଆରମ୍ଭ କରୁଛୁ ସୌର ଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଗାଗାରିନ୍ ସବର ଏବଂ ପୂର୍ଣ୍ଣ ସବର।

ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା ଶୁଣୁଥିଲେ। ଉପସ୍ଥାପନା କଲେ କାଗାରିନ ସବର ଏବଂ ପୂର୍ଣ୍ଣ ସବର। ଆକାଶବାଣୀ ଜୟପୁର ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ପ୍ରଥମେ କଣ୍ଠଶିଳ୍ପୀ ରାଧାକୃଷ୍ଣ ଭଞ୍ଜ, ଗୀତିକାର ବୃନ୍ଦାବନ ଜେନା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ ସୁପର ଗ୍ରେଟ୍ ସିମେଣ୍ଟ ଅଲ୍ଟିମେଟ୍ ଚଏସ୍ ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ ଦେବା ପାଇଁ ଚେଟିନାଡ ସିମେଣ୍ଟ।
2: ପରବର୍ତ୍ତୀ କଣ୍ଠଶିଳ୍ପୀ ଜୁବିନ ନୌଟିଆଲ ଏବଂ ପାୟଲ ଦେବ। ଶିଳ୍ପୀମାନେ ଗାଇଛନ୍ତି ତୁରାଜଙ୍କ ଗୀତ ରଚନାରୁ।

0: ପ୍ରଚାରକଲୁ କେତୋଟି ହିନ୍ଦୀ ସୁଗମ ସଙ୍ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣିବା ଆଜିତି ପ୍ରହରର ଚାଷବାସ କଥା।
1: ମକା ଭାରତର ଏକ ପ୍ରମୁଖ ଖାଦ୍ୟ ଓ ବାଣିଜ୍ୟିକ ଫସଲ। ଗହମ ଓ ଧାନ ପରେ ମକାର ସ୍ଥାନ ରହିଛି। ମକା ମନୁଷ୍ୟର ଖାଦ୍ୟ, ପଶୁ ଖାଦ୍ୟ ଏବଂ ବିଭିନ୍ନ ଶିଳ୍ପର କଞ୍ଚାମାଲ ଭାବରେ ବ୍ୟବହୃତ ହୁଏ। ଏଥିରେ ଶର୍କରା, ପ୍ରୋଟିନ୍, ଫାଇବର, ଭିଟାମିନ୍ ଓ ଖଣିଜ ଲବଣ ରହିଥାଏ। ଓଡ଼ିଶାରେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବରଗଡ଼ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ମକା ଚାଷ କରାଯାଏ। ମକା ଚାଷ ପାଇଁ 20-30 ଡିଗ୍ରୀ ସେଲସିୟସ୍ ତାପମାତ୍ରା ନିହାତି ଆବଶ୍ୟକ। 500-80 mm ବର୍ଷାପାତ ହେଲେ ଭଲ ଅମଳ ମିଳେ। ଅତ୍ୟଧିକ ଜଳ ଜମି ରହିଲେ ଫସଲର କ୍ଷତି ହୁଏ। ତେବେ ଦରସା, ବାଲିଆ ଦରସା ଓ ଉର୍ବର ମାଟି ମକା ଚାଷ ପାଇଁ ସର୍ବୋତ୍ତମ। ପାଣି ନିଷ୍କାସନର ସୁବିଧା ଥିବା ଜମି ବାଛିବା ନିହାତି ଉଚିତ। ମାଟିର pH 5.5-7.5 ମଧ୍ୟରେ ହେଲେ ଭଲ ଉତ୍ପାଦନ ହୋଇଥାଏ। ଜମିକୁ 2-3 ଥର ଚାଷ କରି ମାଟିକୁ ଗୁଣ୍ଡ କରାଯାଏ। ଶେଷ ଚାଷ ସମୟରେ ପଚା ଗୋବର ଖତ କିମ୍ବା କମ୍ପୋଷ୍ଟ ମିଶାଇ ଜମି ସମତଳ କରାଯାଏ। ଉନ୍ନତମାନର ଓ ରୋଗମୁକ୍ତ ବିହନ ବ୍ୟବହାର କରିବା ନିହାତି ଆବଶ୍ୟକ। ଖରିଫ ଋତୁରେ ସାଧାରଣତଃ ଜୁନ୍ ଜୁଲାଇ ମାସରେ ବିହନ ବୁଣାଯାଏ। ଧାଡ଼ିରୁ ଧାଡ଼ି ପ୍ରାୟ 60 cm ଏବଂ ଗଛରୁ ଗଛ ପ୍ରାୟ 20 cm ଦୂରତା ରଖାଯାଏ। ଜୈବ ସାର ସହିତ ନାଇଟ୍ରୋଜେନ୍, ଫସ୍ଫରସ୍ ଓ ପଟାସ୍ ସାର ମୃତ୍ତିକା ପରୀକ୍ଷା ଅନୁଯାୟୀ ପ୍ରୟୋଗ କରିବା ଉଚିତ। ଠିକ୍ ସମୟରେ ସାର ଦେଲେ ଭଲ ଅମଳ ମିଳେ। ବର୍ଷା କମ୍ ହେଲେ ଆବଶ୍ୟକତା ଅନୁଯାୟୀ ଜଳସେଚନ କରିବା ଦରକାର। ଫୁଲ ଆସିବା ଓ ମଚା ବାହାରିବା ସମୟରେ ପାଣି ଦେବା ବିଶେଷ ଆବଶ୍ୟକ। ବିହନ ବୁଣାରୁ 20-25 ଦିନ ପରେ ତୃଣ ସଫା କରିବା ଉଚିତ। ଆବଶ୍ୟକ ହେଲେ ତୃଣନାଶକ ବ୍ୟବହାର କରାଯାଇପାରେ। ମକାରେ ଫଲ୍ ଆର୍ମିୱମ୍, ଷ୍ଟେମ୍ ବରର୍ ଏବଂ ପତ୍ର ପୋଡ଼ା ରୋଗ ଦେଖାଯାଏ। ରୋଗମୁକ୍ତ ବିହନ ବ୍ୟବହାର, ନିୟମିତ କ୍ଷେତ ପରିଦର୍ଶନ ଏବଂ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ପ୍ରୟୋଗ କରିବା ଉଚିତ। ତେବେ ମକା ସାଧାରଣତଃ 90-120 ଦିନ ମଧ୍ୟରେ ପାଚିଯାଏ। ମଚା ଶୁଖିଗଲେ ଅମଳ କରାଯାଏ। ଦାନାକୁ ଭଲ ଭାବେ ଶୁଖାଇ ଶୁଖିଲା ସ୍ଥାନରେ ସଂରକ୍ଷଣ କରାଯାଏ। ତେବେ ମକାରୁ ବହୁତ ସାରା ଦ୍ରବ୍ୟ ପ୍ରସ୍ତୁତ ହୋଇଥାଏ, ଯେମିତିକି ମକା ଅଟା, ପପ୍କର୍ଣ୍ଣ, କର୍ଣ୍ଣଫ୍ଲେକ୍ସ, ବେବିକର୍ଣ୍ଣ, ସୁଇଟ୍କର୍ଣ୍ଣ, ଷ୍ଟାର୍ଚ, ଗ୍ଲୁକୋଜ୍, ତେଲ, ପଶୁ ଖାଦ୍ୟ ଓ କୁକୁଡ଼ା ଖାଦ୍ୟ ଇତ୍ୟାଦି। ତେବେ ମକା ପୌଷ୍ଟିକ ଖାଦ୍ୟ ଭାବେ ବ୍ୟବହୃତ, ପଶୁ ଓ କୁକୁଡ଼ା ଖାଦ୍ୟର ପ୍ରମୁଖ ଉପାଦାନ ଅଟେ। ବିଭିନ୍ନ ଶିଳ୍ପରେ କଞ୍ଚାମାଲ ଭାବେ ମଧ୍ୟ ବ୍ୟବହୃତ ହୋଇଥାଏ। କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହୋଇଥାଏ। ଚାହିଦା ଅଧିକ ଥିବାରୁ ବଜାରରେ ଭଲ ମୂଲ୍ୟ ମଧ୍ୟ ମିଳେ। ମକା ଏକ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଓ ବାଣିଜ୍ୟିକ ଫସଲ। ବୈଜ୍ଞାନିକ ପଦ୍ଧତିରେ ମକା ଚାଷ କଲେ ଅଧିକ ଅମଳ, ଅଧିକ ଲାଭ ମିଳିଥାଏ। ତେଣୁ କୃଷକମାନେ ଉନ୍ନତ କୃଷି ପ୍ରଯୁକ୍ତି ଅନୁସରଣ କରି ମକା ଚାଷକୁ ପ୍ରୋତ୍ସାହନ ଦେବା ଉଚିତ। ତେବେ ଏହା କମ୍ ସମୟରେ ଭଲ ଫସଲ ପ୍ରସ୍ତୁତ କରିଥାଏ, ଅଧିକ ଅମଳ ମିଳେ, ବଜାରରେ ଭଲ ଦରରେ ବିକ୍ରି ହୁଏ। ଖାଦ୍ୟ ଓ ଶିଳ୍ପ ଉଭୟରେ ଚାହିଦା ରହିଛି। କୃଷକଙ୍କ ଆୟ ମଧ୍ୟ ବୃଦ୍ଧି କରେ ଏବଂ ପଶୁପାଳନ ଓ କୁକୁଡ଼ା ଚାଷରେ ବହୁତ ଉପଯୋଗୀ ହୋଇଥାଏ।
2: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି?

0: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
0: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
0: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
2: ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ସମୟ ବର୍ତ୍ତମାନ ଦିନ 1:20 ଆରମ୍ଭ କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ଗୁରୁର୍ଦେବ ମହେଶ୍ୱର ଗୁରୁର୍ ସାକ୍ଷାତ୍ ପରମ୍ରହ୍ମ ତସ୍ମେ ଶ୍ରୀ ଗୁରବେ ନମଃ। ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁଙ୍କୁ କୋଟି କୋଟି ପ୍ରଣାମ ଜଣାଇ ଆରମ୍ଭ କରୁଛୁ ଆଜିର ଘର ଅଘରଣୀ କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ବବିତା ପଣ୍ଡା
1: ଆଉ ମୁଁ ସୁନିତା ପାତ୍ର। ନମସ୍କାର।

0: ଶ୍ରୋତା ଭଉଣୀ, ଆଜି ହେଉଛି ଗୁରୁ ପୂର୍ଣ୍ଣିମା। ଗୁରୁ ପୂର୍ଣ୍ଣିମା ହେଉଛି ଭାରତୀୟ ସଂସ୍କୃତିର ଏକ ପବିତ୍ର ପର୍ବ, ଯାହା ଆଷାଢ଼ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ।
1: ଏହି ପର୍ବଟି ମହର୍ଷି ବ୍ୟାସଦେବଙ୍କ ଜନ୍ମ ଦିବସ ଭାବେ ମଧ୍ୟ ପାଳନ କରାଯାଏ। ସେ ବେଦଗୁଡ଼ିକର ସଂକଳନ, ମହାଭାରତ ରଚନା ଏବଂ ପୁରାଣଗୁଡ଼ିକର ସମ୍ପାଦନା କରିଥିବାରୁ ସମସ୍ତ ଗୁରୁମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ମନାଯାଇଥାଏ।
0: ଭାରତୀୟ ପରମ୍ପରାରେ ଗୁରୁଙ୍କୁ ଭଗବାନଙ୍କର ସମାନ ସମ୍ମାନ ଦିଆଯାଇଥାଏ, କାରଣ ସେ ଶିଷ୍ୟଙ୍କୁ ଜ୍ଞାନ, ନୀତି, ଚରିତ୍ର ଏବଂ ଜୀବନର ସଠିକ୍ ପଥ ପ୍ରଦର୍ଶନ କରନ୍ତି।
1: ଗୁରୁଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଜୀବନକୁ ସଫଳ, ସୁନ୍ଦର ଏବଂ ଆଦର୍ଶମୟ କରିବାରେ ଅମୂଲ୍ୟ ଭୂମିକା ନିଭାଏ ବୋଲି ଆମ ସଂସ୍କୃତିରେ ବିଶ୍ୱାସ କରାଯାଏ।
0: ଗୁରୁ ପୂର୍ଣ୍ଣିମା କେବଳ ଶିକ୍ଷକଙ୍କ ପାଇଁ ନୁହେଁ, ବରଂ ମାତାପିତା ଏବଂ ଯେଉଁମାନେ ଆମ ଜୀବନରେ ଭଲ ପଥ ଦେଖାଇଛନ୍ତି ସେମାନଙ୍କ ପ୍ରତି ମଧ୍ୟ ସମ୍ମାନ ଜଣାଇବାର ଦିନଟିଏ।

0: ସୁନିତା, ଆଜି ଆଉ ଗୋଟିଏ ସ୍ୱତନ୍ତ୍ର ଦିନ
1: କଣ ଯାପା?
0: ଆଜି ହେଉଛି ଆନ୍ତର୍ଜାତୀୟ ବାଘ ଦିବସ, ମାନେ ପ୍ରତିବର୍ଷ ଜୁଲାଇ ମାସ 29 ତାରିଖରେ ସାରା ବିଶ୍ୱରେ ପାଳନ କରାଯାଏ ଆନ୍ତର୍ଜାତୀୟ ବାଘ ଦିବସ।
1: ହଁ ଶ୍ରୋତା ଭଉଣୀ, ଏହି ଦିନର ମୁଖ୍ୟ ଲକ୍ଷ୍ୟ ହେଉଛି ବାଘ ସଂରକ୍ଷଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଏବଂ ବାଘଙ୍କ ସଂଖ୍ୟା ବୃଦ୍ଧି କରିବା। ବାଘ ଭାରତର ଜାତୀୟ ପଶୁ ଅଟେ। ଏହା ଶକ୍ତି ସାହସ ଭାବେ ପରିଚିତ।
0: ବାଘ ଜଙ୍ଗଲର ଖାଦ୍ୟ ଶୃଙ୍ଖଳାରେ ସର୍ବୋଚ୍ଚ ଶିକାରୀ ହୋଇଥିବାରୁ ପରିବେଶର ସନ୍ତୁଳନ ରକ୍ଷାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱ।

0: ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବର୍ତ୍ତମାନ ଜଙ୍ଗଲ କାଟିବା ଆଉ ପ୍ରତ୍ୟେକ ପଶୁଙ୍କୁ ଶିକାର କରିବା ଯୋଗୁଁ ସେମାନଙ୍କର ବାସସ୍ଥାନ ବି ନଷ୍ଟ ହୋଇଯାଉଛି, ଯଦ୍ୱାରା ବାଘଙ୍କ ସଂଖ୍ୟା ପ୍ରତିବର୍ଷ ହ୍ରାସ ପାଉଛି। ତ ସେଇଥିପାଇଁ ଭାରତରେ ପ୍ରୋଜେକ୍ଟ ଟାଇଗର ମାଧ୍ୟମରେ ବାଘ ସଂରକ୍ଷଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି,
1: ଯାହାଫଳରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯେଉଁ ଜଙ୍ଗଲରେ ବାଘ ସୁରକ୍ଷିତ ରହେ, ସେଠାରେ ଅନ୍ୟାନ୍ୟ ବନ୍ୟଜନ୍ତୁ ଓ ଉଦ୍ଭିଦ ମଧ୍ୟ ସୁରକ୍ଷିତ ରୁହନ୍ତି। ଜଙ୍ଗଲ ସଂରକ୍ଷଣ କରିବା ଅର୍ଥ ବାଘଙ୍କ ଜୀବନକୁ ସୁରକ୍ଷା ଦେବା, ତେଣୁ ବନ ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆନ୍ତର୍ଜାତୀୟ ବାଘ ଦିବସ ଆମକୁ ବନ୍ୟଜନ୍ତୁ ସଂରକ୍ଷଣର ମହତ୍ତ୍ୱ ବୁଝାଇଥାଏ ଏବଂ ପ୍ରକୃତି ପ୍ରତି ଆମର ଦାୟିତ୍ୱକୁ ସ୍ମରଣ କରାଏ।
0: ବାଘଙ୍କ ବାସସ୍ଥାନ ରକ୍ଷା କରିବା, ବୃକ୍ଷରୋପଣ କରିବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ। ତେଣୁକରି ଶ୍ରୋତା ଭଉଣୀ, ବାଘ ବଞ୍ଚିଲେ ହିଁ ଜଙ୍ଗଲ ବଞ୍ଚିବ, ଜଙ୍ଗଲ ବଞ୍ଚିଲେ ପରିବେଶ ସୁରକ୍ଷିତ ରହିବ। ଏହି ଚିନ୍ତାଧାରାକୁ ମନରେ ରଖି ଆମେ ଯଦି ଜଙ୍ଗଲ ସୁରକ୍ଷା କରିବା, ତାହେଲେ ଆଗାମୀ ପିଢ଼ିମାନଙ୍କ ପାଇଁ କିଛି ସଞ୍ଚୟ କରି ରଖିପାରିବା ଏବଂ ତା ସହିତ ମାନବ ଜୀବନ ମଧ୍ୟ ସୁସ୍ଥ ରହିବ।

0: ମନୁଷ୍ୟ ମନୁଷ୍ୟ ମଧ୍ୟରେ ସୁସମ୍ପର୍କ ରହିଲେ ମନୁଷ୍ୟ ସୃଷ୍ଟି ହୁଏ। ପିତା ମାତା ପୁତ୍ର କନ୍ୟା ଭାଇ ଭଉଣୀ ଏମିତି ସମସ୍ତଙ୍କୁ ନେଇ ପରିବାରଟା ଗଠିତ ହୋଇଛି। ଏହି ପରିବାରରେ ସମସ୍ତେ ସମାନ, ସମସ୍ତଙ୍କର କିଛି ନା କିଛି କର୍ତ୍ତବ୍ୟ ମଧ୍ୟ ଏଠି ରହିଛି। ସମସ୍ତେ ଏକାଠି ରହିବା ଦ୍ୱାରା ସ୍ନେହ ସମ୍ପର୍କ ଗଢି ଉଠେ। ରକ୍ତ ସମ୍ପର୍କ ସମସ୍ତଙ୍କୁ ଏକାଠି କରେ। ଏହା ଏକ ଦିବ୍ୟ ସମ୍ପର୍କ। ଏଠାରେ ସ୍ୱର୍ଗ ସୁଖ ମିଳେ ଏବଂ ଜଣେ ନାରୀ ଏସବୁ କରିବା ପାଇଁ ସବୁବେଳେ ସେ ବ୍ୟସ୍ତ ରହିଥାଏ। ସେ ସବୁବେଳେ ଭାବେ ତା ପରିବାରଟାକୁ କେମିତି ଭଲ ରଖିବ। ଏହାକୁ ଚିରସ୍ଥାୟୀ କରିବା ପାଇଁ ନାରୀର ଭୂମିକା ସବୁଠାରୁ ବେଶୀ ଅଛି। ଜଣେ ନାରୀ ଗଢିପାରେ ତାକୁ ସୁନ୍ଦର ଭାବରେ, ଆଉ ଚାହିଁଲେ ତାକୁ ନଷ୍ଟ ବି କରିଦେଇପାରେ। ସେଥିପାଇଁ ଗୋଟେ ସୁଖୀ ପରିବାର କରିବା ପାଇଁ ନାରୀ ହେଉଛି ଯେହେତୁ ଘରର ମୁଖ୍ୟ ଏବଂ ସିଏ ହେଉଛି ଘରର ରାଣୀ, ତେଣୁ ସିଏ ହିଁ ତାକୁ ଭଲ ଭାବରେ ଗଢିପାରିବ। ମଧୁର ସମ୍ପର୍କ ରଖିକି ନିଜେ ସୁଖ ପାଇବ, ଅନ୍ୟମାନଙ୍କୁ ମଧ୍ୟ ସୁଖୀ ରଖିପାରିବ।
1: ସୁଖ ଦୁଃଖର କଥା ଯେତେବେଳେ ଉଠିଲାଣି, ସୁଖୀ ପରିବାର ବୋଲି ଆମେ କାହାକୁ କହିବା?
0: ପରସ୍ପର ଭିତରେ ମଧୁର ସମ୍ପର୍କ, ସ୍ନେହ ଭାବ, ଆଦାନ ପ୍ରଦାନ, ଭାବର ଆଦାନ ପ୍ରଦାନ ରହିବ। ସମସ୍ତେ ମିଳିମିଶି ଯେକୌଣସି କଥାଟିକୁ ବୁଝିପାରିବେ, ବୁଝି ବିଚାରିକି କାମ କରିବେ, ଏକାଠି ବସିବେ, ଏକାଠି ଉଠିବେ, ଏବଂ ଯାହା ଆମର ସବୁ କର୍ତ୍ତବ୍ୟ ରହିଛି ଯିଏ ଯାହାର କର୍ତ୍ତବ୍ୟ କରିବେ। ଦିନ ଥିଲା ଯିଏ ଘରର ମୁଖ୍ୟ ସିଏ ନିଜର ସବୁ ଦାୟିତ୍ୱ ନଉଥିଲେ, କିନ୍ତୁ ବର୍ତ୍ତମାନ ସ୍ଥିତିରେ ସମସ୍ତଙ୍କର ଛୋଟ ପିଲାର ମଧ୍ୟ କିଛି କର୍ତ୍ତବ୍ୟ ଅଛି। ସିଏ ଯେତିକି ପାରିବ ତାର ମଧ୍ୟ ଦାୟିତ୍ୱ ରହିଛି, ସିଏ ମଧ୍ୟ ସେ କାମ କରିବ। ତେଣୁ ସମାଜରେ ତ ଏକୁଟିଆ ରହିବା କଷ୍ଟ। ଜଣେ ବ୍ୟକ୍ତି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନ୍ୟ ଉପରେ ନିର୍ଭର କରିବ। ସେ ଶିଶୁ ଜନ୍ମ ହେବା ପରେ ନିଜର ଲାଳନ ପାଳନ, ଖାଦ୍ୟ, ପୋଷାକ, ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ସବୁ ବିଷୟରେ ଅନ୍ୟ ଉପରେ ନିର୍ଭର କରେ। ବିଶେଷ କରି ମା କିମ୍ବା ମାଙ୍କ ଭଳି ଅନ୍ୟ କେହି ନାରୀ ତାକୁ ସହାୟକ କରିଥାନ୍ତି। ତେଣୁ ଏଇ ଯୋଉ ମା ଉପରେ ନିର୍ଭର କରେ, ଜଣେ ନାରୀ ହିଁ ତାକୁ ବଡ଼ କରେ। ମା କରିବ କିମ୍ବା ମା ଭଳି ଆଉ ଜଣେ ବି କିଏ ବି କରିବ। ପରେ ଶିଶୁଟିଏ ଯେତେବେଳେ ଆସିବା ପରେ ଘରେ ସୁଖ ଶାନ୍ତି ଭରିଯାଏ, ଆନନ୍ଦ ଆସେ, ଘରର ସମସ୍ତ ସଦସ୍ୟ ସ୍ନେହ ଆଦର ତାକୁ କରନ୍ତି। ଏସବୁ ସମ୍ଭବ କେବଳ ନାରୀ ଦ୍ୱାରା ହିଁ ହୋଇଥାଏ। ତେଣୁ ନାରୀ ହିଁ ପ୍ରଥମରେ ସମ୍ପର୍କ ଭାବଟା ଶିଖେଇ ଦେଇଥାଏ।
1: ଆପଣ ଛୋଟ ପିଲା କଥା ଯେତେବେଳେ କହିଲେ, ଛୋଟ ପିଲାଟି ସମ୍ପର୍କ କହିଲେ କଣ ବୁଝିବ?
0: ସିଏ ସମ୍ପର୍କ କହିଲେ ତ କିଛି ଜାଣିନି, କିନ୍ତୁ ପ୍ରଥମେ ଯେତେବେଳେ ମା କୋଳରେ ସବୁବେଳେ ରହିଲା, ଧୀରେ ଧୀରେ ଯେତେବେଳେ ତାର କଥା କହିବାର ସମୟ ଆସିଲା, ସେ ପ୍ରଥମେ ସମସ୍ତଙ୍କୁ ଶୁଣିକି ମା କହିଲା। ତାପରେ ମା ତାକୁ ଦେଖିଲା, ଅନ୍ୟମାନଙ୍କୁ ଚିହ୍ନିଲା ମା ଡାକିବା ପରେ ଘରେ। ତାପରେ ଦେଖିଲା ବାପା, ବାପା ତ କହିପାରିବନି, ପ୍ରଥମ ଅକ୍ଷର କହିବ, ତାପରେ ଦୁଇଟା ଅକ୍ଷର କହିବ। ସେମିତି ମା ସମସ୍ତଙ୍କୁ ଇଏ ଦାଦା, ଇଏ ଖୁଡି, ଅଜା, ଆଈ, ଜେଜେମା, ଜେଜେବାପା, ଏଟା କାଉ, ଏମିତି ସମସ୍ତଙ୍କୁ ସେ ମନୁଷ୍ୟମାନଙ୍କୁ ଚିହ୍ନିବ, ଅନ୍ୟମାନଙ୍କୁ ମଧ୍ୟ ଚିହ୍ନେଇ ଦେବ। ସେଠି ଶିଶୁଟି ସେ ଜାଣିଲା ଯେ ଯିଏ ସବୁବେଳେ ତାର କାମ କରୁଛନ୍ତି ସିଏ ତାର ମା ରହିଲେ, ଛୋଟବେଳୁ ଦେଖିଲା। ତେଣୁ ଦେଖି ଦେଖି ତାର ମାର ମାଙ୍କ ସହିତ ସମ୍ପର୍କ ବେଶୀ ବଢିଲା। ଠିକ ସେମିତି ଧୀରେ ଧୀରେ ମଧ୍ୟ ଅନ୍ୟମାନଙ୍କୁ ନିଜର ବୋଲି ଭାବି ନେଲା। ସମସ୍ତେ ଏକା ଘରେ ରହିଲେ, ଏକାଠି ରହିଲେ, ଏ ସମ୍ପର୍କଟା ତାପରେ ବଢିଗଲା। ସେ ଯେତେବେଳେ ଯେତେ ବଡ଼ ହଉଥାଏ, ଟିକେ ଟିକେ ବଡ଼ ହଉଥାଏ, ସାଙ୍ଗସାଥି କିମ୍ବା ଅନ୍ୟ ପିଲାଙ୍କ ସହିତ ଖେଳିଲା, ସେଥିରେ ସେ ଜାଣିଲା ତାର ତ ବାଛ ବିଚାର କିଛି ନାହିଁ, ସମସ୍ତଙ୍କୁ ସେ ନିଜର ବୋଲି ହିଁ ଭାବୁଥାଏ।
1: ଆପଣ ତ କିଛି ସମୟ ଆଗରୁ କହିଲେ କି ପାରିବାରିକ ସମ୍ପର୍କ ବିଷୟରେ, ତ ସାମାଜିକ ସମ୍ପର୍କରେ ସେ କିଭଳି ପିଲାଟି ଯୋଗଦାନ କରିପାରିବ?
0: ସାମାଜିକ ସମ୍ପର୍କ ତ ନିଶ୍ଚୟ ଆସିବ। ପିଲାଟି ଯେତେବେଳେ ଟିକେ ବଡ଼ ହେଲା, ବାହାରକୁ ଗଲା, ସେଠୁ ଅନ୍ୟ ପିଲାମାନଙ୍କୁ ଦେଖିଲା, ସେ ପିଲାମାନେ ତାକୁ ସେଠି ଶିକ୍ଷୟତ୍ରୀ, ଅନ୍ୟମାନେ ତାକୁ ଯେଉଁମାନେ ବଡ଼ ଥିବେ ସେମାନେ ଚିହ୍ନିବେ ଯେ ଏମାନଙ୍କର ସାଙ୍ଗ, ଏମାନେ ସହିତ ତୁ ଖେଳିବୁ। ତାପରେ ଆଉ ଟିକେ ବଡ଼ ହେଲା, ଯେତେବେଳେ ସମାଜ ଭିତରକୁ ପଶିଲା, ବେଶୀ ବଡ଼ ହେଲା, ସେଠି ସେ ଜାଣିଲା ଯେ ଏମାନେ ସବୁ ବନ୍ଧୁ ମୋର ସାଙ୍ଗ। ଏଇଠି ସାମାଜିକ ସମ୍ପର୍କଟା ତାକୁ ଯେତେଇ ଦେଲା ଯେ ସିଏ ବି ସମାଜ ପାଇଁ କିଛି କାମ କରିବ। ଆଉ ଏ ସାମାଜିକ ସମ୍ପର୍କ ନିହାତି ଆବଶ୍ୟକ। ଏଇ ସାମାଜିକ ସମାଜ ବିନା ତ ମଣିଷ ବଞ୍ଚିପାରିବନି, ତେଣୁ ସମାଜରେ ସେ ସାମାଜିକ ସମ୍ପର୍କଟା ତାର ବଢିବା ପାଇଁ ସବୁ ନିଜେ ନିଜେ ଚେଷ୍ଟା କଲା।
1: କିନ୍ତୁ ଆଜିକାଲି ତ ଦେଖାଯାଉଛି ଯେ ଅଧିକାଂଶ କ୍ଷେତ୍ରରେ ପରିବାରରେ ମନମାଳିନୀ ହେଉଛି, ଘରୋଇ ହିଂସା ବି ବଢିବାରେ ଲାଗିଛି, ତ ଏ କ୍ଷେତ୍ରରେ ଗୋଟେ ନାରୀର ଭୂମିକା କଣ ରହିଛି?
0: ଯାହା କହିଲେ ଆଜିକାଲି ତ ସମ୍ପର୍କ କହିଲେ ତ କିଛି ନାହିଁ, ସବୁ ଧନ ଦୌଲତରେ ଗଢା ହେଇଗଲା। ଯୋଉ ସମ୍ପର୍କ ଆଗରୁ ଥିଲା, ଯୋଉ ଭାବନା ଥିଲା, ସେଟା ଧୀରେ ଧୀରେ କମି ଆସିଲାଣି, କାହିଁକି ଲୋକଙ୍କ ମନୋଭାବ ବଦଳିଗଲାଣି। କିନ୍ତୁ ଏସବୁ ବିଷୟରେ ଯଦି ଘରେ ଯଦି ସେମିତି ଭାବନା ବଦଳିବ, କିଛି ଅହଂକାର ଭାବ ଆସିବ, ଗର୍ବ ଭାବ ଆସିବ, ପାତର ଅନ୍ତର ଆସିବ, ସେଇଠି ଏଗୁଡାକ ନାରୀ କେବଳ ତାକୁ ନିଜେ ତାକୁ ବୁଝେଇ ପାରିବ, ନିଜେ ତାକୁ କମ୍ କରିଦେଇ ପାରିବ। ଘର ଭିତରେ ଶାନ୍ତି ଶୃଙ୍ଖଳା

ରକ୍ଷା କରିବା ତାର କର୍ତ୍ତବ୍ୟ। ଅହଂକାର ଭାବ ଆଣିବନି, ଗର୍ବ ଆଣିବନି, ସମସ୍ତଙ୍କୁ ସମାନ ଭାବରେ ଦେଖିବ। ସେ ନିଜର ପୁଅ ଝିଅ ହୁଅନ୍ତୁ, ସାହି ପଡ଼ିଶା ହୁଅନ୍ତୁ, କିମ୍ବା ଯିଏ ହୁଅନ୍ତୁ, ସମସ୍ତଙ୍କ ସହିତ ମଧୁର ସମ୍ପର୍କ ରଖିବାକୁ ପଡିବ। ହସି ହସି କଥାବାର୍ତ୍ତା କରିବାକୁ ପଡିବ। ସବୁବେଳେ ରାଗ ରୁଷା ଏଇ ଭାବ ଯଦି ରହିବ, ପିଲାଟି ଉପରେ ତା ପ୍ରଭାବ ବହୁତ ପଡିବ। ତେଣୁ ନାରୀ ହିଁ ସେ ଚାହିଁଲେ ସବୁକିଛି କରିପାରିବ। ନିଜ ମନକୁ ଦୃଢ ରଖିବ, ନିଜ ଭିତରେ ଆତ୍ମବିଶ୍ୱାସ ରଖିବ, ଆଉ ଆୟ ତ ଯେତିକି ଯାହାର ଅଛି ସେତିକି ଭିତରେ ଖର୍ଚ୍ଚ କରିବାକୁ ହୁଏ। ଧନ ଦୌଲତରେ ଆଜି ସମ୍ପର୍କଟା ଗଢା ହେଇଗଲା, ତେଣୁ ସେଠି ଧନ ଦୌଲତର କିଛି

0: ଶ୍ରୋତା ଭଉଣୀ, ଏଇ କିଛିଦିନ ହେଲା ବର୍ଷା ତ ଲାଗି ରହିଛି, ମଝିରେ ମଝିରେ ଅଳ୍ପ ଖରା ବି ହେଉଛି। ତ ଏହି ବର୍ଷା ଦିନେ ଆମେ ଆମ ପରିବେଶକୁ ଯେତେ ସଫା ସୁତୁରା ରଖିବା, ଆମ ସ୍ୱାସ୍ଥ୍ୟ ସେତିକି ଭଲରେ ରହିବ।
1: ଆମେ ପ୍ରଥମେ ଘରକୁ ସଫା ସୁତୁରା ରଖିବା, ତା ସହିତ ଘର ବାହାରକୁ ବି ସଫା ସୁତୁରା ରଖିବା, ତେବେ ଯାଇ ଆମେ ଏହି ଦିନେ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳି ପାରିବା। ତ ଏହି ବର୍ଷା ଦିନେ ପରିବେଶର ସ୍ୱଚ୍ଛତା କେତେ ଜରୁରୀ, ସେ ସମ୍ପର୍କରେ ଆଉ ଗୋଟିଏ ସାକ୍ଷାତକାର ଆମ ଭଉଣୀମାନଙ୍କୁ ଶୁଣାଇବା।
2: ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
3: ମୁଁ ହଉଛି ଅମ୍ରିତା ସାହୁ, ଗୋଟେ PhD ରିସର୍ଚ୍ଚ ସ୍କଲର, ମାଷ୍ଟର୍ସ ଇନ୍ ଜୁଲୋଜି, ଗୁଣୁପୁରରୁ।
2: ଆଜି ଆମର ଆଲୋଚନାର ବିଷୟ ରହିଛି ବର୍ଷା ଋତୁରେ ପରିବେଶର ସୁରକ୍ଷା। ପ୍ରଥମେ ଆମେ ଜାଣିବା ଦରକାର ବର୍ଷା ଋତୁରେ ଆମେ କେମିତି ସତର୍କ ରହିବା।
4: ବର୍ଷା ଋତୁ ହେଉଛି 6 ଋତୁ ମଧ୍ୟରୁ ଏକ ଅତ୍ୟନ୍ତ ସୁନ୍ଦର ଓ ମନୋରମ ଋତୁ। ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ପରେ ବର୍ଷା ଋତୁର ଆଗମନ ପ୍ରକୃତିକୁ ନୂଆ ଜୀବନ ଦେଇଥାଏ। ଗଛପତ୍ର ସବୁଜ ହୋଇଥାଏ, ନଦୀ ଓ ପୋଖରୀରେ ପାଣି ଭରିଯାଏ, ଚାଷୀମାନେ ଚାଷ କାମ ଆରମ୍ଭ କରନ୍ତି ଏବଂ ପରିବେଶ ଶୀତଳ ହୋଇଯାଏ। ଏହି ଋତୁରେ ଜୀବାଣୁ, ଭୂତାଣୁ ଓ ମଶାମାନଙ୍କର ବଂଶ ବୃଦ୍ଧି ହୁଏ, ଫଳରେ ଜ୍ୱର, ସର୍ଦ୍ଦି, କାଶ, ଡେଙ୍ଗୁ, ମ୍ୟାଲେରିଆ, ଟାଇଫଏଡ୍ ଏବଂ ଡାଇରିଆ ପରି ରୋଗ ବଢ଼ିଥାଏ। ତେଣୁ ଏହି ସମୟରେ ନିଜ ଶରୀରର ଯତ୍ନ ନେବା ସହିତ ପରିବେଶକୁ ବି ସୁରକ୍ଷା ରଖିବା।
2: ବ୍ୟକ୍ତିଗତ ଭାବରେ କେମିତି ସ୍ୱଚ୍ଛତା ଅବଲମ୍ବନ କରିବା, କାହିଁକି ନା ଏହି ବର୍ଷା ଋତୁରେ ବିଭିନ୍ନ ପ୍ରକାର ସଂକ୍ରମିତ ରୋଗର ଶିକାର ହେବାକୁ ପଡିଥାଏ। ତ ଏଥିପାଇଁ ବି ଆମକୁ ସତର୍କ ରହିବାର ଅଛି, ଜାଗ୍ରତ ରହିବାର ଅଛି।
3: ବର୍ଷା ଋତୁରେ ବେସିକାଲି ଯୋଉ ପାଣି ବ୍ୟବହାର ହୁଏନି ସେଇଟା ଜମିବାକୁ ଦବାନି। ରାସ୍ତା କଡ଼ରେ ମାନେ ମେକ୍ ସିଓର କରିବା କି ଯେ ବ୍ଲିଚିଙ୍ଗ ଏସବୁ ଘର ଚାରିପଟେ ପକେଇବା, ଯେମିତିକି ମଛା ମାଛି ବେଶୀ ଆସିବେନି। ଖାଇବା ଖାଦ୍ୟ ଯାହା ବି ସେଇଟାକୁ ଭଲସେ ଘୋଡେଇକି ରଖିବା, ସୋ ଦାଟ ଆମର କିଛି ବି ରୋଗ କିଛି ବି ହବନି। ଏମିତି ସବୁ କରିବା ଦରକାର। ଭଲ ଖାଦ୍ୟ ଖାଇବା, ଯାହା ବି ଖାଇବା ତାଜା ଖାଇବା, ପନିପରିବା ଭଲସେ ଧୋଇକିନା ଖାଇବା, ଆଉ ରାସ୍ତା କଡ଼ରେ ଯେମିତି କିଛି ମିଳେ ତ ସେ ସବୁ ଟିକେ କମ୍ ସେବନ କରିବା, ସୋ ଦାଟ ରୋଗ ହୁଏ ସେ ସବୁ ହେବନି। ଯେତେବେଳେ କିଛି ବି ସିରିୟସ୍ କିଛି ହୁଏ ତାହେଲେ ଯେମିତି ହେଲେ ବି ଡକ୍ଟର୍ସ କି ହେଲ୍ଥ କେୟାର ୱାର୍କର୍ସକୁ ଦେଖେଇବା।
4: ଏହି ବର୍ଷା ଋତୁରେ ବ୍ୟକ୍ତିଗତ ସ୍ୱଚ୍ଛତା ହେଉଛି ସୁସ୍ଥ ଜୀବନର ମୂଳ ମନ୍ତ୍ର। ଆମେ ପ୍ରତିଦିନ ସାବୁନରେ ସ୍ନାନ କରିବା ଉଚିତ। ବାହାରୁ ଘରକୁ ଫେରିବା ପରେ ହାତ, ଗୋଡ଼, ମୁହଁ ଭଲ ଭାବରେ ଧୋଇବା ଆବଶ୍ୟକ। ଖାଇବା ପୂର୍ବରୁ ଶୌଚାଳୟ ବ୍ୟବହାର କରିବା ପରେ ସାବୁନରେ ହାତ ଧୋଇବେ। ଏହି ଦ୍ୱାରା ଅନେକ ରୋଗକୁ ରୋକାଯାଇପାରିବ। ଯାହା ପୋଷାକ ଦୀର୍ଘ ସମୟ ଧରି ପିନ୍ଧିଲେ ତାହା ଉଚିତ ହୁଏନି। ତା ସାଙ୍ଗେ ନଖ ଛୋଟ ରଖିବା, ସଫା ରହିବା, କେଶକୁ ପରିଷ୍କାର ରଖିବା ଓ ଦାନ୍ତ ପ୍ରତିଦିନ 2 ଥର ବ୍ରଶ କରିବା ଭଲ ଅଭ୍ୟାସ। ଏହି ବର୍ଷା ଋତୁରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ରଖିବା ପାଇଁ ପୌଷ୍ଟିକ ଖାଦ୍ୟ ଖାଇବା ଅନେକ ଆବଶ୍ୟକତା। ସବୁବେଳେ ତାଜା ଓ ଗରମ ଖାଦ୍ୟ ଖାଇବା ଉଚିତ। ଫଳ ଓ ପନିପରିବା ଭଲ ଭାବରେ ଧୋଇ ବ୍ୟବହାର କରିବା ଦରକାର। ସବୁବେଳେ ଫୁଟାଇଥିବା କିମ୍ବା ବିଶୁଦ୍ଧ ପାଣି ପିଇବା ଆବଶ୍ୟକ। ଅଣ୍ଡା, କ୍ଷୀର, ଡାଲି, ସବୁଜ ପନିପରିବା ଓ ଋତୁ ଫଳ ଶରୀରକୁ ପୋଷଣ ଦେଇଥାଏ।
3: ବର୍ଷା ଋତୁରେ ବେସିକାଲି
4: ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ, ଜଣ୍ଡିସ, ଡାଇରିଆ ଓ ଭାଇରାଲ ଜ୍ୱର ଅଧିକ ଦେଖାଯାଏ। ଏହି ରୋଗରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ। ମଶାରୀ ବ୍ୟବହାର କରିବା, ପୁରା ହାତର ପୋଷାକ ପିନ୍ଧିବା ଏବଂ ମଶା ତଡ଼ାଇବା ଔଷଧ ବ୍ୟବହାର କରିବା ଭଲ। ସୁସ୍ଥ ରହିବା ପାଇଁ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଆବଶ୍ୟକ। ବର୍ଷା ଋତୁରେ ବାହାରେ ବ୍ୟାୟାମ କରିବା ସମ୍ଭବ ନହେଲେ ଘରେ ଯୋଗ, ପ୍ରାଣାୟାମ କିମ୍ବା ହାଲକା ବ୍ୟାୟାମ କରାଯାଇପାରିବ। ଘର ଏବଂ ଆଖପାଖ ପରିଷ୍କାର ରହିଲେ ଅନେକ ରୋଗକୁ ରୋକାଯାଇପାରିବ। ନାଳ ଓ ଡ୍ରେନ୍ ସଫା ରଖିବା, ଅଳିଆ ଆବର୍ଜନାକୁ ଡଷ୍ଟବିନ୍ରେ ପକାଇବା, ପ୍ରତିଦିନ ଘର ସଫା କରିବା ଉଚିତ। ଘରର ଜାନଲା ଖୋଲି ରଖିଲେ ବିଶୁଦ୍ଧ ବାୟୁ ପ୍ରବେଶ କରେ ଏବଂ ଘରର ଆର୍ଦ୍ରତା କମିଥାଏ। ଏହାଦ୍ୱାରା ଜୀବାଣୁ ବୃଦ୍ଧି କମ୍ ହୁଏ। ଗଛ ଆମକୁ ଅମ୍ଳଜାନ ଦିଏ, ବାୟୁକୁ ଶୁଦ୍ଧ କରେ ଓ ବର୍ଷାକୁ

0: ସନ୍ତୁଳିତ ରଖିବାରେ ସାହାଯ୍ୟ କରେ। ତେଣୁ ଆମକୁ ଅଧିକରୁ ଅଧିକ ଗଛ ଲଗାଇବା ଉଚିତ। ପ୍ଲାଷ୍ଟିକ୍ ବ୍ୟବହାର କମାଇ କପଡ଼ା ବ୍ୟାଗ୍ ବ୍ୟବହାର କରିବା ଦରକାର। ନଦୀ, ପୋଖରୀ ଓ ରାସ୍ତାରେ ଆବର୍ଜନା ନ ପକାଇ ପରିବେଶକୁ ସୁସ୍ଥ ଏବଂ ନିଜେ ସ୍ୱାସ୍ଥ୍ୟବାନ ରହିବା ଚେଷ୍ଟା କରିବା।
1: ବର୍ଷା ପାଣି ପ୍ରକୃତିର ମୂଲ୍ୟ ଉପହାର। ଘରର ଛାତରୁ ଆସୁଥିବା ବର୍ଷା ପାଣିକୁ ସଂଗ୍ରହ କରି ବଗିଚା ସଫାସଫି କାମ କିମ୍ବା ଅନ୍ୟ କାମରେ ବ୍ୟବହାର କରାଯାଇ ପାରିବ। ଏହାଦ୍ୱାରା ଜଳର ଅପଚୟ କମିଥାଏ ଓ ଭବିଷ୍ୟତରେ ଜଳ ସଙ୍କଟକୁ ରୋକାଯାଇ ପାରିବ। ପ୍ରତ୍ୟେକ ବ୍ୟକ୍ତି ସଚେତନ ହେଲେ ସମାଜ ସୁସ୍ଥ ଓ ସ୍ୱଚ୍ଛ ହୋଇପାରିବ। ପରିବେଶ ସୁରକ୍ଷା ଓ ଜଳ ସଂରକ୍ଷଣ ଓ ସ୍ୱଚ୍ଛତାର ମହତ୍ଵ ଶିଖାଇବା ଉଚିତ। ସମସ୍ତଙ୍କ ସହଯୋଗରେ ଏକ ସୁନ୍ଦର ଓ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇଥାଏ। ବର୍ଷା ଋତୁ ଆମ ଜୀବନରେ ଆନନ୍ଦ ଓ ସମୃଦ୍ଧି ଆଣିଥାଏ, କିନ୍ତୁ ଏହି ସମୟରେ ଅଳ୍ପ ଅସାବଧାନତା ମଧ୍ୟ ବିଭିନ୍ନ ରୋଗର କାରଣ ହୋଇପାରେ। ତେଣୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା, ପୌଷ୍ଟିକ ଖାଦ୍ୟ ଖାଇବା ଓ ଦୂଷିତ ପାଣି ପିଇବା। ଆସନ୍ତୁ ଆମେ ସମସ୍ତେ ମିଶି ସୁସ୍ଥ ଦେହ, ସ୍ୱଚ୍ଛ ପରିବେଶ ଏବଂ ସବୁଜ ପୃଥିବୀ ଗଠନ ପାଇଁ ସଂକଳ୍ପ ନେବା।
2: ବହୁତ ଭଲ କଥା କହିଲେ। ଆଜି ଆପଣ ଆମକୁ ସମୟ ଦେଇଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।

0: ସୁନିତା,
1: ହଁ ଅପା,
0: ଗୀତ କଥା ସାକ୍ଷାତକାର ଭିତରେ ସମୟ ବି ଆମକୁ ଇସାରା ଦେଲାଣି ଯେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ।
1: କିନ୍ତୁ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆମେ ଆମ ଶ୍ରୋତା ଭଉଣୀଙ୍କୁ କହି ରଖିବା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ।
0: ଶ୍ରୋତା ଭଉଣୀ, ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ସାକ୍ଷାତକାର ବାଳିକା ଶିକ୍ଷାର ଆବଶ୍ୟକତା। ତାହେଲେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚିତ ଭାବରେ ଆମ ପାଖକୁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇବେ। ଆମ ପାଖକୁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ କରିବାର ନମ୍ଘରଟି ହେଉଛି 9438268568।
1: ପୁଣି ଥରେ ନମ୍ଘରଟି କହି ରଖୁଛୁ 9438268568। ତାହେଲେ ଆଜିର କାର୍ଯ୍ୟକ୍ରମରୁ ଆମକୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଅଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ସମୟ ଦିନ 1:50। ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଆକାଶବାଣୀ ଦିଲ୍ଲୀରୁ ଶୁଣିବେ ମିଡ୍ ଡେ ନ୍ୟୁଜ୍।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା, ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ, ବାଘ ସଂରକ୍ଷଣ ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ, ଓଡ଼ିଆ ଆନିମେସନ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ, ଏବଂ ହର୍ମୁଜ ପ୍ରଣାଳୀ ନିକଟରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତର ଦୃଢ଼ ନିନ୍ଦା। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଲୋକସଭାରେ ଆଲୋଚନା ଜାରି ରହିଛି। 2024 ଆଇନକୁ ସଂଶୋଧନ ନେଇ ଏହି ବିଲ୍ରେ କେତେକ ପ୍ରସ୍ତାବ ରହିଛି। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଗତ ସୋମବାର ଏହି ବିଲ୍କୁ ଲୋକସଭାରେ ଆଗତ କରିଥିଲେ। ଆଜିର ଆଲୋଚନାରେ ଅଂଶଗ୍ରହଣ କରି ଜେଡିୟୁ ସାଂସଦ ଦିନେଶ୍ୱର କମାଇ ବିଲ୍ ଆଗତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କହିଛନ୍ତି ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ବୃଦ୍ଧି ସହିତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତକୁ ସୁନିଶ୍ଚିତ କରିବାରେ ଏହା ସହାୟକ ହେବ। ଛାତ୍ରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବିଲ୍ ଅଣାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆର୍ଏସ୍ପିର ଏମ୍କେ ପ୍ରେମଚନ୍ଦ୍ରନ୍ ପ୍ରସ୍ତାବିତ ବିଲ୍ରେ ରହିଥିବା ପରିବର୍ତ୍ତନ ଜନିତ ପ୍ରସ୍ତାବ କେବଳ ଲୌକିକତା ବୋଲି ଅଭିଯୋଗ କରିଛନ୍ତି। ପୂର୍ବାହ୍ନ 11:00 ଆଜି ଗୃହର ଅଧିବେଶନ ଆରମ୍ଭ ହେବା କ୍ଷଣି ବାଚସ୍କତି ଓମ୍ ବିର୍ଲା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କ୍ରୀଡ଼ାବିତ୍ ହରଜିନ୍ଦର କୌର ଏବଂ ଗୁଲବୀର ସିଂଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଗୃହରେ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗଜନିତ ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ହଟ୍ଟଗୋଳ ସୃଷ୍ଟି କରିଥିଲେ। ଗୃହକାର୍ଯ୍ୟ ସମ୍ଭବ ନ ହେବାରୁ ବାଚସ୍କତି 12:30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଜାରି ରହିବାରୁ ପ୍ରଥମ ପର୍ଯ୍ୟାୟରେ 12:30 ଏବଂ ପରେ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଆଗତ ହୋଇଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଆଗତ କରିଛନ୍ତି। ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ଆଇନ 1969 ସଂଶୋଧନ କରିବା ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଜନ୍ମ କିମ୍ବା ମୃତ୍ୟୁର 1 ବର୍ଷରୁ 2 ବର୍ଷ ମଧ୍ୟରେ ଦାଖଲ ହୋଇଥିବା ରିପୋର୍ଟ ଉପରେ ଯାଞ୍ଚ ପରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପଖଣ୍ଡସ୍ତରୀୟ ମାଜିଷ୍ଟ୍ରେଟ୍ ଅଥବା କ୍ଷମତାପ୍ରାପ୍ତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ସହିତ ଏହାକୁ ପଞ୍ଜୀକରଣ କରାଯିବା ନେଇ ବିଧେୟକରେ ପ୍ରସ୍ତାବ ରହିଛି। ତେବେ 2 ବର୍ଷରୁ ଅଧିକ ସମୟ ପରେ ହୋଇଥିବା ରିପୋର୍ଟରେ କେବଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶକ୍ରମେ ପଞ୍ଜୀକରଣ କରାଯାଇପାରିବ। ବିଳମ୍ବିତ ପଞ୍ଜୀକରଣ ପାଇଁ ବ୍ୟବସ୍ଥାକୁ ଅଧିକ କଠୋର କରିବା ଏବଂ ଜନ୍ମ ଓ ମୃତ୍ୟୁର ସମୟ ଅନୁଯାୟୀ ରିପୋର୍ଟିଂକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ସଂଶୋଧିତ ବିଧେୟକ ଆଗତ କରାଯାଇଛି। ଲୋକସଭା 1 ଦେଶ 1 ନିର୍ବାଚନ ସମ୍ପର୍କିତ ମିଳିତ ସଂସଦୀୟ କମିଟିର କାର୍ଯ୍ୟକାଳକୁ ବୃଦ୍ଧି କରିଛି। ଲୋକସଭାରେ ଆଜି କମିଟିର ଅଧ୍ୟକ୍ଷ ବିଜେପି ସଦସ୍ୟ ପିପି ଚୌଧୁରୀ ସମ୍ଭିଧାନର 129ତମ ସଂଶୋଧନ ବିଲ୍ 2024 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2024 ଉପରେ କାର୍ଯ୍ୟକାଳ ବୃଦ୍ଧି ନେଇ ଏକ ପ୍ରସ୍ତାବ ଆଗତ କରିଥିଲେ। ବାଚନିକ ଭୋଟ୍ରେ ଏହି ପ୍ରସ୍ତାବ ଗୃହରେ ପାରିତ ହୋଇଛି। ଆସନ୍ତା ଶୀତକାଳୀନ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନ ପର୍ଯ୍ୟନ୍ତ କମିଟି କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି। ଆସାମରେ ଦେଖାଦେଇଥିବା ବନ୍ୟା ସ୍ଥିତି ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରିବା ସହ ଅପର ଆସାମରେ ହୋଇଥିବା ଭୟାବହ ବନ୍ୟା ପରବର୍ତ୍ତୀ ସହାୟତା କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଶର୍ମା କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା, ପୁନରୁଦ୍ଧାର ତଥା ପୁନଃନିର୍ମାଣ ପାଇଁ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇଦେବେ ବୋଲି ଆଶ୍ୱାସନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଏହି କଠିନ ସମୟରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଆବଶ୍ୟକ ସେବା ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଶିବସାଗର, ଗୋଲାଘାଟ, ଚରାଇଦେଓ, ଜୋରହାଟ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ପୁନର୍ବାସ କାର୍ଯ୍ୟ ଜାରି ରହିଛି। ତେବେ ସ୍ଥିତି ସ୍ୱାଭାବିକ ହେଉଥିବା ବେଳେ କେତେକ ପ୍ରଭାବିତ ଅଞ୍ଚଳରେ ବନ୍ୟା ଜଳ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଉଛି। ଆସାମ ସରକାର ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଅନେକ ସହାୟତା ଓ ପୁନର୍ବାସ ପଦକ୍ଷେପ ଗ୍ରହଣ କରିଛନ୍ତି।

0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର। ବ୍ୟାଘ୍ର ସଂରକ୍ଷଣ, ସେମାନଙ୍କ ପ୍ରାକୃତିକ ବାସସ୍ଥଳୀର ସୁରକ୍ଷା ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। 2010 ନଭେମ୍ବରରେ ରୁଷର ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀ ଅବସରରେ ଏହି ଦିବସ ପାଳନ ନେଇ ନିଷ୍ପଭି ଗ୍ରହଣ କରାଯାଇଥିଲା। ଭାରତ ସମେତ ବ୍ୟାଘ୍ର ବାସସ୍ଥଳୀ ଥିବା 13 ଦେଶର ନେତୃମଣ୍ଡଳୀ 2022 ସୁଦ୍ଧା ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଥିଲେ। ସାମ୍ପ୍ରତିକ ବିଶ୍ୱ ଆକଳନ ଅନୁଯାୟୀ 5,711 ବାଘ ଏବେ ରହିଛନ୍ତି। ବିଜ୍ଞାନ ଆଧାରିତ ପଦ୍ଧତି, ସାଂଗଠନିକ ସହାୟତା ମାଧ୍ୟମରେ ଭାରତ ବିଶ୍ୱସ୍ତରରେ ବାଘ ସଂରକ୍ଷଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି। ବିଶ୍ୱର ପ୍ରାୟ 70% ବାଘ ଭାରତରେ ରହିଥିବା କୁହାଯାଉଛି। ଏହି ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି, ବାଘଙ୍କ ବାସସ୍ଥଳୀ ସଂରକ୍ଷଣ, ତଦାରଖ, ଶିକାର ବିରୋଧୀ ପଦକ୍ଷେପ ଏବଂ ବନ କର୍ମଚାରୀ ତଥା ସ୍ଥାନୀୟ ସମ୍ପ୍ରଦାୟଙ୍କ ନିରନ୍ତର ସହଯୋଗ ମାଧ୍ୟମରେ ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ବିଶ୍ୱସ୍ତରରେ ସର୍ବାଧିକ ବାଘ ଭାରତରେ ରହୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ବାଘ ସଂରକ୍ଷଣ ପ୍ରୟାସ ଦେଶର ଶତାବ୍ଦୀ ପୁରୁଣା ସଂସ୍କୃତି ଦ୍ୱାରା ପ୍ରେରିତ। ପ୍ରକୃତି ସହ ସମନ୍ୱୟ ରକ୍ଷା କରି ଜୀବନଯାପନ ଏବଂ ନାଗରିକଙ୍କ ସାମୁହିକ ଇଚ୍ଛାଶକ୍ତି ଦ୍ୱାରା ଏହି କ୍ଷେତ୍ର ଗତିଶୀଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ଦେଶର 58 ଅଭୟାରଣ୍ୟରେ ପାଖାପାଖି 3,682 ବାଘ ରହିଛନ୍ତି। ବ୍ୟାଘ୍ର ସଂରକ୍ଷଣ ଏବଂ ସେମାନଙ୍କର ପରିସଂସ୍ଥାନକୁ ସୁରକ୍ଷା ଦେବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ସେ ପ୍ରକାଶ କରିଛନ୍ତି।
1: हमारी जो टाइगर पॉपुलेशन 2,226 थी वो बढ़कर 3,600 से ज्यादा। 10 सालों में जो टाइगर रिजर्व्स की संख्या 2014 में 47 टाइगर रिजर्व्स होते थे उनकी संख्या बढ़कर भी 58 हुई। सारे टाइगर रिजर्व्स हैं वो एक ही पोर्टल पे कैसे आए, एक ही वेबसाइट पर कैसे आए, ताकि जो प्रेशर केवल कुछ जगहों पे रहता है वो डिस्ट्रीब्यूट कैसे हो, ज्यादा अवेयरनेस कैसे हो, इसके लिए भी जो आज एनटीसीए ने नए एक इंटीग्रेटेड पोर्टल की शुरुआत करी है।
0: ଓଡ଼ିଆ ଆନିମେସନ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି। ବିଚାରପତି ଜଷ୍ଟିସ୍ ଡିଭି ରାଗରତ୍ନା ଏବଂ ଜଷ୍ଟିସ୍ ଆର୍ ମହାଦେବନଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି, ପିଲାମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଏହା ହେଉଛି କଳାର ଏକ ନୂତନ ରୂପ। ଏଭଳି ଆବେଦନ ମାଧ୍ୟମରେ ଏହାକୁ ହ୍ରାସ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ ଦିଆଯାଇଥିବା ପୂର୍ବ ଅନୁମତିକୁ ଖଣ୍ଡପୀଠ କାଏମ ରଖିଛନ୍ତି। ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ର ଉପରେ ସମାଜର କିଛି ବର୍ଗଙ୍କଠାରୁ ଆପତ୍ତି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାର ମୁକ୍ତିଲାଭ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଅଭିଯୋଗ ଆଧାରରେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିଥିଲେ। ଦକ୍ଷିଣ ପଶ୍ଚିମ ଜାପାନର କୁମାମୋଟୋ ଅଞ୍ଚଳରେ ଗତକାଲି ହୋଇଥିବା ଭୂକମ୍ପ ଯୋଗୁଁ 13 ଜଣଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ ପରିବହନ ବ୍ୟବସ୍ଥାରେ ଅସ୍ୱାଭାବିକତା ଦେଖାଦେଇଛି। ପ୍ରବଳ ଗରମ ଯୋଗୁଁ ଆଶ୍ରୟସ୍ଥଳୀରେ ଥିବା ହଜାର ହଜାର ଲୋକଙ୍କୁ ଦିଆଯାଉଥିବା ସହାୟତା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କ୍ୟୁଶୁ ସିନକାନସେନ୍ ବୁଲେଟ୍ ଟ୍ରେନ୍ ଏବଂ କିଛି ବିମାନ ବନ୍ଦରରେ ବିମାନ ଚଳାଚଳ ବ୍ୟାହତ ହୋଇଛି। ସେନା ଓ ଜରୁରୀକାଳୀନ ସେବାର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କହିଛନ୍ତି, ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। 36,900 ଘରକୁ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିବା ବେଳେ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଜାପାନ ଭୂମିକମ୍ପକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଏଭଳି ପରିସ୍ଥିତିରେ ଜାପାନର ଜନସାଧାରଣ ଓ ସରକାରଙ୍କ ପ୍ରତି ଭାରତର ସମର୍ଥନ ରହିଛି। ହର୍ମୁଜ ପ୍ରଣାଳୀ ନିକଟରେ କେତେକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏହି ଅଞ୍ଚଳରେ ବାଣିଜ୍ୟିକ ପରିବହନ ଓ ବେସାମରିକ ଭିତ୍ତିଭୂମିକୁ ଟାର୍ଗେଟ୍ କରାଯାଉଥିବାରୁ ତାହାକୁ ବନ୍ଦ କରାଯିବା ଉଚିତ ବୋଲି ମିଳିତ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ପି ହରିଶ କହିଛନ୍ତି। ଏହି ଅଞ୍ଚଳରେ ଚାଲିଥିବା ସଂଘର୍ଷରେ କିଛି ସମୟର ବିରତି ପରେ ପୁଣି ଆକ୍ରମଣ ଓ ଶତ୍ରୁତା ବୃଦ୍ଧି ପାଇବା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି। ଚଳିତ ମାସରେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ବେଳେ ଜିଏଫ୍ଏସ୍ ଗାଲାକ୍ସି, ଏମ୍ଟି ଅଲ୍ ବାହିଆ ଏବଂ ଏମ୍ଟି ମୁମ୍ବାସା ସମେତ କେତେକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ଶ୍ରୀ ହରିଶ ଭାରତ ପକ୍ଷରୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଅନ୍ତର୍ଜାତୀୟ ଜଳପଥ ଦେଇ ମୁକ୍ତ ତଥା ଅବାଧ ଜାହାଜ ଚଳାଚଳ ଏବଂ ବାଣିଜ୍ୟର ପୁନରୁଦ୍ଧାର କରାଯିବା ଆବଶ୍ୟକ। ଲୋକସଭାରେ ଜାରି ରହିଛି ସାର୍ବଜନୀନ ପରୀକ୍ଷା ଅସାଧୁ ନିବାରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଲୋକସଭାରେ ଆଗତ। ବାଘ ସଂରକ୍ଷଣ ଏବଂ ବଂଶବୃଦ୍ଧି ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ଓଡ଼ିଆ ଆନିମେସନ୍ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥ ମୁକ୍ତିଲାଭ ବିରୁଦ୍ଧରେ ଓଡ଼ିଶା ସରକାର

0: ମହାବାତିନ୍ ଚଳଚ୍ଚିତ୍ରରୁ ଏହି ଗୀତଟି ଶୁଣୁଥିଲେ। ଶିଳ୍ପୀମାନେ ଥିଲେ ମନୋହର ସେଠୀ, ଶ୍ୱେତା ପଣ୍ଡିତ ଏବଂ ଅନ୍ୟମାନେ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

0: ଗତ 24 ଘଣ୍ଟାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଯାଇଛି। ବରଗଡ଼ ବିଜେପୁରରେ ସର୍ବାଧିକ 315 ମିଲିମିଟର ବର୍ଷା, ବଲାଙ୍ଗୀରରେ ଆଗଲପୁରରେ 264, ସାଲେଭଟାରେ 256.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 616.87 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 292,855 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଦୁଇଟି ଗେଟ୍ ଦେଇ 64,044 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଣ୍ଡୁଳି ବ୍ୟାରେଜ୍ ଦେଇ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା 9,00,000 କ୍ୟୁସେକ୍ ପାଣି ଛଡ଼ାଯିବ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ଆଖୁଆପଦା, ବଲ୍ଭିଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ଜଳସ୍ତର 20.34 ମିଟର ଥିବାବେଳେ ଏହାର ବିପଦ ସଂକେତ ହେଉଛି 18.33 ମିଟର। ଯାଜପୁର ଛତାବର କଣାସ ନିକଟରେ 3 ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାଜପୁର ଭଦ୍ରକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳବାସୀଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦୋବଲ ସମେତ ଅନ୍ୟାନ୍ୟ ବନ୍ୟାଞ୍ଚଳ ଅନୁଧ୍ୟାନ କରି ବିପନ୍ନ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ବେହେଡ଼ା ନିକଟରେ ତେଲ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଉମରକୋଟ ରାୟଘରକୁ ସଂଯୋଗ କରୁଥିବା 40 ନମ୍ଘର ରାଜ୍ୟ ରାଜପଥର ଅସ୍ଥାୟୀ ପୋଲ ଉପରେ 3 ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇଥିବାରୁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବା ସହ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହୋଇଛି। ନୂଆପଡ଼ା ଜିଲ୍ଲାର ବୋଡେନ ଜୁଜୁଘାଟଠାରେ ସଡ଼କ ଉପରେ 4 ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। କାଣ୍ଡିତରୁ ତରବୁଡ଼କୁ ଯାତାୟତ ବିଚ୍ଛିନ୍ନ ହୋଇଛି। ଘୁଡ଼ୁସର ଓ ଜମନକଟା ଗାଁର 20 ଜଣଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଛି। ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ବାଘମାନଙ୍କୁ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ଦେଶରେ ବାଘ ବଂଶ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଗ୍ରହଣ କରାଯାଉଛି। ବନାଞ୍ଚଳର ସୁରକ୍ଷା, କ୍ୟାମେରା ଟ୍ରାପ୍, ଡ୍ରୋନ୍ ନିରୀକ୍ଷଣ, କୃତ୍ରିମ ବୁଦ୍ଧିମତା ଆଧାରିତ ମନିଟରିଂ ଏବଂ ସମୁଦାୟର ସହଭାଗିତା ଭଳି ପଦକ୍ଷେପ କାର୍ଯ୍ୟକାରୀ କରାଯାଉଛି। 2010 ରୁଷରେ ଅନୁଷ୍ଠିତ ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀରେ ଆଜିର ଦିନକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଭାରତରେ ବ୍ୟାଘ୍ର ସଂରକ୍ଷଣ ଦିଗରେ କାର୍ଯ୍ୟ କରୁଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷର ସୂଚନା ଅନୁଯାୟୀ ଦେଶରେ 3,682 ବାଘ ରହିଛନ୍ତି, ଯାହା ବିଶ୍ୱର ମୋଟ ବାଘ ସଂଖ୍ୟାର 75%। ଦେଶରେ ବର୍ତ୍ତମାନ 58 ଟାଇଗର ରିଜର୍ଭ ରହିଛି, ଯାହାର କ୍ଷେତ୍ରଫଳ ପ୍ରାୟ 83,000 ବର୍ଗ କିଲୋମିଟର ହେବ ବୋଲି ଜଣାପଡ଼ିଛି। ସଦ୍ୟତମ ସୂଚନା ଅନୁଯାୟୀ ଓଡ଼ିଶାର ଶିମିଳିପାଳରେ 32 ବାଘ ରହିଥିବାବେଳେ ମଧ୍ୟପ୍ରଦେଶରେ ସର୍ବାଧିକ ବାଘ ଅଛନ୍ତି। ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚନ୍ଦ୍ର ଗୋଗିନିନି ଆକାଶବାଣୀକୁ ପ୍ରତିକ୍ରିୟାରେ କହିଛନ୍ତି,
1: ଓଡ଼ିଶାରେ ଟାଇଗର କନଜରଭେସନ୍ରେ ବହୁତ ଗୋଟେ ପ୍ରମୁଖିତ ରହୁଛି ଏଥିପାଇଁ କି ଆମର ଶିମିଳିପାଳ ଟାଇଗର ରିଜର୍ଭ ୟୁନିକ୍ ବାୟୋଡାଇଭର୍ସିଟି, ଯୋଉଟା ଇଷ୍ଟର୍ଣ୍ଣ ପପୁଲେସନ୍ ର ଇମ୍ପୋର୍ଟାଣ୍ଟ ବ୍ରିଡିଂ ପ୍ଲେସ୍ ଅଫ୍ ଟାଇଗର୍ସ। ପପୁଲେସନ୍କୁ ଆମେ ସୁରକ୍ଷା ଦଉଛୁ ଆଉ ପ୍ରତିବର୍ଷ ଟାଇଗର ନମ୍ବର ବଢୁଛି। ଗତ ବର୍ଷ ଆମେ ଦେଖିଲୁ 32 ଟାଇଗର ଅଛି, ଆମେ ଆଶା କରୁଛୁ ଏବେ ବି ଟାଇଗର ନମ୍ବରଟା ବଢିବ। ଡାଇଭର୍ସିଟି ବଢାଇବାକୁ ଟାଇଗର ପପୁଲେସନ୍ ଯାଏ ପ୍ରଥମତଃ ଆମେ ଇଣ୍ଟରଷ୍ଟେଟ୍ରେ ଟାଇଗର ଆଣିକି ଟ୍ରାନ୍ସଲୋକେସନ୍ କଲୁ, ଯାହାକି ଜେନେଟିକ୍ ଡାଇଭର୍ସିଟି ବଢିବ ଶିମିଳିପାଳ ଟାଇଗର ପପୁଲେସନ୍ରେ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶାର ସମୃଦ୍ଧ ଜଙ୍ଗଲ ଏବଂ ବାଘମାନଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ ସୃଷ୍ଟି କରିବା ସାମୂହିକ ଦାୟିତ୍ୱ। ବନ୍ୟଜନ୍ତୁ ସଂରକ୍ଷଣ, ପରିବେଶଗତ ବ୍ୟବସ୍ଥାର ପୁନରୁଦ୍ଧାର ଏବଂ ଆଗାମୀ ପିଢ଼ି ପାଇଁ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ସଂକଳ୍ପ ନେବାକୁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସ ପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00 ରାତି 11:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପବିତ୍ର ଆଷାଢ଼ ପୂର୍ଣ୍ଣିମାରେ ଆଜି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା

शैक्षिक ପରିବେଶକୁ ସ୍ୱଚ୍ଛ ସୁନ୍ଦର ରଖି ସମାଜକୁ ପ୍ରେରିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ହିନ୍ଦୁ ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ଆଜି ଗୁରୁ ପୂର୍ଣ୍ଣିମାକୁ ମହା ଆଡମ୍ବରରେ ପାଳନ କରୁଛନ୍ତି। ଯୋଗୀ ପରମ୍ପରା ଅନୁସାରେ ଭଗବାନ ଶିବ ପ୍ରଥମ ଗୁରୁ, କିନ୍ତୁ ହିନ୍ଦୁ ଋଷି ସାଧୁସନ୍ଥମାନେ ବ୍ୟାସଦେବଙ୍କୁ ଗୁରୁ ଭାବେ ପୂଜା କରିଥାନ୍ତି। ଗୁରୁ ପୂର୍ଣ୍ଣିମା ହେଉଛି ଶିକ୍ଷା, ଜ୍ଞାନ ଆହରଣ ଏବଂ କୃତଜ୍ଞତା ପ୍ରକାଶ କରିବାର ପର୍ବ। ଶିଷ୍ୟଙ୍କ ଜୀବନ ବଢ଼ିବାରେ ଗୁରୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଶିଷ୍ୟଙ୍କ ମନରେ ଆତ୍ମପ୍ରତ୍ୟୟ ସୃଷ୍ଟି କରିବା ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଗୁରୁ ଉଲ୍ଲେଖନୀୟ ମାର୍ଗଦର୍ଶନ କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁ ପୂର୍ଣ୍ଣିମାର ପବିତ୍ର ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ଗୁରୁମାନେ ଶିଷ୍ୟମାନଙ୍କୁ ବିଚାର ଏବଂ ଉତ୍ତମ ମୂଲ୍ୟବୋଧ ସହିତ ସକାରାତ୍ମକ ଶକ୍ତି ପ୍ରଦାନ କରିଥାନ୍ତି। ଗୁରୁଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସନାତନ ସଂସ୍କୃତି ଏବଂ ସମୃଦ୍ଧ ଋଷି ପରମ୍ପରାରେ ଗୁରୁମାନେ ତ୍ୟାଗ, ସଂସ୍କାର ଏବଂ ରାଷ୍ଟ୍ର ନିର୍ମାଣର ପ୍ରତୀକ। ଜ୍ଞାନ, ଧର୍ମ, କର୍ତ୍ତବ୍ୟବୋଧ ଏବଂ ମାତୃଭୂମି ସେବାରେ ପଥ ପ୍ରଦର୍ଶନ କରୁଥିବା ସମସ୍ତ ଶିକ୍ଷା, ଦୀକ୍ଷା ଓ କର୍ମଗୁରୁଙ୍କୁ ସେ ପ୍ରଣାମ ଜଣାଇଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମାସ 1 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକମାନେ ବୋଟ୍ ଲାଇବ୍ରେରୀରେ ବିଭିନ୍ନ ଜୀବଜନ୍ତୁ, ପରିବେଶ ଓ ପ୍ରକୃତି ସମ୍ପର୍କିତ ପୁସ୍ତକ ପଢ଼ିବାର ସୁଯୋଗ ପାଇବା ସହ ସଂଗ୍ରହାଳୟ ବୁଲି ଦେଖିପାରିବେ। କୁମ୍ଭୀରଙ୍କ ପ୍ରଜନନ ପାଇଁ ମେ ମାସ 1 ତାରିଖରୁ ଜୁଲାଇ ମାସ 31 ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ପ୍ରଭାବିତ। ସ୍ଥାନୀୟ ଜନଜାତୀୟ ସମ୍ପ୍ରଦାୟର ସହଭାଗିତାରେ ବାଘ ବଂଶ ଭବିଷ୍ୟତ ସୁରକ୍ଷାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ପୁରୀ ଶ୍ରୀମନ୍ଦିର ବନକା ଲାଗି ନୀତି ପାଇଁ ସନ୍ଧ୍ୟା 6 5 ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବା ନେଇ ଆଜି ପାଳନ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆଜିର ଏହି ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆମର ସାନ୍ଧ୍ୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ନାଟକ ସବୁ ମାୟାରେ ପାୟା। ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ହେଲୋ ସର୍ଦ୍ଦାର ଅକବର ଗୀତ ପ୍ରଚାରିତ ହେବ ଅପରାହ୍ନ 5:30। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। 6:30 ଉଜ୍ଜଳ ଆମ ଦେଶ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ଆଜିର ପ୍ରସଙ୍ଗ ଶୁଣିବେ ସନ୍ଧ୍ୟା 6:55 ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଆମ କେନ୍ଦ୍ରରୁ ପ୍ରଚାରିତ ହେବ ଓଡ଼ିଆ ଚଳଚ୍ଚିତ୍ର ଗୀତ। 7:25 ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସା ସେବା ସମ୍ପର୍କରେ ଶୁଣିବେ। ପରେ ପରେ ଗୀତ ଶୁଣିବେ। ସଂସଦ ସମୀକ୍ଷା ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। 8:15 ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମୂର୍ଚ୍ଛନା। ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ ନିହାରିକା ସାହୁ। ଗୀତ ରଚନା କରିଛନ୍ତି ରଞ୍ଜିତ କୁମାର ଦାସ, ସଙ୍ଗୀତ ସୁକୁମାର ସୋନା। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ଶୁଣିବେ ବଂଶୀବାଦନ ପରିବେଷଣ କରିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରାସିଆ, ରାଗ ହମସଦ୍ୱାନୀ ରାତି 8:30। ରାତି 9:15 ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସ୍ପଟ୍ଲାଇଟ୍। 9:30 ବିଚିତ୍ରା କାର୍ଯ୍ୟକ୍ରମ, ଏଥିରେ ଗୀତ ଏବଂ ଗଜଲ ଶୁଣିବେ। ପରିବେଷଣ କରିଛନ୍ତି ଅନୁରାଧା ପଡ଼ୱାଲ, ହରିହରନ, ଆଲକା ୟାଗ୍ନିକ, ଜଗଜିତ ସିଂ ଏବଂ ଡକ୍ଟର ଅନିତା ସେନ। ପାର୍ଲିଆମେଣ୍ଟର ପ୍ରଶ୍ନ ଉତ୍ତରର ରେକର୍ଡିଂ ଶୁଣିବେ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 10:00। ରାତି 10:30 ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୋତାବନ୍ଧୁ, ଏ ଥିଲା ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର କିଛି ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:47:58। ଏଇଠି ଶେଷ କରୁଛୁ ଆଜିର ଏହି ଅଧିବେଶନକୁ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ତେବେ ଏଣିକି ଆପଣ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ FM 103.6 MHz ଯୋଗେ। ବର୍ତ୍ତମାନ ପାଇଁ ଆମକୁ ବିଦାୟ ଦିଅନ୍ତୁ।

0: ପ୍ରେମ ପ୍ରେମ ଏମିତି ଏକ ଶବ୍ଦ ଯାହାକୁ ଲେଖିବା ସହଜ କିନ୍ତୁ ଅନୁଭବ କରିବା ସବୁଠୁ କଠିନ।
1: ପ୍ରେମ କେବେ ବର୍ଷାର ଝିପିଝିପି ବୁନ୍ଦା ତ କେବେ ଶ୍ରାବଣର ନୀରବ ସନ୍ଧ୍ୟା। ପ୍ରେମ କେବେ ଆଖିର ଭାଷା ତ କେବେ ନୀରବତାର ସବୁଠାରୁ ସୁନ୍ଦର କବିତା। ହୃଦୟର ସ୍ପନ୍ଦନରେ ଯେତେବେଳେ କାହାର ନାଁ ଆସିଯାଏ ସେତେବେଳେ ଜନ୍ମ ନିଏ ଏକ ଅକୁହା ପ୍ରେମ କାହାଣୀ।
0: ତେବେ ଆସନ୍ତୁ ସାଥୀ, ସେହି ଭାବନାର ସୁରରେ କିଛି କବିତା, କିଛି ଅନୁଭୂତି ଓ କିଛି ମନଛୁଆଁ କଥା ସହ ଆରମ୍ଭ କରିବା ଆଜିର ସମ୍ଭାର କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନା

0: ତେବେ ସାଥୀ, କାର୍ଯ୍ୟକ୍ରମକୁ ଆଗେଇ ନେବା, ଶୁଣିବା ଗୋଟେ ସୁନ୍ଦର ବିଚାର।
1: କର୍ମ ଉପରେ ବିଶ୍ୱାସ ରଖ, ଦେଖିବ ଯେତେ ଜଟିଳ ପରିସ୍ଥିତି ଥିଲେ ବି ନିଶ୍ଚିତ ଭାବେ ସମାଧାନର ବାଟ ବାହାରିବ।
0: ଆଉ ସୁଖରେ ରହିବାର ଗୋଟିଏ ମନ୍ତ୍ର ହେଉଛି, ପରିସ୍ଥିତି ଦେଖି ନିଜକୁ ବଦଳାଇ ଦିଅ। ତେବେ ଏହି ସୁନ୍ଦର ବିଚାର ସହ କାର୍ଯ୍ୟକ୍ରମକୁ ଆଗେଇ ନେବା ସାଥୀ, ଶୁଣିବା ଇଣ୍ଟରନ୍ୟାସନାଲ ଟାଇଗର ଡେ ସମ୍ପର୍କରେ।
1: ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ, ଯାହାକୁ ଆମେ ଇଣ୍ଟରନ୍ୟାସନାଲ ଟାଇଗର ଡେ ଭାବେ ଜାଣୁ, ଯାହାକି ପ୍ରତିବର୍ଷ ଜୁଲାଇ ମାସ 29 ତାରିଖରେ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ବିଲୁପ୍ତ ପ୍ରାୟ ବାଘମାନଙ୍କର ସୁରକ୍ଷା, ସେମାନଙ୍କ ପ୍ରାକୃତିକ ବାସସ୍ଥାନର ସଂରକ୍ଷଣ ଏବଂ ବାଘ ସଂରକ୍ଷଣ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ବାଘ ବିଶେଷ ଭାବରେ ଜଙ୍ଗଲର ଖାଦ୍ୟ ଶୃଙ୍ଖଳର ଶୀର୍ଷ ଶିକାରୀ ହୋଇଥାଏ, ତେଣୁ ପରିବେଶର ସନ୍ତୁଳନ ରକ୍ଷାରେ ଏମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଜଙ୍ଗଲ କାଟିବା, ଚୋରା ଶିକାର ଏବଂ ଅବୈଧ ବନ୍ୟଜନ୍ତୁ ବ୍ୟବସାୟ ଯୋଗୁଁ ବାଘର ସଂଖ୍ୟା କ୍ରମେ କ୍ରମେ କମି କମି ଯାଉଛି। ତେଣୁ ବାଘ ଏବଂ ଏହାର ବାସସ୍ଥାନକୁ ସୁରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ। ତେବେ ସାଥୀ, ଚାଲନ୍ତୁ ଶୁଣିବା ଗୁରୁ ପୂର୍ଣ୍ଣିମା ବିଷୟରେ।
0: ଗୁରୁ ପୂର୍ଣ୍ଣିମା ହେଉଛି ଭାରତର ଏକ ପବିତ୍ର ଏବଂ ମହାନ ପର୍ବ, ଯାହା ଆଷାଢ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଇଥାଏ। ଏହି ଦିନ ଶିକ୍ଷା, ଜ୍ଞାନ, ସଂସ୍କାର ଓ ସଦ୍ମାର୍ଗରେ ଆମକୁ ପରିଚାଳିତ କରୁଥିବା ଗୁରୁମାନଙ୍କ ପ୍ରତି କୃତଜ୍ଞତା ଆଉ ସମ୍ମାନ ପ୍ରକାଶ କରାଯାଏ। ମହର୍ଷି ବେଦବ୍ୟାସଙ୍କ ଜନ୍ମଦିନ ଭାବରେ ମଧ୍ୟ ଏହି ଦିବସ ପାଳନ କରାଯାଇଥାଏ, ସେଥିପାଇଁ ଏହାକୁ ବ୍ୟାସ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ। ଗୁରୁ କେବଳ ପାଠପଢ଼ା କ୍ଷେତ୍ରରେ ନୁହଁ, ବରଂ ଜୀବନର ସଠିକ୍ ପଥ, ନୈତିକ ମୂଲ୍ୟବୋଧ, ଉତ୍ତମ ଚରିତ୍ର ଗଠନର ଶିକ୍ଷା ମଧ୍ୟ ଦେଇଥାନ୍ତି। ତେଣୁ ଗୁରୁଙ୍କ ସ୍ଥାନ ସର୍ବୋଚ୍ଚ ବୋଲି ମନାଯାଇଥାଏ। ଗୁରୁ ପୂର୍ଣ୍ଣିମା ଅବସରରେ ଆମେ ସମସ୍ତେ ଗୁରୁଜନଙ୍କୁ ସମ୍ମାନ ଜଣାଇ ସେମାନଙ୍କ ଆଦର୍ଶକୁ ଅନୁସରଣ କରି ଜ୍ଞାନ, ନମ୍ରତା ଓ ସତ୍କର୍ମର ପଥରେ ଆଗେଇ ଯିବାର ସଂକଳ୍ପ ନେବା।
1: ତେବେ ସାଥୀ, ଆଜି ହେଉଛି ଅରୁଣା ଅସଫ ଅଲ୍ଲୀଙ୍କ ଜନ୍ମବାର୍ଷିକୀ। ଭାରତର ସ୍ୱାଧୀନତା ସଂଗ୍ରାମୀ ଅରୁଣା ଅସଫ ଅଲ୍ଲୀ ହେଉଛନ୍ତି ଭାରତର ସ୍ୱାଧୀନତା ସଂଗ୍ରାମର ଜଣେ ସାହସୀ ଆଉ ପ୍ରଖ୍ୟାତ ସମାଜସେବୀ। ତାଙ୍କର ଜନ୍ମ 16 ଜୁଲାଇ 1909 ହୋଇଥିଲା। ସେ 1942 ଭାରତ ଛାଡ଼ ଆନ୍ଦୋଳନ ସମୟରେ ମଧ୍ୟ ମୁମ୍ବାଇର ଗୋୱାଲିଆ ଟ୍ୟାଙ୍କ ମୈଦାନରେ ଜାତୀୟ ପତାକାକୁ ଉତ୍ତୋଳନ କରି ଦେଶବାସୀଙ୍କୁ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରେରିତ କରିଥିଲେ। ଏହି ସାହସିକ କାର୍ଯ୍ୟ ପାଇଁ ସେ ଭାରତ ଛାଡ଼ ଆନ୍ଦୋଳନର ବୀରାଙ୍ଗନା ଭାବରେ ପରିଚିତ ହୋଇଥିଲେ। ସ୍ୱାଧୀନତା ପରେ ମଧ୍ୟ ସେ ସମାଜସେବା ଏବଂ ଜନକଲ୍ୟାଣ କାର୍ଯ୍ୟରେ ସକ୍ରିୟ ହୋଇ ରହିଥିଲେ, ଯାହାକି ତାଙ୍କର ଦେଶପ୍ରେମ, ସାହସ ଆଉ ନେତୃତ୍ୱ ସମାଜସେବା ଆଉ ଜନକଲ୍ୟାଣ କାର୍ଯ୍ୟରେ ସକ୍ରିୟ ହୋଇ ରହିଥିଲେ। ତାଙ୍କର ଦେଶପ୍ରେମ, ସାହସ ଏବଂ ନେତୃତ୍ୱ ଆଜି ମଧ୍ୟ ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ତାଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା।

0: ଆଉ ସାଥୀ, ଆଜି ହେଉଛି ଜାହାଙ୍ଗୀର ରତନଜୀ ଦାଦାଭାଇ ଟାଟାଙ୍କ ଜନ୍ମ, ଯିଏକି 29 ଜୁଲାଇ 1904 ଫ୍ରାନ୍ସର ପ୍ୟାରିସରେ ଜନ୍ମ ହୋଇଥିଲେ। ସେ ଟାଟା ଗ୍ରୁପ୍ର ଦୀର୍ଘ ସମୟ ଧରି ଅଧ୍ୟକ୍ଷ ଥିଲେ ଏବଂ ଭାରତର ଶିଳ୍ପ ଓ ବିମାନ ଚଳାଚଳ କ୍ଷେତ୍ରର ବିକାଶରେ ମଧ୍ୟ ତାଙ୍କର ଅସାଧାରଣ ଅବଦାନ ରହିଥିଲା। 1925 ସେ ଟାଟା ଏୟାରଲାଇନ୍ସ ଆରମ୍ଭ କରିଥିଲେ, ଯାହାପରେ ଏୟାର ଇଣ୍ଡିଆ ଭାବେ ପରିଚିତ ହେଲା। ସେ ଭାରତର ପ୍ରଥମ ଲାଇସେନ୍ସ ପ୍ରାପ୍ତ ପାଇଲଟ ମଧ୍ୟ ଥିଲେ।
1: ତେବେ ଶ୍ରୋତାବନ୍ଧୁ, ଆଜିକାଲିର ପ୍ରଗତିଶୀଳ ଦୁନିଆରେ ମଣିଷ ଦିନକୁ ଦିନ ଅଗ୍ରଗତି କରି ଚାଲିଛି, କିନ୍ତୁ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମଣିଷ ସମାଜ ଧୀରେ ଧୀରେ ନଷ୍ଟ କରିଚାଲିଛି। ଆମ ପାଖରେ ଥିବା ବନ୍ୟଜନ୍ତୁ ଆଉ ପରିବେଶର ସୁରକ୍ଷା କରିବା ମାନବ ସମାଜର ଦାୟିତ୍ୱ। ତେବେ ଚାଲନ୍ତୁ ଶ୍ରୋତାବନ୍ଧୁ, ଏହି ପରିପ୍ରେକ୍ଷୀରେ ଶୁଣିବା ଏକ ସୁନ୍ଦର ସାକ୍ଷାତକାର, ଯାହାକୁ ନେଇ ଆସିଛନ୍ତି ଲକ୍ଷ୍ମୀଦାସୀ ନାୟକ, ଏବଂ ବିଷୟ ରହିଛି
0: ବନ୍ୟପ୍ରାଣୀ ସୁରକ୍ଷା ଏବଂ ପରିବେଶ ସନ୍ତୁଳନ।

0: ନମସ୍କାର ସାର୍,
1: ନମସ୍କାର ମ୍ୟାଡ଼ାମ।
0: ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ନେହଭରା ସ୍ୱାଗତ ସାର୍।
1: ଧନ୍ୟବାଦ ମ୍ୟାଡ଼ାମ, ଆପଣଙ୍କୁ ମଧ୍ୟ ସ୍ୱାଗତ। ମୋତେ କିଛି କହିବାକୁ ସୁଯୋଗ ଦେଇଥିବା ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ।
0: ଆଜ୍ଞା ସାର୍, ତେବେ ସାର୍ ଆମ ଶ୍ରୋତା ଭାଇ ଭଉଣୀମାନଙ୍କୁ ପ୍ରଥମେ ଆପଣ ନିଜ ପରିଚୟଟି ଦେଇଦେବେ।
1: ଆଜ୍ଞା ଆଜ୍ଞା, ମୁଁ ହେଉଛି ଗୁପ୍ତଶେଖର ଜାନି ମ୍ୟାଡ଼ାମ। ମୁଁ ବର୍ତ୍ତମାନ PG ଅଧ୍ୟୟନ କରୁଛି।
0: ତେବେ ସାର୍, ଆଜିର ବିଷୟବସ୍ତୁ ଅନୁସାରେ ବନ୍ୟପ୍ରାଣୀର ସୁରକ୍ଷା କାହିଁକି ଆବଶ୍ୟକ, ଏ ବିଷୟରେ କ'ଣ କହିବେ ସାର୍?
1: ନିହାତି ମ୍ୟାଡ଼ାମ, ବନ୍ୟପ୍ରାଣୀଙ୍କ ସୁରକ୍ଷା ତ ନିହାତି ଆବଶ୍ୟକ, କାହିଁକି ନା ବନ୍ୟପ୍ରାଣୀ ପ୍ରକୃତରେ ଗୋଟେ ଅମୂଲ୍ୟ ସମ୍ପଦ ମ୍ୟାଡ଼ାମ। ସେମାନେ ଖାଦ୍ୟ ଶୃଙ୍ଖଳକୁ ସନ୍ତୁଳିତ ରଖନ୍ତି ଏବଂ ପରିବେଶ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରନ୍ତି। ସେମାନେ ନଥିଲେ ହୁଏତ ପ୍ରକୃତର ସନ୍ତୁଳନ ପୂରାପୂରି ବିଗୁଡ଼ିଯିବ ମ୍ୟାଡ଼ାମ।
0: ଠିକ କଥା କହିଲେ ସାର୍। ତେବେ ପରିବେଶ ସନ୍ତୁଳନ କ'ଣ?
1: ପରିବେଶ ସନ୍ତୁଳନ କହିଲେ ମ୍ୟାଡ଼ାମ, ଗଛ, ପଶୁ, ପକ୍ଷୀ, ଜଳ, ବାୟୁ ଓ ମଣିଷ ପରସ୍ପର ଉପରେ ନିର୍ଭର କରିକି ରହନ୍ତି ବା ସନ୍ତୁଳିତ ଭାବରେ ବଞ୍ଚିବାକୁ ପରିବେଶ ସନ୍ତୁଳନ କୁହାଯାଏ ମ୍ୟାଡ଼ାମ।
0: ଆଚ୍ଛା, ତେବେ ସାର୍ ବନ୍ୟପ୍ରାଣୀ କମିଗଲେ କ'ଣ ସମସ୍ୟା ସବୁ ସୃଷ୍ଟି ହେବ, ଏବଂ ବନ୍ୟପ୍ରାଣୀଙ୍କ ପାଇଁ ସବୁଠାରୁ ବିପଦ କ'ଣ ବୋଲି ଆପଣ ଭାବୁଛନ୍ତି?
1: ନିହାତି ମ୍ୟାଡ଼ାମ, ସମସ୍ୟା ତ ନିହାତି ହେବ। ଖାଦ୍ୟ ଶୃଙ୍ଖଳା ସବୁ ଭାଙ୍ଗିଯିବ, ଜୈବ ବିବିଧତା ମଧ୍ୟ କମିଯିବ, ବନ ସବୁ ନଷ୍ଟ ହୋଇଯିବ, ପରିବେଶରେ ଆଉ ସନ୍ତୁଳନ ରହିବନି, ପୁରା ଅସନ୍ତୁଳନ ସୃଷ୍ଟି ହେବ ମ୍ୟାଡ଼ାମ। ଆଉ ବିପଦ କହିଲେ ବନ କାଟିବା, ଅବୈଧ ଶିକାର କରିବା, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲରେ ନିଆଁ ଲାଗିବା ସବୁଠାରୁ ବଡ଼ ବିପଦ ମ୍ୟାଡ଼ାମ।
0: ହଁ ସାର୍, ଠିକ କହିଲେ। ତେବେ ସାର୍, ବନ୍ୟପ୍ରାଣୀର ସୁରକ୍ଷା ପାଇଁ ସରକାର କ'ଣ କ'ଣ ସବୁ ସୁବିଧା ସୁଯୋଗ ଯୋଗାଉଛନ୍ତି?
1: ସରକାର ତ ଯୋଜନା କରିଛନ୍ତି ମ୍ୟାଡ଼ାମ, ଯେମିତିକି ସରକାରଙ୍କ ଜାତୀୟ ଉଦ୍ୟାନ ଅଭୟାରଣ୍ୟ ସ୍ଥାପନ କରୁଛନ୍ତି, ଅବୈଧ ଶିକାର ବନ୍ଦ କରିବା ପାଇଁ କଠୋର ସବୁ ଆଇନ ତିଆରି କରୁଛନ୍ତି ଏବଂ ସଚେତନ କାର୍ଯ୍ୟକ୍ରମ ମଧ୍ୟ ଚଲାଉଛନ୍ତି।
0: ତେବେ ଏଥିରେ ସାଧାରଣ ଲୋକ କିପରି ବନ୍ୟପ୍ରାଣୀ ସୁରକ୍ଷାରେ ସହଯୋଗ କରିପାରିବେ?
1: ସାଧାରଣତଃ ଲୋକ ତ ନିଶ୍ଚିତ ମ୍ୟାଡ଼ାମ ସୁରକ୍ଷା କରିପାରିବେ ବା ସହଯୋଗ କରିପାରିବେ, ଯେମିତିକି ବୃକ୍ଷରୋପଣ କରିବା, ବନ

0: କାଟିବାକୁ ବିରୋଧ କରିବା, ଅବୈଧ ଶିକାର ବିଷୟରେ ସମସ୍ତଙ୍କୁ ସୂଚନା ଦେବା, ପରିବେଶକୁ ସଫା ରଖିବା ଦ୍ୱାରା ସହଯୋଗ କରିପାରିବ ମ୍ୟାଡ଼ାମ।
1: ନିହାତି। ତେବେ ସାର୍, ବନ ବନ୍ୟପ୍ରାଣୀଙ୍କ ମଧ୍ୟରେ କ'ଣ ସମ୍ପର୍କ ରହିଛି?
0: ବନ ବନ୍ୟପ୍ରାଣୀ ମାନଙ୍କ ମଧ୍ୟ ପୁରା ପ୍ରତ୍ୟକ୍ଷ ଭାବରେ ସମ୍ପର୍କ ରହିଛି ମ୍ୟାଡ଼ାମ। ଯେପରିକି ବନ ହେଉଛି ବନ୍ୟପ୍ରାଣୀ ମାନଙ୍କ ଘର, ବନ ନଷ୍ଟ ହେଲେ ସେମାନଙ୍କ ବାସସ୍ଥାନ ନଷ୍ଟ ହୋଇଯିବ, ଖାଦ୍ୟ ମଧ୍ୟ ନଷ୍ଟ ହୋଇଯିବ, ସେମାନେ ବଞ୍ଚିବା ମଧ୍ୟ ବହୁତ କଷ୍ଟକର ହୋଇଯିବ।
1: ତେବେ ସାର୍, ଜଳବାୟୁର ପରିବର୍ତ୍ତନ ଯେଉଁ ଦେଖାଯାଉଛି, ତାହା ବନ୍ୟପ୍ରାଣୀଙ୍କ ଉପରେ କ'ଣ ସବୁ ପ୍ରଭାବ ପକାଉଛି?
0: ନିଶ୍ଚିତ ମ୍ୟାଡ଼ାମ, ବହୁତ ପରିବର୍ତ୍ତନର ପ୍ରଭାବ ପକାଇବ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ତାପମାତ୍ରା ବଢ଼ିବ, ପାଣିର ଅଭାବ ହେବ, ବାସସ୍ଥାନ ମଧ୍ୟ ନଷ୍ଟ ହୋଇଯିବ। ହଁ, ଏଇଥିପାଇଁ ଅନେକ ପ୍ରଜାତି ବିପଦରେ ମଧ୍ୟ ପଡ଼ନ୍ତି।
1: ତେବେ ଏଥିରେ ଯୁବପିଢ଼ିଙ୍କର କ'ଣ ସବୁ ଭୂମିକା ରହିଛି?
0: ଯୁବପିଢ଼ିଙ୍କ ଭୂମିକା ତ ବହୁତ ରହିଛି ମ୍ୟାଡ଼ାମ। ଯୁବପିଢ଼ି ବୃକ୍ଷରୋପଣ କରିବେ, ପରିବେଶ ସଚେତନତା, ପ୍ଲାଷ୍ଟିକ ବ୍ୟବହାର କମାଇବା ଓ ବନ୍ୟପ୍ରାଣୀ ସୁରକ୍ଷା ବାର୍ତ୍ତା ପ୍ରଚାର କରି ସମାଜକୁ ସଚେତନ କରିପାରିବେ।
1: ତେବେ ସାର୍, ଆଜିର କାର୍ଯ୍ୟକ୍ରମ ପାଇଁ ଆପଣଙ୍କ ବାର୍ତ୍ତା କ'ଣ ରହିବ ସାର୍?
0: ମୋ ବାର୍ତ୍ତା ତ ରହିବ ମ୍ୟାଡ଼ାମ, ବନ୍ୟପ୍ରାଣୀ ଓ ପ୍ରକୃତି ଆମ ଜୀବନର ଗୋଟିଏ ଆଧାର। ସେମାନଙ୍କୁ ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ବନ ବଞ୍ଚିଲେ ବନ୍ୟପ୍ରାଣୀ ବଞ୍ଚିବେ, ବନ୍ୟପ୍ରାଣୀ ବଞ୍ଚିଲେ ପରିବେଶ ବଞ୍ଚିବ, ଆଉ ପରିବେଶ ବଞ୍ଚିଲେ ଆମେ ମଧ୍ୟ ବଞ୍ଚିବୁ।
1: ଯା ହଉ ସାର୍, ଆପଣ ଆପଣଙ୍କ ବହୁମୂଲ୍ୟ ସମୟରୁ ଆମକୁ କିଛି ଦେଲେ ଏବଂ ଆପଣଙ୍କ ସହ କଥା ହେଇ ବହୁତ ଖୁସି ଲାଗିଲା। ଆମେ ଚାହିଁବୁ ଆମ ଅନୁଷ୍ଠାନରେ ଆଉ ଥରେ ଆପଣଙ୍କୁ ଭେଟିବା ପାଇଁ। ରହିଲି ସାର୍, ନମସ୍କାର।
0: ଧନ୍ୟବାଦ, ଆପଣଙ୍କୁ ମଧ୍ୟ ଧନ୍ୟବାଦ।

ତେବେ ଶ୍ରୋତା ବନ୍ଧୁ, ଗୁପ୍ତେଶ୍ୱର ସାରଙ୍କଠୁ ପରିବେଶ ସନ୍ତୁଳନ ବିଷୟରେ ବହୁତ କିଛି ଜାଣିହେଲା। ତେବେ ଆଶା କରୁଛୁ ତାଙ୍କର ଏହି ମହତ୍ତ୍ୱପୂର୍ଣ୍ଣ ବାଣୀ ସମସ୍ତ ଯୁବବର୍ଗକୁ ଉଦ୍ବୋଧନ ଦେବ ଏବଂ ପରିବେଶ ଆଉ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ସଚେତନ କରାଇବ।

0: ସାଥୀ, ଆଜିର ସମ୍ଭାର କାର୍ଯ୍ୟକ୍ରମରେ ଆମେ ପରିବେଷଣ କରୁଛୁ ଗୋଟିଏ ସୁନ୍ଦର ନାଟକ, ଯାହାର ଶୀର୍ଷକ ହେଉଛି ସବୁ ମାୟାରେ ବାୟା।
1: ଏହି ନାଟକରେ ଅଂଶଗ୍ରହଣ କରିଛନ୍ତି ବର୍ଷା ମହାପାତ୍ର,
0: ସ୍ମୃତିମୟ ପାଣିଗ୍ରାହୀ,
1: ମେହକ ମିଶ୍ର,
0: ଅଂଶୁଲ ପାତ୍ର,
1: ଲକ୍ଷ୍ମୀଦାସୀ ନାୟକ
0: ଏବଂ ପ୍ରିୟଙ୍କା ପାତ୍ର।
2: ହୋଇ ରିନା ବୋ, କେମିତି ଅଛ? କଣ କରୁଥିଲ? ଆଚ୍ଛା, ଏ ତୁମର ସୁଭଦ୍ରା ଯୋଜନା ଟଙ୍କା ଆସିଲାଣି ନା ନାହିଁ? ବା ପ୍ରଥମେ କୁଆଡ଼େ 1 ଟଙ୍କା ଲେଖାଏଁ ଆସୁଛି ଏବଂ କିସ୍ତି ଅନୁସାରେ 50,000 ଟଙ୍କା ମିଳିବ।
3: ହଁ ନାନି, ମୋର ଆସିଲାଣି। ମୋର ବା ପ୍ରଥମ କିସ୍ତିରେ 5,000 ଟଙ୍କା ଆସିଗଲା, ଆଉ 6 ମାସ ପରେ ଆଉ 5,000 ଆସିବ। ଆଉ ତମ ଖବର କଣ? ତମେ ଆପ୍ଲାଏ କଲ ନା ନାହିଁ?
2: ନାହିଁ ରିନା ବୋ, ମୋର ତ ଆଧାର ଲିଙ୍କ କରିବାକୁ ଧାଉଁ ଧାଉଁ ଦିନ ସରୁଛି। ଏଇଆ କର ସେଇଆ କର, ପୋଷ୍ଟ ଅଫିସକୁ ଯେତେ ଶୀଘ୍ର ସକାଳୁ ଉଠିକି ଗଲେ ମଧ୍ୟ ସକାଳୁ ସକାଳୁ ସେଠି ପୁରା ଲୋକ ଧାଡ଼ି ଜଗି ବସିଥାଉଛନ୍ତି। ଆଧାର କେନ୍ଦ୍ର ଗୁଡ଼ିକରେ ମଧ୍ୟ ସେଇ ଅବସ୍ଥା, ସେଠି ମଧ୍ୟ ଲୋକ ଭର୍ତ୍ତି।
4: ହଁ, ମୋର ବି ସେଇ ଅବସ୍ଥା ରିନା ବୋ। ମହିଳାମାନଙ୍କୁ କୌଣସି କାମ ଆରମ୍ଭ କରି ନିଜେ ଆତ୍ମନିର୍ଭର କରାଇବାକୁ ସରକାର ଏ ଯୋଜନାଟି କରିଛନ୍ତି।
5: ହଁ, ଆତ୍ମନିର୍ଭରଶୀଳ ନା ଆଉ କ'ଣ? ସରକାରଙ୍କ ଉଦ୍ଦେଶ୍ୟ ପ୍ରକୃତରେ ଆତ୍ମନିର୍ଭରଶୀଳ ଭାରତ ଗଢ଼ିବା ନା ଏହା ବି ରାଜନୀତିର ଖେଳ? ମହିଳା ସୁରକ୍ଷା କ୍ଷେତ୍ରରେ ସରକାର ପଛୁଆ। ଖାଲି ନ୍ୟୁଜ୍ ଦେଖିଲେ କ'ଣ ହେବ? ଦୁର୍ନୀତି ଓ ବଳାତ୍କାର, ଏମିତିରେ ସରକାର କ'ଣ ଆତ୍ମନିର୍ଭରଶୀଳ ଓଡ଼ିଶା ଗଢ଼ିବେ?
6: ଠିକ କଥା, ସମସ୍ତଙ୍କ ଘରେ ଏବେ ଖାଲି ଗୋଟିଏ ଡାକ, ସୁଭଦ୍ରା ସୁଭଦ୍ରା। ଏ ସୁଭଦ୍ରା ଆପ୍ଲାଏ ପାଇଁ ଧାଇ ଧାଇ ମୋ ନୟାନ୍ତ ହେଲିଣି। ସେ ପୁଣି କଣ ପାସବୁକକୁ ଡିବିଟି ସକ୍ଷମ କରିବାକୁ କହୁଥିଲେ, ଏ ଡିବିଟିଟା କଣ ବା?
2: ଆରେ ଡିବିଟି କଣ ତମେ ଜାଣିନ? ଆଜିକାଲି ତ ଡିବିଟି ନହେଲେ ସୁଭଦ୍ରା ଯୋଜନା ପଇସା କୋଉଠି ଆସୁଛି? ଡିବିଟି ହଉଛି ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର, ଏହାଦ୍ୱାରା ସିଧାସଳଖ ସୁଭଦ୍ରା କିସ୍ତି ପଇସା ନିଜ ବ୍ୟାଙ୍କ ଖାତାକୁ ଆସିଯିବ। ସେଥିପାଇଁ ନିଜ ନାଁରେ ବ୍ୟାଙ୍କ ଖାତା ଥିବା ଦରକାର।
6: ଆଚ୍ଛା, କେଉଁମାନଙ୍କୁ ଏଇ ଟଙ୍କା ମିଳିବ? ଯୋଗ୍ୟତା କଣ ଥିବା ଦରକାର ବା?
4: ଏହି ସୁଭଦ୍ରା ଯୋଜନା ହିତାଧିକାରୀ ଏବଂ ତାଙ୍କ ପରିବାର ବର୍ଗ ସରକାରଙ୍କ ଅଧୀନରେ କାର୍ଯ୍ୟରତ ନଥିବା ଦରକାର ଏବଂ ସେମାନଙ୍କର 4-ଚକିଆ ଯାନ ନଥିବା ଦରକାର।
5: ସତରେ? ତାହେଲେ ମୋ ସମେତ ସରକାରୀ ଚାକିରିଆ, ତାହେଲେ ମୁଁ କଣ କରିପାରିବିନି?
3: ଆରେ ହଉ, ତୁ ପକେଇ ଦେଖେ ତ ଆଗ, ମିଳିଲେ ମିଳିଯାଇ ପାରିବି, ଚେଷ୍ଟା କରିବାରେ କଣ ଅଛି?
6: ଜାଣିଛ ପରା କଥାରେ ଅଛି, ରଖି ଆଣି ଥୋଇ ଜାଣିଲେ ସବୁ ସମ୍ଭବ। ସେ ଜନସେବା କେନ୍ଦ୍ରରେ ଲୋକଟା ମୋର ଚିହ୍ନା, ତାକୁ ଟିକେ ବୁଝାବୁଝି କଲେ ହୁଅନ୍ତାନି?
4: କିନ୍ତୁ ଆଜିକାଲି କୁଆଡ଼େ ଆଧାରରୁ ସବୁ ଜଣା ପଡ଼ିଯାଉଛି, ସେଥିପାଇଁ ତ ଏତେ ଆପ୍ଲାଏ କଲେ ବି ରିଜେକ୍ଟ ହେଇଯାଉଛି, ହେଲେ ବି ପକେଇ ଦେଖ।
2: ଆଚ୍ଛା, ଯେ ତମର ଚିହ୍ନା ଅଛନ୍ତି, ତା ପାଖକୁ ଟିକେ ଆମକୁ ନେଇକି ଗଲେ ହୁଅନ୍ତାନି? ସେଠି ଆମେ ସମସ୍ତେ ଯାଇଥାନ୍ତେ, ସେ ଆମର ଟିକେ ବୁଝାବୁଝି କରିକି ପକେଇ ଦିଅନ୍ତେ।
3: ହଁ ହଁ, ଚାଲ ଯିବା।

0: ଆରେ ଭାଉଜ, ଆଜି କ'ଣ ତମେ ଏତେ ଜଣଙ୍କୁ ନେଇ ଆଜି ମୋ ଦୋକାନରେ ଏକାଠି? କ'ଣ କାମ ଥିଲା କି?
1: ଆରେ ଶୁଣୁଛୁ ମା, ଆମ ନାନୀଙ୍କର ସ୍ୱାମୀ ସରକାରୀ ଚାକିରିଆ, ତାଙ୍କ କ'ଣ ଟିକେ କରିଲେ ହେଅନ୍ତାନି ଏଇ ସୁଭଦ୍ରା ଯୋଜନାଟା?
0: ଆଧାର ଆଣିଛ? ଆରେ ଆଧାର ଦେଲେ ତ ସବୁ ବାହାରିଯିବ, କିନ୍ତୁ ତମେ କହୁଛ ଯଦି ତମର କିଛି ନାହିଁ ବୋଲି ମୁଁ ଲେଖିଦେବି।
2: ହଉ ତୁ ପକେଇ ତ ଦେଖ।
0: ସେ ସୁଭଦ୍ରା ଫର୍ମ ଅଙ୍ଗନବାଡି କେନ୍ଦ୍ରରୁ ନେଇକି ଆସିଛ ତ?
2: ହଁ।
0: କିନ୍ତୁ ଫର୍ମ ପକେଇବାକୁ ମୁଁ 1000 ଟଙ୍କା ନେବି, ଆଉ ଫର୍ମ ପୂରଣ ବାବଦକୁ ମୁଁ 200 ଟଙ୍କା ନେବି। ଦେଖ, ତମର ତ ସରକାରୀ ଚାକିରି ଅଛି, ତେଣୁ କେହି ବି କରିବେନି। ମୁଁ ତମର କିଛି ନାହିଁ ବୋଲି ଲେଖିକି ଦେବି, ତ ମୁଁ ସେ ବାବଦକୁ 1000 ନେବି, ବାକି ତମ ଇଚ୍ଛା।
2: ହୋଇ ଭାଇ, ସରକାର ଫର୍ମ ତ ପୂରଣ ବାବଦକୁ ଜନସେବା କେନ୍ଦ୍ରରେ ପଇସା ଦେଉଛନ୍ତି, ତୁମେ ଏତେ ଟଙ୍କା ମାଗୁଛ ଯେ

0: ଯଦି ଆମେ କରିବୁ ତମ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ, ଜାଣିଛ ତ?
1: ତମେ କରିଲେ କର, ନହେଲେ ନାହିଁ। ତମେ ତ ସୁଭଦ୍ରା ଯୋଜନା ଯୋଗ୍ୟତା ବାହାରେ, ମୁଁ 1000 ନେଲେ ହିଁ ଆପ୍ଲାଏ କରିବି। ଆଉ ତମେ ଦେଇପାରିବନି ତ, ତମ କଥା ତମେ ବୁଝ।
0: ହଉ ହଉ ଠିକ ଅଛି, ମୁଁ ଆଜି ସନ୍ଧ୍ୟାରେ ପଇସା ନେଇ ଆସିବି, ତମେ ଆପ୍ଲାଏଟା କରିଦିଅ।
1: ଠିକ ଅଛି, ତାହେଲେ ମୁଁ କରିଦେବି।
2: ଆରେ ଅପା, ତମେ କାହିଁକି ଖାଲିଟାରେ ଏତେ ଛାତି ବାଡ଼େଇ ହଉଛ ଯେ? ତମର ତ ସରକାରୀ ଚାକିରି ଅଛି, ଚାରିଚକିଆ ଯାନ ବି ରଖିଛ ଘରେ, ପୁଣି ସୁଭଦ୍ରା ପାଇବା ପାଇଁ ଛଟପଟ ହଉଛ।
0: ଆରେ ସୁଭଦ୍ରା ପାଇଲେ ମୁଁ ବା ଉପର ଛାତଟା କରିବି? ୟାଙ୍କୁ କହି କହି ମୁଁ ଥକି ଗଲିଣି, ଏଣିକି ମୁଁ ପଇସା ପାଇଲେ ଉପର ଛାତ ଘରଟା କରିବି। ମୋ ପୁଅ ବୋଉ ଉପରେ ରହିବେ, ଆଉ ଆମେ ସ୍ୱାମୀ ସ୍ତ୍ରୀ 2 ଜଣ ତଳେ ରହିବୁ।
2: ଆଚ୍ଛା ହଉ ଠିକ ଅଛି। ଆଉ ରୀନା ବୋଉ, ତମେ କଣ ପ୍ଲାନିଂ କରିଛ ବା ସୁଭଦ୍ରା ପଇସା ଆସିଲେ?
3: ମୁଁ ପଇସା ପାଇଲେ ଝିଅ ଘରଟାକୁ ଟିକେ ଭାର ଦିଅନ୍ତି, କିଛି ଟିକେ ପଠେଇ ପାରୁନି ବୋଲି ସେ କେଡେ ଅଭିମାନ କରିଛି। ତା ଶାଶୁ ଘରକୁ ଟିକେ କଣ ପଠେଇ ଦେଲେ, ଆଉ ଝିଅ ଜ୍ୱାଇଁକୁ ଟିକେ ଘରକୁ ଡାକି ଖାଇବାକୁ ଦେଇଦେଲେ ମୁଁ ଶାନ୍ତି।
2: ବଢିଆ, ଆଉ ସୁଭଦ୍ରା ଯୋଜନାରେ ଭାର ପଠେଇବ। ହଉ ଠିକ ଅଛି। ଆଉ ନାନୀ, ତମେ କଣ କରୁଛ ବା?
4: ମୁଁ ପା କଳନ୍ତର ବୁଲେଇବି, କଳନ୍ତର ବୁଲେଇ ବୁଲେଇ 50,000 ଦୁଇ ଗୁଣା କରିଦେବି।
5: ତମ ବୁଦ୍ଧିକୁ କିଏ ପାରିବ ନାନୀ? ଆଉ ଅପା, ତମେ କଣ କରିବ?
2: ମୁଁ? ଆରେ ପଇସା ପରା ଲକ୍ଷ୍ମୀ, ତାକୁ କଣ କିଏ ଖର୍ଚ୍ଚ କରେ? ସ୍ୱୟଂ ମହାଲକ୍ଷ୍ମୀ ଘରକୁ ଆସିଛନ୍ତି, କି କଥା, ତାକୁ ପୁଣି ମୁଁ ଖର୍ଚ୍ଚ କରିଦେବି? ସେ ପଇସା ସେମିତି ବ୍ୟାଙ୍କ ଖାତାରେ ପଡିକି ଥିବ ଫିକ୍ସ ଡିପୋଜିଟ ହେଇକି, ସେଟା ପୁଣି 2 ଗୁଣା ହବ, 3 ଗୁଣା ହବ, ମୋ ପିଢି ପରେ ପିଢି ତାକୁ ଖାଇବେ। କଣ ନା ଖର୍ଚ୍ଚ କରିଦେବି।
5: ତମ ବୁଦ୍ଧିକୁ କିଏ ପାରିବ ନାନୀ? 50,000 ଏକା ସହ ମିଳିଲେ ତ ଗୋଟେ ବିଜନେସ ଆରମ୍ଭ କରିହୁଅନ୍ତା। 5,000 ତ ଘର ଖର୍ଚ୍ଚରେ ଚାଲିଯିବ, ଆଉ କଣ ବିଜନେସ ଆରମ୍ଭ କରିହେବ? ସେ ବିଷୟରେ ସରକାର କିଛି ଆଇଡିଆ ଦେଲେ ହେଲେ କଣ ହେଲେ ବିଜନେସ ଷ୍ଟାର୍ଟ କରିହୁଅନ୍ତା।
4: ହଁ, ଆମେ ନିଜେ ରିସ୍କ ନେଇକି 5,000 ଭରସା କରି ଲୋନ୍ ଆଣିଥିବା, ପରେ ଆଉ କାହାକୁ ଭରସା?
2: ଆଚ୍ଛା ନାନୀ, ଗୋଟେ କଥା କହିଲ, ଏ ସରକାରୀ ଚାକିରିଆ ଆଉ ଚାରିଚକିଆ ଯାନ ତ ଥିବା ଲୋକ ତ ଏ ଯୋଜନା ପାଇବେନି, କିନ୍ତୁ ଆଉ କଣ କଣ ଥିବା ଲୋକ ନା ନଥିବା ଲୋକ ଏ ଯୋଜନା ପାଇବେ, ନା ଆଉ କଣ ଅଛି ବା?
5: ଏହା ଛଡା ସୁଭଦ୍ରା ହିତାଧିକାରୀ କିମ୍ବା ତାଙ୍କ ପରିବାର କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ମାସିକ 15,000 ଅଥବା ତାଠାରୁ ଅଧିକ ସହାୟତା ରାଶି ପାଉନଥିବେ, ସରକାରଙ୍କ ନିକଟରେ ଆୟକର ବାନ୍ଧୁନଥିବେ, ସେମାନଙ୍କର 5 ଏକରୁ ଅଧିକ ଜଳସେଚିତ ଜମି ଅଥବା 10 ଏକରୁ ଅଧିକ ଅଣଜଳସେଚିତ ଜମି ନଥିବ।
4: ଜାଣିଛ ନା, ସୁଭଦ୍ରା ପାଇଁ ଆଜିକାଲି କୁଆଡ଼େ ଆଖି ହାତ ସେ କଣ ଯେ ଫିଙ୍ଗର ପ୍ରିଣ୍ଟ ସବୁ ନେଉଛନ୍ତି, ଏବଂ ଆଧାରରେ ନିଜ ସ୍ୱାମୀ କିମ୍ବା ବାପାଙ୍କ ନାଁ ଥିବା ବାଧ୍ୟତାମୂଳକ।
0: ହୋଇ ହୋ ନାନୀ, ମୋ ଶାଶୁଙ୍କ 69 ବର୍ଷ 6 ମାସ, ଆଉ 4 ମାସ ପରେ 60 ବର୍ଷ ହେବ, ମୋ ଶାଶୁଙ୍କର କଣ ହବନି?
3: 60 ତ ହେବନି, 69 ବର୍ଷ ହେଇଛି ବୋଲି ପକେଇ ଦେ, ଆଉ ପଇସା ପାଇଯିବୁ।
0: ଆରେ ହଁ ତ, ମୁଁ ଆଜି ହିଁ ଆପ୍ଲାଏ କରିଦେବି।
2: ସେ ଯାହା ବି ହଉ, ସରକାର ପଇସା ଦେଲେ ନା ନାହିଁ, ଏବେ ଆମର ଆଉ କିଛି ଚିନ୍ତା ନାହିଁ।
4: କି କଥା, କିଛି ଚିନ୍ତା ନାହିଁ କେମିତି? ସରକାର ଯେତିକି ଦଉଛନ୍ତି ନା, ସେତିକି ଆଦାୟ କରିବି, ଜାଣିଛନ୍ତି।
5: ହଁ ପରା, ଠିକ କଥା, ପରିବା ଦର ଆକାଶ ଛୁଆଁ। ମହିଳାମାନଙ୍କୁ ଗୋଟେ ଆଡେ ପଇସା ଦଉଛନ୍ତି, ଅନ୍ୟ ଆଡେ ଟମାଟୋ ପିଆଜ ପରି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ 1 କେଜିକୁ 100 ଟଙ୍କା। ଏମିତିରେ ପଇସା ଆଉ କୋଉଠୁ ମିଳିଲା ବୋଲି ଖୁସି ହବା? ଆମେ ଟ୍ୟାକ୍ସ ଦବା, ଆମେ କିସ୍ତିରେ ପଇସା ପାଇବା।
0: ହଁ, ଏମିତିକି ପେଟ୍ରୋଲ ରେଟ୍ ବି ଆକାଶ ଛୁଆଁ। ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବଢି ଚାଲିଛି, ଯେମିତିକି ପିଲାଙ୍କ ପରୀକ୍ଷା ଫିଜ୍ ବି ବଢାଇ ଦିଆଯାଉଛି।
2: ହଁ ନାନୀ, ତମେମାନେ ସମସ୍ତେ ଠିକ କହୁଛ। ତେଣୁ ଦେଶର ନାଗରିକ ଭାବେ ଆମେ ସମସ୍ତେ ରାଜନୀତି ଏବଂ ଦେଶର ଶାସନ ବ୍ୟବସ୍ଥା ସମ୍ପର୍କରେ ଜାଣି ରଖିବା ଉଚିତ। ଖାଲି 50,000 ମିଳୁଛି ସେ ଚିନ୍ତାରେ ଆମେ ଏମିତି ଭାବି ଦେଇଛୁ ଯେ ସରକାର ଦଉଛନ୍ତି, କିନ୍ତୁ ପ୍ରକୃତରେ ଆମେ ଜାଣିବା ଦରକାର ସେ ଟଙ୍କା ସରକାରଙ୍କର ନା ଗରିବ ଜନତାଙ୍କର ଝାଳବୁହା ପରିଶ୍ରମର ଧନ।
1: ହଉ ଠିକ ଅଛି, ଏବେ ଶୁଣ, ଯିଏ ଆମ ଗର୍ବ ଓ ଗୌରବର ପରିଭାଷାକୁ ବୁଝେ, ଯିଏ ପରିବାରର ସୁଖ ପାଇଁ ସବୁ ଦୁଃଖ ସହିଯାଏ, କେବଳ ସେ ନାରୀଟିଏ। ଏହି ମହାନ ନାରୀ ପାଇଁ ଛୋଟ ଉପହାରଟିଏ ଭେଟି ଦେଇଛନ୍ତି ଆମ ଓଡ଼ିଶା ସରକାର। ସବୁ ମହିଳାଙ୍କ ଅଠରେ ଟିକିଏ ହସ ଭରିଦେବା ପାଇଁ, ନାରୀ ସ୍ୱାସ୍ଥ୍ୟ, ନାରୀ ସମୃଦ୍ଧି, ନାରୀମାନଙ୍କ ଉନ୍ନତି ପାଇଁ, ନାରୀର ସଶକ୍ତିକରଣ ପାଇଁ ଏହି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି ଦିଆଯିବା ସହ

ବର୍ଷକ ଭିତରେ ଦୁଇଟି କିସ୍ତିରେ 10,000 ଟଙ୍କା ଦିଆଯିବ। ତା ସହ 5 ବର୍ଷ ଅବଧି ମଧ୍ୟରେ 50,000 ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି। ସରକାରଙ୍କ ଏହି ନୂତନ ପ୍ରୟାସ ଓ ସ୍ୱଚ୍ଛ ନିଷ୍ପତ୍ତି ସବୁ ମହିଳାଙ୍କ ଉନ୍ନତି ଓ ଆର୍ଥିକ ବିକାଶ କ୍ଷେତ୍ରରେ ସହାୟକ ହୋଇପାରିବ।

0: ଶୁଣିଲେ ତ ସାଥୀ ଆଜିର ନାଟକ ସବୁ ମାୟାରେ ବାୟା। ତେବେ କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଜାଣି ରଖିବା ଆଗାମୀ କାଲିର ଆକର୍ଷଣ ସମ୍ପର୍କରେ।
1: ତେବେ ସାଥୀ ଆଗାମୀକାଲି ଗୁରୁବାର ସ୍ପନ୍ଦନ କାର୍ଯ୍ୟକ୍ରମରେ ଶୁଣିବେ ଏକ ସାକ୍ଷାତକାର ନୂତନ ପ୍ରତିଭା ଆଉ ରହିଛି ଜାଣିବା କଥା।
0: ତେବେ ସାଥୀ ପ୍ରତ୍ୟେକ ଆରମ୍ଭରେ ଯେପରି ଏକ ସୁନ୍ଦର ସମାପ୍ତି ରହିଛି ସେହିପରି ଆଜିର ଏହି ମିଳନର ମୁହୂର୍ତ୍ତ ମଧ୍ୟ ଏଠାରେ ଶେଷ ହେଉଛି। ଆପଣଙ୍କ ସ୍ନେହ ଓ ସହଯୋଗ ଆମ ସହ ଏମିତି ହିଁ ରହିଥାଉ। ପୁଣି ଏକ ନୂଆ ଦିନରେ ନୂଆ କାର୍ଯ୍ୟକ୍ରମ ସହ ଭେଟିବାର ଆଶା ରଖି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲି ମୁଁ ଲକ୍ଷ୍ମୀ ଦାସ ନାୟକ
1: ଆଉ ମୁଁ ପ୍ରତୀକ ଶର୍ମା। ନମସ୍କାର।

ଶୁଣିଲେ ଯୁବ ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନା କରିଥିଲେ ପ୍ରତୀକ ଶର୍ମା ଏବଂ ଲକ୍ଷ୍ମୀଦାସୀ ନାୟକ। ଆକାଶବାଣୀ ଜୟପୁର ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏବେ ଆସନ୍ତୁ ଶୁଣିବା ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଆଜି ଏଥିରେ ଶୁଣିବା ଅନୁରୋଧରେ ଦେଶିଆ ଗୀତ ହେଲୋ ସାରଦା ଲାଗବା ଗୀତ। ଉପସ୍ଥାପନା କରିଛନ୍ତି ସୁଧୀର କୁମାର ଦାସ ଏବଂ ପଞ୍ଚାନନ ଦାସ।

0: ସର୍ତ୍ତେ ରେଡ଼ିଓ ଶୁଣିବା ଭାଇ ଭାଇ ମାନ କେ ମୁଁ ଜିତରୁ ଭାଇ ଜୁହାର କରିଦେଲିନି
1: ଏକଲା ତୁଇ ସେ ଜୁହାର କରିଦେଲେ ନୁହେ ମୁଇଁ ମିଶା ଅଛି ଜୁହାର ଲାଗ ଇଏ ଜିତରୁ
0: ଇଏ
1: ଜବର ଦିନ କେ ତୁମି ତିବେତ କାଟେଲ କାଇକି
0: ହଇ କାଇ ହଇ ସତେ ସେ
1: କି ନାଇ ଯେ
0: ହଇ ହଇ ହଇ ହଇ
1: ଇଲେ ଆଜି ଗୋଟେ ଭଲ ଦିନ ବୋଲି କରି ଆଗ ଉଠି ଆଇଲୁ କାଇକି
0: ଭଲ ଦିନ ତ
1: ଇଲେ ଭଲ ଦିନ ବୋଲେ ଏବେ ଦେଖ ସମାନ ତୁଇ କେନ୍ତା ଦିଶିଲୁ ସିନି କି ମୁଇଁ କେନ୍ତା ଦିଶିଲିନି ତୁଇ ସମାନ ବାଘ ପରା ଦିଶିଲୁ ସିନି
0: ବାଘ ତ ଆରି ବାଘ ସେ ତୁଇ କହିଲେ କି ନ କହିଲେ ମଦ ଗୁଡି ଖାଇଦେଲେ ମୁଇଁ ବାଘ
1: ସେଟା ସେ ବୋଲିନି ମୁଇଁ ବାଘ।

0: ପରାଟିସ ଲୁସନି ଇଏ ଜନ ବାଘ ପରାଟିସ ବା ଖାଦ୍ୟ ଆମେ ଜନ ମନସୁର ମାନେ ଖାଇଲୁନି ସେଟା ମାନେ ଠିକ କଥା କି
1: ନାଇଁ ନାଇଁ ନାଇଁ
0: ସେଟା ଠିକ କଥା ନାଇଁ ତୁଇ ଜନ ଓଡ଼ିଆ ସ୍ଥାନ ଆସୁ ସେଟା ଛାଡ଼ବାକେ ପଡୁଛି ତୋକେ ନହେଲେ ବଡ଼େ ଧାନ୍ଦା ଏବେ ଦେଖ ବାଘ କଥା କାହିଁକି ନା ଉଠାଇ ଦେଲି ବୋଲେ ଏବେ କୋନ ବାଟେ ଆରି ସେ ଖାଇ ସେ ଖମନ ନାଇଁ ହେଲେ ସିଟିଏ କୁହନ୍ତି ବାଘ ରେ ଭାଇ କୁହନ୍ତି ମାତ୍ର ଗୋଟଲା ଜନ ପିଟିଲା ପିଟା ଟୁଟା ଆଚତ ହିଁ ତୋର ଗାଁ ଭିତରେ ଉଠି ଆଇଲେନି ଏବେ ଯାକ ମିଶା ବାଘ ଆଚତ
1: ଆଜିର
0: ଗୋଟେ ଦିନ ଖାଇ ବୋଲେ ଏଟା ହେଲାନି ଜାତୀୟ ବାଘ ଦିବସ କି ନାଇଁ
1: ବୋଲେ
0: ସେଟା ବୋଲେ ତୁଇ ବାଘ ଫରାଟ
1: ହେଲେ
0: ଖାତା ଖାଇଟା ବୋଲେ କୋନ ହେଲେ ମିଶା ବାଘ ବୋଲି କରି ନାଇଁ ଇଏ ତ ବାଘ ଦିନ ଏଟା ହେଲେ ବାଘ ବୋଲି କରି ନାଇଁ କୋନ ହେଲେ ମିଶା ବନ ଜନ୍ତୁ କେ ମାରବାର ନାଇଁ
1: ନାଇଁ ସତେ
0: ହେଲେ ଇଏ ଦେ ଖାତା ଲୋ ମେଲ ମିଶେ ସବୁ ସୁନ୍ଦର ଆକା ଗୀତ ଶୁଣବାକେ ମିଶା ସବୁ ସୁନ୍ଦର
1: ଆକା
0: ଭାଇ ଭାଇ ଜାଗି ଦେଲା ଅଛ ଫୋନ ଧାରି କରି ଖାଇଟା ଲଗାଇ ଦେଲା ଅଛ ଜିତରୁ ଆରି ଠିବରୁ ବୋଲି ଇଏ ଦେ ଆଜି ହେଲାନି ବୁଧବାର ଖାଇ ସେ ଶାରଦା ଲାଗବା ଗୀତ
1: ଗୀତ
0: ଶାରଦା ଲାଗବା ଗୀତ ଭିତରେ ଫୋନ ଆଇଲାନି ଫୋନ ତୁଇ ଆଗା ଧର ମଗା ଖଣ୍ଡ ନିମାନ ନ ଲାଗେ ଶୁଣିଲେନି ଭାଇ ବୋଇ ଖାତା
1: ହ୍ୟାଲୋ ସରଦା ଲାଗବା ଗୀତ
2: ହଁ ଜୁହାର ମାମା
1: ଜୁହାର ଜୁହାର କିଏ କହିଲ ଅସନି ବାବୁ କୋନ ଦିନ କହିଲ ଅସନି
2: ମୁଇ ନବୀନ କୁମ୍ଭାର କହିଲି ଜୟପୁର କୁମ୍ଭାର ସେଠାନ
1: ନବୀନ ବାବୁ ଆର ଶୁଭନି କ କି
2: ହଁ ଭଲ ଅଛି ମାମା
1: ଆରେ ତମର ବାଟ ପାଣି ମାରିଲାନି କି ନାଇଁ
2: ପାଣି ସକାଳେ ଅଳପ ଅଳପ ମାରିଲା ଆରେ ଏବେ ବାରଟା ଘଣ୍ଟା ବେଳେ ମାରିଲା ଏବେ ଛାଡ଼ିଲା ଏବେ
1: ଏବେ ଖରା ଛକି ତାରିଛି ଆରି
2: ଏବେ କଣ ପାଗ ଭଲ ଅଛି ମାମା ମାରେ ନାଇଁ ପାଣି
1: ଆରି ଆଜି ତ ଶାରଦା ଲାଗବା ଗୀତ ଅଛି
2: ସେ ବାଟି ଚେଡ଼େ ବୋଲବାଟା ଏକଲା ଦୁକଲା ନ ଜାଣୁନି ଗରିଆ ଧରି ଗାଡ଼େ ଏ ମୋର ବାଟି ଚେଡ଼େ ବୋଲା ଗୀତ ଗୋଟେ ଅଛି ନାଇଁ ଯେ ସେ ଗୀତ ଦେଇ ଦିଅ
1: ଏ ଗୀତ ବଜାଇ ଦେବି ଆରି ଏନ୍ତାର ସେ ଫୋନ କରିତେ ରୁହା ଧନ୍ୟବାଦ ଲାଗବା ଜୁହାର ଲାଗ
2: ଜୁହାର ମାମା

0: ଭୁରି ପାନି ମରୁଲିରେ ନନି ଜାଗଡ଼ି ନ ଧରି, ଏଇ ଗୀତ ଶୁଣେଇଦେବେ ଆଜ୍ଞା। ଆର ଡେରିକା କର୍ମା ଆଜ୍ଞା ଆପଣ କେ, ଆଉ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, ଆଉ କରମସାନୀ ସାହୁ, ନାଗୁ ପାତ୍ର, ସୁବଲ କୁମାର ସାହୁ,
1: ଆମେ ବାଜେଇକରି ଶୁଣେଇଦେବୁ ସବୁ।
0: ଆଉ ରହିଲିନି ଆଜ୍ଞା, ଜୁହାର ଆଜ୍ଞା,
1: ଜୁହାର ଜୁହାର ଜୁହାର।

0: ହ୍ୟାଲୋ ଶାରଦା ଲାଗବା ଗୀତ।
1: ହ୍ୟାଲୋ ଜୁହାର ଆଜ୍ଞା।
0: ଜୁହାର ଜୁହାର କିଏ କହିଲାସନି ଆଉ କୁନ ଦିନ କହିଲାସନି?
1: କଳାହାଣ୍ଡି ଜିଲ୍ଲା ମୁଡିଂ ପାଖେ ପଡ଼ାରୁ କ୍ଷମା ସାଗର ସାହୁ କହିଲି।
0: କେନ୍ତା ଅଛାସ?
1: ପୁରା ଭଗବାନଙ୍କ ଦୟାରୁ ମୁଇଁ ଭଲ ଅଛେ। ଆର ତମେ କେନ୍ତା ଅଛ ଦାଦା?
0: ଆମେ ମିଶା ନିକ ସେ ନିକ
1: ନିକ ଅଛ ବୋଲେ ବର୍ଷା ବର୍ଷି କେନ୍ତା?
0: ବର୍ଷା ତ ଏବେ ଉପର ବୋଲିଲାନି, ତମର ବାଟେ କେନ୍ତା ରଖି ଆଲେ?
1: ହଁ ଆମର କଳାହାଣ୍ଡି ସାଇଡ ତ ଆଜି ବେଶୀ ବର୍ଷୁଲା, ପୁରା ଚାଷ ବାସ ଧାନ ବିହିଡ଼ା ବୁହୁଡ଼ି ରୁଆ ବିହିଡ଼ା ସବୁ ସରିଯିବା ଦୁଇ ଚାର ଦିନ ଭିତରେ।
0: ହଁ ତ ବଢିଆ ବଢିଆ ତ ଆସିଛି ଆସୁ ଆରି।
1: ହଁ ବଢିଆ ହେବା ତ ନେଇ ହେବାର ବୋଲି ଏକା କହି ନେଇ ହିଏ, ବାକି ତ ଅଛେ ତାର ସମୟ ବି ସେଟା ଚାଷ କାର୍ତ୍ତିକ ମକ୍ସିର ମାସ ହେଲେ ତ ହେଲା ବୋଲି ଜାନମା। ଏଛେନ ବର୍ଷା ତିଆର କରିଛେ ହେମାଡୁ ଛାଡ଼ି ଦେଲା ବୋଲେ ଗଲା ଗଲା।
0: ହଁ ସତ ସତ କଥା, ନାଇଁ ଭଗବାନ କେ ଡାକୁ ଆସୁ ଭଲ କରିଛେ ତାସ ବାସ।
1: ହଁ
0: ଆଜି କାଇ ଗୀତ ଶୁଣିବା କେ ମନ କଲା ଚାଷ?
1: ଆଜ ମନ କରିଛେ ଏ ନନି ବିହାରୀ ପାନି କାଏ ମନ୍ତର କଲା, ଇଟା ଟିକେ ଦେବ ଶୁନେ ଆମର ଚିତ୍ର ସମର ମନୋଜ ପୁଟେଲ ମୁନା ପଣ୍ଡା ପଙ୍କଜ ମିତ୍ର ନାଗୁ ପାତ୍ର କରମ ସାନି ଲୋକନାଥ ସାହୁ ଲୋକନାଥ ପଣ୍ଡା ତାପରେ ସୁବଳ ସାହୁ ସବକେ ଦେବ ଡେଡିକେଟ କରି।
0: ହଁ ହଁ ହଁ ଏନ୍ତର ସେ ଫୋନ କରିଥିବା ଧନ୍ୟବାଦ ଲାଗ ଜୁହାର ଲାଗ
1: ଜୁହାର ଜୁହାର।

0: ହ୍ୟାଲୋ ମାମା, ଜୁହାର ଜୁହାର
1: ଜୁହାର ଜୁହାର କିଏ କହିଲାସନି ବାବୁ? କୋଉ ଦିନ କହିଲାସନି?
0: ମୁଇଁ ଜୟପୁର ଦାସ କହୁଛି ମାମୁ।
1: ହଁ, ବଢିଆ ବଢିଆ କଥା। ଆରେ ଭୂତ ଦିନ ତମ କଥା ହେଲି କାହିଁକି?
0: ହଇ ହଇ,
1: ସବୁ ଯାତ୍ରା ଭଲରେ ଗଲା ଖାଇକି?
0: ହଁ ମାମା।
1: ହଁ, ଆରେ କାଇଟା ଖୋଲାସନି ଏବେ?
0: ଏବେ ଗୋଟେ ଠାରେ କାମ କରୁନୁ, ବାନିପୁର ଯାଇକିନା
1: ବାନି ଫୁଟଲ କାଇ କାମ?
0: ଏ ଆମର ବାଡ଼େ କାମ ଆଗ ନା।
1: ବଢିଆ କଥା,
0: ଭଲ ତ ଅଛୁ ମାମା?
1: ହଁ, ନିକ ନିକ ସେ
0: ଆଜି ଖାଇଲା ଅଭିତ ଅଛ ତ?
1: ହଁ, ସେଟା ପାଇଁ ଖାଇକି ମନ କରିକି ଫୋନ କଲା, ଚାଷ ବୋଇଲିନି
0: ନୂଆ ଖାଇକି ଜାମ୍ବାର ଗୀତ ଶୁଣା ଦିଅ ମାମା।
1: ହଁ, ବଢିଆ ବଢିଆ ଗୀତ। ଆରି ତମକେ ସେ ଗୀତ ଶୁଣାଇ ଦେବୁ। ଆରି ଏନ୍ତା ଫୋନ କରିଥିବା, ଧନ୍ୟବାଦ ଲାଗ।
0: ଜୟ ଜୟ ମାମା।

0: ହ୍ୟାଲୋ ସାର୍ ଦେଲାଗବା ଗୀତ
1: ଜିତ୍ରୁ ମାମା ଜୁହାର, ମୁଁ ତ୍ରିନାଥ ମହାନ୍ତ କହୁଛି, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରଙ୍ଗମାଟିଆ ଗ୍ରାମରୁ।
0: ତ୍ରିନାଥ ଭାଇ ଭଲ ଅଛ କି?
1: ହଁ ବହୁତ ଭଲ ଅଛି, ମତେ ତ ବହୁତ ଭଲ ଲାଗୁଛି, ଆପଣଙ୍କର ଉପସ୍ଥାପନା ବହୁତ ଭଲ ଲାଗୁଛି, ଆଉ ହାଲୋ ଶ୍ରଦ୍ଧା ଲାଗବା ଗୀତ ତ ଆହୁରି ଭଲ ଲାଗୁଛି, ରେଡିଓ କେ ପଚାରୁ କାର୍ଯ୍ୟକ୍ରମ ବି ବହୁତ ଭଲ ଲାଗୁଛି।
0: ହଁ ବଢିଆ ବଢିଆ କଥା, ତମ ମନର ଲାଗି ତ ଆମେ ଏଟା ସବୁ କଲୁନି, ଆରି ଧନ୍ୟବାଦ
1: ଲାଗବା,
0: ସବୁବେଳେ ଏନ୍ତାର ସେ ଶୁନତେରୁଆ। ଆରି ଆଜି ତ ଶ୍ରଦ୍ଧା ଲାଗବା ଗୀତ କାଇ ଗୀତ ଶୁଣବା ତମେ ମନ କଲା ଆଚାସ
1: ମୋତେ ଶୁଣେଇ ଦେବେ ଛିରେ ନନି, ଏଇ ଗୀତ ଟି ଶୁଣେଇ ଦେବେ
0: ଛିରେ ନନି? ହଁ ବଢିଆ ଗୀତ ହେତାଇଲାସ ଆମେ ଶୁଣେଇ ଦେବୁ। ଆରି ବାବୁ ଏନ୍ତାର ସେ ଶ୍ରଦ୍ଧାରେ ଫୋନ କରତେ ରୁହା, ଧନ୍ୟବାଦ ଲାଗ, ଆରି ଜୁହାର ଲାଗ।
1: ଜୁହାର ମାମା, ରହିଲି, ନମସ୍କାର।
0: ହ୍ୟାଲୋ ଶ୍ରଦ୍ଧା ଲାଗବା ଗୀତ
2: ନମସ୍କାର। ଜୁହାର
0: ଜୁହାର, କିଏ କହିଲାସ ନି ବାବୁ? କୋନ ଦିନ କହିଲାସ ନି?
2: ମୁଁ କହୁଥିଲି ରେଡିଓ ଲାଭର ନାରାୟଣ ପ୍ରଧାନ ଦି ବରହମପୁର ବୁଗିଡା ରହିଲି।
0: ସବୁ ଭଲ ଅଛ କି ବୋଇଲିନି?
2: ଆଜ୍ଞା ହଁ ଭଲ ଅଛି। ମତେ ଶୁଣେଇ ଦେବେ ଦେଶିଆ ଗୀତ, ମତେ ଶୁଣେଇ ଦେବେ ଚିରେ ନନି
0: ଛି ଚିରେ ନନି। ହଁ ନାରାୟଣ ପ୍ରଧାନ ଭାଇ ଏନ୍ତାର ସେ ଫୋନ କରତେ ରୁହା, ଆରି ଆମେ ତମର ଗୀତ ଶୁଣାଇ ଦେବୁ, ଧନ୍ୟବାଦ ଲାଗ, ଆର ଜୁହାର ଲାଗ।
2: ଜୁହାର।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 153ତମ ଅଧ୍ୟାୟ।

ବଜ୍ରକଣ୍ଟକ ଶାଳମଳିରେ ଆରୋହ କରନ୍ତି ତାହାରେ ଯେ ରାଜ ପୁରୁଷ ଅପର କରନ୍ତି ଧର୍ମ ସେତୁ ଦୂର ଧର୍ମ ଆଚରେ ଯେ ହୁନର ତାକୁ ହିଂସନ୍ତି ଯେ ପାମର ସେ ଅନ୍ତେ ବୈତରଣୀରେ ପାପିଷ୍ଠେ ପଡ଼ନ୍ତି ନିର୍ଭରେ ନିରୟ ପରୀକ୍ଷା ଯାହାର ଏମନ୍ତ ଯେଉଁ ନଦୀବର ତହିଁର ଜଳ ଜନ୍ତୁମାନ ପାପୀଙ୍କୁ କରନ୍ତି ଭକ୍ଷଣ ମୂତ୍ର ପୁରୁଷ ଯେ ଶୋଣିତ ନଖ ମେଦ ଅସ୍ଥି ବହୁତ ଏଥି ପରିଣତାପ ପାଇ ବାସନା।

ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଉଜ୍ଜଳ ଆମ ଦେଶ, ପରେ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ ପ୍ରଯୋଜନା ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

0: ନମସ୍କାର। ଆମ ସମାଜରେ ସୁସ୍ଥ ଓ ସୁନ୍ଦର ଜୀବନଯାପନ ମୂଳରେ ସ୍ୱଚ୍ଛତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜାତିର ପିତା ମହାତ୍ମା ଗାନ୍ଧି କହିଥିଲେ, ସ୍ୱଚ୍ଛତା ସ୍ୱାଧୀନତାଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ସ୍ୱଚ୍ଛ ଭାରତ ଗଠନ ଥିଲା ମହାତ୍ମା ଗାନ୍ଧିଙ୍କର ସ୍ୱପ୍ନ। ସ୍ୱଚ୍ଛ ଭାରତ ହିଁ ଜନଜୀବନକୁ ସମୃଦ୍ଧ କରିପାରିବ। କିନ୍ତୁ ଦୁଃଖର ବିଷୟ, ସ୍ୱାଧୀନତାର 79 ବର୍ଷ ବିତିଗଲାଣି, ତଥାପି ଆମେ ସ୍ୱଚ୍ଛତା ଉପରେ ଆଶାନୁରୂପ ସଫଳତା ହାସଲ କରିପାରିନୁ। ସ୍ୱଚ୍ଛତା ହିଁ ଜୀବଜଗତ ସହିତ ମଣିଷ ସମାଜକୁ ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ଖୋରାକ ଯୋଗାଇଥାଏ। ତେଣୁ ସ୍ୱଚ୍ଛ ଭାରତ ଗଠନ ପାଇଁ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି। ସରକାରଙ୍କ ଦ୍ୱାରା ପ୍ରାୟ 4041 ଗୋଟି ସହରକୁ ଏହି ଅଭିଯାନରେ ପରିସରଭୁକ୍ତ କରାଇ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆଗକୁ ନିଆଯାଉଛି। 2014 ମସିହା ଅକ୍ଟୋବର 2 ତାରିଖ ମହାତ୍ମା ଗାନ୍ଧୀଙ୍କର 145ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ପ୍ରସ୍ତୁତ କରାଯାଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏଁ, ବିଦ୍ୟାଳୟରୁ ମହାବିଦ୍ୟାଳୟ ଯାଏଁ, ରାଜରାସ୍ତାରୁ ଗଳି ରାସ୍ତା ଯାଏଁ, ବସ୍ତି ବାସିନ୍ଦାଙ୍କଠାରୁ ପ୍ରସାଦବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ସ୍ୱଚ୍ଛତା ଉପରେ ସଚେତନ ହେବା ଆବଶ୍ୟକ। ତେବେ ଏହି ସ୍ୱଚ୍ଛତା ଅଭିଯାନ 5.0 ନେଇ ଆକାଶବାଣୀ ଭବାନୀପାଟଣା ପହଞ୍ଚିଥିଲା ଭବାନୀପାଟଣା ସହରଠାରୁ ପ୍ରାୟ 13 କିଲୋମିଟର ଦୂର ଶଗଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏକ ସ୍ୱଚ୍ଛତା ବା ସଫେଇ କାମ କରିବା ପାଇଁ। ସେଇଠି ସଫେଇ କାମ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ କହନ୍ତି,
1: ନମସ୍କାର, ସ୍ୱଚ୍ଛତା ହିଁ ସେବା ଏହି କାର୍ଯ୍ୟକ୍ରମ ଆମ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏକ ଅଭିନବ ବାର୍ତ୍ତା ସୃଷ୍ଟି କରିଛି। ଆକାଶବାଣୀ ଭବାନୀ।

0: ପାଟଣା ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣା ପକ୍ଷରୁ ଆମ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଉଛି। ବାସ୍ତବରେ ସ୍ୱଚ୍ଛତା ହିଁ ସେବା। ସ୍ୱଚ୍ଛତା କହିଲେ ଆମେ ବୁଝୁ ପ୍ରତ୍ୟେକ ଜିନିଷ ଶୃଙ୍ଖଳା ମଧ୍ୟରେ ରହିବା। ପ୍ରକୃତି ପ୍ରତିଟି ଜିନିଷକୁ ଶୃଙ୍ଖଳା ମଧ୍ୟରେ ରଖେ। ଯେମିତି ସମୁଦ୍ର କୂଳରେ ବେଳାଭୂମିରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସମୁଦ୍ରର ଢେଉ ସଫା କରି ନେଇଯାଏ, ପୁଣି ତାହା ସମୁଦ୍ରର ତଟ ସୁନ୍ଦର ପରିଷ୍କାର ଦିଶେ। ସେହିଭଳି ପ୍ରକୃତି ସବୁବେଳେ ପରିବେଶକୁ ନିଜେ ସଫା କରେ ଏବଂ ଏହି ପରିବେଶର ଏହି ପ୍ରକୃତିର ମୁଖ୍ୟ ଉପାଦାନ ହେଉଛି ମଣିଷ, ଯିଏକି ତାହାକୁ ସଫା କରିବା ଦିଗରେ ପଦକ୍ଷେପ ନେବା ଉଚିତ। କିନ୍ତୁ ବିଡ଼ମ୍ବନା ଏହା ଯେ ସଦାସର୍ବଦା ଦେଖାଯାଇଛି ମଣିଷମାନେ ହିଁ ନିଜେ ପ୍ରକୃତିର କ୍ଷୟ କରନ୍ତି, ପ୍ରକୃତିକୁ ଅପରିଷ୍କାର ଆବର୍ଜନାରେ ଭରିଦେଇ ପ୍ରକୃତିକୁ କଷ୍ଟ ଦିଅନ୍ତି। ଯେତେ ପଦକ୍ଷେପ ନିଆଯାଇପାରିବ, ଶୃଙ୍ଖଳା ଜ୍ଞାନର ବୃଦ୍ଧି କରାଯାଇପାରିବ, ସ୍ୱଚ୍ଛତା ଦିଗରେ ପଦକ୍ଷେପ ନିଆଯିବ, ପ୍ରତିଟି ଜିନିଷକୁ ଯେମିତି ରହିବା କଥା ସେମିତି ରଖିବାକୁ ଦିଆଯିବ, ତାକୁ ସୁନ୍ଦର ଭାବରେ ବ୍ୟବହାର କରାଯିବ ଏବଂ ଯେଉଁଠି ଆବର୍ଜନା ପକାଇବା କଥା ସେଇଠି ପକାଯିବ, ସେ ଦିଗରେ ପଦକ୍ଷେପ ନେବା, ତ ନିଶ୍ଚିତ ଭାବରେ ଆମେ ସଫଳ ହେବା। ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିଦିନ ବିଦ୍ୟାଳୟ ପରିସରରେ ପଡ଼ିଥିବା ଛୋଟ ଛୋଟ ଟୁକୁଡ଼ା କାଗଜ, ପଲିଥିନ୍ ଏବଂ ଅନ୍ୟାନ୍ୟ ଆବର୍ଜନାକୁ ସେମାନେ ସୁନ୍ଦର ଭାବରେ ପ୍ରାର୍ଥନା ଶ୍ରେଣୀର ପରେ ମାତ୍ର 2 ମିନିଟ୍ ସମୟ ଦେଇ ସେମାନେ ସଫା କରିଦିଅନ୍ତି ଏବଂ ଆମ ପରିବେଶ ସୁନ୍ଦର ଏବଂ ସଫା ହୋଇଯାଏ। ଏହି ଅଭ୍ୟାସ ମୋ ବିଦ୍ୟାଳୟର ପ୍ରତିଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଛି, ଯାହାକି ସେମାନେ ରାସ୍ତାଘାଟ ଏମିତିକି ତାଙ୍କ ଘରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରିବା ଦିଗରେ ସବୁବେଳେ ପଦକ୍ଷେପ ନିଅନ୍ତି। ଏହି ଅଭ୍ୟାସ ଆମେ ଯଦି ସମସ୍ତେ ଲାଗିପଡ଼ି ଚେଷ୍ଟା କରିବା, ନିଶ୍ଚିତ ଭାବରେ ସ୍ୱଚ୍ଛତା ଦିଗରେ ଆମେ ଆଗେଇ ପାରିବା।
1: ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ମହା ଆନନ୍ଦରେ ଶ୍ରମଦାନ କରି ବିଦ୍ୟାଳୟ ପରିସରକୁ ସଫା ସୁତୁରା କରିଥିଲେ। ଛାତ୍ରଛାତ୍ରୀଙ୍କର ମତ ଥିଲା,
2: ମୁଁ ପ୍ରକାଶ ମାଝୀ, ଶ୍ରେଣୀ 10 ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଗଡ଼ାର ଜଣେ ଛାତ୍ର। ସ୍ୱଚ୍ଛତା ଏକ ପବିତ୍ର ଗୁଣ, ଏହା ମଣିଷ ମନରେ ପ୍ରଶାନ୍ତି ଭରି ଦେଇ ତତ୍ପର କରାଏ, ତେଣୁ ଏହା ଆମ ପାଇଁ ଅବିଚ୍ଛେଦ୍ୟ। ପରିବେଶର ସ୍ୱଚ୍ଛତା ଯେ କେତେ ପ୍ରୟୋଜନ ତାହା ସର୍ବସମ୍ମତ। ଗୋଟିଏ ରାଷ୍ଟ୍ରର ବିକାଶ ଏହାର ପରିବେଶର ସ୍ୱଚ୍ଛତା ଉପରେ ନିର୍ଭର କରେ। ସୁସ୍ଥ ପରିବେଶ ସୁସ୍ଥ ମାନସିକତା ସୃଷ୍ଟି କରେ। ସୁସ୍ଥ ମାନସିକତା ସୃଜନ ଶକ୍ତିର ବିକାଶରେ ସହାୟକ ହୁଏ, ଫଳରେ ରାଷ୍ଟ୍ରର ସାମାଜିକ ଅର୍ଥନୈତିକ ଜୀବନର ସୁସମୃଦ୍ଧ ହୁଏ। ବିଜ୍ଞାନର ମହାନ ଅବଦାନ ଫଳରେ ମାନବ ଜୀବନ ସୁଖପ୍ରଦ ତଥା ପ୍ରଗତିଶୀଳ ହୋଇଛି। ଆଜିର ଭାରତ ବର୍ଷ ପ୍ରଗତିର ରଥଚକ୍ର ସୋପାନ ପରେ ସୋପାନ ଅତିକ୍ରମ କରି ଆଗେଇ ଚାଲିଛି, କିନ୍ତୁ ପରିବେଶର ସ୍ୱଚ୍ଛତା କ୍ରମେ ଅପସରି ଯାଉଛି। ତେଣୁ ମାନବ ସମାଜର ହିତ ସାଧନ ପାଇଁ ପରିବେଶର ସ୍ୱଚ୍ଛତା ଅପରିହାର୍ଯ୍ୟ ହୋଇ ପଡିଛି। ସମ୍ପ୍ରତି ଗାଁ ଗଣ୍ଡା ସହର ବଜାର ସବୁଠି କୁଢ କୁଢ ଅଳିଆ ଆବର୍ଜନା ଓ ନାଳ ନର୍ଦ୍ଦମା ସବୁଠି ବର୍ଜ୍ୟବସ୍ତୁର ପାହାଡ ଓ ଅସ୍ୱାସ୍ଥ୍ୟକର ପରିବେଶ। ରାସ୍ତା କଡ଼ରେ ମଳମୂତ୍ର, ପ୍ଲାଷ୍ଟିକ ବୋତଳ ଓ ଜରିର ଗଦା। ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଦୂଷିତ ପରିବେଶ ବିଦେଶୀ ପର୍ଯ୍ୟଟକଙ୍କ ପାଖରେ ଆମର ଭାବମୂର୍ତ୍ତିକୁ ମଳିନ କରି ଦେଇଛି। ଏପରି ସ୍ଥଳରେ ପରିବେଶର ସ୍ୱଚ୍ଛତା ଏକ ସମୟୋପଯୋଗୀ ଆହ୍ୱାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଉତ୍ତମ ଜୀବନ ନିମନ୍ତେ ପରିବେଶର ସ୍ୱଚ୍ଛତା ଅପରିହାର୍ଯ୍ୟ ହୋଇଥିବାରୁ ପରିବେଶର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅତ୍ୟନ୍ତ ନିଷ୍ଠାର ସହିତ ସରକାରୀ ବେସରକାରୀ ଗୋଷ୍ଠୀଗତ ତଥା ବ୍ୟକ୍ତିଗତ ଉଦ୍ୟମ ଜାରି ରଖିବା ବିଧେୟ। ଏହା ଫଳରେ ସୁସ୍ଥ ଜୀବନ ଯାପନ ସମ୍ଭବ ହୋଇପାରିବ।
3: ମୋର ନାମ ଟଙ୍କପ୍ରଭା ପୂଜାରୀ। ମୁଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଗଡ଼ାର 10 ଛାତ୍ରୀ ଅଟେ। ସ୍ୱଚ୍ଛତା ହିଁ ସେବା ଏହି ଅଭିଯାନ ପ୍ରତିବର୍ଷ 17 ସେପ୍ଟେମ୍ବରରୁ 2 ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥାଏ, ଯାହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱ ଇଚ୍ଛାରେ ସଫା ସୁତୁରାରେ ଯୋଗ ଦେବାକୁ ପ୍ରେରିତ କରାଯାଏ। ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବାର ଏକ ଉଦ୍ୟମ ଅଟେ, ଯିଏ ସ୍ୱଚ୍ଛତାକୁ ଜୀବନର ଅଙ୍ଗଭୂତ ଅଂଶ ମାନୁଥିଲେ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୈନନ୍ଦିନ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ସ୍ୱଚ୍ଛତାକୁ ଆପଣେଇ ଆମେ ଏକ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଢିପାରିବା। ଅଭିଯାନ ସମୟରେ ସରକାରଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଶ୍ରମଦାନ ଅନୁଷ୍ଠିତ ହୁଏ, ଯେଉଁଥିରେ ଲୋକମାନେ ସାର୍ବଜନିକ ସ୍ଥାନ, ବିଦ୍ୟାଳୟ ଓ ହସ୍ପିଟାଲ ଭଳି ସ୍ଥାନ ଗୁଡିକରେ ସଫା କାମରେ ଜନସାଧାରଣଙ୍କୁ ଯୋଗ ଦେବା ପାଇଁ ପ୍ରେରିତ କରାଯାଏ। ଏହି ଅଭିଯାନ ସମୟରେ ସ୍ୱଚ୍ଛତା କର୍ମଚାରୀ ମାନଙ୍କୁ ବି ବିଶେଷ ସମ୍ମାନ ଦିଆଯାଏ।

ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପୂର୍ଣ୍ଣ ହୁଏ। ଗାନ୍ଧୀଜୀଙ୍କ ମତ ଥିଲା ସ୍ୱଚ୍ଛତା ଏକ ସମାଜର ମୂଳ ଆଧାର ଅଟେ। ସ୍ୱଚ୍ଛତାକୁ ଆଚରଣରେ ଆଣି ଆମେ ଏକ ସୁସ୍ଥ ସମାଜ ଗଢି ପାରିବା। ଆକାଶବାଣୀ କେନ୍ଦ୍ର ଭବାନୀ ପାଟଣା ପକ୍ଷରୁ ଆମ ବିଦ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆକାଶବାଣୀ ତଥା ଦୂରଦର୍ଶନ କେନ୍ଦ୍ର ଭବାନୀ ପାଟଣାର ସମସ୍ତ କର୍ମକର୍ତ୍ତା ଓ ଆମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସାମୁହିକ ସଫେଇ କାର୍ଯ୍ୟ ମିଳିତ ଭାବେ କରିଥିଲୁ। ଆମ ବିଦ୍ୟାଳୟରେ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବାରୁ ମୁଁ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣାର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।

ବନ୍ଧୁଗଣ, ଏମିତି ଯଦି ଆମେ ସମସ୍ତେ ସ୍ୱଚ୍ଛତାକୁ ଏକ ସଂକଳ୍ପ କରି ଆଗକୁ ବଢ଼ିବା, ତାହେଲେ ସ୍ୱଚ୍ଛ ନିର୍ମଳ ପରିବେଶଟି ପାଇପାରିବା। ସ୍ୱଚ୍ଛ ଜୀବନ ହିଁ ସୁସ୍ଥ ଜୀବନ, ସ୍ୱଚ୍ଛତା ହିଁ ସେବା। ଏହି ସେବାରେ ନିଜ ନିଜର ଦାୟିତ୍ୱକୁ ହୃଦୟଙ୍ଗମ କଲେ ଯାଇ ଆମ ଦେଶ ଉଜ୍ଜ୍ୱଳ ହେବ। ଆଜି ପାଇଁ ଏତିକି, ରହିଲୁ, ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ। ପ୍ରଯୋଜନା ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ, ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ଆଇନ 2024ରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସନ୍ନିବେଶିତ କରାଯାଇଛି, ଯେଉଁଥିରେ 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ଟଙ୍କା ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ବ୍ୟବସ୍ଥା ରହିଛି। ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ବାଧ୍ୟତାମୂଳକ କରିଛି। ମାମଲା ଥାନାରେ ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ ହେବା ଦରକାର। ଅଭିଯୋଗ ଫର୍ଦ୍ଦ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଲାଗି ବିଲ୍ରେ ବ୍ୟବସ୍ଥା କରାଯାଇଛି। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971 ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣମନ ଭଳି ସମାନ ସାୟିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୁହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ରାଜ୍ୟର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଜିଟାଲ ଭାରତ ନୀତି, ଟେଲି କମ୍ୟୁନିକେସନ୍ ଏବଂ ବିଏସ୍ଏନ୍ଏଲ୍ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିରେ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ଫାଇବର ଟୁ ହୋମ୍ ବିସ୍ତାର କରାଯିବ, ଯଦ୍ୱାରା ଡିଜିଟାଲ ଶିକ୍ଷା, ଟେଲିମେଡିସିନ୍, ଡିଜିଟାଲ ବ୍ୟାଙ୍କିଂ, ଗ୍ରାମୀଣ ଉଦ୍ୟମିତା, ରୋଜଗାର ଏବଂ ଆର୍ଥିକ ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହଲିଂ କହିଛନ୍ତି। ଏହା ମାଧ୍ୟମରେ 50,000ରୁ ଉର୍ଦ୍ଧ୍ୱ ଗ୍ରାମକୁ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ 3,384 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ

0: ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ଏହି ପଦକ୍ଷେପ ରାଜ୍ୟରେ ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଗବେଷଣା ନବସୃଜନ କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚନ କରି ବିକଶିତ ଓଡ଼ିଶା ଓ ଭାରତ ଗଠନରେ ସହଯୋଗୀ ହେବ ବୋଲି ଶ୍ରୀ ମହାଲିଂ କହିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବ୍ରହ୍ମପୁରସ୍ଥିତ ଏନ୍ଆଇଏସ୍ଟି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ନୀତି ନିର୍ଦ୍ଧାରଣରେ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ଓ ଜନଭାଗିଦାରୀକୁ ପ୍ରାଧାନ୍ୟ ଦିଆଗଲେ ପ୍ରକୃତ ବିକାଶ ସମ୍ଭବପର ହୋଇଥାଏ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି କର୍ମୀଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଶୈଳୀ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ବିକାଶ କ୍ଷେତ୍ରରେ ଅତୁଳନୀୟ ଭୂମିକା ରହିଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି। ଏହା ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଆଲୋଚନା କରି ଶ୍ରୀ ମାଝୀ କହିଛନ୍ତି, ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନା, ସ୍ଥାନାନ୍ତର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତିନି ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଓଡ୍ରାଫ୍, ଅଗ୍ନିଶମ ଓ ପୁଲିସ୍ ବାହିନୀ ନିୟୋଜିତ ଅଛନ୍ତି। ସମସ୍ତ ଆଶ୍ରୟସ୍ଥଳୀରେ ବିଶୁଦ୍ଧ ପାନୀୟ ଜଳ, ରନ୍ଧା ଖାଦ୍ୟ, ଜରୁରୀ ସ୍ୱାସ୍ଥ୍ୟସେବା, ସର୍ପାଘାତ ପ୍ରତିଷେଧକ ଔଷଧ ଯୋଗାଇ ଦିଆଯାଇଛି। ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଓ ଚାଷଜମି ପାଇଁ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ପ୍ରଭାବିତ ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ 30,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଲଗାଣ ବର୍ଷାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର 60 ଟିମ୍ ନିୟୋଜିତ ଅଛନ୍ତି ବୋଲି ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
1: ଲୋକମାନେ ପାଣି ଘେରରେ ଅଛନ୍ତି, ଅସୁରକ୍ଷିତ ଅଛନ୍ତି ବା ଯୋଉଠି ପାଣି ବଢୁଛି ସେଠୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା, ସେଥିପାଇଁ ଆମର ପାଖାପାଖି 60 ଦଳ କାମ କରୁଛନ୍ତି। ପ୍ରତ୍ୟେକ ଦଳ ପାଖରେ ଡଙ୍ଗା ଅଛି, ଯାନ୍ତ୍ରିକ ବୋଟ୍ ଅଛି, ମୋଟର ଅଛି, ସେମାନେ ଜଣକୁ ଜଣକୁ କରି ବାହାର କରୁଛନ୍ତି। ଗଲା 24 ଭିତରେ ଆମେ ପାଖାପାଖି 212 ଜଣଙ୍କୁ ଉଦ୍ଧାର କରିସାରିଲୁଣି।
0: ବନ୍ୟା ପରିସ୍ଥିତି ଦୃଷ୍ଟିରେ ରଖି ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ମଧ୍ୟ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଯାଜପୁର ଜିଲ୍ଲାରେ ବୈତରଣୀ ଓ ଶାଖା ନଦୀ, ବୁଢ଼ା ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବନ୍ୟାଜଳ ଗାଁଗୁଡ଼ିକରେ ପ୍ରବେଶ କରିବା ସହ ଚାଷଜମି ନଷ୍ଟ ହୋଇଛି। ବୈତରଣୀ ନଦୀର ଜଳସ୍ତର ଆଖୁଆପଦା, ବଲ୍ଲଭୀଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଘରଧରା ଗ୍ରାମ ଉପରପଡ଼ାରେ ଜଳବନ୍ଦୀ ପରିବାରଗୁଡ଼ିକୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ନିଆଯାଇଛି। ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ମହାନଦୀ, ତେଲ, ସାଲୁଙ୍କି, ବାଘ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜିଲ୍ଲାପାଳ ମହାନଦୀ କୂଳ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଓସ୍ୱାନ ସମ୍ମିଳନୀ କକ୍ଷରେ ପ୍ରୟାସ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ଅନୁସଚିବ ନିରଞ୍ଜନ ପାଢ଼ୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇର ଚିଠା ତାଲିକା ପ୍ରକାଶ ପରବର୍ତ୍ତୀ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଦାବି ଓ ଆପତ୍ତି ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟା କିପରି ସୁଚାରୁରୂପେ ପରିଚାଳିତ ହେଉଛି ସେ ସମ୍ପର୍କରେ ଶ୍ରୀ ପାଢ଼ୀ କ୍ଷେତ୍ରୀୟ ପର୍ଯ୍ୟାୟରେ ଅନୁଧ୍ୟାନ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା 6 ରାତି 11 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥର କିଛି ଖବର ସଂକ୍ଷେପରେ। ଯାଜପୁର ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ କେନ୍ଦ୍ରୀୟ ପରୀକ୍ଷାଗାରକୁ ଜିଲ୍ଲାପାଳ ଅମ୍ବର କୁମାର କର ଉଦ୍ଘାଟନ କରିଛନ୍ତି।

0: ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ କିଶୋର ନ୍ୟାୟ, ସାଇବର ସୁରକ୍ଷା, ପ୍ରଶାସନିକ ସେବାରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରାୟଗଡ଼ା ଜିଲ୍ଲାକୁ ରାଜ୍ୟସ୍ତରୀୟ ହେପାଟାଇଟିସ୍ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଡୁଙ୍ଗୁରିପାଲି ବ୍ଲକର ଧର୍ମଦାଣ୍ଡି ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବାଘମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ଦେଶରେ ବାଘବଂଶ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବାଘର ଯତ୍ନ ଓ ସଂରକ୍ଷଣ କ୍ଷେତ୍ରରେ ସେବା ଯୋଗାଉଥିବା 25 ଜଣ ବ୍ୟାଘ୍ର ରକ୍ଷକଙ୍କୁ ସମ୍ମାନିତ କରାଯାଇଛି। ବର୍ତ୍ତମାନ ନନ୍ଦନକାନନରେ 36 ବାଘ ରହିଛନ୍ତି। ସେଥିମଧ୍ୟରେ 18 ସାଧାରଣ ରଙ୍ଗର ବାଘ, 5 ଧଳା ବାଘ ଓ 5 ମେଲାନିଷ୍ଟିକ୍ ବାଘ ରହିଛନ୍ତି। ପବିତ୍ର ଆଷାଢ଼ ପୂର୍ଣ୍ଣିମାରେ ଆଜି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖି ସମାଜକୁ ପ୍ରେରିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ମୁଖ୍ୟ ସମ୍ବାଦ ପୁଣିଥରେ, ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026, ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ, ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି, ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ, ଏବଂ ରାଜ୍ୟର 6,799 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆଜିର ପ୍ରସଙ୍ଗ, ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଭାଗିତାରେ ବ୍ୟାଘ୍ର ସୁରକ୍ଷା, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ବାଘ ସଂରକ୍ଷଣ, ପ୍ରାକୃତିକ ବାସସ୍ଥାନର ସୁରକ୍ଷା ଏବଂ ସେମାନଙ୍କ ବଂଶବୃଦ୍ଧି ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତ ସୁରକ୍ଷା ପ୍ରସଙ୍ଗ ନେଇ ଏହି ଦିବସ ପାଳନ କରାଯାଉଛି। 2010 ନଭେମ୍ବର ମାସରେ ରୁଷ୍ର ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀ ଅବସରରେ ପ୍ରତିବର୍ଷ ଜୁଲାଇ ମାସ 29 ତାରିଖକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଭାରତ ସମେତ 13 ବ୍ୟାଘ୍ର ବାସସ୍ଥଳୀ ଥିବା ଦେଶର ନେତୃମଣ୍ଡଳୀ 2022 ସୁଦ୍ଧା ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଥିଲେ। ସାମ୍ପ୍ରତିକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ 5,711 ବାଘ ରହିଥିବା ଜଣାପଡ଼ିଛି। ବାଘ ସୁରକ୍ଷିତ ରହିଲେ ଜଙ୍ଗଲ ଓ ପରିବେଶର ସନ୍ତୁଳନ ଠିକ୍ ରହିବ ଏବଂ ମାନବ ସମାଜ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ସାଧାରଣତଃ ବାଘ ପାଇଁ ଘଞ୍ଚ ଜଙ୍ଗଲ, ଘାସଯୁକ୍ତ ଭୂମି, ପାହାଡ଼ିଆ ଅଞ୍ଚଳ ଏବଂ ଜଳାଶୟ ନିକଟବର୍ତ୍ତୀ ଜଙ୍ଗଲାଞ୍ଚଳ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରତ୍ୟେକ ବାଘର ହିଁ ନିଜସ୍ୱ କ୍ଷେତ୍ର ରହିଛି ଏବଂ ଏହା ଅନ୍ୟ ବାଘଠାରୁ ମଧ୍ୟ ସୁରକ୍ଷିତ ରହିବାରେ ସାହାଯ୍ୟ କରିଥାଏ। ବାଘ ହେଉଛି ଆମର ଜାତୀୟ ପଶୁ। ବାଘ ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ସୁରକ୍ଷା ପରିବେଶ ସନ୍ତୁଳନ ପାଇଁ ଅପରିହାର୍ଯ୍ୟ। 1973 ମସିହାରେ ବାଘ ସଂରକ୍ଷଣ ପାଇଁ ଭାରତରେ ପଦକ୍ଷେପ ନିଆଯାଇଥିଲା ଏବଂ ପ୍ରୋଜେକ୍ଟ ଟାଇଗର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବିଶ୍ୱର ପାଖାପାଖି 70% ଅର୍ଥାତ୍ 3,682 ବାଘ ଭାରତରେ ଥିବା ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର 58 ସଂରକ୍ଷିତ ଅଞ୍ଚଳକୁ ବ୍ୟାଘ୍ର ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। 1973 ମସିହାରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା 9 ସୀମିତ ଥିଲା। ଏହି ଅଞ୍ଚଳର ପରିସୀମା 9,115 ବର୍ଗ କିଲୋମିଟର ରହିଥିଲା। 1980 ମସିହା ଶେଷଭାଗ ସୁଦ୍ଧା ଏହା ବୃଦ୍ଧି ପାଇ 15 ପହଞ୍ଚିଥିଲା। ଏହି ସୀମା 24,700 ବର୍ଗ କିଲୋମିଟର ହୋଇଥିଲା। କ୍ରମଶଃ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ଧାରା 38 ଅନୁଯାୟୀ ବ୍ୟାଘ୍ର ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଅଭୟାରଣ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ଏଥିପାଇଁ ଆବଶ୍ୟକ ମାନବ ସମ୍ଭଳର ଉପଯୋଗ, ସଂରକ୍ଷଣ ଅଞ୍ଚଳର ପରିମାଣକୁ ବୃଦ୍ଧି କରିବା, ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷା ପ୍ରଦାନ କରିବା ଆଦି ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି। ଜନସଂଖ୍ୟା ବୃଦ୍ଧି ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ବାଘ ମଣିଷ

0: ଭିତରେ ଲଢ଼େଇ ହେଉଛି। ଏହାର ପ୍ରଭାବ ବାଘ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ବ୍ୟାଘ୍ର ଚର୍ମ, ହାଡ଼ ଏବଂ ଅନ୍ୟ ଅଙ୍ଗଗୁଡ଼ିକର ଆଖିଦୃଶିଆ ମୂଲ୍ୟ ଯୋଗୁଁ ଅବୈଧ ଶିକାର ମଧ୍ୟ ବୃଦ୍ଧି ପାଉଛି। ଏପରିକି ଚାଷବାସ, ନିର୍ମାଣ କାର୍ଯ୍ୟ, ସଡ଼କ ଯୋଗାଯୋଗ ବୃଦ୍ଧି ଏବଂ ମଣିଷ ସହାବସ୍ଥାନର ବୃଦ୍ଧି ଦ୍ୱାରା ଜଙ୍ଗଲ ମଧ୍ୟ ହ୍ରାସ ପାଉଛି, ଫଳରେ ବ୍ୟାଘ୍ରଙ୍କର ଜୀବନଚର୍ଯ୍ୟା ମଧ୍ୟ ବାଧାପ୍ରାପ୍ତ ହେଉଛି। ବାଘଙ୍କର ଆବାସସ୍ଥଳୀର ସଂକୋଚନ ଯୋଗୁଁ କିମ୍ବା ଶିକାରର ସୀମିତ ଉପଲବ୍ଧତା ଦୃଷ୍ଟିରୁ ସେମାନେ ମାନବ ଅଞ୍ଚଳଗୁଡ଼ିକରେ ପ୍ରବେଶ କରୁଛନ୍ତି, ଫଳରେ ମଣିଷ ଏବଂ ବାଘ ମଧ୍ୟରେ ମଧ୍ୟ ଲଢ଼େଇ ହେଉଛି। ସେହିଭଳି ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁଁ ମଧ୍ୟ ବାଘଙ୍କର ଆବାସସ୍ଥଳୀ ପ୍ରଭାବିତ ହେଉଛି। ମଣିଷ ଏବଂ ବାଘ ଭଳି ବନ୍ୟପ୍ରାଣୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ହେଉଥିବା ସଂଘର୍ଷକୁ ପ୍ରତିହତ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷିତ ରଖିବା ଲାଗି ବନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି। ବିଜ୍ଞାନ ଆଧାରିତ ନୀତି ଏବଂ ଦୃଢ଼ ସାଂଗଠନିକ ସହଯୋଗ ଦ୍ୱାରା ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେଉଛି। ପ୍ରଯୁକ୍ତିବିଦ୍ୟା ଚାଳିତ ତଦାରଖ, ପ୍ରଭାବଶାଳୀ ଶାସନ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଅଂଶଗ୍ରହଣ ବାଘ ସଂରକ୍ଷଣ କ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ମହାବଳ ବାଘଙ୍କ ପାଇଁ ଉପଯୁକ୍ତ ବାସସ୍ଥଳୀ ଭାବେ ପରିଚିତ। ଶିମିଳିପାଳରେ ମୋଟ ବାଘ ସଂଖ୍ୟା 35 ଥିବା ଜଣାପଡ଼ିଛି। ତେବେ ସେଥିମଧ୍ୟରେ 19 ସିଡୋ ମେଲାନିଷ୍ଟିକ୍ ବା କଳା ବାଘ ଅଛନ୍ତି ବୋଲି ବନ ବିଭାଗ କହିଛି। 2030 ସୁଦ୍ଧା ଶିମିଳିପାଳରେ ବାଘ ସଂଖ୍ୟା 100 ଅଧିକ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ପରିଶେଷରେ ଏତିକି କୁହାଯାଇପାରେ, ପ୍ରକୃତିର ଏହି ଅମୂଲ୍ୟ ସମ୍ପଦ ବାଘକୁ ସଂରକ୍ଷଣ କରାଗଲେ ପରିବେଶ ସନ୍ତୁଳନ ରକ୍ଷା ସହ ପ୍ରାକୃତିକ ସଂହତି ମଧ୍ୟ ବଜାୟ ରହିପାରିବ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଗପ ହେଲେ ବି ସତ, ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ସୁମନ କଲ୍ୟାଣପୁର, ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ, ସଙ୍ଗୀତ ପରିଚାଳନା ଭୁବନ ହରି।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଏବେ ଆହୁତି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ଅକ୍ଷୟ ମହାନ୍ତି ଏବଂ ଗୀତା ପଟ୍ଟନାୟକ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ଅକ୍ଷୟ ମହାନ୍ତି।

ଶେଷରେ ଚିଲିକା ତୀରେ ଏହି ଚଳଚ୍ଚିତ୍ରରୁ ଶିଳ୍ପୀମାନେ ହେଲେ ନିର୍ମଳା ମିଶ୍ର ଏବଂ ବସନ୍ତ ଦାସ। ଗୀତ ରଚନା ଶିବବ୍ରତ ଦାସ। ସଙ୍ଗୀତ ପରିଚାଳନା ଶାନ୍ତନୁ।

0: ପ୍ରଚାର କଲୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ମୁଖ୍ୟ ସମ୍ବାଦ। ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026। ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ। ନିଶାମୁକ୍ତ ଭାରତ ଗଠନ ନେଇ ଆସନ୍ତା ରବିବାର ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ବିଗତ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ରପ୍ତାନୀ 863.1 ବିଲିୟନ ଆମେରିକୀୟ ଡଲାର। ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବାୟୁ ଗୁଣବତ୍ତା ହ୍ରାସ ସମସ୍ୟାର ସମାଧାନ ପାଇଁ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ସରକାରଙ୍କ ମଞ୍ଜୁରୀ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ପ୍ରତିରୋଧ ଅଧିନିୟମ 2024ର ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏହି ବିଲ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ଅନ୍ତର୍ଭୁକ୍ତ କରାଯାଇଛି। 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ଦଣ୍ଡର ବ୍ୟବସ୍ଥା ଏହି ବିଲ୍ରେ ରହିଛି। ମାମଲାଗୁଡ଼ିକର ତ୍ୱରିତ ନିଷ୍ପତ୍ତି ସୁନିଶ୍ଚିତ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ବାଧ୍ୟତାମୂଳକ କରିଛି। ଥାନାରେ ସୂଚନା ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ କରିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବା ଜରୁରୀ। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଆଇନକୁ ଅଧିକ କଠୋର କରିବା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି।
2: सरकार की प्रतिबद्धता का आप इसी बात से अनुमान लगा सकते हैं कि इसी विधेयक के लाने के साथ ही साथ हमारे लॉ मिनिस्टर्स की ओर से भी एक प्रस्ताव जारी कर दिया गया। स्पेशल फास्ट ट्रैक फोर्स है, इनको स्थापित करने का भी क्रम प्रारंभ किया जाए। उसमें दिल्ली, मुंबई, कोलकाता, मध्य प्रदेश, बिहार, उत्तराखंड में पहले ही इन्होंने गठित कर दिया है और आने वाले दिनों में बाकी स्थानों पर।
1: ବିରୋଧୀ ଦଳର ଆଚରଣକୁ ସମାଲୋଚନା କରି ଡକ୍ଟର ସିଂହ କହିଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ପରାମର୍ଶ ଦେବା ପରିବର୍ତ୍ତେ ରାଜନୀତି କରୁଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅସଂସଦୀୟ ଭାଷା ବ୍ୟବହାର କରିଥିବାରୁ ସେ ତାଙ୍କର ସମାଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ଶ୍ରୀ ଗାନ୍ଧୀଙ୍କ ଅଭିଯୋଗର ଉତ୍ତର ଦେଇ ଡକ୍ଟର ସିଂହ କହିଛନ୍ତି ସରକାର ବାରମ୍ଭାର ସ୍ୱଷ୍ଟ କରିଛନ୍ତି ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ କୌଣସି ଗୁଳି ଚଳାଯାଇ ନାହିଁ, କେବଳ ଲୁହବୁହା ଗ୍ୟାସ୍ ବ୍ୟବହାର କରାଯାଇଥିଲା। ଯେହେତୁ କୌଣସି ଗୁଳି ଚାଳନା ହୋଇନାହିଁ ତେଣୁ ନିର୍ଦ୍ଦେଶ ଜାରି କରିବାର ପ୍ରଶ୍ନ ଉଠୁନାହିଁ। ଏଭଳି ନିର୍ଦ୍ଦେଶ ଦେବାର ଅଧିକାର ମାଜିଷ୍ଟ୍ରେଟ୍ଙ୍କ ପାଖରେ ଥାଏ, ମନ୍ତ୍ରୀଙ୍କ ପାଖରେ ନୁହେଁ ବୋଲି ଡକ୍ଟର ସିଂହ କହିଛନ୍ତି। ପୂର୍ବରୁ ଆଲୋଚନାରେ ଭାଗ ନେଇ ଜେଡିୟୁ ସାଂସଦ ଦିଲେଶ୍ୱର କାମେଇତ ସଂସଦରେ ଏହି ବିଧେୟକ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଦୃଢ଼ ବିରୋଧ କରିବା ସହ ତାଙ୍କର ମନ୍ତବ୍ୟ ପାଇଁ ଗୃହରେ ରାହୁଲ ଗାନ୍ଧିଙ୍କର କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ମଧ୍ୟ ଶ୍ରୀ ଗାନ୍ଧିଙ୍କୁ କେବଳ ବିଧେୟକ ଉପରେ କହିବାକୁ ଓ କୌଣସି ତଥ୍ୟ ବିନା ଅଭିଯୋଗ ନ ଆଣିବାକୁ ଅନୁରୋଧ କରିଥିଲେ। ଆଲୋଚନା ସମୟରେ ଗୃହରେ ଦୁଇଥର ସ୍ୱଚ୍ଚ ସମୟ ପାଇଁ ମୁଲତବୀ ଦେଖିବାକୁ ମିଳିଥିଲା। ବିଧେୟକ ପାରିତ ହେବା ପରେ ଶ୍ରୀ ବିର୍ଲା ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ଅଧିକ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା ଜାତୀୟ ଚେତନା ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୁହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ୱାଇଏସ୍ଆର୍ସିପିର ଗୋଲା ବାବୁରାୟ ଗୃହର ସମସ୍ତ ସଦସ୍ୟଙ୍କୁ ଜାତୀୟ ସଙ୍ଗୀତକୁ ସମ୍ମାନ ଜଣାଇବାକୁ ଅନୁରୋଧ କରିବା ସହ ବିଧେୟକ ଆଣିଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଧେୟକ ପାରିତ ହେବା ପରେ ଉଚ୍ଚ ସଦନରେ ସ୍ୱତନ୍ତ୍ର ଉଲ୍ଲେଖ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସଦସ୍ୟମାନେ ଜରୁରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାପରେ ରାଜ୍ୟସଭାକୁ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ଏବଂ ବିଗତ ବର୍ଷଗୁଡ଼ିକରେ ନିଆଯାଇଥିବା ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଘଟିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ବ୍ୟାପକ ଏବଂ ବିସ୍ତୃତ ପରୀକ୍ଷଣ ପରେ ଚଳିତ ମାସ 20 ତାରିଖ ସୁଦ୍ଧା ଅଧିକ ଭିଡ଼ ଥିବା ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରୁଟ୍ର 2,569 କିଲୋମିଟରରେ କବଚ ସଂସ୍କରଣ 4.0 ସଫଳତାର ସହ କାର୍ଯ୍ୟକ୍ଷମ କରାଯାଉଛି। ଗତମାସ ପର୍ଯ୍ୟନ୍ତ କବଚ କାର୍ଯ୍ୟ ପାଇଁ ମୋଟ 3,874 କୋଟି ଟଙ୍କା ଖର୍ଚ୍ଚ ହୋଇଛି। 2026-27 ଆର୍ଥିକ ବର୍ଷରେ 2,066 କୋଟି ଟଙ୍କା ପାଣ୍ଠି ଆବଶ୍ଚନ ହୋଇଥିବା ନେଇ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନ ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ ସମାଜର ଶୁଭାରମ୍ଭ କରିବେ। ଅଭିଯାନର ନେତୃତ୍ୱ ମାଇ ଭାରତ ପ୍ଲାଟଫର୍ମ ନେବ, ଯାହା ଏକ ଅନ୍ଲାଇନ୍ ଯୁବ ନେତୃତ୍ୱ ଓ ସାମାଜିକ ସହଭାଗିତା ପ୍ଲାଟଫର୍ମ। ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ନେତା ଭାବେ ଗଢ଼ି ତୋଳିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ଅଭିନବ ପ୍ରୟାସ ସଚେତନତା, ସାମୁହିକ ସହଭାଗିତା ଏବଂ ନିରନ୍ତର ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋହାହିତ କରିବା ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ସାମୁହିକ ଜାତୀୟ ଅଭିଯାନରେ ଯୁବ ନାଗରିକମାନଙ୍କୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ସୂଚନା ଅନୁସାରେ ଏହି ଅଭିଯାନରେ ମାଇ ଭାରତ ସ୍ୱେଚ୍ଛାସେବୀ, ଭାରତ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ, ଯୁବ କ୍ଲବ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ 125ରୁ ଅଧିକ ଆଧ୍ୟାତ୍ମିକ ସଂଗଠନର ଅଭୂତପୂର୍ବ ଅଂଶଗ୍ରହଣ ଦେଖିବାକୁ ମିଳିବ। ଏହା ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ଦେଶର ସବୁଠାରୁ ବଡ଼ ଯୁବ ନେତୃତ୍ୱାଧୀନ ଜନ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି। ମନ୍ତ୍ରଣାଳୟ କହିଛି ଆସନ୍ତା 100 ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ସାରା ଦେଶରେ ଯୁବ ନେତୃତ୍ୱାଧୀନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହା ସୁସ୍ଥ ଜୀବନଶୈଳୀକୁ ପ୍ରୋହାହିତ କରିବ, ସାମୁହିକ ସହଭାଗିତାକୁ ମଜବୁତ କରିବ ଏବଂ ଯୁବପିଢ଼ିଙ୍କ ଶକ୍ତିକୁ ରାଷ୍ଟ୍ର ଗଠନ ଦିଗରେ ବ୍ୟବହାର କରିବ। ଭାରତର ସାମଗ୍ରିକ ରପ୍ତାନୀ ଆର୍ଥିକ ବର୍ଷ 2025-26ରେ ରେକର୍ଡ 863.1 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି। ସରକାର ସଂସଦକୁ ସୂଚନା ଦେଇ କହିଛନ୍ତି ଉଭୟ ଦ୍ରବ୍ୟ ଏବଂ ସେବା ରପ୍ତାନୀ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ଓ ଦେଶର ମୁକ୍ତ ବାଣିଜ୍ୟ ଚୁକ୍ତି ଅଧୀନରେ ବଜାର ପ୍ରବେଶର ସମ୍ପ୍ରସାରଣ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନୁସାରେ ଦ୍ରବ୍ୟ ରପ୍ତାନୀ 441.8 ବିଲିୟନ୍ ଡଲାରରେ ଥିବାବେଳେ ସେବା ରପ୍ତାନୀ 421.3 ବିଲିୟନ୍ ଡଲାରରେ ପହଞ୍ଚିଛି, ଯାହା ଦେଶର ରପ୍ତାନୀ ଅଭିବୃଦ୍ଧିକୁ ଆଗେଇ ନେବାରେ ଉଭୟ କ୍ଷେତ୍ରର ମିଳିତ ଶକ୍ତିକୁ ପ୍ରତିଫଳିତ କରୁଛି। ମନ୍ତ୍ରଣାଳୟ କହିଛି ବିଶେଷକରି ସଂଯୁକ୍ତ ଆରବ ଏମିରେଟ୍ସ, ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ଓମାନ ଏବଂ ଇଏଫ୍ଟିଏ ଦେଶଗୁଡ଼ିକ ସହିତ ଭାରତର ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିନାମାଗୁଡ଼ିକ ରପ୍ତାନୀ ସୁଯୋଗକୁ ଯଥେଷ୍ଟ ବୃଦ୍ଧି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତୀୟ ପାରମ୍ପରିକ କଳାକ୍ଷେତ୍ରର ଏକ କଳାକାର ଦଳଙ୍କୁ ଭେଟିଛନ୍ତି। ବନାରସ ମୁରାଲ, ଥାଙ୍କା, ନାୟକା, କେରଳ ମୁରାଲ, ବାସୋହଲି, ସୁରପୁର ଓ ମୈସୁର ଭଳି ବିଭିନ୍ନ କଳାର ପ୍ରତିନିଧିତ୍ୱ କରୁଥିବା 12 ଜଣ କଳାକାର ଆର୍ଟିଷ୍ଟ ଇନ୍ ରେସିଡେନ୍ସ କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରପତି ଭବନରେ ଅବସ୍ଥାପନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ହେଉଛି ଭାରତର କଳାତ୍ମକ ପରମ୍ପରାର ଏକ ମହୋତ୍ସବ। ବାୟୁ ଗୁଣବତ୍ତା ହ୍ରାସ ପାଉଥିବା ସମସ୍ୟାର ସମାଧାନ ପାଇଁ ସରକାର ଗାଡ଼ି ନବୀକରଣ ନିମନ୍ତେ ଏକ ନୂତନ ପଦକ୍ଷେପ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଛନ୍ତି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଥିବା ପୁରୁଣା ଏବଂ ଅଧିକ ପ୍ରଦୂଷଣ କରୁଥିବା ଟ୍ରକ୍ ଏବଂ ବସ୍ଗୁଡ଼ିକ ହଟାଇ ସେଗୁଡ଼ିକ ବଦଳରେ BS6 ମାନକ ଏବଂ ବୈଦ୍ୟୁତିକ ଯାନ ପ୍ରଚଳନ କରିବା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ପରିବର୍ତ୍ତନ ଯୋଜନାର ସମୁଦାୟ ଆର୍ଥିକ ବ୍ୟୟ ବରାଦ 9,500 କୋଟିରୁ ଅଧିକ ରହିଛି, ଯେଉଁଥିରେ କେନ୍ଦ୍ର ସରକାରଙ୍କ ସହାୟତା ଭାବେ

0: 5,141 କୋଟି ଟଙ୍କାରୁ ଅଧିକ ରହିଛି। ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିବ ଏବଂ ଏହାର ପାଣ୍ଠି ଜାତୀୟ ରାଜଧାନୀ ଅଞ୍ଚଳ ଯୋଜନା ବୋର୍ଡ ମାଧ୍ୟମରେ ପ୍ରଦାନ କରାଯିବ। କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଅଟୋମୋବାଇଲ୍ ଶିଳ୍ପର ସମନ୍ୱିତ ପ୍ରୟାସରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଷଷ୍ଠ ଦିନରେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ ଦେଶ ପାଇଁ ଆଉ ଏକ ପଦକ ସୁନିଶ୍ଚିତ କରିଛନ୍ତି। ମହିଳା 51 କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲ୍ରେ ସାକ୍ଷୀ ଉତ୍ତର ଆୟର୍ଲାଣ୍ଡର କେଟ୍ଲିନ୍ ଫ୍ରାୟର୍ସଙ୍କୁ 5-0 ପଏଣ୍ଟରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ 2 ସ୍ୱର୍ଣ୍ଣ, 7 ରୌପ୍ୟ ଏବଂ 3 ବ୍ରୋଞ୍ଜ ପଦକ ସହ ମୋଟ 12 ପଦକ ହାସଲ କରିଛି। ପାକିସ୍ତାନ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ କ୍ରମାଗତ ଭାବେ ଅଶାନ୍ତି ବୃଦ୍ଧି ପାଉଥିବା ବେଳେ ଅଧିକୃତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ଭାରତୀୟ ପାକିସ୍ତାନ ସେନା ଦ୍ୱାରା ଗୁଳିଚାଳନା ରିପୋର୍ଟ ପରେ ଏକ ମାନବାଧିକାର ସଂଗଠନ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟକୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛି। ପାକିସ୍ତାନୀ ସେନାର ଗୁଳିଚାଳନାରେ 40ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏକ ଜରୁରୀ ନିବେଦନରେ ପାକ୍ ଅଧିକୃତ ଜାମ୍ମୁ ଓ କାଶ୍ମୀର ଭିତ୍ତିକ ମାନବାଧିକାର ସଂଗଠନ ଦର୍ଶାଇଛି ଜୁଲାଇ 27 ତାରିଖରେ ଜଏଣ୍ଟ ଆୱାମୀ ଆକ୍ସନ କମିଟି ଦ୍ୱାରା ଆୟୋଜିତ ଶାନ୍ତିପୂର୍ଣ୍ଣ ପଦଯାତ୍ରା ରାଓ୍ୱଲାକୋଟ୍ରୁ ମୁଜାଫରାବାଦ ଅଭିମୁଖେ ପୁନର୍ବାର ଆରମ୍ଭ ହେବା ପରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ନାଗରିକ ସମାଜ ସଂଗଠନକୁ ଅପରାଧୀ ଭାବେ ଦର୍ଶାଇବା ଏବଂ ସଭା ସମିତି ଉପରେ କଠୋର ପ୍ରତିବନ୍ଧକ ଲଗାଇବା, ଅଭିବ୍ୟକ୍ତିର ସ୍ୱାଧୀନତା, ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ସଂଗଠନ ଗଠନର ଅଧିକାର ଉଲ୍ଲଂଘନକୁ ନେଇ ଗଭୀର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏକ ବିବୃତ୍ତିରେ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ ମୁଖପାତ୍ର ଜେରେନି ଲରେନ୍ସ କହିଛନ୍ତି। ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026। ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ଭାଦଦାତା ବିଭୂତି ଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଓଡ଼ିଶାରୁ ଗୁଜରାଟର ସୁରଟ ମଧ୍ୟରେ ଯାତାୟତକୁ ଆହୁରି ସୁଗମ କରିବା ଲକ୍ଷ୍ୟରେ ବ୍ରହ୍ମପୁର ଉଧ୍ନା ଅମୃତ ଭାରତ ଏକ୍ସପ୍ରେସ୍ ସାପ୍ତାହିକ ପରିବର୍ତ୍ତେ ଦୈନିକ ଟ୍ରେନ୍ ଭାବେ ଚଳାଚଳ ଆରମ୍ଭ କରିଛି। ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଟ୍ରେନ୍ର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଏହି ଦୈନିକ ରେଳ ସେବା ଗଞ୍ଜାମ ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଲକ୍ଷାଧିକ ଶ୍ରମିକ ବ୍ୟବସାୟୀ ଓ ସାଧାରଣ ଯାତ୍ରୀଙ୍କ ପାଇଁ ବିଶେଷ ଉପକାରୀ ହେବ। ଏହି ଅବସରରେ ସେ ରାଜ୍ୟର ଶିଳ୍ପ ଓ ଭିଭିଭୂମି ବିକାଶ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ନିଷ୍ଟ ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଆୟୋଜିତ ହୋଇଛି। ଗଞ୍ଜାମ ଗଜପତି ରାୟଗଡ଼ା କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର 57 ବ୍ଲକର ବ୍ଲକ ଲେଭୁଲ ଫେଡେରେସନର ସଦସ୍ୟ ଓ ନେତୃବୃନ୍ଦ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ସଶକ୍ତିକରଣ ଉଦ୍ୟୋଗ ବିକାଶ ସମ୍ପର୍କରେ ମତ ବିନିମୟ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆର୍ଥିକ ସଶକ୍ତିକରଣ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ବିଏଲ୍ଏଫ୍ ସଦସ୍ୟମାନଙ୍କ ଅନୁଭୂତି ସଫଳତା ଓ ପରାମର୍ଶ ଶୁଣିବା ସହ ସ୍ଥାନୀୟ ଉତ୍ପାଦକୁ ଚିହ୍ନଟ କରି ବଜାର ସହ ଯୋଡ଼ିବା, ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସଫଳ ଉଦ୍ୟୋଗରେ ପରିଣତ କରିବା ଏବଂ ବିଏଲ୍ଏଫ୍ଗୁଡ଼ିକୁ ଆର୍ଥିକ ଶକ୍ତିକେନ୍ଦ୍ର ଭାବେ ବିକଶିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ।
2: ଆମର ଯେଉଁ ମିଶନ ଅଛି 2036 ବିକଶିତ ଓଡ଼ିଶା ହେବ, ଓମେନ୍ ଲେଡ୍ ଡେଭଲପମେଣ୍ଟ ହେବ ଏବଂ ପ୍ରତି ପଞ୍ଚାୟତରେ ଗୋଟେ ୱାନ୍ ପଞ୍ଚାୟତ ୱାନ୍ ପ୍ରଡକ୍ଟରେ ଯିବୁ ଏବଂ ୱାନ୍ ଡିଷ୍ଟ୍ରିକ୍ଟ ମିନ୍ସ ୱାନ୍ MSME ଗୋଟେ ଉଦ୍ୟୋଗ ମହିଳାମାନଙ୍କର ହେବ। ସୁଭଦ୍ରା ଶକ୍ତିର ଯେଉଁ ବ୍ରାଣ୍ଡିଙ୍ଗ ଅଛି, ସୁଭଦ୍ରା ଶକ୍ତିର ଯେଉଁ ଉତ୍ପାଦ ଅଛି ସୁଭଦ୍ରା ଶକ୍ତିର, ତାର କେମିତି ବଜାର ଅଛି, ତାର କେମିତି ମାର୍କେଟିଂ କରୁଛନ୍ତି, ମହିଳାଙ୍କୁ କ'ଣ ସମସ୍ୟା ଅଛି, ତାର ସମାଧାନ କ'ଣ ହୋଇପାରିବ, ଇଏ ସବୁର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା ପରେ ଆମେ ଯେଉଁ ବିକଶିତ ଓଡ଼ିଶା 2036 ପାଇଁକି ବାହାରିବୁ, ସେଥିରେ ସେଣ୍ଟର ଷ୍ଟେଜରେ ମହିଳାମାନେ ରହିବେ, ତାକୁ ଆଧାର କରି ହିଁ ସୁଭଦ୍ରା ଶକ୍ତି ତିଆରି ହେବ।
1: ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ସ୍ତରୀୟ ଆକ୍ୱା ପ୍ରିନେଭୁର କନ୍କ୍ଲେଭ୍ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାକୁ ଉଦ୍ଘାଟନ କରି କହିଥିଲେ ଯେ ମତ୍ସ୍ୟ କ୍ଷେତ୍ରରେ ଓଡ଼ିଶା ଦେଶରେ

0: ଅଗ୍ରଣୀ ସ୍ଥାନରେ ରହିଛି। ସୁବର୍ଣ୍ଣପୁରରେ ଆଉ ଏକ ମହ୍ୟବିଜ୍ଞାନ ମହାବିଦ୍ୟାଳୟ ସ୍ଥାପନ ପାଇଁ ନିଷ୍ପଭି ନିଆଯାଇଥିବା ସେ ସୂଚନା ଦେଇଥିଲେ। ଦେଶର ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ ବୈଜ୍ଞାନିକ ଓ ଉଦ୍ୟୋଗୀ ଓ ବିଶେଷଜ୍ଞମାନେ ଏହି କନ୍କ୍ଲେଭ୍ରେ ଯୋଗଦେଇ ମହ୍ୟ ମୂଲ୍ୟଯୁକ୍ତ ଉତ୍ପାଦ ଓ ନୂତନ ଉଦ୍ୟୋଗ ସମ୍ଭାବନା ଉପରେ ମତ ବିନିମୟ କରିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ,
1: ଓଡ଼ିଶାରୁ ପାଖାପାଖି ଆମେ ଏବେ 5,500 କୋଟି ଟଙ୍କାର ମାଛ ବାହାରକୁ ରପ୍ତାନୀ କରୁଛେ ଏବଂ ତାକୁ ଆମର ଲକ୍ଷ୍ୟ ରହିଛି 25,000 ଲକ୍ଷ ଆମେ କେମିତି 25,000 କୋଟି କେମିତି ରପ୍ତାନୀ କରିବା ସେଥିପାଇଁ ଆମେ କାମ କରୁଛୁ। ଏବଂ ତା ପାଇଁ ଆମ ଗୋଟେ ଚିଙ୍ଗୁଡ଼ି ମିଶନ ଯୋଉ ରହିଛି ତାଙ୍କୁ ମଧ୍ୟ ଆମର ଯୋଉ ଆଗରୁ ହାଇଟାଇଡ୍ ଲାଇନ ଯୋଉ ଆପଣଙ୍କର ଦେଖୁଥିବେ ଯୋଉ ସମୁଦ୍ର ବେଳାଭୂମିର ମାତ୍ର 2 କିଲୋମିଟର ଆଗକୁ ଆମେ ଚିଙ୍ଗୁଡ଼ି ଚାଷ କରୁଥିଲେ କିନ୍ତୁ ଆଜି ଆମର କ୍ୟାବିନେଟ୍ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁରୀ କରିଛନ୍ତି 10 କିଲୋମିଟର ପର୍ଯ୍ୟନ୍ତ ଆମେ ସୁଦୂର 10 କିଲୋମିଟର ଚିଙ୍ଗୁଡ଼ି ଚାଷ ଏବେ କରିପାରିବା ବାହାରକୁ। ଏବଂ ଏବେ ବର୍ତ୍ତମାନ ଯୋଉ 2 ଆମର ପଲିସି ମଧ୍ୟ ଆସିଛି ଯେ ଡବଲ ଇଞ୍ଜିନର ଡବଲ ପଲିସି ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଏଥିରେ ଚାଷୀମାନଙ୍କୁ ଯୋଉ ପୋଖରୀ ଖୋଳିବାଠୁ ଆରମ୍ଭ କରି ଜାଆଁଳ ଦେବା ଖାଦ୍ୟ ଦେବା ଏବଂ ମାର୍କେଟରେ ବିକ୍ରି କରି ଭାଲ୍ୟୁ ଆଡିସନ କରିବା ପର୍ଯ୍ୟନ୍ତ ମଧ୍ୟ ସବସିଡିର ବ୍ୟବସ୍ଥା କରାଯାଇଛି ଯାହାଫଳରେ ମାଛ ଚାଷ ପାଇଁ ଆଜି ଲୋକମାନଙ୍କର ଆଗ୍ରହ ଚାଷୀମାନଙ୍କର ବଢୁଛି। ମତ୍ସ୍ୟଜୀବୀ ମାନଙ୍କ ପାଇଁ ଏବେ ବର୍ତ୍ତମାନ ଖୁସିର ଖବର ବର୍ତ୍ତମାନ ଆମର ବିଭିନ୍ନ ଯୋଉ ଥିଲା ଜେଟି ହାର୍ବର ତାକୁ ମଧ୍ୟ ଡେଭଲପମେଣ୍ଟ କରାଯାଉଛି। ଏବେ ଗଞ୍ଜାମର ଯୋଉ ଗୋପାଳପୁର ଠାରେ ଆପଣଙ୍କର ଆରିଆପଲ୍ଲୀ ତାର ଫିସିଂ ହାର୍ବର ସ୍ମାର୍ଟ ଫିସିଂ ହାର୍ବର 500 କୋଟି ଟଙ୍କା ବିନିମୟରେ ହେବ ତାକୁ ମଧ୍ୟ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମଞ୍ଜୁରୀ ଦେଇ ସାରିଛି।
0: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ଜିଲ୍ଲା ହାଲଚାଲରେ ଶୁଣୁଥିଲେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆସନ୍ତୁ ଶୁଣିବା କୃଷି ଭାଇ ଓ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ ଏବଂ ଉପସ୍ଥାପନାରେ ଅଛନ୍ତି ଶିଳ୍ପା ରଥ ଏବଂ ଆଭାମୟୀ ବିଶ୍ୱାଳ।

0: ହେ ନାନୀ, ଆଇଲ କି? ଆସ ଆସ, ବସ।
1: ହେ ଏବେ ଯେ ମୁଇଁ କେତେବେଳୁ ତମର ପଛେ ପଛେ କାଶୁଛି।
0: ହଇ କି ମୁଇଁ ଆଉ ଦେଖି ନାଇଁ।
1: ହଇ ମୁଇଁ ତମର ପଛେ କାଶୁଥିଲି। ତମେ କୁଆଡ଼େ ସେଇ ବାଟେ ଗୋଟେ ଯାଇଥିଲ ଯେ ଦୋକାନ ଆଡ଼େ?
0: ହଇ ଯାଇଥିଲି। ଏବେ ତ ଏଇ ବର୍ଷାକୁ ଘରେ ସବୁକୁ ଥଣ୍ଡା ଜ୍ୱର କାଶ ଏମିତିକା ହଉଛି, କଣ ଟିକେ ଔଷଧ ହରିକା ଟିକେ ନେଇକି ଯିବି ବୋଲିକି ଯାଇଥିଲି ଆଉ।
1: ଓହୋ, ଉଷ ଦୋକାନ ବାଟେ କି?
0: ହଇ ହଇ। ଆଉ କିସ କଣ ଖବର?
1: କି ଖବର ଆଉ କିସ କହିବି, ତମେ ତ କହିଲ ଆଉ, ଚାରିଆଡେ ଖାଲି ଥଣ୍ଡା କାଶ ଜ୍ୱର ଏଇଟା ଏକା ଲାଗିଛି।
0: ସେଟା ତ ଆମକୁ ଥଣ୍ଡା କାଶ, ମାତ୍ର ଦେଖ ଏଇ ଯୋଉ ଲଘୁଚାପ ବର୍ଷା ହଉଛି ନାନୀ, ଚାଷବାସରେ ଏତେ ହୀନସ୍ଥା ଲାଗିଲାଣି ଆଉ କୁହ ନାଇଁ।
1: ହଇ କଥା ହବା ଯେ, ଆଗ ଆମର ବୈଠକ ଘରକୁ ଆମର ଭାଇ ଭଉଣୀକୁ ଟିକେ ସ୍ୱାଗତ କରିଦବା।
0: ହଇ ହଇ ସତ କହିଲ, କରବା କରବା।
1: ଆମର କାର୍ଯ୍ୟକ୍ରମ ଶୁଣୁଥିବା ସବୁ SHG ମା ଭଉଣୀ ଆଉ ଚାଷୀ ଭାଇ ଭଉଣୀ ମାନଙ୍କୁ ଆମର ତରଫରୁ
2: ଜୁହାର।
1: ହେଲେ କିସ କିସ କହୁଥିଲ, ଏଇ ଚାଷବାସରେ କିସ ହୀନସ୍ଥା ହେଲଣି କଣ?
0: ହଇ ଏଇ ଯୋଉ ଲଘୁଚାପ ପାଇଁ ବର୍ଷା ହଉଛି, ହେଲେ କିସ ହଉଛି କୁହ ତ, ଆମର ଜମିରେ ଜଳବନ୍ଦୀ ଆଉ ଫସଲ ମିଶାରୁ ବୁଡି ଯାଉଛି, ଜାଣିଛ କି ନାଇଁ? ହେଲେ ଏବେ ତ ଧାନ ଯାକ ଲଗେଇଛୁ କି ନାଇଁ, ତ ବେଶୀ ପାଣି ହେଲେ ଧାନ ଗଛ ଅଧିକ ଦିନ ପାଣିରେ ବୁଡିକି ରହିଲେ ସେଟା କଣ ହଉଛି, ପଚିକି ନଷ୍ଟ ହେଇଯାଉଛି। ଆଉ ତା ସହିତ କୋଳଥ ବିରି ମୁଗ କି ନହେଲେ ଆଉ କୋଉ ଫସଲ ବୁଣା ସରିଥିଲେ ନାଇଁ କି, ଜମିରେ ପାଣି ଜମି ରହିବା ପାଇଁ ମଞ୍ଜି ଗଜା ମିଶାରୁ ହେଇପାରୁ ନାହିଁ।
1: ଖାଲି ସେଇଟା କି ଯେ ଆମର ଏଇ ଯୋଉ ଫସଲ ଲଗା ହେଇଛି ସେ ଗଛ ଯାକରେ ରୋଗ ଆହୁରି ପୋକ ବେଶୀ ଆକ୍ରମଣ ହଉଛି ବର୍ଷା ପାଇଁ ବୋଲି।
0: ହଇ ହଇ,
1: କବକ ଆହୁରି ଜୀବାଣୁ ଜନିତ ରୋଗ ଯେମିତିକି ଅଧିକ ଆର୍ଦ୍ରତା ଆଉ ଜମିରେ ବେଶୀ ପାଣି ଜମିବା ଯୋଗୁଁ ଫସଲରେ କାଣ୍ଡ ପଚା ଚେର ପଚା ଆଉ ପତ୍ରପୋଡ଼ା ରୋଗ ହେଉଛି। ବର୍ଷା ପରେ ଖରା ଆଉ ସାନ୍ଦ୍ର ପରିବେଶ ଯୋଗୁଁ

0: କାନରେ ମିଶା ସୁଆଡ଼ି ପୋକ, କାଣ୍ଡବିଣ୍ଡା ଆହୁରି ହଳଦିଆ ଗୁଣ୍ଡି ପୋକର ପ୍ରାଦୁର୍ଭାବ ବଢ଼ିଯାଉଛି।
1: ହଇ, ଆହୁରି ଆମର ଜମିରେ ଦିଆଯାଇଥିବା ଯେଉଁ ରାସାୟନିକ ସାର ଯେମିତିକି ୟୁରିଆ ବର୍ଷା ପାଣିରେ ଧୋଇକି ପଳଉଛି, ଆଉ ତା ସହିତ ପୋକମରା ଔଷଧ କି ନହେଲେ କୀଟନାଶକ ସ୍ପ୍ରେ କଲେ ବର୍ଷା ହେଇଗଲେ ତ ତାର ଆଉ କଣ ପ୍ରଭାବ ରହୁଛି? କିଛି ପ୍ରଭାବ ମିଶା ରହୁନାହିଁ।
0: ସେଟା ପାଇଁ ଆମର ପନିପରିବା ଚାଷରେ ମିଶା ବେଶୀ କ୍ଷତିକା ହଉଛି ନା?
1: ହଇ ହଇ,
0: ଏ ଯୋଉ ବାଇଗଣ, ଲଙ୍କା, ଟମାଟୋ, ଭେଣ୍ଡି ଏଟା ଯାକ ବେଶୀ ପାଣି ସହିପାରିବ ନାହିଁ ବୋଲଛ ଏ ଗଛ। ହେଲେ ଜମିରେ ପାଣି ଜମିକିନା ରହିଲେ କଣ ହଉଛି ବୋଲେ ଗଛର ଚେରଟା ନେଇକି ପଚି ଯାଉଛି, ଯୋଉଟା ଫଳରେ କି ଗଛ ଶୁଖିକିନା ମରିଯାଉଛି, ଫୁଲ ଓ ଫଳ ଝଡି ପଡୁଛି, ଯୋଉଟା ପାଇଁ କି ଉତ୍ପାଦନ ମଧ୍ୟ କମିଯାଉଛି।
1: ଆଉ ତାର ସହିତ ଆମର ଚାଷ କାମରେ ମିଶାରୁ ଲେଟ୍ ହଉଛି, ଆହୁରି ଆମେ ଯୋଉ ମଜୁରୀ ଦଉଛୁ ସେଟା ମିଶାରୁ ବେଶୀ ହେଇଯାଉଛି। ଲଘୁଚାପ ବର୍ଷା ପାଇଁ ନେଇକି ଜମି ପ୍ରସ୍ତୁତି, ତଳି ରୋପଣ କି ନହେଲେ ଘାସ ବଛା କାମ ମିଶାରୁ ବନ୍ଦ ହେଇଯାଉଛି। ଆଉ ତା ସହିତ ଆମର ଚାଷୀ କି ଦିନ ମଜୁରିଆ ମାନେ କାମ କରି ନ ପାରିକି କେତେ ଆର୍ଥିକ ସମସ୍ୟାର ସମ୍ମୁଖୀନ ମିଶାରୁ ହଉଛନ୍ତି।
0: ସେଟା ପାଇଁ କଣ କରିବା ବୋଲେ ଆମେ କେତେଟା ପଦକ୍ଷେପ ନବାଟା ନିହାତି ଜରୁରୀ, ଯେମିତିକି ଜଳ ନିଷ୍କାସନ, ଆମର ଜମିରୁ ଅତିରିକ୍ତ ପାଣି ବାହାରିବା ପାଇଁ ପୂର୍ବରୁ ନାଳ ତିଆରି କରିକି ରଖିବା, ସେମିତିକା ଉଚ୍ଚା ସଡ଼କ କରିବା, ବୋଇଲେ ପନିପରିବା ଚାଷ ପାଇଁ ଉଚ୍ଚା ହିଡ଼ କିମ୍ବା ରାଇଜଡ୍ ବେଡ୍ ବ୍ୟବହାର କରିବା, ବର୍ଷା କମିଲେ ସାର ପ୍ରୟୋଗ କରିବା, ବର୍ଷା ଯଦି ସମ୍ପୂର୍ଣ୍ଣ ଛାଡ଼ିଯାଉଛି ତାର ପରେ ଜମିରୁ ପାଣି କମିଲା ପରେ ହାଲୁକା ଭାବେ ସାର ଆହୁରି କୀଟନାଶକ ଔଷଧ ଦେବା, ଯେଉଁଟା ଫଳରେ କି ବର୍ଷାରେ ସେଟା ବହିଯିବ ନାହିଁ ଆହୁରି କାମ ଦେବ।
1: ହଇ, ସତ କଥା କହିଲ ମାତ୍ର ନାନୀ, ବର୍ଷା ହଉଛି ବୋଲିକି ଆମେ ସେ କାମ କା ସମାନ ଟାଇମରେ କଲେ ହବ ନାହିଁ ନେଇ କି ସମୟ ସୁବିଧା ବର୍ଷାକୁ ଦେଖିକି ଆମେ କୀଟନାଶକ ମିଶା ବ୍ୟବହାର କରିବା, ଯୋଉଟାରେ କି ଆମର ଯେତିକି ପନିପରିବା କି ଆମର ଫସଲ ନଷ୍ଟ ନ ହେଇକି ସମାନ ଥିବ ନେଇ କି।
0: ହେଲେ ଆଗକୁ ତ ଆହୁରି ଏମିତିକା କଥା ହବା, କିନ୍ତୁ ତାର ଆଗରୁ ଆମର ଚାଷୀ ଭାଇ ଭଉଣୀ ମାନଙ୍କର ପାଇଁ ଆଜି ଗୋଟେ ବଢିଆ ବିଷୟ ଉପରେ ଗୋଟେ ସାର୍ଙ୍କ ଠୁ କଥା ଟିକେ ଧରିକିନା ଆସିଛି।
1: ହଇ କି କଣ ଶୁଣବା? ହେଲେ
0: ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା
1: କଣଟା ନାନୀ? ସେଟା ମୁଁ ଆଜି ଫାର୍ଷ୍ଟ ଟାଇମ୍ ଶୁଣୁଛି ପରା ଲାଗୁଛି।
0: ଜାଣିନ ନା?
1: ନାଇଁ।
0: ଦେଖିଲ, ସେଟା ପାଇଁ ତାର ଉପରେ ଧରିକିନା ଆସିଛି, ଚାଲ ଆମର ସାର୍ଙ୍କଠୁ ଶୁଣିଦବା ସେଟା କଣ ଆଉ ତାର ବିଷୟରେ କେମିତି ଆମର ଭାଇ ଭଉଣୀ ମାନେ ଜାଣିପାରିବେ।
1: ହଇ ହଇ,
2: ନମସ୍କାର ସାର୍, ଆକାଶବାଣୀ ଜୟପୁରକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
3: ନମସ୍କାର ମ୍ୟାଡମ।
2: ସାର୍, ପ୍ରଥମେ ଆପଣଙ୍କ ପରିଚୟ ଯିବା।
3: ମୁଁ ଡକ୍ଟର ସୌଭାଗ୍ୟ ମୁଦୁଲି, ଅତିରିକ୍ତ ପ୍ରାଣୀ ଚିକିତ୍ସକ ଜୟପୁର ହିସାବରେ କାର୍ଯ୍ୟରତ।
2: ସାର୍, ଆଜିର ଆମର ବିଷୟ ରହିଛି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା। ତ ଏହି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କହିଲେ ଆମେ କଣ ବୁଝିବା?
3: ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଉ ନାଁଟି ଆପଣ କହିଲେ ସେଇ ନାଁ ମଧ୍ୟରେ ହିଁ ତାର ମାନେ ଆମେ କଣ ବୁଝିବା ହିଁ ତା ଭିତରେ ସମାହିତ। ଭ୍ରାମ୍ୟମାଣ ମାନେ ଆମର ରାଜ୍ୟ ସରକାରଙ୍କ ତରଫରୁ ଗୋଟେ ଗାଡି ଆପଣଙ୍କୁ ପ୍ରୋଭାଇଡ କରାଯାଇଛି ଭ୍ରାମ୍ୟମାଣ ସେବା। ଯୋଉ ଚାଷୀମାନେ ଦେଖନ୍ତୁ, ଗ୍ରାମାଞ୍ଚଳରେ ଚାଷୀମାନେ ସବୁବେଳେ ଆସିକି ସହରାଞ୍ଚଳରେ ଯୋଉ ପ୍ରାଣୀ ଚିକିତ୍ସା ସେବା ଉପଲବ୍ଧ ହଉଛି ସେଗୁଡାକ ପାଇପାରୁନାହାନ୍ତି, ଦୂରତା କାରଣରୁ ହେଇଥାଇପାରୁ କିମ୍ବା ଆର୍ଥିକ କାରଣରୁ ହେଇଥାଇପାରୁ। ତ ରାଜ୍ୟ ସରକାରଙ୍କର ଏହି ଯୋଜନାରେ ସରକାରଙ୍କର ଯୋଉ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡି ଅଛି ସେଇଟା ଗ୍ରାମାଞ୍ଚଳର ଆମର ଅଲଗା ଅଲଗା ଗ୍ରାମକୁ ଯିବ, ସେଠାରେ ସେବା ଯୋଗାଇ ଦେବ।
2: ତ ମୁଖ୍ୟତଃ ଗ୍ରାମାଞ୍ଚଳରେ ଏହି ପ୍ରାଣୀ ଚିକିତ୍ସାକୁ ସେବା କେମିତି ଲୋକମାନେ ପାଇପାରିବେ ସେଥିଲାଗି ଏହା ଆରମ୍ଭ ହୋଇଥିଲା।
3: ଆଜ୍ଞା,
2: କେଉଁ ପ୍ରକାର ପଶୁମାନଙ୍କୁ ସାର୍ ଏହି ସେବା ମିଳେ?
3: ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଅନ୍ତର୍ଗତ ସବୁ ପଶୁପକ୍ଷୀ ଆମର ଯେମିତି ଗାଈ ଗୋରୁ ବଳଦ ହୁଅନ୍ତୁ, ଛେଳି ମେଣ୍ଢା କିମ୍ବା ଗ୍ରାମାଞ୍ଚଳ ମାନଙ୍କରେ ଯଦି କିଏ କୁକୁର ବି ପାଳୁଛନ୍ତି ତାଙ୍କୁ ବି, ସମସ୍ତ ପ୍ରକାର ପଶୁପକ୍ଷୀ ଏହାର ଅନ୍ତର୍ଗତ।
2: ଏହି ସେବାରେ ଆପଣମାନଙ୍କୁ ଗୋଟିଏ ଦିନରେ ପ୍ରାୟ କେତୋଟି କଲ୍ ଆସେ?
3: ଦେଖନ୍ତୁ ମ୍ୟାଡମ୍, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ବହୁତ ଗୁଡାଏ ଅଂଶ ଅଛି। ଆଉ ଯଦି ଆମେ କଲ୍କୁ ହଉଛି କନସିଡର କରିବା, ସେଇ ହିସାବରେ ଆମ ପାଖକୁ, ଯେହେତୁ ଆମେ ଜୟପୁରକୁ ଯଦି କାଉଣ୍ଟ କରିବା, ଆମ ପାଖକୁ ଗୋଟେ ଦିନରେ 5-6 କଲ୍ ଆସେ। କିନ୍ତୁ ଆକ୍ଚୁଆଲି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ଅର୍ଥ ହଉଛି ଗୋଟେ ଆମ୍ବୁଲାନ୍ସ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି, ତାର ବିନା କଲ୍ରେ ଏହି ଗାଡିଟି ଗୋଟେ ଦିନରେ 2 ଗାଁକୁ କଭର କରେ। 30 20 ଦିନ ଏହି ଗାଡିଟି ବୁଲିବ ଆଉ ତାର ଗୋଟେ ଦିନରେ 2 ଗାଁକୁ ଏହା କଭର କରିବ, ମିନ୍ସ ଗାଁ ମାନଙ୍କୁ ଯାଇ ସେବା ଯୋଗାଇବ। ତ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ଡିଫରେଣ୍ଟ ଯୋଉଟା ପାର୍ଟସ୍ ଅଛି, ଗୋଟେ ଆପଣ କହିଲେ କଲ୍ରେ, ଆଉ ଗୋଟେ ବିନା କଲ୍ରେ ବି ଆମର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ପ୍ରତିଦିନ ଏଇ ଗାଡିଟି ଯାଇକି 2 ଗାଁରେ ତାର ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦେଉଛି, ଯେମିତି ଟୀକାକରଣ ହଉ କିମ୍ବା ଛୋଟ ବଡ ଚିକିତ୍ସା ହଉ କରିପାରୁଛି।
2: ଏହି ଯୋଉ ଆମ୍ବୁଲାନ୍ସ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଛି, ଏଥିରେ

0: କଣ ସବୁ ସୁବିଧା ରହିଛି ସାର୍?
1: ଏଇ ଯୋଉ ଆମ୍ବୁଲାନ୍ସ ଟି କଥା, ଆମର ମୋବାଇଲ ଭେଟନାରୀ ୟୁନିଟ ଅଛି, ସେଥିରେ ଆମେ ମାନଙ୍କର ଟୀକାକରଣର ଯୋଜନା ଅଛି, ଟୀକାକରଣ ବାଦ ଆପଣଙ୍କର ଛୋଟ ଚିକିତ୍ସାର ବି ଯୋଜନା ଅଛି। କାହିଁକିନା ଏଇ ଗୋଟିଏ ଗାଡ଼ିରେ ଆମ୍ବୁଲାନ୍ସରେ ଜଣେ ପ୍ରାଣୀ ଚିକିତ୍ସକ ଥାନ୍ତି, ତାଙ୍କର ଜଣେ ସହାୟକ ଥାନ୍ତି, ଜଣେ ଡ୍ରାଇଭର ଥାନ୍ତି। ତ ଏହା ବେସିକାଲି ଆମର ଟୀକାକରଣକୁ ବେଶୀ ଫୋକସ କରାଯାଏ। ଟୀକାକରଣ ହଉ, ପ୍ରାଣୀ ଚିକିତ୍ସା ସେବା ହଉ, ପ୍ରାଣୀ ଚିକିତ୍ସା ଯୋଜନା ସେବା ସମ୍ବନ୍ଧୀୟ କିଛି ପରାମର୍ଶ ହଉ, କିମ୍ବା ଆମର ବର୍ଷା ଦିନେ ଗାଈ ଗୋରୁ ମାନଙ୍କର ଯତ୍ନ ହଉ, କିମ୍ବା ଖରା ଦିନେ ଗାଈ ଗୋରୁ, କିଛି ବି ପରାମର୍ଶ ଆମର ସବୁବେଳେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା।

0: ତ ବହୁତ ସାହାଯ୍ୟ କରେ। ଆମର ଗୋଟିଏ ନମ୍ବର ଅଛି 1962, ଯୋଉଟା କି ଜରୁରୀକାଳୀନ ପରିସ୍ଥିତିରେ ଲୋକମାନେ ଯଦି ସେଥିରେ ଡାଏଲ କରୁଛନ୍ତି, ଆମର ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସା ସେବା ତାଙ୍କର ଦ୍ୱାର ଦେଶରେ ପହଞ୍ଚୁଛି ଏବଂ ଯାହା ଉପଯୁକ୍ତ ଚିକିତ୍ସା ସେମାନଙ୍କୁ ଯୋଗାଇ ଦିଆଯାଉଛି।
1: ଗ୍ରାମାଞ୍ଚଳର ପଶୁପାଳକ ମାନେ କିପରି ଏହି ସେବାର ଲାଭ ନେଇପାରିବେ?
0: ଗ୍ରାମାଞ୍ଚଳର ପଶୁପାଳକ ମାନଙ୍କର ମାନେ ଆମର ଯାହା ଆମେ ଦେଖୁ କି ଗାଁରେ ଜଣେ ଜଣେ ପଶୁପାଳକ ଅଛି, ସେ ସହରାଞ୍ଚଳକୁ ଟିକେ ଆସିକି ତା ପାଖରେ ସେତିକି ଟାଇମ ନଥାଏ କି ଆସିକି ଆମ ପାଖରୁ ସେ ଟୀକାକରଣ ସମ୍ବନ୍ଧୀୟ ତଥ୍ୟ ନିଅନ୍ତୁ କିମ୍ବା ଔଷଧ ବିତରଣ ହଉ ସେମାନେ ପାଇପାରନ୍ତି ନାହିଁ। ସେଥିପାଇଁ ରାଜ୍ୟ ସରକାରଙ୍କର ଏହି ଯୋଜନାରେ ରାଜ୍ୟ ସରକାର କଣ କରେ, ତାଙ୍କ ଦ୍ୱାର ଦେଶରେ ଏଇଟା ପହଞ୍ଚାଉଛନ୍ତି। ଚିକିତ୍ସା ହଉ କିମ୍ବା ଔଷଧ ବିତରଣ ହଉ ଟୀକାକରଣ ହଉ, ସବୁ ଗ୍ରାମାଞ୍ଚଳରେ ଚାଷୀମାନଙ୍କ ପାଖରେ ହିଁ ଏ ଗାଡି ପହଞ୍ଚୁଛି।
1: ପଶୁମାନଙ୍କ ପାଇଁ କେଉଁ କେଉଁ ଟୀକାକରଣ ଆଉ ଚିକିତ୍ସା ଏହି ସେବା ମାଧ୍ୟମରେ କରାଯାଉଛି?
0: ଆମର ଯାହା ବି ଟୀକାକରଣ ଅଛି, ଏଚଏସ ସାହାଣା ବଜବଜିଆ, ଏଚଏସ ପିକ୍ୟୁ ଓ ENT, ଯାହା ବି ଯେତେ ପ୍ରକାର ଆମର ଟୀକାକରଣ ପଶୁପକ୍ଷୀ ମାନଙ୍କର ଅଛି, ସବୁ ଆମର ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସା ସେବା କରୁଛି। ଏହା ଛଡା ପକ୍ଷୀ ମାନଙ୍କର ଯଥା କୁକୁଡ଼ା ମାନଙ୍କର ଯେମିତି ଆପଣ ରାଣୀ କ୍ଷେତ୍ର ରୋଗର ଟୀକା ହଉ, ସେଗୁଡା ବି ଆମର ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସା ସେବା ଅନ୍ତର୍ଗତରେ ରହୁଛି। ଚିକିତ୍ସା ଉପରକୁ ଯଦି ଆମେ ଯିବା, କ୍ୟାଷ୍ଟ୍ରେସନ ରିଲେଟେଡ ହଉ କିମ୍ବା ନର୍ମାଲି ଯାହା ଜ୍ୱର ଥଣ୍ଡା କାଶ, ଏହି ଗାଡିରେ ଔଷଧ ଉପଲବ୍ଧ ରହୁଛି। ଯୋଉ ଚିକିତ୍ସକ ରହୁଛନ୍ତି ସେ ଲୋକମାନଙ୍କୁ ତାର ସୁବିଧା ଉପଲବ୍ଧ କରାଉଛନ୍ତି।
1: ଆପଣ ଯୋଉ କହିଲେ ଏଇ ମୋବାଇଲ ଭେଟେରିନାରୀ ୟୁନିଟ୍ରେ କଣ କଣ ସବୁ ଆଧୁନିକ ଯନ୍ତ୍ରପାତି ରହିଛି ସାର୍?
0: ହଁ, ମୋବାଇଲ ଭେଟେନାରୀ ୟୁନିଟ୍ରେ ରାଜ୍ୟ ସରକାରଙ୍କ ତରଫରୁ ଗୋଟେ ମାଇକ୍ରୋସ୍କୋପ ଆମକୁ ଦିଆଯାଇଛି, ଯେମିତି ଆମେ ଫିକାଲ ସାମ୍ପଲ ଆମେ ଯାହାକୁ କହୁ କିମ୍ବା ଗୋବର ପରୀକ୍ଷା କରାଯାଏ। ଗାଈ ଗୋରୁ ମାନଙ୍କର ସବୁଠୁ ଗୋଟେ ବଡ ସମସ୍ୟା ହେଉଛି କୁର୍ମୀ ଜନିତ ସମସ୍ୟା। ଯଦି ଆମେ ଉଚିତ ସମୟରେ ସେମାନଙ୍କୁ କୃମିନାଶକ ଦେଇପାରିବା, କୃମିନାଶକ ଦେବାର ପ୍ରଥମ ଷ୍ଟେପ୍ ହେଉଛି ସେମାନଙ୍କର ଗୋବର ପରୀକ୍ଷା କରିବା। ଗୋବର ପରୀକ୍ଷାରେ ଯଦି କୁର୍ମି ଥିବେ ତାଙ୍କୁ, ତାହେଲେ ଆମେ କୃମିନାଶକ ଦେବା, ଯାହାଦ୍ୱାରା କଣ ହୁଏ ପ୍ରାଣୀପାଳକ ମାନେ ବି ଭଲରେ ରୁହନ୍ତି, ଗାଈମାନଙ୍କର ଦେହ ଭଲରେ, ଗାଈ ହୁଅନ୍ତୁ ମଇଁଷି ହୁଅନ୍ତୁ ଛେଳି ମେଣ୍ଢି ହୁଅନ୍ତୁ, ତାଙ୍କୁ ଯେତେବେଳେ କୃମିନାଶକ ଦିଆଯାଏ ରୋଗ ପ୍ରତିରୋଧକ ଶକ୍ତି ବଢେ ଏବଂ ଉତ୍ପାଦନ କ୍ଷମତା ବି ବଢେ। ସେଥିପାଇଁ ରାଜ୍ୟ ସରକାର ସେଥିରେ ଗୋଟେ ମାଇକ୍ରୋସ୍କୋପ ଦେଇଛନ୍ତି, ଆଉ ଥନହରା ଯୋଉଟା ଆମେ ମାଷ୍ଟାଇଟିସ୍ କହୁ, ଗାଈ ଗୋରୁ ମାନଙ୍କ କେସ୍ରେ ବେଶୀ ଦେଖାଯାଏ, ମାଷ୍ଟାଇଟିସ୍ ଡିଟେକ୍ଟର ବି ଦିଆଯାଇଛି କି ଆପଣ ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ସେ ସୁବିଧା ବି ଦେଇପାରିବେ। ଯଦି ଗୋଟେ ଚାଷୀ ଥନହରାର ରୋଗର ଶିକାର ହଉଛି ତାର ଗାଈ, ତାହେଲେ ଯେଉଁ ପ୍ରାଣୀ ଚିକିତ୍ସକ ଯାଉଛନ୍ତି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାରେ, ସେ ମଧ୍ୟ ତାର ମିଲ୍କ ସାମ୍ପଲ ବା କ୍ଷୀରକୁ ଆଣିକି ଟେଷ୍ଟ କରିକି ତାକୁ ଉପଯୁକ୍ତ ଚିକିତ୍ସା କରାଇ ପାରିବେ।
1: ସାର୍, ଏହି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ସମ୍ପୂର୍ଣ୍ଣ ମାଗଣା ନା କିଛି ଶୁଳ୍କ ଦେବାକୁ ପଡେ?
0: ଆଜ୍ଞା, ଏହା ସମ୍ପୂର୍ଣ୍ଣ ମାଗଣା। କେବଳ କିଛି ଗୋଟେ ଯୋଡେ ଜିନିଷ ଅଛି, ଯେମିତିକି ଆମର ଯୋଉଟା ମୁଁ ଆପଣଙ୍କୁ କିଛି ସମୟ ପୂର୍ବରୁ କହିଲି, ଗୋବର ପରୀକ୍ଷା। ଗୋବର ପରୀକ୍ଷା ପାଇଁ ବହୁତ ଗୋଟେ କମ୍ ମୂଲ୍ୟର ମାନେ ସ୍ଥିର କରାଯାଇଛି ସରକାରଙ୍କ ତରଫରୁ, ଗୋଟେ 5 ଟଙ୍କା ଏଇଟାକୁ ସରକାରଙ୍କ ତରଫରୁ ଗୋଟେ ୟୁସି ହିସାବରେ ଡିପୋଜିଟ୍ କରାଯାଏ। ଅଦରୱାଇଜ୍ ଆମର ଆଉ ଯାହା ସବୁ ଚିକିତ୍ସା ସେବା ରହିଲା, ଟୀକାକରଣ ହଉ କିମ୍ବା ଛୋଟ ବଡ ଯାହା ବି ଅପରେସନ ହଉ, ଯାହା ବି ଶଲ୍ୟ ଚିକିତ୍ସା କିମ୍ବା ଆମର ମେଡିସିନ ଡିଷ୍ଟ୍ରିବ୍ୟୁସନ, ଯାହା ଆପଣ ପରାମର୍ଶ, ସବୁ ମାଗଣା।
1: ଆପଣଙ୍କ ଅନୁଭବରେ ସାର୍, ସବୁଠାରୁ ସ୍ମରଣୀୟ କିମ୍ବା ଚ୍ୟାଲେଞ୍ଜିଂ କେସ୍ କଣ ଥିଲା?
0: ଦେଖନ୍ତୁ, ଯଦି ପ୍ରାଣୀ ଚିକିତ୍ସକ ହିସାବରେ ଏହାର ଆନ୍ସର ଦେବି, ତ ଆମକୁ ସବୁଦିନ ମାନେ ଚ୍ୟାଲେଞ୍ଜ ତ ସେମିତି କିଛି ନଥାଏ, ପ୍ରତିଦିନ ଲୋକମାନଙ୍କ ସହିତ ଯୋଉ ଆମର ଇଣ୍ଟରାକ୍ସନ ହୁଏ କିମ୍ବା ମିଶିବା ହୁଏ, ସେଇଟା ଆମର ସବୁଠୁ ଗୋଟେ ବଡ ଉପଲବ୍ଧି। ଆଉ ଚ୍ୟାଲେଞ୍ଜିଂ କେସ୍ ସବୁବେଳେ ମ୍ୟାଡାମ ଗାଁ ମାନଙ୍କରେ ରହିଥାଏ, କାହିଁକିନା ସବୁ ସୁବିଧା ତ ଆମେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାରେ ସେମାନଙ୍କୁ ଦେଇପାରିବା, ଯଥାସମ୍ଭବ ଆମେ ଦଉ। ଯେତେବେଳେ କିଛି ଗୋଟେ ସ୍ମଲ ଆନିମଲ ଆସେ କିମ୍ବା ଛେଳି ମେଣ୍ଢିର ଗୋଟେ ଛୋଟ ଛୋଟ ଅପରେସନ ଆସେ, ଆସିଛି ପ୍ରାୟ, କାହିଁକିନା ଯେହେତୁ ଆମେ ପ୍ରତିଦିନ 2ଟା ଗାଁ ବୁଲୁ, ସେଇଟା ହିଁ ଟିକେ ଚ୍ୟାଲେଞ୍ଜିଂ ରୁହେ ଲୋକମାନଙ୍କୁ ମାନେ ସାହାଯ୍ୟରେ, ସେଟା କିନ୍ତୁ ସମ୍ଭବ ହେଇଯାଏ। ଲୋକମାନେ ବହୁତ ସାହାଯ୍ୟ କରନ୍ତି ଏସବୁ କ୍ଷେତ୍ରରେ, ତାଙ୍କ ସାହାଯ୍ୟରେ ସବୁ ଚ୍ୟାଲେଞ୍ଜକୁ ଆମେ ଓଭରକମ୍ କରି ନେଉଛୁ।
1: ଆପଣଙ୍କ ମତରେ ଏହି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କିପରି ଓଡ଼ିଶାର ପଶୁପାଳକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି?
0: ଦେଖନ୍ତୁ, ଏହି ସ୍କିମ ଆମର ରାଜ୍ୟ ସରକାରଙ୍କ ତରଫରୁ ଯେବେ ଆରମ୍ଭ ହେଲା, ତା ପୂର୍ବରୁ ଗ୍ରାମାଞ୍ଚଳରେ ଯୋଉ ଚାଷୀମାନେ ଥିଲେ ସେମାନଙ୍କର ଗୋଟେ ଅବଜେକ୍ସନ ଥିଲା କି ନାହିଁ ଆମେ ଏତେ ସୁବିଧା ପାଇପାରୁନୁ। ଯୋଉଦିନ ରାଜ୍ୟ ସରକାର ଏଇଟାକୁ ଆରମ୍ଭ କଲେ, ଗ୍ରାମାଞ୍ଚଳ ମାନଙ୍କରେ ଆମେ କଣ କରିପାରୁଛୁ, ଚିକିତ୍ସା ସେବାକୁ ତାଙ୍କର ଦ୍ୱାର ଦେଶରେ ପହଞ୍ଚାଇ ପାରୁଛୁ, ଯାହାଫଳରେ କି ଚାଷୀମାନଙ୍କର ମାନେ ଆମ ପାଖକୁ ଆସିବା ଯୋଉ ସମୟ ସେଇଟାକୁ ସେମାନେ ମ୍ୟାନେଜ କରିପାରୁଛନ୍ତି। ସେକେଣ୍ଡ ଜିନିଷ ହେଲା ଯାହା ବି ଆମ ରାଜ୍ୟ ସରକାରଙ୍କର ଯୋଜନା ଅଛି, ଯେକୌଣସି କୃଷି ସମ୍ବନ୍ଧୀୟ ଯୋଜନା ହଉ, ପ୍ରାଣୀପାଳକର ଯୋଉ ଯୋଜନା ହଉ, ସେଗୁଡା

0: ସବୁ ଆମେ ପରାମର୍ଶ ଦଉ। ମଝିରେ ମଝିରେ ଗ୍ରାମାଞ୍ଚଳ ମାନଙ୍କରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ କିଛି ମିଟିଂ କରନ୍ତି, ଯାହା ବି ଆମର ଭେଟନାରୀର ସ୍କିମ ଥାଏ କିମ୍ବା ପ୍ରାଣୀ ପାଳନ ବିଭାଗ ତରଫରୁ ଯେତିକି ଯୋଜନା ଥାଏ ଗାଁ ଲୋକ ମାନଙ୍କୁ ଜଣାନ୍ତି। ତ ଏଇଟା ଗୋଟେ ପ୍ରକାର କହିବାକୁ ଗଲେ ମାନେ ସବୁ ଜିନିଷ ତାଙ୍କର ଦ୍ୱାର ଦେଶରେ ହିଁ ପହଞ୍ଚିଲା, ତାଙ୍କୁ ଆଉ ଆମ ପାଖକୁ ଆସିବାକୁ ପଡିଲାନି, ସରକାର ତାଙ୍କ ପାଖରେ ଯାଇକି ପହଞ୍ଚିଲେ ଲୋକମାନଙ୍କ ପାଖରେ।
1: ଆଉ ଗୋଟେ କଥା ସାର୍, ଯଦି ବି ସେମାନଙ୍କର ଆର୍ଥିକ ସ୍ଥିତି ଏତେ ବି ମଜବୁତ ନାହିଁ, ସେମାନଙ୍କୁ କିଛି ମାନେ ଶୁଳ୍କ ବି ଲାଗିବନି
0: ନାଇଁ
1: ମେଡିକାଲକୁ ଆସିକି ନା
0: ନାଇଁ
1: ଟ୍ରିଟମେଣ୍ଟ କରିବା ପାଇଁ?
0: ଆଜ୍ଞା
1: ହଁ
0: ଆଜ୍ଞା, ଏଥିରେ ସମ୍ପୂର୍ଣ୍ଣ ମାଗଣା। ଏଥିରେ ଯାହା ମୁଁ କହିଲି ଯେ ଫିକାଲ ସାମ୍ପଲ ଟେଷ୍ଟ ଯୋଉଟା ହୁଏ ସେଥିରେ ଗୋଟେ ଆମେ ନୋମିନାଲ ଫି ରଖୁ, ଅଦରୱାଇଜ ତା ଛଡା ଆପଣ ଯେକୌଣସି ପରୀକ୍ଷା କରାନ୍ତୁ ସବୁ କିଛି ମାଗଣାରେ, ଇଭିନ କି ମାଗଣାରେ ବି ସେମାନଙ୍କୁ ଔଷଧ ବିତରଣ କରାଯାଏ, ମାଗଣାରେ ଟୀକାକରଣ କରାଯାଏ।
1: ଭବିଷ୍ୟତରେ ଏହି ସେବାକୁ ଆହୁରି ଉନ୍ନତ କରିବା ପାଇଁ କଣ କଣ ସବୁ ପଦକ୍ଷେପ ନିଆଯାଇ ପାରିବ?
0: ବର୍ତ୍ତମାନ ତ ଆମ ଯେତିକି ଆମ ପାଖରେ ଫାସିଲିଟିଜ ଅଛି ଷ୍ଟେଟ ଗଭର୍ଣ୍ଣମେଣ୍ଟ ସାଇଡ୍ ରୁ ଆମକୁ ଯେତିକି ଫାସିଲିଟିଜ ଦିଆଯାଇଛି ଆମେ ତ ତାର 100% ୟୁଟିଲାଇଜ କରୁଛୁ। ଧୀରେ ଧୀରେ ସରକାର ବି କେମିତି ଭ୍ରାମ୍ୟମାନ ପ୍ରାଣୀ ଚିକିତ୍ସା ସେବାରେ ଅଧିକରୁ ଅଧିକ ଚିକିତ୍ସାକୁ ଆମେ ଆଡ୍ କରିପାରିବୁ ତା ବିଷୟରେ ଡିସ୍କସନ ବି ଚାଲିଛି କି ଆମେ ପ୍ରାଣୀପାଳକ ମାନଙ୍କୁ ଯୋଉ ଛୋଟ ଛୋଟ ଅସ୍ତ୍ରୋପଚାର ହଉ ଯାହାକୁ ଗ୍ରାମାଞ୍ଚଳ ମାନଙ୍କରେ କେମିତି କରେଇ ପାରିବୁ। ଆଉ ରହିଲା ଆମର କିଛି ଆଧୁନିକ ଉପକରଣ ବି ଧୀରେ ଧୀରେ ଆଡ୍ ହଉଛି, ଯେମିତି ଆମେ ଏକ୍ସରେ ମେସିନ ହଉ କିମ୍ବା ଅଲଟ୍ରାସାଉଣ୍ଡ ହଉ, ଧୀରେ ଧୀରେ ଏସବୁର ବିକଳ୍ପ ଚାଲିଛି। ଯଦି ଠିକ ହେଲା ତେବେ ଆମେ ଭବିଷ୍ୟତରେ ଆକୁ ବି ଗ୍ରାମାଞ୍ଚଳର ଚାଷୀମାନେ ଆକୁ ବି ଉପଲବ୍ଧ କରିପାରିବେ।
1: ଆଜ୍ଞା, ବହୁତ ଭଲ କଥାଟେ କହିଲେ। ଶେଷରେ ଆପଣଙ୍କଠୁ ଜାଣିବାକୁ ଚାହିଁବି ସାର୍, ଯଦି ଯୁବପିଢି ମାନେ ଏହି ପଶୁପାଳନକୁ ବ୍ୟବସାୟ ଭାବେ ବାଛି ନେବାକୁ ଚାହିଁବେ, ତ ସେମାନଙ୍କୁ ଆପଣ କଣ ପରାମର୍ଶ ଦେବେ?
0: ଏଇଟା ସବୁଠୁ ଭଲ କ୍ୱେଶ୍ଚିନ୍ ମ୍ୟାଡାମ, କାହିଁକିନା ଆଜିର ଯୁବପିଢି ହେଉଛନ୍ତି ଆଗାମୀ ଆମର ଭବିଷ୍ୟତ। ତ ପ୍ରାଣୀ ପାଳନ ବିଭାଗରେ ଯୁବପିଢି ମାନଙ୍କ ପାଇଁ କି ବହୁତ କିଛି ମାନେ ଭଲ ଭଲ ସ୍କିମ ଅଛି, ଯୋଉଟା ମୁଁ ଆପଣଙ୍କୁ କହିଲି କି ପ୍ରାଣୀପାଳନ ବିଭାଗର ଯିଏ ପ୍ରାଣୀ ଚିକିତ୍ସକ ଥାନ୍ତି ଆମର ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାରେ, ସେ ବୁଝାନ୍ତି ସବୁବେଳେ, ଯେମିତିକି ଆମର ଗାଈ ଚାଷ ହଉ, ଛେଳି ଚାଷ ହଉ, ଘୁଷୁରୀ ଚାଷ ହଉ, ଏନି ଚାଷ, ଏନି ପ୍ରକାର ଆମର ଆନିମଲ ରଖିପାରିବେ। ଆପଣଙ୍କୁ ସରକାର ସବୁର ସହାୟତା ଦେବେ, ଆରାଉଣ୍ଡ 60-70% ସବସିଡି ଆମର ମିଳୁଛି ହଉଛି ସରକାରଙ୍କ ତରଫରୁ। ଆଉ ଗୋଟେ ଜିନିଷ ମ୍ୟାଡାମ ଏଥିରେ ଆଡ୍ କରିବି, ଯୋଉଟାକି ଆମର ଟୋଲ ଫ୍ରି ନମ୍ବର ମୁଁ ଆଗରୁ କହିଥିଲି 1962। ଯଦି ଆମର କିଏ ଗୋପାଳନ ଭାଇ ଭଉଣୀ ମାନେ କିମ୍ବା ଗ୍ରାମାଞ୍ଚଳରେ ଏଟା ଶୁଣୁଛନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରିବି ଯଦି କୌଣସି ସମୟରେ ଆପଣ କାହାକୁ କଲ୍ କଲେ, ପ୍ରାଣୀ ଚିକିତ୍ସକ ହୁଅନ୍ତୁ କିମ୍ବା ପ୍ରାଣୀଧନ ନିରୀକ୍ଷକ ହୁଅନ୍ତୁ, ହୁଏତ ତାଙ୍କୁ ସମୟ ଲାଗିପାରେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଆସିବା ପାଇଁ, ତ ଆପଣ 1962ରେ କଲ୍ କରିପାରିବେ। ସେଥିରେ ଆପଣଙ୍କୁ ବିନା ଶୁଳ୍କରେ ଆମର ଅଭିଜ୍ଞ ଡାକ୍ତରମାନେ ଅଛନ୍ତି, ସେମାନେ ଆପଣଙ୍କୁ ଟ୍ରିଟମେଣ୍ଟ ବି କହିପାରିବେ, ଆଉ ତାହାର ଭିଡିଓ କଲିଂ ମାଧ୍ୟମରେ ମଧ୍ୟ ସେମାନେ ଦେଖିକି ଆପଣଙ୍କୁ ଉପଯୁକ୍ତ ଚିକିତ୍ସା ବି କରାଇ ପାରିବେ।
1: ବହୁତ ସୁନ୍ଦର କଥା କହିଲେ ସାର୍, ଯିଏ ବି ଆମର ମା ଭଉଣୀ ମାନେ କି ପଶୁପାଳନ କରୁଛନ୍ତି ସେମାନେ ଯଦି ଶୁଣିବେ ନିହାତି ସେମାନଙ୍କର କାମରେ ଲାଗିବ ଏହି କଥାଟି। ଆପଣ ଆପଣଙ୍କର ବ୍ୟସ୍ତବହୁଳ ଜୀବନରୁ ସାର୍ ଏତେ ସମୟ ଆମକୁ ଦେଲେ, ଆଉ ଆମର ଚାଷୀ ଭାଇ ଭଉଣୀ ବା ଯୋଉ ପଶୁପାଳନ କରୁଛନ୍ତି ସେଇ ଭାଇ ଭଉଣୀ ମାନଙ୍କୁ ଏତେ ସୁନ୍ଦର ସୁନ୍ଦର ଉପଦେଶ ଦେଲେ, ସେଥିଲାଗି ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
2: ହେ ନାନୀ, ଆମର ଡକ୍ଟର ସାର୍ ମାତ୍ର ବଢିଆ କଥା ଯାକ କହିଲେ, ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ କେତେ ସୁବିଧା ହବନି କି ଏଟାରେ।
1: ଚାଷୀ ଭାଇ ଭଉଣୀ ଯିଏ ପଶୁପାଳନ ମଧ୍ୟ କରୁଛନ୍ତି, ଯାହାର ଆର୍ଥିକ ସ୍ଥିତି ଏତେ ମଜବୁତ ନାହିଁ ଯେ ତାଙ୍କର ପଶୁମାନଙ୍କୁ କଣ ହେଲେ ଧରିକିନା ଯଦି ମେଡିକାଲ ବି ଯାଇପାରୁନାହାନ୍ତି, ପଇସା ପତ୍ର ଅଭାବ, ଯିବା ପାଇଁ ଯାନବାହନର ସୁବିଧା ନାହିଁ, ତାଙ୍କମାନେ ଏଇ ଯୋଉ ଆମର ରାଜ୍ୟ ସରକାରଙ୍କ ଏଇ ଯୋଉ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାରୁ ବେଶୀ ଉପକାର ପାଇପାରିବେ।
2: ନାଇଁ ନାଇଁ, ବଢିଆ କଥା କହିଲ, ମାତ୍ର ଆମର ସାର୍ ମିଶାର ବଢିଆ କଥା କହିଲେ, ଗୋଟେ ମସ୍ତ ଟପିକ ଗୋଟେ ଆଣିଥିଲ, ଆଉ ମୁଇଁ କେବେ ନ ଶୁଣିବାଟା ଆଜି ଶୁଣିଲି, ଭଲ ଲାଗିଲା। ଆଉ ଆମେ ସମସ୍ତେ ଯିଏ ଶୁଣିଥିବେ ସେମାନେ ବି ଉପକୃତ ହେଇଥିବେ, ନାଇଁ କି?
1: ହେଲେ ସେ ଖୁସିରେ କଣ ଗୋଟେ ଗୀତ ଶୁଣିଦବା କି?
2: ହଁ, ଇଟା ଆରେ ଗୋଟେ କହିବ କି?

0: ହେଲେ ଗୀତ ତ ଶୁଣିଲୁ ନାନୀ, ଭଲ ଲାଗିଲା କି?
1: ଏଇ ବର୍ଷା ପାଗକୁ ଆମର ବୈଠକ ଘରକୁ ଆହୁରି ଗୀତ, ଓହ କି ଆନନ୍ଦ!
0: ହଇ
1: ହେଲେ ଏବେ ତ ସମୟ ଆମର ଚାଷବାସ କାର୍ଯ୍ୟକ୍ରମରେ ଆମର ଚାଷୀ ଭାଇର ମନର କଥା ଶୁଣିବାର।
0: ହଇ ହଇ ଯାଇଥିଲି ସେ ଜାମୁଣ୍ଡା ଆଡ଼େ, ସେଠି ଗୋଟେ ଭାଇନା ସହିତ ମିଶିଲି, ତାଙ୍କେ ଚାଷବାସ ଉପରେ କେତେଟା କଥା କହିଛନ୍ତି, ଶୁଣେଇଦବା।
1: ଚାଲ ଆଉ ଡେରି ନାହିଁ।
0: ହଁ
2: ନମସ୍କାର ଆଜ୍ଞା, ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି।
3: ନମସ୍କାର ଆଜ୍ଞା,
2: ଆପଣ ଆପଣଙ୍କର ପରିଚୟ ଆମର ଭାଇ ଭଉଣୀ ମାନଙ୍କୁ ଜଣେଇବେ।
3: ନାଁଟା ମୋର ସମରା ରଣା ଆଜ୍ଞା।
2: ଆଜ୍ଞା,
3: ଜାମୁଣ୍ଡା ପଞ୍ଚାୟତ କୁମ୍ଭାରଗୁଡା ଗାଁ। ଆଜ୍ଞା,
2: ଆଚ୍ଛା କଣ କରନ୍ତି ଆଜ୍ଞା ଆପଣ?
3: ଧାନ ଚାଷ କରୁଛି ଆଜ୍ଞା, ପନିପରିବା ଟିକେ ଟିକେ କରୁଛି। ଭଲ
2: ହେଲେ ଧାନ ଚାଷ କେବେଠୁ କରୁଛନ୍ତି?
3: ଆମର ତ ହେଇଗଲା ପ୍ରାୟ ଗୋଟେ 20 ବର୍ଷ ହେଲାଣି କରୁଛି ଆଜ୍ଞା।
2: ଆଚ୍ଛା, ତାହେଲେ ଆପଣଙ୍କର ଜୀବନ ଜୀବିକା ମାନେ ଚାଷ ନା?
3: ହଁ ଆଜ୍ଞା।
2: ହେଲେ ପନିପରିବା ଚାଷ କଣ ସବୁ ଲଗେଇଛନ୍ତି?
3: ପନିପରିବା ଚାଷ କୋବି ଟମାଟୋ କରୁଛୁ ଆଜ୍ଞା, ସମୟ ଆଇଲେ। ଭଲ
2: ହେଲେ ଏବେ ତ ଏଇ ବର୍ଷା ପାଇଁ ବୋଲିକି କିଛି କ୍ଷୟକ୍ଷତି ହଉନି ତ?
3: ବର୍ଷା ପାଇଁ ବି କ୍ଷୟକ୍ଷତି ହଉଛି ଆଜ୍ଞା, ଆମର ତ କାଲି ଜମି ଯାକ ପାଣି ଟିକେ ମାଡ କରୁଛି।
2: ତ ଯଦି ମୁଁ ଧାନ ଚାଷ ବିଷୟରେ ପଚାରିବି, ତ କେତେ ଏକର ଜମିରେ ଧାନ ଚାଷ କରୁଛନ୍ତି?
3: ଗୋଟେ 12-15 ଏକର ହବ ଆଜ୍ଞା, 15 ଏକର ହେଇଯିବ।
2: ମାନେ ତାର କେମିତି କଣ ପ୍ରୋସେସ ରହିଛି ଆଜ୍ଞା?
3: ପ୍ରଥମେ ତ ଆମେ ତଳି ପକାଉଛୁ ଆଜ୍ଞା, ତଳି ହେଲା ପରେ ଆମେ ଜମିଟା ପ୍ରସ୍ତୁତ କରୁଛୁ। ଆରେ ଜମି ପ୍ରସ୍ତୁତ ହେଲେ ରୁଆ ଆରମ୍ଭ କରୁଛୁ, ଯଦି ବୁଣା ଧାନ କରିବାର ଅଛି ତ ଜମି ପ୍ରସ୍ତୁତ କରିବୁ। ଧାନକୁ ପ୍ରଥମେ ଗଜା କରୁଛୁ, ଗଜା କଲା ଗଜା ଧାନକୁ ନେଇ ଜମିରେ ବୁଣୁଛୁ ଆଜ୍ଞା। ଆରେ
2: ଆଚ୍ଛା, ଏଇଟା କୋଉ ମାସରେ ଲଗାଉଛନ୍ତି? ଖରା ବର୍ଷା ଶୀତ ତିନିଟା ଯାକ ମାସରେ ଲଗାଉଛନ୍ତି କି?
3: ନାଇଁ ଆଜ୍ଞା, ଧାନ ଏବେ ଆମର ଯୋଉଟା ଗୋଟେ ଆମର ବର୍ଷା ଦିନିଆ ଧାନଟା ଆମେ ଜୁନ ମାସରେ ଲଗାଉଛୁ ଆଜ୍ଞା।
2: ହେଲେ ବର୍ଷା ଦିନିଆ ଯୋଉ ଧାନ ହଉଛି ସେଟା କେମିତି କଣ ରହୁଛି? ବେଶୀ ବର୍ଷା ହେଲେ ନଷ୍ଟ ହେଇଯାଏ ନା ବର୍ଷାରେ ହିଁ ଅଧିକ ଭଲ ହୁଏ?
3: ନାଇଁ ଆଜ୍ଞା, ଜମିର ପରିସ୍ଥିତି ଦେଖିବ ତ ବର୍ଷା ହେଲେ ହିଁ ଧାନ ଭଲ ହୁଏ ଯେ ଆଜ୍ଞା। କାଲୁଆ ଜମି ମାନଙ୍କୁ ଯଦି ଆମେ ଧାନ ରହିଥିବ, ବର୍ଷା ଲାଗି ରହିଯିବ, ଧାନ ଗଛ ବୁଡି ଯାଇଥିବ ବୋଲେ ସେ ଧାନଟା ଖରାପ ହବ ଆଜ୍ଞା।
2: ହେଲେ ଏଇ ଯୋଉ ଧାନ ଚାଷରେ କେମିତି କଣ ଲାଭ ହଉଛି?
3: ଲାଭ ବୋଲେ ଆଜ୍ଞା, ଆମର ଧାନ ଯଦି ଭଲ ହେଲା 20-22-25 କ୍ୱିଣ୍ଟାଲ ଗଲା, ତାହେଲେ 4-5 କ୍ୱିଣ୍ଟାଲ ଚାଷୀକୁ ଲାଭ ହବ ଆଜ୍ଞା। ତାଠୁ ଅଧିକ ଏଲା ଫାର ସମ୍ଭବ ନାହିଁ, କାହିଁକି ଆମକୁ 20 କ୍ୱିଣ୍ଟାଲ ର ପଇସା ଅନୁସାରେ ଜମିରେ ଖର୍ଚ୍ଚ ହେଇଯାଉଛି।
2: ଆଚ୍ଛା, ତ ଏଇ ଯୋଉ ଧାନ ହେଇ ସାରିଲା ପରେ କୋଉଠି ନେଇକି ଏମିତି ବିକା ବିକି କରୁଛନ୍ତି?
3: ବିକିବା ପାଇଁ ଆମର ମଣ୍ଡି ବ୍ୟବସ୍ଥା ଅଛି ଆଜ୍ଞା।
2: ମଣ୍ଡିରେ ବିକିଲେ ଅଧିକ ଫାଇଦା ନା ବାହାରେ ଅଲଗା ଲୋକକୁ ବିକିଲେ ଅଧିକ ଫାଇଦା?
3: ମଣ୍ଡିରେ ବିକିଲେ ଏକ ଫାଇଦା ଅଛି ଆଜ୍ଞା, ବାହାରେ ତ ଆମକୁ ସେଠି କିଛି ମିଳିବ ନାହିଁ, ସେଟା ଆମ ଚାଷୀ ପୁରା ଲସ୍ ରେ ପଡିଯିବାକୁ ପଡିବ।
2: ହେଲେ ମଣ୍ଡିରେ ବିକିବା ପାଇଁ କଣ ପ୍ରୋସେସ ଥାଉଛି କି ଆଜ୍ଞା? କଣ ମାନେ
3: ମଣ୍ଡିରେ ବିକିବା ପ୍ରୋସେସ ରହୁଛି ଆଜ୍ଞା, ଆମେ ଫାର୍ଷ୍ଟରେ ଆମର ଜମିର କାଗଜ ପତ୍ର ନେଇକରି ପଟା ଜେରେକ୍ସ, ପିସ୍ତୁ ଜେରେକ୍ସ, ଆମର ଆଧାର, ଆମର ବ୍ୟାଙ୍କ ପାସବୁକ୍, ଏଯାକ ନେଇକରି ଆମେ ଆମର ଯୋଉ ସୋସାଇଟିରେ ମଣ୍ଡି ଚାଲିଛି ନା କି ଗୁଡ଼ିଆଙ୍କ ହଉ କି ଆମର SHG ଗ୍ରୁପ ହଉ, ତାଙ୍କ ପାଖରେ ଏଇଟା ସବମିଟ୍ କରିବାକୁ ପଡୁଛି। ତାଙ୍କେ ଆମର କେତେ ଜମି ଚାଷ ହେଇଛି ସେ ଅନୁସାରେ ଆମେ ଦେଲା ପରେ ତାଙ୍କେ ତାଙ୍କର ସର୍ଭେ କରିବେ, ତାଙ୍କର ଏଇ ଜମି ଚାଷ ହେଇଛି ବୋଲି ତାଙ୍କର ସର୍ଭେ ରିପୋର୍ଟ ଆସିବ। ଲାଷ୍ଟ ବେଳକୁ ଆମକୁ ଗୋଟେ ଟୋକେନ୍ ଆଇବ ଯେ ତମର ଏତିକି କ୍ୱିଣ୍ଟାଲ ଧାନ ମଣ୍ଡିରେ ବିକ୍ରି ହବ ବୋଲି।
2: ହେଲେ ଯେତିକି କ୍ୱିଣ୍ଟାଲ ଧାନ ବିକ୍ରି ହବ ବୋଲି ତାଙ୍କେ ଦେଇଥିବେ ସେତିକି ହିଁ ନବ ନା ତାଠୁ ଅଧିକ ନେଲେ?
3: ଆମର ଯେତିକି ଧାନ ଆମକୁ ମେସେଜ ଆଇଲା ଆଜ୍ଞା ଆମ ମୋବାଇଲରେ, ସେତିକି ଧାନ ହିଁ ନବ, ତାଠୁ ଅଧିକ ଧାନ ନବ ନାହିଁ।
2: ଆଚ୍ଛା, ଯଦି ତାଠୁ ଅଧିକ ଆପଣଙ୍କର ହେଇଥିବ ତ ସେଇ ସବୁ ଧାନକୁ କଣ କରିବେ?
3: ସେ ସବୁ ଧାନକୁ ଆମେ କୋଉଠି ତ ବାହାରେ ଶସ୍ତାରେ ତ ଆମେ ଦେଇଦେବା କଥା, କଣ ରଖିବା କଣ କରିବୁ ମ୍ୟାଡମ?
2: ଆଜ୍ଞା ଆଜ୍ଞା, ଠିକ କଥା।
3: ଆମର ତ ସରକାର ନେବାଟା 20 କ୍ୱିଣ୍ଟାଲ ରୁ ତଳକୁ ଆଗ ନେଉଛି, ଆମର ଏଇ ଯୋଉ ସିଜନରେ 21-22 କ୍ୱିଣ୍ଟାଲ ବି ନେଉଛି ବୋଲ ଆମର ଏଇ ଯୋଉ କରାଟିଆ ଧାନଟା। ଆମର ଧାନ ଯଦି ଏକ୍ସେସ ହେଇଗଲା 25-24 କ୍ୱିଣ୍ଟାଲ ଯଦି ହେଇଗଲା, ସେ 3-4 କ୍ୱିଣ୍ଟାଲ ଯୋଉଟା ବଢିଲା ସେଟା ଆମେ ବାହାରେ ଆଗାମୀ କରୁଛି।
2: ଆଜ୍ଞା, ତାହେଲେ ଏଇ ଯୋଉ ଖରାଟିଆ ଧାନ ଆଉ ବର୍ଷା ଧାନ ଅଛି, ସେ ଦୁଇଟା ଧାନ ଭିତରେ କଣ ଡିଫରେନ୍ସ ଥାଉଛି?
3: ଦୁଇଟା ଧାନ ଭିତରେ ଡିଫରେନ୍ସ ରହୁଛି ଆଜ୍ଞା, ଆମର ଯୋଉ ଖରାଟିଆ ଧାନରେ ରୋଗ ପୋକ ଟିକେ

0: ରହୁଛି ଆମର ବର୍ଷାଟିଆ ଧାନ, ବର୍ଷା ପାଣି ଜୋରସୋର ପାଇଁ ବୋଲି କରିକି ଆମକୁ ରୋଗ ପୋକ ଟିକେ ଅଧିକା ହଉଛି। ତାପରେ ଧାନ ଭିତରେ ବି ଫରକ ରହୁଛି,
1: ଆଜ୍ଞା
0: ଖରାଟିଆ ଧାନଟା ଆମର ଷ୍ଟ୍ରଙ୍ଗ ନାହିଁ ବୋଲେ ତାର ଦାନା ଏତେ ଷ୍ଟ୍ରଙ୍ଗ ନଥାଉଛି ଆଜ୍ଞା। ବର୍ଷା ଦିନିଆ ଧାନଟା ବୋଲେ ଆମର ଶୀତ ଥଣ୍ଡା ଖାଇକରି ଟିକେ ବର୍ଷା ପାଣି ଖାଇବ, ଖରା ଖାଇବ, ଥଣ୍ଡା ଖାଇବ ପାଇଁ ଧାନଟା ବି ଷ୍ଟ୍ରଙ୍ଗ ରହୁଛି।
1: ଆଜ୍ଞା ହେଲେ ଏଇ ଯୋଉ ପୋକ ଲାଗିବା କଥା କହିଲେ, ପୋକ ଲାଗିଲେ କଣ ସବୁ କରୁଛନ୍ତି?
0: ପୋକ ପାଇଁ ତ ଆଜ୍ଞା ଆମେ ଯୋଉ ଏବେ ଯୋଉ ଆମର ମେଡିସିନ ଯାକ ମିଳୁଛି ତାକୁ
1: ଆଜ୍ଞା
0: ଆମେ ମିନିମମ 15-20 ବର୍ଷ ଚାଷ କରି କରି ଜାଣିଯାଇ ଗଲୁଣି ଆଜ୍ଞା। ଏଇଟା ଅମକ ରୋଗ, ଏଇଟା ଅମକ ପୋକ ଲାଗିଛି ବୋଲି ସେ ଅନୁସାରେ ଯାଇକରି ଆମେ ଦୋକାନରେ ମେଡିସିନ ଟା କିଣିକରି ଆଣିବାକୁ ପଡୁଛି।
1: ହେଲେ ଯଦି ଆପଣ ତ ଜାଣିସାରିଛନ୍ତି କେମିତି କଣ ପୋକ ଧରୁଛି, ଯଦି ଜଣେ ନୂଆରେ ଧାନ ଚାଷ କରିବ ତ ତା
0: ଆଜ୍ଞା
1: ଧାନରେ ଯଦି ପୋକ ଲାଗିଲା ବୋଲେ ସେ କଣ ସବୁ କେମିତି କରିବ?
0: ସେ ଯୋଉ ସେତିକି ଜାଣିବା ପାଇଁ ବହୁତ କଷ୍ଟ ଆଜ୍ଞା।
1: ଆଜ୍ଞା
0: ଯେ ନୂଆ
1: ମାନେ
0: ଚାଷୀ ଚାଷ କରିବ ତାକୁ
1: ଆଜ୍ଞା
0: ରୋଗ ପୋକ ବିଷୟରେ ଟିକେ ଜାଣିବା ପାଇଁ ଟିକେ କଷ୍ଟ। ସେ ସାଇଡ ଚାଷୀ ଗଲେ ପଚାରବାର ଅଛି, ନାଇଁ ତ ଆମର ଯୋଉ ଗ୍ରାମ ସେବକ ଯାକ ଅଛନ୍ତି
1: ଆଜ୍ଞା
0: ତାଙ୍କମାନଙ୍କୁ ଡାକି କରି ହେଲେ ଜମିରେ ନେଇକରି ଦେଖାଇ କରି ମେଡିସିନ ଟା ନେବାକୁ ପଡ଼ିବ।
1: ହେଲେ ଗ୍ରାମ ସେବକ ମାନେ ଆସିଲେ ସେମାନେ ଯାହା ଯେମିତି ହେଲ୍ପ କରିବା ଦରକାର ସେମାନେ କରିବେ ନା?
0: ହଁ ଆଜ୍ଞା।
1: ତ ଏଇ ଚାଷ କଲାବେଳେ ସେ ଯୋଉ ଧାନ ସେଇଟା ଏଇ ବର୍ଷର ରଖିଥିବେ ଆର ବର୍ଷ ପାଇଁ ନା କୋଉଠୁ କିଣିକି ଆଣୁଛନ୍ତି? ଆଜ୍ଞା
0: ଧାନ ତ ରଖିଲେ ଆମର ଧାନଟା ସେତେ ଲଙ୍ଗ ଟାଇମ ପର୍ଯ୍ୟନ୍ତ ରହୁ ନାହିଁ ଆଜ୍ଞା। 6 ମାସ ଧାନ ରଖିଲେ ଧାନଟା ପୁରା ଖରାପ ହେଇଯାଉଛି।
1: ଆଜ୍ଞା
0: ସେଟା ଗଜା ହବା ପାଇଁ ଟିକେ ଟିକେ ନାଇଁ ପୁରା ଖରାପ ହେଇଯିବ ଆଜ୍ଞା। ଗଜା ଭଲସେ ହବ ନାହିଁ,
1: ଆଜ୍ଞା
0: ଯୋଉ ସିଜନ ପାଇଁ ସେ ସିଜନ ଧାନ କିଣା ହଉଛି। ଆମକୁ
1: ହଁ
0: ରଖିବା ପାଇଁ ସେମିତି ସୁବିଧା ନାହିଁ ଆଜ୍ଞା। ଧାନଟା ଜାଗ୍ରତରେ ଭଲସେ ରଖିଲେ ଧାନ ଆର ସିଜନ ପାଇଁ ହେଇଥାନ୍ତା।
1: ଆଜ୍ଞା
0: ତାପରେ ଏବେ ଯୋଉ ହାଇବ୍ରିଡ୍ ଧାନ ଯାକ ଆଜ୍ଞା ରଖି ବି ହବ ନାହିଁ, ସେ ଯୋଉ ରଖିଲା ଧାନକୁ ଆଉ ଥରେ ଚାଷ କଲେ ସେ ଧାନ ସମାନ ପାଚିବ ନାହିଁ।
1: ଆଜ୍ଞା ଆଜ୍ଞା ତ ଏ ଧାନ ବାଦେ ପରିବା ଚାଷ ହେରିକା ଯୋଉ କରୁଛନ୍ତି
0: ଆଜ୍ଞା
1: ସେ ସବୁ କେମିତି ମ୍ୟାନେଜ କରୁଛନ୍ତି?
0: ଚାଷଟା ବୋଲେ ଟିକେ ସାଇଡ ପାଇଁ ଘର ପାଇଁ ଦରକାର ପଡୁଛି ବୋଲି କରୁଛୁ ଆଜ୍ଞା। ନହେଲେ ଆମେ ଯୋଉ ପନିପରିବା କରୁଛୁ ନାଇଁ ଆଜ୍ଞା,
1: ଆଜ୍ଞା
0: ଚାଷୀକୁ ବିଲକୁଲ ପଠାଉ ନାହିଁ।
1: ହଁ ହଁ
0: ସେଟା ଯିଏ ବେପାରୀ ଅଛି ନାଇଁ ଆଜ୍ଞା, ଆମଠୁ ଯିଏ କିଣିକରି ନେଲା ବାହାରେ ସେ ବିକୁଛି ତାଙ୍କୁ ପଠାଉଛି। ଚାଷୀ ପାଖରେ 5-7 ଟଙ୍କା କିଲୋ, ବଜାରରେ କିଣିଲା ବେଳେ ସେଟା 20-25-50 ଟଙ୍କା ଥିବ।
1: ହଁ ସେଇଟା ତ ଆପଣ ନିଜେ ଚାଷ କରିକି ନିଜ ଘର ପାଇଁ ହିଁ ରଖୁଛନ୍ତି?
0: ନିଜ ଘର ପାଇଁ ହଉଛି ଟିକେ ହଉଛି ଗୋଟେ 2 ମାସ ଖଣ୍ଡେ ଚଳି ହବ, ତାପରେ ଯେତିକି ଟିକେ ଖର୍ଚ୍ଚ କରୁଥିବୁ ସେ ପଇସା ଟିକେ ମିଳିବ ବୋଲି କରିବା କଥା ଆଜ୍ଞା।
1: ହଁ ମାନେ ଏବେ ମାର୍କେଟରେ ଗୋଟେ ଗୋଟେ ଟାଇମରେ ଟମାଟୋ ହେରିକା କେଜି 80-200 ହେଇଯାଇଥାଉଛି, ତ ସେ ଟାଇମରେ ଆପଣଙ୍କୁ ଟିକେ ହେଲ୍ପ ହୁଏ ନା?
0: ସେ ଟାଇମରେ ଆମର ଚାଷ ହବ ନାହିଁ ଆଜ୍ଞା। ସେ ଟାଇମରେ ଯଦି ଆମେ 70-80 ଟଙ୍କା କିଲୋ ବେଳକୁ ଆମ ଟମାଟୋ ବାହାରିବ ନାହିଁ, ଆମର ଟମାଟୋ ବୋଲେ ଆମକୁ ସେ ଅନୁସାରେ ଆମେ ଚାଷ ବି କରିପାରିବ ନାହିଁ, ଆମକୁ ସେତିକି ସମ୍ଭବ ନାହିଁ। ସେ ଅନୁସାରେ ଜିନିଷ ସବୁ ଥିବାର ଅଛି, ସେ ଅନୁସାରେ ଆମେ ସେ ବର୍ଷା ପାଣିକୁ ଚିନ୍ତା କରି ଫଳ ଫଳାଇବା ପରେ ଜିନିଷ ଆମର ପାଖରେ ନାହିଁ
1: ଆଜ୍ଞା।
0: ଆମକୁ ଯୋଉଟା ଆମର ସିଜନ ଅଛି ସେ ସିଜନରେ ଟମାଟୋ କରିବୁ କି କୋବି କରିବୁ, ସେ ସିଜନରେ ସମସ୍ତ ଲୋକ ସେ ଜିନିଷ କରୁଥିବେ, ସମସ୍ତଙ୍କର ବାହାରିଲା ବେଳକୁ ରେଟ୍ଟା ପୁରା ଡାଉନ୍ ଥିବ।
1: ହଁ ତ ନିଜ ଘର ପାଇଁ ହେଇକି ବାକି ଯାହା ଟିକେ ରହିଲା ତାହା ବିକା ବିକି କରିକି ରହିବା କଥା ନା?
0: ଆଜ୍ଞା।
1: ହେଲେ ସେ ପରିବା ପତ୍ରରେ ଯଦି ପୋକ ଫୋକ ଲାଗିଲା ମାନେ କେମିତି କଣ କରୁଛନ୍ତି?
0: ପରିବା ପାଇଁ ବି ପୋକ ଫୋକ ପାଇଁ ତାର ମେଡିସିନ ସବୁ ମିଳୁଛି ଆଜ୍ଞା। ଯଦି ଆମକୁ କୋଉଟା ଡାଉଟ ଲାଗିଗଲେ ଆମର ଯୋଉ ଏଗ୍ରିକଲଚର ତରଫରୁ ମ୍ୟାଡମ ମାନେ ବି ଆସୁଥାଉଛି ମଝିରେ ମଝିରେ, ତାଙ୍କେ ବି ପଚାରୁଛୁ କୋଉ ଜିନିଷ ଏମିତି ଏମିତି ଆମର ପନିପରିବାରେ ରୋଗ ଲାଗିଛି ଆଜ୍ଞା ବୋଲେ ତାଙ୍କେ ବି ଫୋନ ମାଧ୍ୟମରେ ଜଣାଇ ଦେଉଛନ୍ତି, ନାହିଁ ତ ସେ ଔଷଧଟା ବି ଆମକୁ ଆମକୁ ପାଖରେ ମିଳୁଛି ସେଠି ଯାଇକରି ମାଗେ ତମେ ବୋଲି ତାଙ୍କେ ବି ଜଣାଇ ଦେଉଛନ୍ତି।
1: ଆଜ୍ଞା ହେଲେ ଆପଣଙ୍କର ଯୋଉ ଜାଗା ଅଛି ଯୋଉ ଜମି ଅଛି ସେଟା ଏମିତି ରୋଡ ସାଇଡରେ ଅଛି ନା ଏମିତି ଗାଁ ଭିତରକୁ ଅଛି?
0: ଆଜ୍ଞା ଆମର ପନିପରିବା କରିବାଟା ରାସ୍ତା ସାଇଡରେ ଅଛି, ଧାନ ଚାଷ ଯାକ କରିବାଟା ଭିତର ଯିବାକୁ ପଡୁଛି ଆଜ୍ଞା।
1: ହେଲେ ରାସ୍ତା ସାଇଡରେ ଅଛି ବୋଲେ ତ ଆମେ କେବେ ଗଲାବେଳେ ମିଶିବୁ ହେଲେ ଆଉ।
0: ହଉ ଠିକ ଅଛି,
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା ଯେ ଆପଣ ନିଜର ଏତେ ଟାଇମ କାଢିକି ମତେ ଟିକେ ଟାଇମ ଦେଇଥିବାରୁ ଆଜି ପାଇଁ ରହୁଛି ଆଜ୍ଞା, ନମସ୍କାର।
2: ସମର ଭାଇନାର ତ କଥା ଯାକ ଶୁଣିଲି, କେମିତି ଚାଷବାସ କରୁଛନ୍ତି, କଣ କଣ ପନିପରିବା କେମିତି ଧାନ ଲଗେଇଛନ୍ତି, କଣ ତାଙ୍କର କେତେ ଗୁଡିଏ ସୁଖ ଦୁଃଖ ଆମ ସାଙ୍ଗରେ ବାଣ୍ଟିଲେ, ତାଙ୍କର ମନଟା ମିଶା ଟିକେ ହାଲକା ହେଇଥିବ ଆମ ସାଙ୍ଗେ କଥା ହେଇକିନା।
3: ଆହୁରି ନାଇଁ ବୋଲେ ଗୋଟେ କଥା ଜଣଙ୍କଠୁ ଆଉ ଜଣଙ୍କୁ କହିଲେ କେତେ ଭଲ ଲାଗିବ, ତମେ ତ ଭଲକି ଜାଣିଥିବ। ଏବେ ଦେଖ ଆମେ ଆଜିର କାର୍ଯ୍ୟକ୍ରମ କଲୁ, ଆମେ ଏତେ ସବୁ କଥାବାର୍ତ୍ତା ହେଲୁ, ହେଲେ ମନରେ ଗୋଟେ ଶାନ୍ତି ମିଳିବ କି ନାଇଁ? ଯେ ଆମର ଚାଷୀ ଭାଇ ଭଉଣୀମାନଙ୍କ ସହିତ ଆମେ ଦୁଇ ପଦ କଥା ହେଲୁ, ତାଙ୍କୁ ଦୁଇ ପଦ କଥା କହିଲୁ, ଆଉ ତାଙ୍କୁ କଣ ମିଶାରୁ ଗୋଟେ ଲାଭ ମିଶାରୁ ହେଇଥିବ, କିଛି ବୋଲୁଛ?
2: ହଁ ଲାଭ ମିଶା ହେଇଥିବ ଯେ, ଏ ବୈଠକ ଘରେ ବସିକିନା ପାସରି ଗଲ ନା, କେମିତି ଔଷଧ ଧରିକିନା ଯିବାରଛି ପରା, ସିଆଡ଼େ ତମର ଘର ଲୋକ ଜଗିଥିବେ ଯେ ଔଷଧ ଧରିକି ଆଇଲେ ଖାଇବୁ ଆଉ ଶୋଇବୁ ବୋଲି।
3: ହେ ନାନୀ ଭଲ ହେଲା, ଉଠୁବା ଉଠୁବା ବୈଠକ ଘରୁ, ସମୟ ମିଶା ତ ହେଲାଣି,
2: ଚାଲ ଚାଲ।
3: ହଁ

ଏବେ ଶିଳ୍ପୀ ହେଲେ ନିହାରିକା ସାହୁ, କଣ୍ଠରେ ତାଙ୍କର ରଞ୍ଜିତ କୁମାର ଦାସଙ୍କ ରଚନା, ସଙ୍ଗୀତ ପରିଚାଳନା ସୁକୁମାର ସୁନା।

ଏବେ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ସୁରେଶ ଚନ୍ଦ୍ର ମିଶ୍ର ଏବଂ ନିହାରିକା ସାହୁ। ଗୀତ ରଚନା ରଞ୍ଜିତ କୁମାର ଦାସ। ସଙ୍ଗୀତ ପରିଚାଳନା ସୁକୁମାର ସୁନା।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀ ବାଦନ। ଆକାଶବାଣୀ ଜୟପୁର, ସମୟ ରାତି 8:45 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ସମାଚାର ସନ୍ଧ୍ୟା, ପରେ ପରେ ନ୍ୟୁଜ୍ 9 ଏବଂ ସ୍ପଟଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: or WhatsApp on 928-909-4044.
1: Spotlight.
2: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ସମୟ ରାତି 9:30। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବିଚିତ୍ରା। ଆଜି ଏଥିରେ ପ୍ରଥମେ ଶୁଣନ୍ତୁ ଏକ ଭକ୍ତିଗୀତ। ଶିଳ୍ପୀ ହେଲେ ଅନୁରାଧା ପୌଡ଼ୱାଲ, ଗୀତ ରଚନା ଭରତ ଆଚାର୍ଯ୍ୟ।

ଏବେ ଆସନ୍ତୁ ଶୁଣିବା ଏକ ଗଜଲ। ଶିଳ୍ପୀ ହେଲେ ହରିହରନ, ଗୀତ ରଚନା ଜାଫର କଲିମ, ସଙ୍ଗୀତ ପରିଚାଳନା ଜଲି ମୁଖାର୍ଜୀ।

ଶୁଣିଲେ କେତୋଟି ଆଞ୍ଚଳିକ ଲୋକଗୀତ। ଆକାଶବାଣୀ ଜୟପୁର, ସମୟ ରାତି 10:31। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମରେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ ଗାଇଥିବା କେତୋଟି ଗୀତ। ପ୍ରଥମେ ଚଳଚ୍ଚିତ୍ର ଫିର୍ ମିଲେଙ୍ଗେ, ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନିଖିଲ ବିନୟ।

ଓମ୍ ଶାନ୍ତି ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ। ରଚନା ଜାଭେଦ ଅଖତର। ସଙ୍ଗୀତ ପରିଚାଳନା ବିଶାଲ ଶେଖର।

ଆପଣମାନେ ଶୁଣୁଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ ଗାଇଥିବା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ତେବେ ପରବର୍ତ୍ତୀ ଚଳଚ୍ଚିତ୍ର ମେ ହୁନା। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

ଶାନ୍ତନୁ ମୈତ୍ରଙ୍କ ସଙ୍ଗୀତ ପରିଚାଳନାରେ ସ୍ୱନନ୍ଦ କିର୍କିରେଙ୍କ ଗୀତ। ଚଳଚ୍ଚିତ୍ର ଲଗେ ରହୋ ମୁନ୍ନା ଭାଇ।

କ୍ରିସ୍ ଏହି ଚଳଚ୍ଚିତ୍ରର ପରବର୍ତ୍ତୀ ଗୀତ। ରଚନା ଇବ୍ରାହିମ୍ ହସ୍କ। ସଙ୍ଗୀତ ପରିଚାଳନା ରାଜେଶ ରୋଶନ।

କରିବୁ ମଧ୍ୟାହ୍ନ 12:50। ଶିଳ୍ପୀମାନେ ହେଲେ ତୃପ୍ତି ଦାସ, ଭିକାରୀ ଚରଣ ବଳ ଏବଂ ପ୍ରୀତିନନ୍ଦା ରାଉତରାୟ। ଦିନ 1:20 ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାଇବର ଅପରାଧ ସମ୍ପର୍କରେ। ପରେ ଆମରି ନାରୀ ଦେଶର ସିରି, ଏହି କ୍ରମରେ ଶୁଣିବେ ଦୁର୍ଗାବାଇ ଦେଶମୁଖଙ୍କ ସମ୍ପର୍କରେ। ଶେଷରେ ରହିଛି ବାଳିକା ଶିକ୍ଷାର ଆବଶ୍ୟକତା, ଏକ ସାକ୍ଷାତକାର ଡକ୍ଟର ସଂଯୁକ୍ତା ପଣ୍ଡାଙ୍କ ସହିତ। ଯୁବବାଣୀ କାର୍ଯ୍ୟକ୍ରମ ଅପରାହ୍ନ 5:00, ଏଥିରେ ସନ୍ଧାନରେ ସ୍ଥାନ ପାଇଛି ନୂତନ ପ୍ରତିଭା, ପରେ ଜାଣିବା କଥାରେ ରହିଛି ପୃଥ୍ୱୀରାଜ ଚୌହାନ ଏବଂ ହର୍ଷବର୍ଦ୍ଧନଙ୍କ ସମ୍ପର୍କରେ। 5:30 ଚୈତି ଜହ୍ନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ବିଶ୍ୱ ମାନବ ଚାଲାଣ ବିରୋଧ ସମ୍ପର୍କରେ। ପରେ ଭେଟଘାଟରେ ରହିଛି କାନ ଖରାପ ହେଲେ କେନ୍ତାର କରବାର। ବିକାଶ ମନ୍ତ୍ର 6:30। ଆଜିର ପ୍ରସଙ୍ଗ 6:55 ଏବଂ 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ଛେଳି ମେଣ୍ଢା ପାଳନରୁ ଲାଭ, ସେ ସମ୍ପର୍କରେ ସାକ୍ଷାତକାର ସୂର୍ଯ୍ୟକାନ୍ତ ରାଉଳଙ୍କ ସହ। ପରେ ଆଜିର ଚାଷୀ କ୍ରମରେ ରହିଛି ମନୋଜ କୁମାର ଖରାଙ୍କ ସହ ଏକ ସାକ୍ଷାତକାର। 8:15 ଭେଟିଦେବୁ ଧାରାବାହିକ ନାଟକ ଅମୃତର ସନ୍ତାନର ପ୍ରଥମ ଭାଗ, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପରିଚାଳନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ସାପ୍ତାହିକ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମୌଜ ପ୍ରଚାର କରିବୁ 9:30। ପାର୍ଲିଆମେଣ୍ଟରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ 10:00। ପରେ ପରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ 11:13। ଏଇଠି ଶେଷ କରୁଛୁ ଆମର ସାନ୍ଧ୍ୟ ଅଧିବେଶନ। ଆମର ସମସ୍ତ ଶ୍ରୋତାମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ ଆସନ୍ତାକାଲି ସକାଳ 5:53। ସେତେବେଳେ ଯାଏ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ, ଜୟ ହିନ୍ଦ୍।